ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ, ଆଶ୍ୱିନ 21 ଦିନ, 2026 ମସିହା ଅକ୍ଟୋବର ମାସର 4 ତାରିଖ। ଆପଣଙ୍କୁ ଶୁଭେଚ୍ଛା, ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 158ତମ ଭାଗ।
1: ଏପିସୋଡ୍ ନମ୍ବର 158।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 158ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା ଉପସ୍ଥାପନା ଦମୟନ୍ତୀ ବୈକାର।
1: ସେଦିନ ସନ୍ଧ୍ୟାରେ ମିଥିଲାର ରାଜମହଲ ପୂରାପୁରି ଶାନ୍ତ ଥିଲା। ସୂର୍ଯ୍ୟ ଧୀରେ ଧୀରେ ପଶ୍ଚିମ ଦିଗକୁ ଯାଉଥିଲେ। ରାଜମହଲର ଉଦ୍ୟାନରେ ବୃକ୍ଷ ସବୁଙ୍କର ଛାୟା ଲମ୍ବିବାରେ ଲାଗିଥିଲା। ଉଦ୍ୟାନରେ ଏକ ଅପୂର୍ବ ଶାନ୍ତି ସମାହିତ ଥିଲା। ମହର୍ଷି ଅଷ୍ଟବକ୍ର ଗୋଟିଏ ବୃକ୍ଷମୂଳେ ଶାନ୍ତ ଭାବରେ ବସିଥିଲେ। ରାଜା ଜନକ ତାଙ୍କ ସମ୍ମୁଖରେ ଆସି ବିନମ୍ରତା ସହ ବସିପଡ଼ି ପଚାରିଲେ, ହେ ଗୁରୁଦେବ, ମନୁଷ୍ୟ ନିଜ ଜୀବନରେ ଅନେକ ପ୍ରକାର ଧର୍ମକର୍ମ କରେ। ଦେବତାଙ୍କୁ ପୂଜାର୍ଚ୍ଚନା କରେ, ମନ୍ଦିର ଯାଏ, ମନ୍ତ୍ର ଜପ କରେ, ଦାନ କରେ, ତୀର୍ଥ କରେ। କିନ୍ତୁ ମୁଁ ଦେଖିଛି, ଯେତେବେଳେ ପିତୃପକ୍ଷ ଆସେ, ଲୋକଙ୍କ ମନରେ ଏକ ଅଲଗା ଭାବ ଉତ୍ପନ୍ନ ହୁଏ। କିଏ ଶ୍ରାଦ୍ଧ କରନ୍ତି, କିଏ ତର୍ପଣ କରନ୍ତି, କିଏ ନିଜ ପୂର୍ବଜଙ୍କୁ ସ୍ମରଣ କରନ୍ତି, ତ ଆଉ କିଏ ଏହା ଭାବି ଭୟଭୀତ ହୁଅନ୍ତି ଯଦି ପିତୃଲୋକ ପାଇଁ କିଛି ନ କରାଯାଏ ତେବେ ତାଙ୍କ ଜୀବନ ବାଧାରେ ଭରିଯିବ। ମୁଁ ଜାଣିବା ପାଇଁ ଚାହେଁ, ବାସ୍ତବରେ ଏହି ପିତୃପକ୍ଷ କ'ଣ ଅଟେ? ଏହା କେବଳ ଏକ ଧାର୍ମିକ ପରମ୍ପରା ନା ଏହା ଭିତରେ ମନୁଷ୍ୟ ଜୀବନ ପାଇଁ କୌଣସି ଗଭୀର ଆଧ୍ୟାତ୍ମିକ ସନ୍ଦେଶ ଲୁଚିଛି? ମହର୍ଷି ଅଷ୍ଟବକ୍ର ସ୍ମିତହାସ୍ୟ ଦେଲେ, କହିଲେ, ହେ ରାଜନ, ଯେଉଁ ମନୁଷ୍ୟକୁ କେବଳ ଦେଖାଯାଉଥିବା ବସ୍ତୁ ହିଁ ସତ୍ୟ ଲାଗେ, ସେ ନିଜ ଜୀବନର ବହୁତ ବଡ଼ କାହାଣୀ ଭୁଲିଯାଏ। ମନୁଷ୍ୟ ଏକୁଟିଆ ଏହି ସଂସାରକୁ ଆସିନାହିଁ। ତା ଶରୀର ସ୍ୱୟଂ ତାର ନୁହେଁ, ତା ନାଁ ସ୍ୱୟଂ ତାକୁ ମିଳିନି। ତା ଭାଷା, ସଂସ୍କାର, ପରିବାର, ପରମ୍ପରା ଆଉ ଜୀବନର ପ୍ରାରମ୍ଭିକ ଶିକ୍ଷା, ଏହି ସବୁରି ପଛରେ କେବଳ ଅନେକ ପିଢ଼ିର ଯୋଗଦାନ ଅଛି। ତୁମେ ଆଜି ଯେଉଁ ସ୍ଥାନରେ ଠିଆ ହୋଇଛ, ତା ପଛରେ କେବଳ ତୁମର ବର୍ତ୍ତମାନର ପରିଶ୍ରମ ନୁହଁ, ତା ପଛରେ ତୁମ ମାତାପିତା ଅଛନ୍ତି, ତାଙ୍କ ପଛରେ ତାଙ୍କ ମାତାପିତା ଅଛନ୍ତି, ଆଉ ତାଙ୍କ ମାତାପିତା ପଛରେ ଅଗଣିତ ପିଢ଼ି ଅଛନ୍ତି। ସେଥିପାଇଁ ପିତୃସ୍ମରଣର ପ୍ରଥମ ଅର୍ଥ ହେଲା ନିଜ ଅସ୍ତିତ୍ୱର ଜଡ଼କୁ ସ୍ୱୀକାର କରିବା। ପିତୃପକ୍ଷ ମନୁଷ୍ୟକୁ ଏହା ସ୍ମରଣ କରିବାର ଅବସର ଦିଏ କି ମୁଁ ଏକୁଟିଆ ନୁହଁ, ମୋ ଜୀବନ ପଛରେ ଏକ ଲମ୍ବା ପିଢ଼ି ଲମ୍ବିଛି। ଋଷି ଅଷ୍ଟବକ୍ର ପୁଣି କହିଲେ, ରାଜନ, ଯେତେବେଳେ କୌଣସି ବୃକ୍ଷ ଫଳ ଦିଏ, ଫଳ ଦେଖି ବୃକ୍ଷର ପ୍ରଶଂସା କରାଯାଏ ନା, ତାର ଚେର ମୂଳକୁ ବି ମନେ ପକାଇବାକୁ ପଡ଼େ। ଚେର ଦେଖାଯାଏ ନାହିଁ, କିନ୍ତୁ ବୃକ୍ଷର ଜୀବନ ଚେର ସହ ଜଡ଼ିତ। ଠିକ୍ ସେହିପରି ଆମ ପୂର୍ବଜ ଆମ ସମ୍ମୁଖରେ ଉପସ୍ଥିତ ନ ରହିବି ଆମ ଜୀବନର ବଂଶ ପରମ୍ପରା ସହ ଜଡ଼ିତ। ସେଥିପାଇଁ ପିତୃପକ୍ଷ କେବଳ କୌଣସି ଗୋଟିଏ ବିଶେଷ କର୍ମ ନୁହଁ, ଏହା ସ୍ମରଣର ସଂସ୍କୃତି ଅଟେ, ଏହା କୃତଜ୍ଞତାର ସଂସ୍କୃତି ଅଟେ, ଏହା ଆମ ଜୀବନର ଜଡ଼କୁ ପ୍ରଣାମ କରିବାର, ସମ୍ମାନ କରିବାର ଅବସର ଅଟେ। ରାଜା ଜନକ କିଛି ସମୟ ମୌନ ରହି ପୁଣି ପଚାରିଲେ, ହେ ଗୁରୁଦେବ,

0: ପିତୃପକ୍ଷର ମୁଖ୍ୟ ଭାବ ସ୍ମରଣ ଆଉ କୃତଜ୍ଞତା ଅଟେ, ତେବେ ଶ୍ରାଦ୍ଧ ଆଉ ତର୍ପଣର କ'ଣ ମହତ୍ତ୍ୱ ରହିଛି? କ'ଣ ମନ ହିଁ ମନ ପୂର୍ବଜଙ୍କୁ ସ୍ମରଣ କରିବା ପର୍ଯ୍ୟାପ୍ତ ଅଟେ, ନା ଶାସ୍ତ୍ରୀୟ ପରମ୍ପରାରେ ଉଲ୍ଲେଖ ଥିବା ଧର୍ମ ବି ଆବଶ୍ୟକ ଅଟେ? ରାଜନ୍, ମନୁଷ୍ୟ କେବଳ ବିଚାରରେ ବଞ୍ଚେ ନାହିଁ, ବିଚାର ଯେତେବେଳେ କର୍ମରେ ମିଶେ ସେତେବେଳେ ଜୀବନରେ ସଂସ୍କାର ଆସେ। ସେଥିପାଇଁ ଆମ ପରମ୍ପରା ସ୍ମରଣକୁ କର୍ମରେ ଯୋଡ଼ି ରଖେ। ଶ୍ରଦ୍ଧାର ଏକ ଗଭୀର ଭାବ ଅଛି। ଶ୍ରଦ୍ଧାରେ କରାଯାଇଥିବା ସ୍ମରଣ ଆଉ ତର୍ପଣର ଭାବ ଅର୍ପଣ ଅଟେ। ସନ୍ତୋଷରେ ଏବଂ କୃତଜ୍ଞତା ସହ ନିଜ ପୂର୍ବଜଙ୍କୁ ସ୍ମରଣ କରିବା। ଏହି କର୍ମର ବିଧି ଅଲଗା ଅଲଗା ପରମ୍ପରାରେ ଭିନ୍ନ ହୋଇପାରେ। ସେଥିପାଇଁ ଯାହାକୁ ଶାସ୍ତ୍ରୀୟ ଅନୁସାରେ ଶ୍ରାଦ୍ଧ କରିବାର ଅଛି ସେ ନିଜର କୁଳାଚାର କିମ୍ବା ଯୋଗ୍ୟ ଆଚାର୍ଯ୍ୟଙ୍କ ଉପଦେଶ ଅନୁସାରେ ବିଧି କରିପାରିବେ। କିନ୍ତୁ କର୍ମର ବାହ୍ୟ ବିଧି ସହ ତାର ଭିତରର ଭାବକୁ ବି ବୁଝେଇବା ଦରକାର। ଯଦି କୌଣସି ବ୍ୟକ୍ତି ତର୍ପଣ କରେ ଓ ସେହିଦିନ ନିଜର ଜୀବିତ ମାତାପିତାଙ୍କୁ କଠୋର ବ୍ୟବହାର କରେ, ସେ ମନେ ରଖିବା ଉଚିତ ଯେ ବାସ୍ତବରେ ସେ ପିତୃ ଶ୍ରାଦ୍ଧ କରୁଛି, ନା କେବଳ ପରମ୍ପରାର ରକ୍ଷା କରୁଛି। ତେଣୁ ପିତୃଶ୍ରାଦ୍ଧର ବାସ୍ତବିକ ପ୍ରଭାବ ସେତେବେଳେ ଦେଖାଯାଏ ଯେତେବେଳେ ଆମ ଜୀବନର ଆଚରଣରେ ଓହ୍ଲେଇ ଆସେ। ଦୀପଟିଏ ଜଳେଇବା ମାନେ ଦୀପଟିଏ ଜାଳିବା ନୁହଁ, ତା ଅର୍ଥ ହେଲା ଅନ୍ଧକାରରେ ପ୍ରକାଶ ଆଣିବା। ଠିକ୍ ସେମିତି ଶ୍ରାଦ୍ଧର ଅର୍ଥ କେବଳ ଏକ ପରମ୍ପରା କି କର୍ମକୁ ପୂରା କରିବା ନୁହଁ, ତା ଅସଲି ଅର୍ଥ ହେଉଛି ନିଜ ଭିତରେ କୃତଜ୍ଞତାର ପ୍ରକାଶ ଆଣିବା। ତେଣୁ ରାଜନ୍, ପିତୃପକ୍ଷ ଆମକୁ ଅତୀତକୁ ସମ୍ମାନ ଦେବା ପାଇଁ ଅବସର ଦିଏ। ଯେମିତି ନଦୀଟିଏ ନିଜ ପଛରେ ବହୁଥିବା ଜଳକୁ ରଖେ ନାହିଁ, ତାକୁ ଆଗକୁ ବଢ଼ିବାକୁ ଦିଏ, ସେମିତି ପିଢ଼ି ପରେ ପିଢ଼ି ମନୁଷ୍ୟ ପରସ୍ପର ସହ ବନ୍ଧା ଆଜୀବନ। ମିଥିଲାର ରାଜ ଉଦ୍ୟାନରେ ରାତ୍ରି ଆସିସାରିଥିଲା।
1: ଶୁଣିଲେ ଆଜିର ଅନୁଚିନ୍ତା, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର, ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଡାଲଚିନି ଚାଷ ସମ୍ପର୍କରେ। ଡାଲଚିନିକୁ ମସଲାର ରାଣୀ ବୋଲି କୁହାଯାଏ। ଘରେ ଘରେ ରାନ୍ଧିବା ସମୟରେ ତରକାରୀ ହେଉ ବା ଭଜା, ଡାଲଚିନି ନ ପକାଇଲେ ଭଲ ଲାଗିନଥାଏ। ଡାଲଚିନିକୁ ଖାଲି ମସଲା ରୂପେ ବ୍ୟବହାର କରାଯାଏନି, ଏହାକୁ ବିଭିନ୍ନ ଆୟୁର୍ବେଦିକ ଔଷଧରେ ମଧ୍ୟ ବ୍ୟବହାର କରାଯାଏ। ଡାଲଚିନିରେ କ୍ୟାଲସିୟମ, ଆଇରନ୍, ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ କେ ଆଦି ପୋଷକତ୍ୱରେ ଭରପୂର। ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହା ଏକ ଚିରହରିତ ଓ ସୁଗନ୍ଧଯୁକ୍ତ ବୃକ୍ଷ। ଏହି ଗଛ 25-30 ବର୍ଷରେ 15-20 ମିଟର ପର୍ଯ୍ୟନ୍ତ ବଢ଼େ। ଗଛର ମୁଖ୍ୟ ଚେର ଗଭୀର ମାଟି ତଳକୁ ଯାଏ। ଗଛର ପ୍ରଧାନ ଡାଳ ସିଧା ବଢ଼ିବା ସମୟରେ ଶାଖା ଡାଳଗୁଡ଼ିକ ଗଛକୁ ସମାନ ବ୍ୟାସ ବ୍ୟବଧାନରେ ଚତୁର୍ପାଶ୍ୱକୁ ମୂଳଠାରୁ ଅଗ ପର୍ଯ୍ୟନ୍ତ ସମତାଳ ଦେଇ ବଢ଼ିବାରେ ଲାଗେ। ଏହି ଗଛର ପତ୍ର ସାଧାରଣତଃ କମ୍ ଲମ୍ବା ଓ ଅଣ୍ଡାକୃତି ହୋଇଥାଏ। ପ୍ରଥମେ ଗଛରୁ ରଙ୍ଗୀନ ଯଥା ଲାଲ, ଫିକା ଲାଲ, ଫିକା ସବୁଜ କିମ୍ବା ଫିକା ହଳଦିଆ ରଙ୍ଗର ପତ୍ର ବାହାରେ ଓ ପରେ ଗାଢ଼ ସବୁଜ ରଙ୍ଗ ହୋଇଥାଏ। ଫୁଲ ପେନ୍ଥା ପେନ୍ଥା ହୁଏ। ଫଳ ପ୍ରଥମେ ଫିକା ନୀଳ ଓ ପରେ ବାଇଗଣୀ ରଙ୍ଗ ହୁଏ। ଡାଲଚିନି ଚାଷ ପାଇଁ ଗଭୀର, ନିଗିଡ଼ା, ଦୋରସା, ବାଲି ଦୋରସା ଉପଯୁକ୍ତ ମୃତ୍ତିକା। ସନ୍ତସନ୍ତିଆ ମାଟିରେ ଡାଲଚିନି ଗଛ ଭଲ ବଢ଼େ ନାହିଁ। ଡାଲଚିନିର କିସମଗୁଡ଼ିକ ହେଲା ନିୟୁଶ୍ରୀ ଓ ନିତ୍ୟଶ୍ରୀ। ନିତ୍ୟଶ୍ରୀ ଅପେକ୍ଷା ନିୟୁଶ୍ରୀରୁ ଅଧିକରୁ ଅଧିକ ଅମଳ ମିଳେ। ଡାଲଚିନି ମଞ୍ଜିରୁ ଚାରା ପ୍ରସ୍ତୁତ କରନ୍ତୁ। ପାଚିଲା ଫଳରୁ ମଞ୍ଜି ବାହାର କରି ମଞ୍ଜି ଉପରେ ଲାଗିଥିବା ରସକୁ ଭଲ ଭାବରେ ଧୋଇ ସାଙ୍ଗେ ସାଙ୍ଗେ ଖତ ମାଟି ଥିବା ଜରିମୁଣାରେ ପୋତି ଦିଅନ୍ତୁ। ମଞ୍ଜି 2-3 ସପ୍ତାହରେ ମଞ୍ଜି ଗଜା ହୁଏ। ମଞ୍ଜି ଲଗାଇବା ସମୟରେ ଖତ 15 କିଲୋଗ୍ରାମ, ପରେ 2 ବର୍ଷ ହୋଇଗଲେ 15 କିଲୋଗ୍ରାମ, ତୃତୀୟ ବର୍ଷ ଠାରୁ ପ୍ରତି ବର୍ଷ 15 କିଲୋଗ୍ରାମ ଖତ ପ୍ରୟୋଗ କରନ୍ତୁ। ଠିକ୍ ସେହିପରି ଯବକ୍ଷାର ଯାନ ଲଗାଇବା ସମୟରେ 100 ଗ୍ରାମ, ଦ୍ୱିତୀୟ ବର୍ଷ 200 ଗ୍ରାମ ଓ ତୃତୀୟ ବର୍ଷ ଠାରୁ ପ୍ରତି ବର୍ଷ 500 ଗ୍ରାମ ସାର ପ୍ରୟୋଗ କରନ୍ତୁ। ଫସ୍ଫରସ୍ ଲଗାଇବା ସମୟରେ 100 ଗ୍ରାମ, 2 ବର୍ଷ 200 ଗ୍ରାମ ଓ ତୃତୀୟ ବର୍ଷ ଠାରୁ ପ୍ରତି ବର୍ଷ 500

0: ଗ୍ରାମ ସାର ପ୍ରୟୋଗ କରନ୍ତୁ। ଶେଷରେ ପଟାସ ସାର ଲଗାଇଲା ବେଳେ 100 ଗ୍ରାମ, ଦ୍ୱିତୀୟ ବର୍ଷ 200 ଗ୍ରାମ ଓ ତୃତୀୟ ବର୍ଷ ଠାରୁ ପ୍ରତିବର୍ଷ 500 ଗ୍ରାମ ସାର ପ୍ରୟୋଗ କରନ୍ତୁ। ଡାଲଚିନି ଅମଳ ସମୟ ହୋଇଗଲେ 2 ବର୍ଷିଆ ଡାଳଗୁଡ଼ିକ କାଟି ଚୋପା ଛଡ଼ାନ୍ତୁ। ବର୍ଷାର ଆରମ୍ଭରେ ଲାଲ କଅଁଳିଆ ନୂଆ ପତ୍ର ବାହାରେ। ଏହି ସମୟରେ ଚୋପା ତଳୁ ଲାଳୁଆ ରସ ବାହାରୁଥାଏ, ଯାହାଦ୍ୱାରା ଚୋପା ଛଡ଼ାଇବା ପାଇଁ ଉପଯୁକ୍ତ। ଡାଳ 1.25 ରୁ 2 ସେଣ୍ଟିମିଟର ମୋଟା ବିଶିଷ୍ଟ ହୋଇଥାଏ। କାଣ୍ଡର ଧୂସର ପଡ଼ିଥିବା ଅଂଶ ଚୋପା ଛଡ଼ାଇବା ପାଇଁ ରଖନ୍ତୁ। ଛୁରୀ ସାହାଯ୍ୟରେ କାଣ୍ଡ ଉପରେ ଉପରୁ ତଳ ଯାଇ ଗୋଟିଏ ଲମ୍ବା ଗାର କାଟନ୍ତୁ। ତାପରେ କାଣ୍ଡରୁ ଧୀରେ ଧୀରେ ଚୋପା ଖୋଳପା ଛଡ଼ାନ୍ତୁ। ଖୋଳପାଗୁଡ଼ିକ ବାନ୍ଧି ପ୍ରଥମେ 3 ଦିନ ଛାଇରେ, ପରେ 3 ଦିନ ଖରାରେ ଶୁଖାନ୍ତୁ। ଖୋଳପାଗୁଡ଼ିକ ଧୂସର ରଙ୍ଗ ହୋଇଯିବା ପରେ ବ୍ୟବହାର କରିପାରନ୍ତି, ନହେଲେ ବିକ୍ରି ମଧ୍ୟ କରିପାରନ୍ତି।
1: ଶୁଣିଲେ ଆଜି ସକାଳର ଚାଷବାସ କଥା, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ।
2: ସୌରା ଭାଇ ଭଉଣୀମାନେ ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା, ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

0: କୃଷ୍ଣ ସବର ଏବଂ ସାଥୀଙ୍କ ପରିବେଷିତ ସୌରା ସମ୍ପ୍ରଦାୟର ଗୀତ ଶୁଣିଲେ ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ
1: ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝାହା।

ଜଣାଇଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ଶୁଣିବେ ଟିକିରାଇଜ କାର୍ଯ୍ୟକ୍ରମ। ପୀଠ ପରିକ୍ରମା ପ୍ରଚାର କରିବୁ ସକାଳ 8:30ରେ। ଏଥିରେ ଶୁଣିବେ ବାରିପଦାର ଇଷ୍ଟଦେବୀ ମା ଅମ୍ବିକା, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ହାଲା ମୋ ପସନ୍ଦ ପ୍ରଚାର କରିବୁ ସକାଳ 9:00। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00 ଏବଂ ଦିନ 2:15ରେ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:30ରେ, ଦିନ 11:00 ରହିଛି ଆକାଶବାଣୀ ଲାଇଭ। ଓଡ଼ିଆରେ ଭକ୍ତି ଗୀତ ଶୁଣିବେ ଦିନ 12:30ରେ। ଦିନ 1:10ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଜିର ଅତିଥି, ଚିଠିପତ୍ର, ନିଯୁକ୍ତି ସୂଚନା, ଶେଷରେ ଶୁଣିବେ ଜାଣିବା କଥା। ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ, ଏଥିରେ ବିଷୟ ରହିଛି ଜଙ୍ଗଲରେ ପଶୁପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10ରେ ଏବଂ ରାତି 9:30ରେ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ ଏବଂ 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15ରେ ପ୍ରଚାର କରିବୁ ସମ୍ପର୍କ ସେତୁ କାର୍ଯ୍ୟକ୍ରମ। ରାତି 10:00 ଶୁଣିବେ ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ପଣ୍ଡିତ ସିଆର୍ ବ୍ୟାସ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,
2: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର।

2026-27 ବର୍ଷ ପାଇଁ 24ଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରାଯାଇଛି। ସେଥିମଧ୍ୟରୁ 3ଟି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶାର ସାଂସଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଭର୍ତ୍ତୃହରି ମହତାବ ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି, ସପ୍ତଗିରି ଉଲାକା ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ଏବଂ ସୁଜିତ କୁମାର ଆଇନ ଓ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ କୃଷି ଉନ୍ନତ ସହଯୋଗୀର ଶୁଭାରମ୍ଭ କରାଯାଇଛି। ଓୟୁଏଟି କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି କୃଷିକ୍ଷେତ୍ରରେ ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଶିକ୍ଷାର୍ଥୀ କ୍ଷେତ୍ରସ୍ତରୀୟ ସମୀକ୍ଷା କରିବେ। ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଦାୟିତ୍ୱବୋଧ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର 125ତମ ବାର୍ଷିକ ସମାରୋହରେ ଯୋଗଦେଇ ରାଜ୍ୟପାଳ ଭବିଷ୍ୟତ ପିଢ଼ିଙ୍କୁ ଗଢ଼ିତୋଳିବାରେ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି, ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ପରିବେଶ ଅନୁକୂଳ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି। 2021 ସେପ୍ଟେମ୍ବର 2 ତାରିଖରେ ଆରମ୍ଭ ହୋଇଥିବା ଏହି ନୀତିର ଅବଧିକୁ ବିଭିନ୍ନ ସମୟରେ ସରକାର ବୃଦ୍ଧି କରିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା 10 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକ କଡ଼ାକଡ଼ି ଭାବେ ଯାଞ୍ଚ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ସମସ୍ତ ଅଧିକରଣ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଇତିମଧ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱରଠାରେ ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ 2026 ଗତକାଲି ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମିଶନ ଶକ୍ତି ବିଭାଗ, ଓରମାସ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଜାର କୈନ୍ଦ୍ରିକ ସ୍ଥାୟୀ ଓ ଭବିଷ୍ୟତ ଉପଯୋଗୀ କୃଷି ବ୍ୟବସ୍ଥା ଗଠନ କରିବାକୁ ଏକ ମଞ୍ଚ ପ୍ରଦାନ କରିଛି। ଏଥିରେ ଚାଷୀ, କୃଷକ ଉତ୍ପାଦନ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ପୋଷଣଯୁକ୍ତ ଚାଉଳ ପ୍ରକ୍ରିୟାକରଣ ୟୁନିଟ୍, ଶିଳ୍ପୋଦ୍ୟୋଗୀ ଏବଂ ଗବେଷକ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ଅଷ୍ଟମ ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନିଶାଦ୍ରବ୍ୟର ବେଆଇନ କାରବାର ଏବଂ ନିୟନ୍ତ୍ରଣ ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଛି। ଭଦ୍ରକ ଜିଲ୍ଲାରେ ଶିଶୁଶ୍ରମ ପ୍ରଥା ଉଚ୍ଛେଦ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 7ଟି ବ୍ଲକର ମନୋନୀତ 7ଟି ଗ୍ରାମରେ ଜିଲ୍ଲା ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦଯାତ୍ରା ଆୟୋଜନ ମାଧ୍ୟମରେ ଲୋକଙ୍କୁ ଶିଶୁଶ୍ରମ ପ୍ରଥା ଉଚ୍ଛେଦ ନେଇ ଅବଗତ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ ଅଧୀନରେ ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ ଟିକା ପ୍ରଦାନ 99% ହୋଇଥିବା ଜଣାପଡ଼ିଛି। ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତିଭାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ 2026-27ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ପୁସ୍ତିକା ଉନ୍ମୋଚିତ ହୋଇଛି। ସେବା ସଂକଳ୍ପ ଅଭିଯାନ 2026 ଆଧାରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜ୍ୟୋତିଯାତ୍ରା ଆସନ୍ତା 7 ତାରିଖରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି। ଏହାର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହେବା ସହ ରୂପରେଖ ଚୂଡ଼ାନ୍ତ ହୋଇଛି। ମା' ସୁରେଶ୍ୱରୀ ମନ୍ଦିରଠାରୁ ପୂର୍ବାହ୍ନ 8ଟାରୁ ଏହି ଯାତ୍ରା ଆରମ୍ଭ ହୋଇ ସୋନପୁର କଲେଜଠାରେ ପହଞ୍ଚବ। ସେଠାରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। କଟକ ସହରରେ ଆଜି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ 287ଟି ଗଣେଶ ମୂର୍ତ୍ତି ବିସର୍ଜନ ନେଇ ନିଷ୍ପତ୍ତି ହୋଇଛି। ଜାପାନର ଆଇଚି ନାଗୋଆଠାରେ ଚାଲିଥିବା ଏସୀୟ କ୍ରୀଡ଼ା 2026 ଆଜି ଉଦ୍ଯାପନ ହେବ। ନାଗୋଆ ସିଟି ସ୍ଥିତ ମିଜୋହ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଉଦ୍ଯାପନୀ ସମାରୋହ ଭାରତୀୟ ସମୟ ସନ୍ଧ୍ୟା 6ଟାରୁ ଆରମ୍ଭ ହେବ। ଏହି ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ 85ଟି ପଦକ ହାସଲ କରି ତାଲିକାରେ ଚତୁର୍ଥ ସ୍ଥାନରେ

0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ବାର୍ଦ୍ଧକ୍ୟଜନିତ ଶାରୀରିକ କଷ୍ଟ ଓ ତା'ର ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
2: ଜରାବସ୍ଥା ବା ବୃଦ୍ଧାବସ୍ଥା କହିଲେ ଆମେ 60 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୁଝୁ। ଜରାବସ୍ଥାର କେତେଟା ସ୍ୱତନ୍ତ୍ର ବା ପେକୁଲିଆରିଟିଜ୍ ଅଛି, ସେଗୁଡ଼ାକ ହେଲା ବହୁତ ଗୁଡ଼ିଏ ଡିଜିଜ୍ ତାଙ୍କର ଥାଏ, ଯଥା ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଛି ଲୋକମାନଙ୍କର ଅନ୍ୟ କିଛି ରୋଗ ବି ଥାଏ। ଦ୍ୱିତୀୟ ସ୍ୱତନ୍ତ୍ରତା ହେଲା ସେମାନଙ୍କର ପ୍ରତିରୋଧକ ଶକ୍ତି କମ୍ ଥାଏ, ହଜମ ଶକ୍ତି କମିଯାଏ, ପାଟି ଭିତରେ ଥିବା ସୁସ୍ଥ ଜୀବକୋଷ ସବୁ କମିଯାଏ, ଜିଭ ଭିତରେ ଥିବା ଜୀବକୋଷ କମିଯାଏ, ଫଳରେ ପ୍ରାପ୍ତ ବୟସର ଲୋକ ଖାଦ୍ୟର ସ୍ୱାଦ ବାରିପାରନ୍ତିନି। ତାପରେ ତଳକୁ ଗଲେ ଆମର ଯୋଉ କୋଅର୍ଡିନେଟେଡ୍ ମୁଭମେଣ୍ଟ ହୁଏ, ଖାଦ୍ୟଟା ତଳକୁ ତଳକୁ ଯାଏ, ସେଇଟା କମିଯାଏ। ତୃତୀୟତଃ ହଜମ କରିବା ରସ ସେଗୁଡ଼ାକ ପ୍ରାପ୍ତ ବୟସରେ କମିଯାଏ, ସବୁ ରସ ଶୁଖିଯାଏ, ଆଖି ବି ଶୁଖିଯିବ, ଜଳୀୟ ଅଂଶ କମିଯିବ, ଚମ ଦୁର୍ଦୁର ହେଇଯାଏ, ଆଉ ଏନ୍ଜାଇମ୍ ଗୁଡ଼ିକ କମିଯାଏ, ଖାଦ୍ୟ ହଜମ ହୁଏନି। ସେମାନଙ୍କୁ ଖାଇବାକୁ ଦେଲେ ଯଦି ତାଙ୍କର ଦାନ୍ତ ନାହିଁ ଆଉ ପାଟି ଭିତର ସୁସ୍ଥ ନାହିଁ ଆଉ ସେମାନେ ଖାଦ୍ୟର ସ୍ୱାଦ ବାରିପାରନ୍ତିନି, ସେମାନେ ନିଶ୍ଚୟ କମ୍ ଖାଆନ୍ତି, ଆଉ ସେଇ କମ୍ ବି ଭଲ ହଜମ ହୁଏନି, ଫଳରେ ଖାଦ୍ୟରୁ ଯୋଉ ନ୍ୟୁଟ୍ରିଏଣ୍ଟ ବା ଭିଟାମିନ୍ ବା ପ୍ରୋଟିନ୍ ମିଳିବା କଥା ସେଟା ମିଳେନି। ସେମାନେ ସାଧାରଣତଃ ସୁଷମ ଖାଦ୍ୟ ପାଆନ୍ତି। ରକ୍ତ ଶିରାର ଯେତିକି ଏଲାଷ୍ଟିକ୍ ରହିବା କଥା ବା ରବର କାପାସିଟି ସେଟା କମିଯାଏ, ସେଟା ଫ୍ରାଜାଇଲ୍ ହେଇଯାଏ, ଯେତେବେଳେ ଉଚ୍ଚ ରକ୍ତଚାପ ଯାଏ ଗୋଟେ ଜର୍କ ଭଳିଆ ଦିଏ, ରକ୍ତ ଶିରା ଗୁଡା ଫ୍ରାଜାଇଲ୍ ହେଇଥିବାରୁ ସହଜରେ ଫାଟିଯାଏ, ଫଳରେ ବ୍ରେନ୍ ହଉ, କିଡ଼ନି ହଉ, ହାର୍ଟ ହଉ, ବିଭିନ୍ନ ଜାଗାରେ ରକ୍ତସ୍ରାବ କରାଏ। ଦ୍ୱିତୀୟ କଥା ହେଲା ଅନ୍ୟ କମ୍ପ୍ଲିକେସନ୍ସ, ହୃଦଯନ୍ତ୍ରର କମ୍ପ୍ଲିକେସନ୍, ମସ୍ତିଷ୍କ କମ୍ପ୍ଲିକେସନ୍ ଇତ୍ୟାଦି ଉଚ୍ଚ ରକ୍ତଚାପ ପ୍ରାପ୍ତ ବୟସ୍କଙ୍କ ଲୋକଠାରେ ଅଧିକ ପରିମାଣରେ ଦେଖାଯାଏ। ପ୍ରାପ୍ତ ବୟସରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା କଷ୍ଟକର ଏବଂ ତାଙ୍କର ଆଖି ହଉ, ବ୍ରେନ୍ ହଉ, ହାର୍ଟ ହଉ, କିଡ଼ନି ହଉ, ଏଗୁଡ଼ାକ ସବୁ ଖରାପ ହେଇଯାଇଥାଏ, ତେଣୁ ତାଙ୍କୁ ଚିକିତ୍ସା କରିବା ବ୍ୟୟ ସାପେକ୍ଷ ଆଉ କଷ୍ଟକର। ପ୍ରୋଷ୍ଟେଟ୍ ଗୋଟିଏ ଅଙ୍ଗ ପୁରୁଷମାନଙ୍କର ପ୍ରାପ୍ତ ବୟସରେ ବଢ଼ି ଚାଲେ ଓ ବିଭିନ୍ନ ମୂତ୍ରଜନିତ ସମସ୍ୟା ଥାଏ, ଯଥା ପରିସ୍ରା ଅତର୍ଛିଆ ହେବା, ପରିସ୍ରା ଅଟକି ଅଟକି ଯିବା, ପରିସ୍ରା ପୋଡ଼ିବା, ଏବଂ ଯେତେ ପରିସ୍ରା କରିସାରିଲା ପରେ ବି ଆହୁରି ପେଟରେ ପରିସ୍ରା ରହିଯିବ, ପରିସ୍ରା ଲାଗିବା, ଏହିସବୁ ପ୍ରୋଷ୍ଟେଟ୍ ବଢ଼ିବାର ମୂତ୍ରଜନିତ ସମସ୍ୟା। ପ୍ରୋଷ୍ଟେଟ୍ ଗୋଟାଏ ରୋଗ ଯେଉଁଠି ପାରାଲାଲି ପ୍ରସ୍ପେକ୍ଟିଭ ଷ୍ଟଡି ହେଇଛି, ଯଦି ସାଇଜ ବଢି ବଢିଯାଏ ଶେଷରେ କ୍ୟାନ୍ସର ହବ, ତେଣୁ ଏତେ ବଢ଼ିବାକୁ ସାଧାରଣତଃ ଦିଆଯାଏ ନାହିଁ। ପ୍ରଥମେ ପ୍ରଥମେ ଯୋଉ ଇରିଟେବୁଲ ଲକ୍ଷଣ ସବୁ ହବ, ଅତର୍ଛ ପରିସ୍ରା ଲାଗିବ, ଟିକେ ଟିକେ ବାରମ୍ବାର ପରିସ୍ରା ହବ, ସେଇଗୁଡ଼ାକ ଏର୍ଲି ଷ୍ଟେଜ୍ରେ ହୁଏ, ଆଉ ରୋଗୀ ନିଶ୍ଚୟ ଡାକ୍ତରଙ୍କୁ ସେ ସମସ୍ୟା ବିଷୟରେ କହନ୍ତି ଆଉ ଔଷଧ ଦ୍ୱାରା ତାର ଉପଚାର ହେଇପାରେ। ପ୍ରାପ୍ତ ବୟସରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବହୁତ ସାଧାରଣ ସମସ୍ୟା। 60 ପରେ ପ୍ରତିବର୍ଷ କିଛି କିଛି ଆମର ମସ୍ତିଷ୍କର ସ୍ନାୟୁ ସେଲ୍ ବା ଜୀବକୋଷ ସେଗୁଡ଼ାକ କମି କମି ଯାଏ। ସ୍ନାୟୁ ଜୀବକୋଷ ଗୋଟାଏ ଯିଏକି ଥରେ କମିଗଲେ ଆଉ ବଢ଼େନି, ଫଳରେ ବିଭିନ୍ନ କଥା ଭୁଲିଯିବା, ଚିଡ଼ିଚିଡ଼ି ହେବା, ଘରେ ସବୁ ପାରିବାରିକ ସମସ୍ୟା ସୃଷ୍ଟି କରିବା, ଏଗୁଡ଼ାକ ଦେଖାଯାଏ। ଆଉ ମାନସିକ ସ୍ୱାସ୍ଥ୍ୟର ଅତି ସାଧାରଣ ସମସ୍ୟା ହେଉଛି ଆଲଜାଇମର ଡିଜିଜ୍। ଆଲଜାଇମର ରୋଗରେ ପ୍ରଥମରୁ ସେମାନଙ୍କର ସ୍ମୃତି ହ୍ରାସ ହେବ ବା ସ୍ମରଣ ଶକ୍ତି ହ୍ରାସ ହେବ, ତାପରେ ଏଠି ସେଠି ପରିସ୍ରା ହୋଇଯିବା ଏବଂ ନିଦ ନ ହେବା, ଦେହ ହାତ ଥରିବା, ଚାଲିବା ଶକ୍ତି କମିଯିବା, ତ ଏମିତି ସବୁ ସମସ୍ୟା ପ୍ରଥମରୁ ଆଲଜାଇମର ଦେଖାଯାଏ। ଅନ୍ୟ ସବୁ ସମୟରେ ପ୍ରାୟ ଠିକ ଥାନ୍ତି, ମଝିରେ ମଝିରେ ତାଙ୍କର ଏମିତି ସବୁ ହୁଏ। ସେଇଟା ବୟସ ଜନିତ ସ୍ମରଣ ଶକ୍ତି ହ୍ରାସ ଓ ବୟସ ଜନିତ ମତିଭ୍ରମ ବୋଲି ଲୋକ ଭାବନ୍ତି, ଆଲଜାଇମର ଭାବନ୍ତିନି। ଏଇଟା ତ ସମସ୍ତଙ୍କର ହବ, ତେଣୁ ଡାକ୍ତରଙ୍କ ପାଖକୁ ଆସନ୍ତିନି।
1: ଆମର ସ୍ୱାସ୍ଥ୍ୟରେ ବାର୍ଦ୍ଧକ୍ୟଜନିତ ଶାରୀରିକ କଷ୍ଟ ଓ ତା'ର ଚିକିତ୍ସା ସମ୍ପର୍କରେ ଆଲୋଚନା କଲେ ଧୀରେନ୍ଦ୍ରନାଥ ମହାରଣା। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶରେ ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଲାଗି

ସ୍ଥାପନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ, ଅର୍ଥ ସମେତ ଅନ୍ୟ କେତେକ ସଂସଦୀୟ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍କତି। ଆସନ୍ତା ବର୍ଷ ଜାନୁଆରୀରେ କୋଲକାତାରେ ଅନୁଷ୍ଠିତ ହେବ 19ତମ ପ୍ରବାସୀ ଭାରତୀୟ ଦିବସ। ଆଜି ଉଦ୍ଯାପିତ ହେବ ଏସୀୟ କ୍ରୀଡ଼ା 2026 ଏବଂ ପୁରୁଷ କ୍ରିକେଟ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତକୁ 5 ୱିକେଟ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦେଶରେ ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ 5ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ କରିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଭାଷା ଆସାମୀ, ବଙ୍ଗଳା, ମରାଠୀ, ପାଲି ଏବଂ ପ୍ରାକୃତ ଭାଷାର ଅଧ୍ୟୟନ ପାଇଁ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ। ଆସାମର ତେଜପୁର ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପୁଣେର ଡେକାନ୍ କଲେଜ ପୋଷ୍ଟ ଗ୍ରାଜୁଏଟ୍ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି 5ଟି କେନ୍ଦ୍ର ପ୍ରତିଷ୍ଠା ହେବ। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଉନ୍ନତ ଶିକ୍ଷାଗତ ଗବେଷଣା, ଭାଷା ଓ ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ଡିଜିଟାଇଜେସନ୍ ସହିତ ଶାସ୍ତ୍ରୀୟ ଭାଷା ସମ୍ପର୍କିତ ଜ୍ଞାନର ବ୍ୟାପକ ପ୍ରସାର ପାଇଁ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯିବ। ଏହି 5ଟି ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣ ପାଇଁ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ବିଭିନ୍ନ ମନ୍ତ୍ରଣାଳୟ ସମ୍ପର୍କିତ କେତେକ ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ସମ୍ପର୍କିତ ସଂସଦୀୟ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କମିଟିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କୁ ବୈଦେଶିକ ବ୍ୟାପାର ସମ୍ପର୍କିତ କମିଟିର ଅଧ୍ୟକ୍ଷ କରାଯାଇଛି। ଏହି କମିଟିରେ ମଧ୍ୟ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ରେଳବାଇ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ସୁଧୀର ଗୁପ୍ତା ଓ ବିଜେପି ସାଂସଦ ଡକ୍ଟର କାକୁଲି ଘୋଷ ତହସିଦାରଙ୍କୁ ରସାୟନ ଏବଂ ସାର ସମ୍ପର୍କିତ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ୍ ସିଂ ଚନ୍ନି କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ବିଜେପି ସାଂସଦ ରାଧାମୋହନ ସିଂ ପ୍ରତିରକ୍ଷା ସମ୍ପର୍କିତ କମିଟିର ଅଧ୍ୟକ୍ଷ ହୋଇଥିବା ଜଣାପଡ଼ିଛି। ଜଳସମ୍ପଦ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟିତ୍ୱ ଦିଆଯାଇଛି। ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ନିଯୁକ୍ତ କରାଯାଇଛି। ଏହି ସଂସଦୀୟ କମିଟିଗୁଡ଼ିକର କାର୍ଯ୍ୟକାଳ ଗତମାସ 26 ତାରିଖରୁ ଆରମ୍ଭ ହୋଇଛି। ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ମଧ୍ୟ ଦେଇ ଅବୈଧ ଅନୁପ୍ରବେଶକୁ ନିରନ୍ତର ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗରେ ଭାରତ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଏଥିସହ ପଞ୍ଜାବର ଫିରୋଜପୁର ସେକ୍ଟରରେ ଗତ ଶୁକ୍ରବାର ଅନ୍ତର୍ଜାତୀୟ ସୀମା ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 3 ଜଣ ପାକ୍ ନାଗରିକ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ। ସୀମା ସୁରକ୍ଷା ବାହିନୀ ବାରମ୍ଭାର ସେମାନଙ୍କୁ ପାକିସ୍ତାନ ଫେରିଯିବା ପାଇଁ ସତର୍କ କରିଥିଲେ ମଧ୍ୟ ସେମାନେ ସୀମା ଆଡ଼କୁ ଅଗ୍ରସର ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ବିଏସ୍ଏଫ୍ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଘଟଣା ପାକିସ୍ତାନରୁ ସକ୍ରିୟ ଥିବା ସଶସ୍ତ୍ର ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଗୋଷ୍ଠୀଙ୍କ ଦ୍ୱାରା ବାରମ୍ଭାର ସୀମା ପାର ଗତିବିଧିକୁ ଦର୍ଶାଉଛି। ଭାରତ ପାକିସ୍ତାନର ଏଭଳି ସୀମାପାର ଅନୁପ୍ରବେଶ, ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ଏଥିରେ ପାକିସ୍ତାନୀ ସୀମା ସୁରକ୍ଷା ବାହିନୀର ସମ୍ପୃକ୍ତି ନେଇ ତଦନ୍ତ କରି ପଦକ୍ଷେପ ନେବାକୁ କହିଛି। ଏଥିସହ ଅନ୍ତର୍ଜାତୀୟ ସୀମା ନିୟମ ଅନୁପାଳନ କରିବା, ଦ୍ୱିପାକ୍ଷିକ ବ୍ୟବସ୍ଥାଗୁଡ଼ିକର କଡ଼ାକଡ଼ି ପାଳନ ଏବଂ ନିଜ ପଟରୁ ଅନଧିକୃତ ଗତିବିଧି ରୋକିବା ପାଇଁ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ନିକଟରେ ଦାବି କରିଛି। ଫ୍ଲାଏ ଦୁବାଇ ବିମାନରେ ଆତଙ୍କବାଦୀ ଘଟଣା ରୋକିଥିବା ଭାରତୀୟ ପାଇଲଟ୍ଙ୍କ ସାହସକୁ ଆମେରିକାର ଉପସଚିବ କ୍ରିଷ୍ଟୋଫର୍ ଲାଣ୍ଡାଉ ପ୍ରଶଂସା କରିଛନ୍ତି। ସେ ଏକ ଆତଙ୍କବାଦୀ ଘଟଣାକୁ ରୋକିଥିବା ଭାରତୀୟ ପାଇଲଟ୍ ସ୍ମିତ୍ ମାଛର ଏବଂ ଅନ୍ୟମାନଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଲାଣ୍ଡାଉ କହିଛନ୍ତି, ଫ୍ଲାଏ ଦୁବାଇର FZ-107C ବିମାନ ଉଡ଼ାଉଥିବା ଭାରତୀୟ ପାଇଲଟ୍ ସ୍ମିତ୍ ମାଛର ବିଶ୍ୱର ସବୁଠାରୁ ଭୟାବହ ଆତଙ୍କବାଦୀ ଘଟଣା ମଧ୍ୟରୁ ଗୋଟିଏକୁ ରୋକିବାରେ ସଫଳ ହୋଇଛନ୍ତି। ୟୁଏଇର ଆଟର୍ଣ୍ଣି ଜେନେରାଲ ହାମଦ ସେଫ୍ ଅଲ୍ ସମିସ୍କିଙ୍କ ସୂଚନା ଅନୁସାରେ ସହ ପାଇଲଟ୍ କ୍ୟାପ୍ଟେନ୍ ମାଛରଙ୍କୁ ଆକ୍ରମଣ କରି ବିମାନକୁ ଧ୍ୱଂସ କରିବାକୁ ଉଦ୍ୟମ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ପଶ୍ଚିମବଙ୍ଗର କୋଲକାତାରେ ଆସନ୍ତା ବର୍ଷ ଜାନୁଆରୀ 7-9 ତାରିଖ ପର୍ଯ୍ୟନ୍ତ 19ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦ୍ଘାଟନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବା ସହ ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ଯୁବ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଭାରତୀୟ ବଂଶୋଦ୍ଭବ ଯୁବ ପ୍ରବାସୀ ନେତୃତ୍ୱ ଉଦ୍ୟୋଗୀ ପେସାଦାର ଶିକ୍ଷାବିତ୍ ଉଦ୍ଭାବକ ଏବଂ ଅନ୍ୟାନ୍ୟ ସହଭାଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 1915 ମସିହା ଜାନୁଆରୀ 9 ତାରିଖରେ ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ସ୍କୃତିରେ ପ୍ରତିବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ। 19ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବବର୍ତ୍ତୀ ସମ୍ମିଳନୀଗୁଡ଼ିକର ସଫଳତାକୁ ଆଗେଇ ନେବା ସହ ଭାରତୀୟ ପ୍ରବାସୀ ସମୁଦାୟ ଏବଂ ଭାରତ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆସନ୍ତୁ ଜାଣିବା ଦେଶର ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ଏବଂ ବିମାନ ବନ୍ଦରଗୁଡ଼ିକରେ ବିଶ୍ୱସ୍ତରୀୟ ସୁବିଧା ସମ୍ପର୍କରେ। ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ଆଜି ଦେଶ ଓ ବିଶ୍ୱର ବିଭିନ୍ନ ସ୍ଥାନକୁ ବେଙ୍ଗାଲୁରୁ ସହ ସଂଯୋଗ କରୁଥିବା ଏକ ପ୍ରମୁଖ ଯାତ୍ରୀ ଓ ମାଲ ପରିବହନ କେନ୍ଦ୍ରରେ ପରିଣତ ହୋଇଛି। 2025-26 ଆର୍ଥିକ ବର୍ଷରେ ଏହି ବିମାନ ବନ୍ଦର ଦେଇ 4,44,00,000 ଅଧିକ ଯାତ୍ରୀ ଯାତାୟତ କରିଛନ୍ତି। ଏହି ସମୟରେ ଆନ୍ତର୍ଜାତିକ ଯାତ୍ରୀ ସଂଖ୍ୟା ପ୍ରାୟ 24% ବୃଦ୍ଧି ପାଇ 72,00,000 ଅଧିକ ହୋଇଛି। ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏହି ବିମାନ ବନ୍ଦର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ପ୍ରାୟ 2,80,000 ବିମାନ ଚଳାଚଳ ରେକର୍ଡ କରାଯାଇଛି। ମାଲ ପରିବହନ କ୍ଷେତ୍ରରେ ମଧ୍ୟ ବିମାନ ବନ୍ଦରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025-26 5,32,000 ମେଟ୍ରିକ୍ ଟନ୍ ଅଧିକ ମାଲ ପରିବହନ ହୋଇଛି। ବେଙ୍ଗାଲୁରୁର ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ଦେଶ ତଥା ବିଦେଶର ପ୍ରମୁଖ ବଜାର ସହ ଏହା ସଂଯୋଗ କରିବାରେ ସହାୟକ ହୋଇଛି। ଆଧୁନିକ ଚେକ୍ ଇନ୍ ବ୍ୟବସ୍ଥା, ଉନ୍ନତ ବ୍ୟାଗେଜ୍ ସୁବିଧା, ଫ୍ଲାଇଟ୍ ସୂଚନା ପ୍ରଦର୍ଶନ, ଯାତ୍ରୀ ଲାଉଞ୍ଜ ଏବଂ ଆଧୁନିକ ଆଭ୍ୟନ୍ତରୀଣ ସାଜସଜ୍ଜା ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି। ବିଶେଷକରି ବିମାନ ବନ୍ଦରର ଟର୍ମିନାଲ 2 ଗାର୍ଡେନ୍ କନ୍ସେପ୍ଟ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ। ଯାତ୍ରୀ ସୁବିଧା, ଆଧୁନିକ ଭିତ୍ତିଭୂମି, ସ୍ୱତନ୍ତ୍ର ସ୍ଥାପତ୍ୟ ଶୈଳୀ ଓ କଡ଼ା ସୁରକ୍ଷା ବ୍ୟବସ୍ଥାର ସମନ୍ୱୟରେ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ବେଙ୍ଗାଲୁରୁ ସହରର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରିବା ସହ ଦେଶର ନାଗରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଆଧୁନିକ ଭିତ୍ତିଭୂମିର ଉଦାହରଣ ଭାବେ ଉଭା ହୋଇଛି। ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଛନ୍ତି, ଦ୍ରୁତ ଗତିରେ ବଦଳୁଥିବା ଭୂ ରାଜନୈତିକ, ବୈଷୟିକ ଓ ଆର୍ଥିକ ପରିବେଶ ସହିତ ତାଳ ମିଳାଇ ନିୟାମକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ। ସେ କହିଛନ୍ତି, ନୀତି ନିର୍ଦ୍ଧାରକଙ୍କ ସମ୍ମୁଖରେ ଆହ୍ୱାନ, ନିୟନ୍ତ୍ରଣ ଓ ଅଭିବୃଦ୍ଧି ମଧ୍ୟରୁ ଗୋଟିଏକୁ ବାଛିବା ଉଚିତ ନୁହେଁ, ବରଂ ଏଭଳି ନିୟମ ପ୍ରଣୟନ କରିବା ଆବଶ୍ୟକ ଯାହା ପ୍ରତିବନ୍ଧକକୁ ଦୂର କରିବା ସହ ନବସୃଜନ, ପ୍ରତିଯୋଗିତା ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବ। ଜାପାନର ଆଇଚି ନାଗୋୟାଠାରେ 2 ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏସୀୟ କ୍ରୀଡ଼ା 2026 ଆଜି ଉଦ୍ଯାପିତ ହେବ। ନାଗୋୟା ସିଟି ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଏହି ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଏସୀୟ କ୍ରୀଡ଼ାରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ 85 ପଦକ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। 21 ସ୍ୱର୍ଣ୍ଣ, 27 ରୌପ୍ୟ ଓ 37 କାଂସ୍ୟ ପଦକ ଭାରତ ହାସଲ କରିଛି। ଉଦ୍ଯାପନୀ ସମାରୋହରେ ଭାରତର ମହିଳା ପତାକାବାହକ ଭାବେ ସୁଟିଂ ତାରକା ନିରୁଧଣ୍ଡା ନେତୃତ୍ୱ ନେବେ। ପୁରୁଷ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ଭାରତ 2-1 ଜିତିଛି। ଭାରତ ପ୍ରଥମ 2 ମ୍ୟାଚ୍ ଜିତିଥିବା ବେଳେ ଗତକାଲି ନ୍ୟୁ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 7 ବିନିମୟରେ 351 ରନ୍ ସଂଗ୍ରହ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ 48 ଓଭର 2 ବଲ୍ରେ 5 ହରାଇ 352 ରନ୍ ସ୍କୋର କରିଥିଲା। ଦେଶରେ ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଲାଗି 5 ଉତ୍କର୍ଷ କେନ୍ଦ୍ର ସ୍ଥାପନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ। ଅର୍ଥ ସମେତ ଅନ୍ୟ କେତେକ ସଂସଦୀୟ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍ପତି। ଆସନ୍ତା ବର୍ଷ ଜାନୁଆରୀରେ କୋଲକାତାରେ ଅନୁଷ୍ଠିତ ହେବ 19ତମ ପ୍ରବାସୀ ଭାରତୀୟ ଦିବସ। ଆଜି ଉଦ୍ଯାପିତ ହେବ ଏସୀୟ କ୍ରୀଡ଼ା 2026 ଏବଂ ପୁରୁଷ କ୍ରିକେଟର ଅନ୍ତିମ

0: ମ୍ୟାଚ୍ରେ ଭାରତକୁ 5 wicketରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଟିକି ରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର।

ସତ କହିଲ ପିଲାମାନେ, ଶୀତଦିନ ଆସିଗଲା। ହଁ, ପିକନିକ୍ ଯିବା ପାଇଁ ଗୋଡ କାଢିକି ତମମାନେ ସବୁ ବସିଥିବ। ପିକନିକ୍ କହିଲେ ପିଲାମାନେ, ତମେ କାହିଁକି ଖୁସି ହେଇଥାଓ ନା? ନିଶ୍ଚିତ ଭାବେ ଜଙ୍ଗଲ ଭିତରକୁ ଯିବ। ପାହାଡ଼ରେ ପାଣି ଖସୁଥିବ, ସେଇ ପାଣିରେ ତମମାନେ ଟିକେ ଖେଳିବ, ବୁଲିବ। ଆଉ ବିଶେଷ କରିକି ଜଙ୍ଗଲରେ ଦୌଡ଼ାଦୌଡ଼ି କଲାବେଳକୁ ତମକୁ ବହୁତ ଭଲ ଲାଗେ। ପିଲାମାନେ, ହଠାତ୍ ଯଦି ତମେ ଜଙ୍ଗଲରେ ଗୋଟେ ସୁନ୍ଦର ଠେକୁଆ ଦୌଡ଼ିବା ଦେଖିବ, କେମିତି ଲାଗିବ? ବଢିଆ ଲାଗିବ ନା? କଣ କରିବା ପିଲାମାନେ, ଦୁଃଖର କଥା, ଆସ୍ତେ ଆସ୍ତେ ଜଙ୍ଗଲ ନଷ୍ଟ ହେଇଗଲାଣି। କାହିଁକି ଆଜି ବନ୍ୟ ପଶୁମାନେ ରହୁନାହାନ୍ତି ଜଙ୍ଗଲରେ? କାହିଁକି ଜଙ୍ଗଲ କଟା ହେଇଯାଉଛି। ଗଛ ଯଦି ନଥିବ, ବନ୍ୟଜନ୍ତୁ ରହିବେ କୋଉଠି? ତେଣୁ କରିକି ସରକାର ବହୁତ ପ୍ରୟାସ କରୁଛନ୍ତି ଏଇ ବନ୍ୟଜନ୍ତୁ ମାନଙ୍କୁ ଆମେ କେମିତି ସୁରକ୍ଷା ଦେବା। ଜଙ୍ଗଲର ସୁରକ୍ଷା କରିବା ପାଇଁ ବହୁତ ପଦକ୍ଷେପ ସରକାର ନଉଛନ୍ତି। ସତ କଥା କହିଲ ପିଲାମାନେ, ତମେ ଯେତେବେଳେ ବହିରେ ହରିଣ ଦେଖୁଛ, ବାଘ ଦେଖୁଛ, ହାତୀ ଦେଖୁଛ, ଭାଲୁ ଦେଖୁଛ, ପିଲାମାନେ କେତେବେଳେ କେମିତି ଲାଗେ ନା? ଆମେ ଯଦି ଆଖିରେ ଏଇଟା ଦେଖିଥାନ୍ତୁ, କେତେ ଭଲ ଲାଗିଥାନ୍ତା। ତେଣୁ କରି ତ ଦୁଃଖ ଲାଗେ ପିଲାମାନେ, ଜଙ୍ଗଲ ନଷ୍ଟ ହେଇଯାଉଛି, ବନ୍ୟଜନ୍ତୁ ଆଉ ଦେଖିବାକୁ ପାଉନୁ ଆମମାନେ। ତେଣୁ କରିକି ସବୁବେଳେ ଆମେ ପରିବେଶର ସୁରକ୍ଷା କରିବା, ଜଙ୍ଗଲକୁ ନଷ୍ଟ କରିବା ନାହିଁ। ଆମେ ସମସ୍ତେ କହୁଛୁ, ତମ ଜନ୍ମଦିନରେ ଗଛ ଆମେ ଲଗେଇବା। ସେଇ ଗଛ ବଡ ହେଲେ ପିଲାମାନେ କେତେ ଭଲ ଲାଗିବ, କେତେ ପକ୍ଷୀ ଆସିକି ସେଇଠି ବସିବେ। ଆମକୁ ଯେତେବେଳେ ଟିକେ ଖେଳିବାକୁ ଇଚ୍ଛା ହବ, ଗଛ ଚାରିଆଡେ ଆମେ ଟିକେ ବୁଲିକି ଖେଳିପାରିବା, କେତେ ମଜା ଲାଗିବ। ତେଣୁ କରିକି ପରିବେଶର ଆମେ ସବୁବେଳେ ସୁରକ୍ଷା କରିବା।

ମାନଙ୍କୁ କହୁଛୁ, ଭଲ ସାଙ୍ଗଟିଏ କରିବ। ସାଙ୍ଗ ଯଦି ଭଲ ହେଲା, ତୁମର ଘରେ କ'ଣ, ସ୍କୁଲରେ କ'ଣ, ଯୋଉଠି ହଉ ନା କାହିଁକି, କେମିତି ସୁନ୍ଦର ଭାବେ ସମୟ ଚାଲିଯିବ ତୁମେ ଜାଣିପାରିବନି। ଗୋଟିଏ ଭଲ ସାଙ୍ଗ ତମ ଜୀବନକୁ ପରିବର୍ତ୍ତନ କରିଦେବ। କିନ୍ତୁ ପିଲାମାନେ, ଭୁଲରେ ଯଦି ଗୋଟେ ଖରାପ ସାଙ୍ଗ ସହିତ ତମେ ପଡ଼ିଯିବ ନା, ଗଲା, ଜୀବନରେ ଖାଲି ପଶ୍ଚାତାପ ରହିବ ପିଲାମାନେ। ତେଣୁ କରିକି ତୁମେମାନେ ଯେତେବେଳେ ସ୍କୁଲକୁ ଯାଉଛ, କେତେ ସବୁ ଭାଇ ଭଉଣୀ ମାନେ ସେଇଠି ଥିବେ, କିନ୍ତୁ ମନେ ରଖ, ତମେ ବାଛିକି ସାଙ୍ଗ ହବ, ଯୋଉ ସାଙ୍ଗ କି ସବୁବେଳେ ତୁମକୁ ଭଲ କଥା କହୁଥିବ। ହଁ ପିଲାମାନେ, ତୁମ ମନ ପସନ୍ଦର ଗୁଡାଏ ସାଙ୍ଗମାନଙ୍କୁ ନେଇକି ଆମରି ଏଇ କାର୍ଯ୍ୟକ୍ରମକୁ ଆସିଥାଉ। ନା କ'ଣ, ତୁମ ପରି ପିଲାଟିଏ।

0: ହଁ ପିଲାମାନେ, ଆଜି ବି ଆମ ଗହଣରେ ଜଣେ ଭାଇ ଆସିକି ବସିଛନ୍ତି। ଭାଇଙ୍କ ସହିତ ଆମେ କଥାବାର୍ତ୍ତା କରିବା। ଭାଇଙ୍କ ପାଖରେ କଣ ସବୁ ଶିଖିବା ଜିନିଷ ଅଛି କାର୍ଯ୍ୟକ୍ରମ ଶେଷରେ ଆମେ ଜାଣିପାରିବା। ହଁ ପିଲାମାନେ, ଭଲ କଥା ମନେ ରଖିବା ଶିଖିବା। ଟିକି ରହିଛ କାର୍ଯ୍ୟକ୍ରମକୁ ଭାଇ, ଆମେ ତୁମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: ତମ ନାଁଟି ଟିକେ କହିବ।
1: ମୋର ନାଁ ଦିବ୍ୟଜ୍ୟୋତି ମହାପାତ୍ର, ମୁଁ ଏବେ ଶ୍ରେଣୀ 6 ପଢେ।
0: ଆଚ୍ଛା ଭାଇ, ତମେ ଯୋଉ ପାଠ ପଢୁଛ କେତେ ସବୁ ବିଷୟବସ୍ତୁ ରହିଛି
1: ସେଠାରେ? ଓଡ଼ିଆ, ହିନ୍ଦୀ, ଇଂଲିଶ, ମ୍ୟାଥ, ସାଇନ୍ସ, SST, କମ୍ପ୍ୟୁଟର, ସାଂସ୍କୃତ, ଆହୁରି ଅନେକ ପାଠ ଗୁଡିକ ଅଛି।
0: ସେ ବିଷୟବସ୍ତୁରୁ ସବୁଠୁ କୋଉଟା ବେଶୀ ଭଲ ଲାଗେ ତୁମକୁ?
1: ମତେ ମ୍ୟାଥ ବେଶୀ ଭଲ ଲାଗେ।
0: ଇରେ ବାପରେ, ମ୍ୟାଥମେଟିକ୍ସ ମାନେ ତ ସବୁ ପିଲା ଭୟ କରନ୍ତି। କେତେ ସମୟ କଷୁଛ ମ୍ୟାଥମେଟିକ୍ସ?
1: ଘଣ୍ଟାଟେ ମନେ ଦେଖି ଗଣିତ କରେ।
0: ଆମେ ଦେଖୁଛୁ ପିଲାମାନେ ଭାରି ଡରିକି ଗଣିତକୁ ଯାହା ତାହା ଭୁଲ କରିଦିଅନ୍ତି। ପରୀକ୍ଷା ହଲ୍ରେ କେତେବେଳେ କେମିତି ସାଙ୍ଗମାନେ ତୁମକୁ ସାହାଯ୍ୟ ମାଗନ୍ତି କି?
1: କେବେ କେବେ ସିଧା ମୁଁ ଏତେ କରେନି।
0: ପରୀକ୍ଷା ହଲ୍ରେ ଯଦି ଆମେ ବସିଛେ ଆମେ କେବେ ବି କାହା ସହିତ କଥା ହବାନି। କିଏ ସାହାଯ୍ୟ ମାଗିଲେ ମଧ୍ୟ ତାକୁ ଆମେ ସାହାଯ୍ୟ କରିବା ନାହିଁ, କାହିଁକି ଯଦି ଆମେ ସାହାଯ୍ୟ କଲା ବେଳକୁ ଶିକ୍ଷକ ଶିକ୍ଷୟତ୍ରୀ ଦେଖିବେ, ଆମକୁ ଗାଳି କରିବେ। ଠିକ କଥା ନା? ଆଚ୍ଛା, ପାଠପଢା ସହିତ ଆଉ ତୁମକୁ କଣ ସବୁ କରିବାକୁ ଭଲ ଲାଗେ?
1: ମତେ ଚିତ୍ର କରିବାକୁ ବେଶୀ ପସନ୍ଦ ଲାଗେ।
0: କୋଉ ଭଳିଆ ଚିତ୍ର ସବୁ କରିଥାଉ?
1: ମୁଁ କେବେ ଜଗନ୍ନାଥଙ୍କର ଚିତ୍ର କରେ, କେବେ ଆମର ଭାରତର ମାନଚିତ୍ର କରେ, କେବେ କେବେ ବଡ ବଡ ଯେତିକି ମନ୍ୟୁମେଣ୍ଟ ଅଛି ସେ ଯାକର ଚିତ୍ର କରେ।
0: ଯେତେବେଳେ ଜଗନ୍ନାଥଙ୍କର କଥା କହିଲ, ତୁମେ କଣ ଜଗନ୍ନାଥଙ୍କୁ ପୂଜା କର କି କେତେବେଳେ?
1: ହଁ,
0: ଯଦି ପୂଜା କର କୋଉ ମନ୍ତ୍ରରେ ତମେ ତାଙ୍କୁ ଡାକ?
1: ମୁଁ ତାଙ୍କୁ ଓମ୍ ନମଃ ଭଗବତେ ବାସୁଦେବାୟ,
0: ଯୋଉ ମନ୍ତ୍ର କି ଭକ୍ତ ପ୍ରହଲ୍ଲାଦ ଜପିକି ଦର୍ଶନ କରିଥିଲେ ନାରାୟଣଙ୍କୁ।
1: ହଁ,
0: ଓମ୍ ନମଃ ଭଗବତେ ବାସୁଦେବାୟ।

0: ସ୍କୁଲରେ ପାଠ ଛଡା ଆଉ କଣ କଣ ସବୁ ହେଇଥାଏ?
1: ସେଠି କେତେ ଗୁଡିଏ ପ୍ରକାରର ଫଙ୍କସନ ବି କରନ୍ତି ଓ କେବେ କେବେ କୋଉ ଖେଳର ପ୍ରତିଯୋଗିତା ବି କରନ୍ତି।
0: କଣ କଣ ସବୁ ଖେଳ ହେଇଥାଏ ସେଠି?
1: ସେଠି ପିଲାମାନେ ଫୁଟବଲ ଖେଳୁଛୁ ଆମମାନେ, ତାପରେ କ୍ରିକେଟ ଖେଳୁଛୁ, ବ୍ୟାଡମିଣ୍ଟନ ବି ଖେଳୁଛୁ।
0: ଆଚ୍ଛା, ତାହେଲେ ଏଇ ଯୋଉ ତିନିଟା ଖେଳ କହିଲ, ସବୁଠୁ ତମ ପ୍ରିୟ ଖେଳ କଣ?
1: କ୍ରିକେଟ ବେଶୀ ପସନ୍ଦ ଲାଗେ।
0: କ୍ରିକେଟ ଖେଳିବା ପାଇଁ ତୁମକୁ କାହିଁକି ଏତେ ପସନ୍ଦ ଆସିଲା?
1: ପାପା ବି ବେଶୀ କ୍ରିକେଟକୁ ବେଶୀ ପସନ୍ଦ କରନ୍ତି। ତାଙ୍କେ ଯେବେ କ୍ରିକେଟ ଦେଖୁଛନ୍ତି, ମୁଁ ବି ଟିକେ ଦେଖେ କ୍ରିକେଟ, ମତେ ବି ବେଶୀ ଭଲ ଲାଗିଲା କ୍ରିକେଟ ଦେଖିକି। ତ ମତେ କ୍ରିକେଟରେ ଟିକେ ବେଶୀ ଇଣ୍ଟରେଷ୍ଟ ଆସିଲା, ଯୋଉ ମତେ ବି କ୍ରିକେଟ ଖେଳିବାକୁ ବେଶୀ ଇଚ୍ଛା ହେଲା।
0: ଆଚ୍ଛା, ତୁମେ ବ୍ୟାଟିଂ କରିବାକୁ ଭଲ ପାଅ ନା ବୋଲିଂ କରିବାକୁ ଭଲ ପାଅ?
1: ମତେ ବ୍ୟାଟିଂ କରିବାକୁ ବେଶୀ ଭଲ ଲାଗେ।
0: କେତେ ଏମିତି ରନ୍ କରିଛ ତମେ ଯେତିକି ଦିନ କ୍ରିକେଟ ଖେଳିଛ?
1: ମୁଁ 130 ପାଖାପାଖିରେ ଗା ମୋର ହାଇଏଷ୍ଟ।
0: କେବେ ଜିରୋରେ ଆଉଟ ହେଇଛ କି ନାହିଁ?
1: ହଁ, ଯେବେ ଯେବେ ମୁଁ ଆରମ୍ଭରେ ଖେଳୁଥିଲି ସେତେବେଳେ ମୁଁ ଜିରୋରେ ଆଉଟ ହେଇଯାଉଥିଲି।
0: ତ କେମିତି ଲାଗେ ଯେତେବେଳେ ଜିରୋରେ ଆଉଟ ହେଇକି ଆସ?
1: ଜିରୋରେ ଆଉଟ ହେଲେ ବେଶୀ ଲାଜ ଲାଗେ ମତେ।
0: ଆଚ୍ଛା ହଉ, କଣ କରିବା, ସେଇ ସମୟରେ ଟିକେ ଜିରୋରେ ଆଉଟ ହେଲା, ତାପରେ ତ ତୁମେ 130 ରନ୍ ମାରିପାରିଲ ନା। ଏଥିରୁ ଆମେ ଗୋଟିଏ କଥା ଶିଖୁଛେ ଯେ ଆମେ ହାରିଲେ ହିଁ ଜିତିବାର ମଜା ନେଇପାରିବା।
1: ହଁ।

0: ଆଚ୍ଛା, ତମ କ୍ଲାସରେ ବହୁତ ପିଲା ଅଛନ୍ତି, ବହୁତ ପ୍ରକାରର ପିଲା ଥିବେ। କିଏ ମାଡ଼ ଗୋଳିଆ ହେଇକି ଥିବ, କିଏ ରାଗି ଥିବ, କିଏ ମଜା କରୁଥିବ, କିଏ ତୁମ ବେଗରୁ ପେନସିଲ ଚୋରି କରିକି ନେଇଯାଉଥିବ। ତ ଏଇଭଳିଆ ପିଲାଙ୍କ ଗହଣରେ ତମେ ରହୁଛ, ତମେ ସମସ୍ତଙ୍କ ସହିତ କଳି ଝଗଡ଼ା କରୁଛ ନା ସମସ୍ତଙ୍କ ସହିତ ମିଶିକି ରହୁଛ?
1: ସମସ୍ତଙ୍କ ସାଙ୍ଗେ ମିଶିକି ରହୁଛି, ସବୁ ସାଙ୍ଗ ଆମ ପରିବାର ପରି।
0: କେତେବେଳେ କେମିତି ସାଙ୍ଗମାନେ ସବୁ ଶ୍ରେଣୀ ଗୃହରେ ବଦମାସି କରୁଥିବେ, ତ କଣ କଣ କରନ୍ତି ଆଉ ସେଇ ସମୟରେ ତମକୁ କେମିତି ଲାଗେ?
1: ଆଜିକାଲି ପିଲାମାନେ ନା ବେଶୀ ଶିକ୍ଷକ ମାନଙ୍କୁ ଅସମ୍ମାନ ଦେଇକି କେତେ ଜଣଙ୍କୁ ନାଁ ଦେଉଛନ୍ତି।
0: ଓହୋ, ଯୋଉଟା କି ଜମା କରିବା କଥା ନୁହଁ, କାରଣ ଶିକ୍ଷକ ଶିକ୍ଷୟତ୍ରୀ ହେଉଛନ୍ତି ଆମ ଭବିଷ୍ୟତର ଗଢିବାରେ ଗୋଟିଏ ଭଗବାନ ସଦୃଶ୍ୟ।
2: ଗୁରୁ

0: ଘରେ ବାପା ମା ହଉଛନ୍ତି ଆମର ପ୍ରଥମ ଶିକ୍ଷକ ଶିକ୍ଷୟତ୍ରୀ।
1: ହଁ,
0: ଜେଜେମା ଜେଜେବାପା ବାପା ମା ଗୁରୁଜନ ଆମକୁ ବହୁତ ଭଲ ଭଲ କଥା ଶିଖେଇଥାନ୍ତି। ତମେ ସେଇ ସମୟରେ ସେମାନଙ୍କୁ ଭଲ କଥା ଟିକେ କହିଲେ ହବନି?
1: ମୁଁ କହୁଛି ନା, ସେମାନେ ହଁ ମାରିଦିଅନ୍ତି, ଆଉ କେତେ ଜଣ ସେ ଜିନିଷ ଛାଡି ଦିଅନ୍ତି, ଆଉ କେତେ ଜଣ ଅଛି ସେ କାମରେ ଲାଗିଯାନ୍ତି।
0: ତାହେଲେ ଏଇଭଳିଆ ପିଲାଙ୍କଠୁ ଆମେ ଦୂରେଇକି ରହିବା।
1: ହଁ,
0: ଆଉ ଗୋଟେ କଥା ହେଲା ଯେ ସବୁବେଳେ ତୁମକୁ ପାଠ ପଢିବାକୁ ତ ଇଚ୍ଛା ଲାଗୁନଥିବ, ତମେ କହିଲ ମୁଁ ଡ୍ରଇଂ କରୁଛି, ଆଉ ବେଳେବେଳେ ତମକୁ ଇଚ୍ଛା ହଉଛି କି ଟିଭି ଦେଖିଲେ ମୁଁ ଗୀତ ଗାଇଥାନ୍ତି କି, ମୁଁ ଟିକେ ଝିଅ କରିଥାନ୍ତି କି, ମୁଁ ଟିକେ ଡିବେଟ୍ କମ୍ପିଟିସନକୁ ଯାଇଥାନ୍ତି କି, ଏଇଭଳିଆ କେତେବେଳେ ମନକୁ ଆସୁଛି କି?
1: କେବେ କେବେ ଆସେ।
0: କାହାକୁ ଦେଖିକି ନା ଏମିତି ମନକୁ ମନ ଆସେ?
1: ଏମିତି ମନକୁ ମନ ହିଁ ଆସେ।
0: ଆଚ୍ଛା, ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପାପା ଆଉ ମାଙ୍କୁ ଗୋଟେ ସୁନ୍ଦର କଥା କହିବା ଯୋଉଟାକୁ ତମେ କେବେ ତାଙ୍କ ସାମ୍ନାରେ କହିପାରୁନ।
1: ହଁ,
0: କଣ ଇଚ୍ଛା ହଉଛି ବାପା ମାଙ୍କୁ କହିବା ପାଇଁ, କଣ ତମ ମନରେ ଅଛି ଟିକେ କହିଦିଅ ତ।
1: ମୋର ଏବେ କାଲିଠୁ ପରୀକ୍ଷା, ମୋ ପରୀକ୍ଷା ସରିଲା ପରେ ଦଶହରା ଛୁଟି ଆରମ୍ଭ ହେଇଯିବ। ମୁଁ ମୋ ପାପା ମାମା ଆଉ ପୁରା ପରିବାରକୁ ଏଇଟା କହିବାକୁ ଚାହୁଁଛି ଯେ ମୁଁ ଏ ଛୁଟିରେ କୁଆଡେ ବାହାରେ ବୁଲିଯିବି।

0: ବହୁତ ବଢିଆ। ତାହେଲେ ବାପା ଆଉ ମା ନିଶ୍ଚିତ ଭାବେ ଆମ କୁନି ଭାଇଙ୍କର ଅନୁରୋଧ ରକ୍ଷା କରିବେ। ଆମ ରେଡିଓ ମାଧ୍ୟମରେ ଆମେ ତାଙ୍କୁ ଅନୁରୋଧ କରୁଛୁ ଯେ ଏଇ ଛୁଟିରେ ନିଶ୍ଚିତ ଭାବେ ଆମ ଓଡ଼ିଶାରେ ସୁନ୍ଦର ସୁନ୍ଦର ଜାଗା ଅଛି, ସେ ଶ୍ରୀକ୍ଷେତ୍ର ପୁରୀଧାମ ହଉ, କୋଣାର୍କ ମନ୍ଦିର ହଉ, ମହୋଦଧି ସମୁଦ୍ର କୂଳକୁ ଯିବା ହଉ, କେତେ ସୁନ୍ଦର ସୁନ୍ଦର ଜାଗା। ଆଉ କୁନି ଭାଇ ଭଉଣୀ ମାନଙ୍କୁ ତ ନନ୍ଦନକାନନ ବହୁତ ଭଲ ଲାଗେ। ଆଚ୍ଛା, ତମେ ଯେତେବେଳେ ଦେଖୁଛ ପକ୍ଷୀମାନେ ଆକାଶରେ ଉଡୁଛନ୍ତି, ବେଳେବେଳେ ଘର ଆଗରେ ଆସିକି କା କା ରଡ଼ି କରନ୍ତି, ଆଉ କିଛିଟା ଖାଇବାକୁ ମାଗନ୍ତି, ତମେ କେତେବେଳେ କେମିତି ପକ୍ଷୀ ଏମାନଙ୍କୁ ଟିକେ ଦୟାରେ ଖାଇବାକୁ ଦେଇଥାଅ କି?
1: ଆମ ଘରେ ଆମେ ଦିଟା ଶୁଆକୁ ରଖିଛୁ, ମୁଁ ତାଙ୍କୁ ସବୁଦିନ ଟିକେ ଖାଇବାକୁ ଦିଏ।
0: ଆଚ୍ଛା, ଶୁଆ କଥା କହୁଛି?
1: ତାଙ୍କେ ଏବେ କଥା କହିବା ଶିଖୁଛନ୍ତି।
0: ଆଚ୍ଛା, ତମେ କେତେ ସମୟ ଦଉଛ ତାକୁ ଶିଖେଇବା ପାଇଁ?
1: ଅଧଘଣ୍ଟାଟେ।
0: କିଛି କିଛି ଶିଖିଲେଣି କି?
1: ହଁ, ଏବେ ତାଙ୍କେ ମିଟୁ ମିଟୁ କହିବା ଟିକେ ଶିଖୁଛନ୍ତି।
0: ଆଚ୍ଛା, ବହୁତ ବଢିଆ।
1: ଆଉ ହ୍ୱିସଲ୍ ବି ମାରନ୍ତି।
0: ହଁ, ୱାଓ, ତାହେଲେ ତ ବହୁତ ମଜା ଲାଗୁଥିବ। ଆଚ୍ଛା ଭାଇ, ତମେ ବଡ ହେଲେ କଣ ହବାକୁ ଚାହୁଁଛ?
1: ମୁଁ ବଡ ହେଲେ ସାଇଣ୍ଟିଷ୍ଟ ହବାକୁ ଚାହୁଁଛି।
0: କଣ ପାଇଁ ଆସିଲା ମନକୁ ମୁଁ ମାନେ ସାଇଣ୍ଟିଷ୍ଟ ହେବି ବୋଲି?
1: ମୁଁ ପିଲାବେଳେ ଯେବେ ସାନ ଥିଲି ସେତେବେଳକୁ ମୁଁ ଯେବେ ଜାଣିଲି ଯେ ପୃଥିବୀ ଗୋଟେ ଗୃହ ଯୋଉଟାରେ ଆମେ ରହୁଛୁ ତାଠୁ ବି ବଡ଼ ବଡ଼ ସଂସାର ଅଛି, ସେଠି ବି କୋଉଠି ଏମିତି ପୃଥିବୀ ପରି ଗ୍ରହ ହେଇପାରେ, ସେଠି ବି କୋଉ ଜୀବନ ହେଇପାରେ। ଆଉ ଆଜିକାଲି ଲୋକମାନେ ତ ଏଇଟା ବି କହୁଛନ୍ତି ଯେ ଏଲିଏନ୍ କଣ୍ଡା ଅଛି।
0: ଆମେ ବି ଶୁଣିଛୁ ଏଲିଏନ୍ ମାନେ ପୃଥିବୀକୁ ଆସିଛନ୍ତି ବି, ବିରାଟ ବଡ ଗୋଟେ ଉଡନ୍ତା ଥାଳିଆ ବି ଦେଖାଯାଇଥିଲା। ଆଚ୍ଛା, ତମର ଯେତେବେଳେ ସାଇନ୍ସ ପଢୁଛ, ଏବେ ସେଇ ସାଇନ୍ସ ବହିରେ କଣ କଣ ସବୁ ବିଷୟବସ୍ତୁ ରହିଛି?
1: ଏବେ ତ ଆମ ସାଇନ୍ସ ବହିରେ କେତେ ଗୁଡ଼ିଏ ପ୍ରାଣୀମାନଙ୍କ ବିଷୟରେ ଦେଇଛି ଯେ ପ୍ରାଣୀମାନଙ୍କୁ କଣ କଣ ଦରକାର ଯୋଉଟାରେ ସେମାନେ ରହିପାରିବେ, ଗଛ ବିଷୟରେ ଦେଇଛି, ତାପରେ ଆମ ଚୁମ୍ବକ ବିଷୟରେ ଦେଇଛି, ଖାଇବା କେମିତି ଖାଇବାର ଦେଇଛି, ଖାଇବାରେ କଣ୍ଡା କଣ୍ଡା ଥାଉଛି ସେଇଟା ଦେଇଛି, ବାହାର ଖାଇବାରୁ ଘରର ଖାଇବା କେତେ ଭଲ ତା ବିଷୟରେ ଦେଇଛି।
0: ବର୍ତ୍ତମାନ ବହୁତ ସୁନ୍ଦର ସୁନ୍ଦର କଥା କହିଲ, ୟା ଉପରେ ମୁଁ ଗୋଟିଏ ଗୋଟିଏ ପ୍ରଶ୍ନ କରିବି। ଆଚ୍ଛା, ମତେ ଗୋଟେ କଥା କହିଲ ଯେ ବାହାର ଖାଇବା ଆମେ କାହିଁକି ଖାଇବାନି, ଘର ଖାଇବା ଆମେ କାହିଁକି ଖାଇବା?
1: କାହିଁକି ନା ବାହାର ଖାଇବା କଣ ହଉଛି, ଆଜିକାଲି ଷ୍ଟ୍ରିଟ୍ ସାଇଡ୍ ରେ କେତେଜଣ ଗୁପଚୁପ୍

0: କରନ୍ତି, ସେଇଠି କଣ ହଉଛି ହାଇଜିନ ନଥାଏ। ତାପରେ ଲୋକମାନେ ନା ଡାଇରେକ୍ଟ ହାତ ପୁରିକି କାଢ଼ନ୍ତି, ଓପେନ୍ ଥାଏ ଆହୁରି ପୁରା, ସେଠାରେ ମାଛି ମାନେ କେତେ ବସୁଥିବେ। ଘରର ଖାଇବା କେମିତି, ଯେବେ ତିଆରି ହବ ତାକୁ ଘୋଡ଼ା ହେଇକି ରଖା ହେଇଥିବ, ସମସ୍ତଙ୍କୁ ଡକା ହବ, ଡକା ହେଇକି ସମସ୍ତେ ମିଶିକି ଖାଇବେ।
1: ବାଃ ବହୁତ ବଢିଆ, ଘରେ କିଏ କିଏ ରୁହନ୍ତି?
0: ଘରେ ଆମେ ପାଞ୍ଚ ଜଣ ସଦସ୍ୟ, ମୁଁ, ମୋ ପାପା, ମୋ ମାମା, ମୋ ଜେଜେବାପା ଓ ମୋ ଜେଜେମା।
1: ଆରେ ବା, ଜେଜେବା ଜେଜେମା ଯଦି ଅଛନ୍ତି ତାହେଲେ ତମେ ତ ଭାରି ଗେଲା ନାତିଟେ ହେଇଥିବ।
0: ହଁ,
1: ବେଳେବେଳେ ତମେ ଦୁଷ୍ଟାମି କାମ କଲେ ଜେଜେମା ଗାଳି ଦିଅନ୍ତି କି?
0: ଜେଜେମାନେ ଜେଜେବାପା ଟିକେ ବୁଝାନ୍ତି ମୋତେ।
1: କଣ କଣ କହିଥାନ୍ତି?
0: କେବେ ବି କିଏ ଡାକିଲେ ପାଟି କରିକି ଉତ୍ତର ଦେବା କଥା ନାହିଁ। ମୁଁ ଭୁଲରେ ଗୋଟେ ଦିନ ତାଙ୍କୁ ପାଟି କରିକି କହିଦେଲାରୁ ତାଙ୍କେ ମୋତେ ବୁଝେଇଲେ। ତାପରେ
1: କାରଣ ଗୁରୁଜନ ମାନଙ୍କୁ ଆମେ କେବେ ମଧ୍ୟ ଉତ୍ତର ଦେବା ନାହିଁ। ଆମେ ଜାଣିଛେ ନା ଭାଇ, ତାଙ୍କ ଜୀବନରେ ସେମାନେ କେତେ ଘଟଣା ଦେଖିଥିବେ। ତମ ଭଳିଆ ବି ତ କୁନି ଭାଇ ହିଁ ଥିବେ ନା ସେ ଜେଜେବାପା? ଜୀବନରେ କେତେ କଥା ସେ ଶିଖିଥିବେ, ଆଉ ଯାହା ବି କହିବେ ଜେଜେମା ଜେଜେବାପା ତୁମର ଭଲ ପାଇଁ କହିବେ। ବେଳେବେଳେ ତୁମକୁ କହିବେ ଯଦି ଆଇସକ୍ରିମ ଖାନା ଏତେ କାହିଁକି ଖାଉଛୁ, ସେ ସମୟରେ ହୁଏତ ତୁମକୁ ଦୁଃଖ ଲାଗିବ, କିନ୍ତୁ ସେମାନେ ଭାବନ୍ତି କୁନି ପିଲାଟା ଯଦି ଆଇସକ୍ରିମ ଖାଉଛି କାଳେ ଥଣ୍ଡା ଧରିଦେବ କି, ଟନ୍ସିଲ ହେଇଯିବ କି। ତମକୁ ସେ ଭଲ ପାଇବାରୁ ସିନା ଏତେ କଥା ଭାବୁଛନ୍ତି, ଠିକ କଥା ନା? ତାହେଲେ ତମର ଯୋଉ ଏତେ ସବୁ ପାଠ୍ୟକ୍ରମ ରହିଛି ତମର ଲିଟରେଚର ବୁକ୍ରେ, ଓଡ଼ିଆ ବହି ହଉ ବା ଇଂଲିଶ ବହି ହଉ, ସେଥିରେ ତ ଗୁଡାଏ ଗୁଡାଏ ସୁନ୍ଦର ସୁନ୍ଦର ଗପ ଥିବ, କିଛି ଗପ ମନେ ପଡୁଛି କି?
0: ହଁ, ମତେ ଗୋଟେ ଗପ ମନେ ଅଛି। ଗୋଟେ ଲୋଭୀ କୁକୁର, ଗୋଟେ କୁକୁରଟିଏ ଥିଲା ଯେ ନିଜ ପାଟିରେ ଗୋଟେ ବଡ଼ ହାଡ଼ଟିକୁ ଜାବୁଡ଼ିକି ଧରିଥିଲା। ତାକୁ ମଝିରେ ଶୋଷ ଲାଗିଲା, ତ ସେ ନଦୀ କୂଳକୁ ଗଲା। ନଦୀ କୂଳକୁ ଯେବେ ସେ ପାଣି ଭିତରେ ତାର ଛାଇଟିକୁ ଦେଖିଲା, ସେ ଏଇଟା ଭାବିଲା ଯେ ସେଠାରେ ଆଉ ଗୋଟେ କୁକୁରଟିଏ ଅଛି। ସେ କୁକୁରଟା କି ବି ଗୋଟେ ହାଡ଼ ଗୋଟେ ଧରିଥିଲା ବଡ଼ଟି, ତ ସେ ଭାବିଲା ଯେ ମୁଁ ୟାର ହାଡ଼ଟା ବି ନେଇଯିବି, ତ ମୁଁ ଦୁଇଟା ହାଡ଼ ଏକା ସହିତ ଖାଇଦେବି। ଏତେ ଲୋଭରେ ହେଇଗଲା ତାର, ତ ସେ ଭୋକିବା ପାଇଁ ଯେମିତି ତା ପାଟିଟା ଖୋଲିଦେଲା, ତାର ସେ ହାଡ଼ଟା ପାଣି ଭିତରେ ବୁଡ଼ିଗଲା।
1: ଗଲା, ଅତି ଲୋଭରୁ ମୃତ୍ୟୁ ଯୋଉ କଥାରେ ଅଛି ନାଇଁ କି? ଆଉ କୁକୁର, ତୁ କିଛିଟା କାମ କରିବା ଆଗରୁ ଟିକେ ଚିନ୍ତା କରିବା ଉଚିତ। କିନ୍ତୁ ଭାଇ, ଏତିକି ଆମେ ମନେ ରଖିବା, ଭଗବାନ ଏ ସୃଷ୍ଟିରେ ସମସ୍ତଙ୍କୁ ଜନ୍ମ ଦେଇଥାନ୍ତି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଜୀବ କିଏ? ମଣିଷ। କୁକୁର କାହିଁକି ସେଇଭଳିଆ କାମ କଲା? ନା କୁକୁର ପାଖରେ ଭଲ ମନ୍ଦ ବିଚାର କରିବାର ଶକ୍ତି ନଥାଏ, କିନ୍ତୁ ଭଗବାନ ଆମକୁ ମଣିଷ କରିକି ଯଦି ଦୁନିଆକୁ ପଠେଇଛନ୍ତି, ଆମେ କୋଉଟା ଭଲ କୋଉଟା ଖରାପ ଆମେ ଜାଣିପାରିବା। ତମେ ଏବେ ପାଠ ପଢୁଛ, ତମେ ଜାଣିଛ ନା ପାଠ ନ ପଢିଲେ କମ୍ ମାର୍କ ଆସିବ, ପାଠ ପଢିଲେ ଅଧିକା ମାର୍କ ଆସିବ। ମିଛ କହିବା ମହାପାପ, ଯଦି ବାପା ମାଙ୍କୁ ମିଛ କହିଲ କାଲି ଧରା ପଡିଲେ ବାପା ମା ତମକୁ ନିଶ୍ଚିତ ଭାବେ ପିଟିବେ। ସବୁ ଜିନିଷ ଆମେ ଜାଣିପାରୁଛେ ନା, ଏଇଟା ସବୁ ସେଇ ଭଗବାନଙ୍କ ଆଶୀର୍ବାଦ। ଆଚ୍ଛା ଭାଇ, ରେଡିଓ ତମେ ଶୁଣୁଛ କି ନାହିଁ?
0: ହଁ ଶୁଣୁଛି, ମୋ ମାମା ବି ରେଡିଓ ଷ୍ଟେସନରେ କାମ କରନ୍ତି।
1: ହଁ, ତାଙ୍କ ନାଁଟା ଟିକେ କହିଦେବ।
0: ତାଙ୍କ ନାଁ ହେଲା ସୁପ୍ରଭା ପାଢ଼ୀ।
1: ମାମା କରୁଥିବା ପ୍ରୋଗ୍ରାମ ତମେ କେତେବେଳେ ଶୁଣିଛ କି? ମାମା କେମିତି କହୁଛନ୍ତି?
0: ହଁ ଶୁଣିଛି।
1: ହଁ କେମିତି ଲାଗେ?
0: ବେଶୀ ମଧୁର ଲାଗେ।
1: ଆଚ୍ଛା, ତମେ ପ୍ରଥମ ଥର ପାଇଁ ରେଡିଓ ଷ୍ଟେସନ ତମେ ଆସିଛ ନା ମାମାଙ୍କ ସହିତ କେବେ ଆଗରୁ ଆସିଥିଲ?
0: ମାମାଙ୍କ ସାଙ୍ଗରେ ଆସିଥିଲି ସିନା, କେତେ ଗୁଡ଼େ ରୁମ୍ ମୁଁ ଦେଖିନଥିଲି ଭଲଠୁ।
1: କେମିତି ଲାଗୁଛି ରେଡିଓ ଷ୍ଟେସନ ଭିତରଟା?
0: ରେଡିଓ ଷ୍ଟେସନ ଭିତରଟା ଦେଖିବାକୁ ବେଶୀ ଭଲ ଲାଗୁଛି ମତେ। ଏତେ ବଡ଼ ବଡ଼ ହଲ୍ ହେଇଛି, ସେଠାରେ ଏତେ ବଡ଼ ବଡ଼ ଲାଇଟ୍, ଏତେ ଗୁଡ଼େ ମାଇକ୍ ଆଉ କେତେ ଗୁଡ଼େ ମେସିନ ଯାକ ଥୁଆ ହେଇଛି।
1: ୱାଓ, ତାହେଲେ ତମ ସାଙ୍ଗମାନଙ୍କୁ ଯାଇକି କହିବ ନା?
0: ହଁ କହିବି
1: ନିଶ୍ଚିତ ଭାବେ, ଆମେ ବି ତମ ସାଙ୍ଗମାନଙ୍କୁ ବି ଆମ କାର୍ଯ୍ୟକ୍ରମରେ ଆମେ ଡାକିବା। ଆଚ୍ଛା ଭାଇ, ଗୋଟିଏ କଥା କହିଲ, ଯଦି ଏଇ ସଂସାରକୁ ଭଗବାନ ତିଆରି କରିଛନ୍ତି, ଭଗବାନ ଆମକୁ ଦେଖାଯାଉ ନାହାନ୍ତି, ତମେ ଏତେ ଯଦି ଭଗବାନଙ୍କୁ ଭଲ ପାଉଛ, ମନ୍ତ୍ର ଜପୁଛ, କେତେବେଳେ କେମିତି ଭଗବାନ ତମକୁ ସ୍ୱପ୍ନରେ ବି ଦେଖା ଦେଇଛନ୍ତି କି?
0: ହଁ, କେବେ କେବେ ଦେଖା ଦେଇଛନ୍ତି। ତାଙ୍କର ବଡ଼ ବଡ଼ ଆଖି ଅଛି, ତାଙ୍କର ଚାରିଟି ହାତ, ତାପରେ ଚାରିଟି ହାତରେ ଗୋଟେ ହାତରେ ଶଙ୍ଖ, ଗୋଟେ ହାତରେ ପଦ୍ମ, ଗୋଟେ ହାତରେ।

0: ଦେଖିଲା ଆଉ ଗୋଟେ ହାତରେ ଚକରଟିଏ ଅଛି।
1: ହଁ ତମେ ଦେଖିଛ ସ୍ୱପ୍ନରେ?
0: ହଁ।
1: ସେଇ ସମୟରେ ତମେ କଣ ଠାକୁରଙ୍କୁ ମାଗିଛ?
0: ମୁଁ ଠାକୁରଙ୍କୁ ଏତିକି ବାସ ମାଗିଛି ଯେ ମୋତେ ଏତିକି ଜ୍ଞାନ ଦିଅନ୍ତୁ ଯୋଉଟାରୁ ମୁଁ ବଡ ହେଲେ ଭାରତର ନାଁ କରିପାରିବି।

0: ବହୁତ ଭଲ କଥା। ଏତେ ଛୋଟ ବେଳୁ ପରିବାରର ନାଁ କରିବା, ଆମ ସହରର ନାଁ କରିବା, ଆମ ଜିଲ୍ଲାର ନାଁ କରିବା, ଆମ ରାଜ୍ୟର ନାଁ କରିବା, ତା ସହିତ ଭାରତ ବର୍ଷରେ ନାଁ କରିବା। ପିଲାମାନେ ଦେଖୁଛ ଭାଇ କେତେ ସୁନ୍ଦର କଥା କହୁଛନ୍ତି ଯେ ସେ ଭାରତରେ ନାଁ କରିବେ, ତ ଭାଇଙ୍କୁ ଛୋଟବେଳୁ କେତେ ଶୃଙ୍ଖଳିତ ହେବେ ନା ଭାଇ।
1: ହଁ,
0: ବାପା ମାଙ୍କ କଥା ଆମେ ଶୁଣିବା, ଗୁରୁଜନଙ୍କ କଥା ବି ଆମେ ଶୁଣିବା।
1: ହଁ,
0: ଆଉ ମୋବାଇଲ ସମସ୍ତଙ୍କୁ ଖରାପ କରିଦେଲାଣି, ତ ମୋବାଇଲ କେତେ ସମୟ ଦେଖୁଛ?
1: ମୋବାଇଲ 20-30 ମିନିଟ, ତାଠୁ ବେଶୀ ଦେଖୁନି।
0: କାହିଁକି ତମକୁ ଇଚ୍ଛା ଲାଗୁନି?
1: ଆଜିକାଲି ବି ମୋବାଇଲ ଏତେ ଜଣ ଦେଖୁଛନ୍ତି, ତାଙ୍କର ଆଖି ବି କେତେ ଜଣଙ୍କ ଖରାପ ହଉଛି। ମୋର 3 ସାଙ୍ଗ ଏମିତି ଯୋଉ ଚଷମା ପିନ୍ଧିକି ଆସୁଛନ୍ତି, ଭଲ ଲାଗୁନି ମତେ।
0: କାରଣ ଭଗବାନ ଯୋଉଟା ସୁନ୍ଦର ଜିନିଷ ଆମକୁ ଦେଇଛନ୍ତି, ଆଖି ଦେଇଛନ୍ତି ଦେଖିବା ପାଇଁ, କାନ ଦେଇଛନ୍ତି ଶୁଣିବା ପାଇଁ, ପ୍ରତ୍ୟେକ ଜିନିଷର ଆମେ ଜାଗ୍ରତ ନବା, ଆଉ ଶରୀରର ଜାଗ୍ରତ ଆମେ ନିଶ୍ଚୟ ନବା। ପ୍ରତ୍ୟେକ ଋତୁ, ବର୍ତ୍ତମାନ ବର୍ଷା ଋତୁରେ ଆମେ ଜାଗ୍ରତ ନେଲେ, ଶୀତ ଋତୁ ଆସୁଛି, ଶୀତ ଋତୁରେ ବି ଆମେ ଜାଗ୍ରତ ନବା। ଆଉ ବାପା ମା ଖାଲି କହିବେ ଆମେ ଶରୀରର ଜାଗ୍ରତ ନବା, ସେୟା ନୁହଁ। ଆମେ ଥରେ ଯଦି ମା ଆମକୁ ବୁଝେଇଦେଲେ ବାବାରେ ଥଣ୍ଡା ପାଣି ପିଇବୁନି, ବରଫ ଖାଇବୁନି, ବାହାରେ ବୁଲିବୁନି, ବାହାର ଜିନିଷ ଖାଇବୁନି, ଆମେ ମନେ ରଖିବା, ମନେ ରଖିକି ଆମେ ତାକୁ କାମରେ ଲଗେଇବା। ଆଚ୍ଛା ଭାଇ, ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରେ ତମ କୁନି କୁନି ଭାଇ ଭଉଣୀମାନେ ଆମ ରେଡିଓ ଆଗରେ ବସିଛନ୍ତି, ତମେ ତାଙ୍କୁ କିଛିଟା ଭଲ କଥା ଟିକେ କହିଦେଲ
1: ଯେ ଦୁଷ୍ଟାମି ଯେତିକି କରିବ ସେତିକି ହିଁ ଯେବେ ତମେ ବଡ ହବ ସେଇଟା ହିଁ ବେଶୀ କଷ୍ଟ ଲବ, ତାହାପରେ ଯେତିକି ଦୁଷ୍ଟ ସେତିକି ନଷ୍ଟ।
0: ବହୁତ ସୁନ୍ଦର କଥା, ଆମେ କେବେ ଦୁଷ୍ଟ ହେବା ନାହିଁ, ଗୁରୁଜନଙ୍କୁ ସମ୍ମାନ ଦବା। ଭାଇ ଆମ ଟିକେ ରହିଛ କାର୍ଯ୍ୟକ୍ରମକୁ ଆସିକି ଏତେ ସୁନ୍ଦର ସୁନ୍ଦର କଥା କହିଛ, ଆମେ ଯାହା ଯେତେ ପାଠ ପଢିବା ନା କାହିଁକି, ଆମେ ଯେତେ ଶିକ୍ଷିତ ହବା ନା କାହିଁକି, ଆମେ ଯେତେ ଆଧୁନିକ ଯୁଗରେ ରହିବା ନା କାହିଁକି, ଆମେ ଭଗବାନଙ୍କ ଚରଣକୁ କେବେ ଛାଡିବାନି।
1: ହଁ,
0: ସବୁବେଳେ ଆମେ କହିବା ପ୍ରଭୁ ଆପଣ ମୋର, ମୁଁ ଆପଣଙ୍କର।

ଉପସ୍ଥାପନା କଲେ ସୁରଭି ମହାପାତ୍ର, ପ୍ରଯୋଜନା କଲେ ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଅକ୍ଟୋବର ମାସର 4 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 5:30 ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଦେଶୀୟ ଭାଷାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ ପାଇଁ ବିଷୟ ରହିଛି, ପୋସ୍କୋ ଆଇନ ବୋଇଲେ କାଇଟା। ଆପଣ ଏ ସମ୍ପର୍କରେ ଅକ୍ଟୋବର ମାସର 4 ତାରିଖ ରବିବାର ଅପରାହ୍ନ 5:30 ସିଧାସଳଖ ଅଂଶଗ୍ରହଣ କରି ଫୋନ୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପୋସ୍କୋ ଆଇନ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ବହୁତ ବହୁତ ଧନ୍ୟବାଦ ଟିକି ରାଜା କାର୍ଯ୍ୟକ୍ରମକୁ ତମେ ଆସିଲ, ଏତେ ସୁନ୍ଦର ସୁନ୍ଦର କଥା କହିଛ,
1: ଧନ୍ୟବାଦ।
0: କଥା ହଉ ହଉ ସମୟ ଚାଲିଗଲା, ଆଜିର କାର୍ଯ୍ୟକ୍ରମକୁ ତାହେଲେ ପିଲାମାନେ ଏଇଠି ରଖିବା, ଉଠିବା ତାହେଲେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଦୁଆର ଶୁଣି ମା ଭୂଧାର ଚଣ୍ଡୀ, ପାରାହୀ ଦେବୀ, ଶୀତଳା ଦେବୀ ପ୍ରଭୃତି ଶକ୍ତି ମାତାମାନଙ୍କର ଉପସ୍ଥିତି ତଥା ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜୈନ ଅବତାର ଏ ଭୂମିକୁ ଗୌରବାନ୍ୱିତ କରି ତୋଳିଥିବା ବେଳେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ସ୍ୱୀକୃତି ମିଳିପାରିଛି।
1: ତେବେ ଜଗଜ୍ଜନନୀ ମା ଦୁର୍ଗାଙ୍କର ଏ ଶାରଦୀୟ ପୂଜାତ୍ସବରେ ବାରିପଦା ହୋଇଉଠେ ବେଶ ଚଳଚଞ୍ଚଳ। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ଶକ୍ତି ସ୍ୱରୂପା ମା ଅମ୍ବିକାଙ୍କର ଷୋଡ଼ଶ ଉପଚାର ପୂଜାର

0: ପୌରାଣିକ ମତ ଅନୁସାରେ ମାତା ପାର୍ବତୀ ପତିଙ୍କ ଅପମାନ ସହ୍ୟ କରିନପାରି ସେତେବେଳେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ। ଏକଥା ଶୁଣି ମହାଦେବ ଦୁଃଖ ଆଉ କ୍ରୋଧରେ ସେଠି ପହଞ୍ଚି ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀର ନେଇ ଆସୁଥିବା ସମୟରେ ବାମପାଦ ଓ ଅଧଦନ୍ତ ପଙ୍କ୍ତି ମୟୂରଭଞ୍ଜର ଦେବକୁଣ୍ଡଠାରେ ପଡ଼ିଲା।
1: ଆମର ତାନ୍ତ୍ରିକ ବହି ଗୁଡ଼ିକରେ ପ୍ରମାଣ ଅଛି ଯେ ଦେବୀ ଦକ୍ଷ ଯଜ୍ଞରେ ଯେତେବେଳେ ସତୀ ଆତ୍ମବିସର୍ଜନ କଲେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ଶିବ ଧରିକି ବୁଲିଲେ ସେତେବେଳେ ବିଷ୍ଣୁ ସୁଦର୍ଶନ ଚକ୍ର ପଠାଇଲେ ତାକୁ କାଟିକି ଇଏ କରିଲେ। କିନ୍ତୁ ସୁଦର୍ଶନ ଚକ୍ର ମଧ୍ୟ ଭଗବାନ ଶିବଙ୍କ ପାଖକୁ ଯିବା ପାଇଁ ଭୟ କରୁଛି, ପଛରେ ଯାଉଛି, ଯେତେବେଳେ ଟିକେ ଶୋଇପଡ଼ୁଛନ୍ତି ଗୋଟେ ଯାଇକି କାଟି ଦେଉଛି। ଏଇଭଳିଆ କାଟି କାଟି କାଟି କାଟି ସେ ଶେଷ କରିଦେଲା, 108 ଜାଗାରେ ପଡ଼ିଲା। ଆମର ଏବେ ସୁଦ୍ଧା 52 ଜାଗାରୁ ତାର ଚିହ୍ନ ଆମକୁ ମିଳିଛି। ସେ ଜାଗାରୁ ଆମର 4 ସ୍ଥାନ ଆମ ଓଡ଼ିଶାରେ ପଡ଼ିଛି। ନାଭିଅଂଶ ବିରଜାଙ୍କ ପାଖରେ ଅଛି ଯାଜପୁରରେ, ବାମ ପାଦ ପଡ଼ିଛି ପୁରୀରେ, ସେ ହେଉଛନ୍ତି ବିମଳା କୃଷ୍ଣ ଅଧଦନ୍ତ ପଙ୍କ୍ତି, ଏବଂ ବାମ ପାଦ ଆଙ୍ଗୁଳି ପଡ଼ିଛି ଆମର ବାରିପଦାରେ ଦେବକୁଣ୍ଡ ଉପର କୁଲଟାରେ, ଯେଉଁଠିକି ମା ଅମ୍ବିକା ବୋଲି ନାମକରଣ। ତେଣୁ ସେ ହେଉଛନ୍ତି ଆଦ୍ୟ, ଏଇଟା ତନ୍ତ୍ର ମତ କରୁଛି। କେମିତି ଆମେ ଜାଣିଲୁ ନା, ସେଠି 5 ସାଗର ଥିବ, ସାଗରର ଗର୍ଜନ ସବୁ ଥିବ, ସେଠି ସପ୍ତଲିଙ୍ଗ ଥିବେ, ଯେଉଁ ସବୁ ଜିନିଷ ଆମର ତନ୍ତ୍ର ବହି ସବୁ ଲେଖା ହେଇଛି ସେ ଲକ୍ଷଣ ଗୁଡ଼ିକ ସେଠି ଦେଖାଯାଏ। ସେ ସମୟରୁ ସେଠି ସେଇ ଜିନିଷ ଥିବାରୁ ସେ ଆଦ୍ୟ ଅମ୍ବିକା ବୋଲି ଆମେ ତାଙ୍କୁ ପ୍ରମାଣ ପାଇଛୁ। ସେଠି ପୂଜା ପାଇପାରୁନଥିଲେ, ଜଙ୍ଗଲ ଭିତରେ ଥିଲେ, ଦେବୀ ଏଇଥିରେ ହିଁ ଆସୁଥିଲେ ପୂଜା ପାଇବା ପାଇଁ। ତେଣୁ ଏଠି ପ୍ରତ୍ୟକ୍ଷ ସେ ଅମ୍ବିକା ଏ ଅମ୍ବିକା ଭିତରେ କିଛି ଫରକ ନାହିଁ। ଦୁର୍ଗା ଦୁର୍ଗା, ଯେଉଁଠି ମୂର୍ତ୍ତି ପୂଜା ହେଉଛି ସେଠିକି ଦୁର୍ଗା, ସବୁ ଜାଗାରେ ଦୁର୍ଗା ଶକ୍ତି ହିଁ।
2: ଘଞ୍ଚ ଅରଣ୍ୟରେ ମାଙ୍କର ପୂଜାର୍ଚ୍ଚନା କରିବା ସମ୍ଭବ ନ ହେବାରୁ ବକସାମଲଗଡ଼ଠାରେ ମାଟି ଘୋଡ଼ା ମାଟି ହାତୀଙ୍କୁ ମାଙ୍କର ପ୍ରତିମା ରୂପେ ପୂଜା କରାହେଲା।
0: ଏହି ବକସାମଲଗଡ଼ର ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ ରହିଛି। କୁହାଯାଏ ମାଙ୍କ ପୀଠ ଉପରେ ଥିବା ତେନ୍ତୁଳି ଗଛରେ କେତେକ ବଗ ବାସ କରୁଥିଲେ। ହଠାତ୍ ଦିନେ ଏକ ଶାଗୁଣା ବା ସାମଲ ପକ୍ଷୀ ବଗକୁ ଆକ୍ରମଣ କଲା ଏବଂ ମାଙ୍କ ଶକ୍ତିକୁ ନେଇ ବଗ ଆଉ ସାମଲ ଯୁଦ୍ଧରେ ଶେଷରେ ଶାଗୁଣା ପରାସ୍ତ ହୋଇଥିଲା।
1: ପ୍ରତାପରୁଦ୍ର ଦେବଙ୍କର ଝିଅକୁ ଆମ ଜଗନ୍ନାଥ ଭଞ୍ଜ ଯେତେବେଳେ ବିବାହ ହେଲେ, ବାରିପଦା ଅଞ୍ଚଳଟା ତାଙ୍କୁ ଯୌତୁକ ଆକାରରେ ଦେଇଥିଲେ, ଏବଂ ସିଏ ଦିନେ ସେଠି ଶିକାର କରୁ କରୁ ଦେଖିଲେ ଯେ ଗୋଟେ ତେନ୍ତୁଳି ଗଛ ମୂଳରେ କିଛି ହାତୀ ଗୁଡ଼ା ଅଛନ୍ତି, ତାଙ୍କୁ ପୂଜା କରାହେଇଛି। ସେଠି ଗୋଟେ ବଗ ଆଉ ଛଞ୍ଚାଣ ଲଢ଼େଇ ଲାଗୁଛନ୍ତି ଏବଂ ଛଞ୍ଚାଣକୁ ବଗ ମାରିଦେଲା। ସେ କହିଲେ ଆଶ୍ଚର୍ଯ୍ୟ ହେଲେ, ସେ ଯାଇ ଦେଖିଲେ ଝୁଣା ଧୂପ ବନ୍ଧା ଅଛି, ଦେଖିଲେ ଠାକୁର ଅଛନ୍ତି, ଆଉ ଗୋଟେ ଛଞ୍ଚାଣଟା ତ ମରି ପଡ଼ିଛି। କହିଲେ ବଗଟା ମାରିଦେଲା, ଓ ଠାକୁରଙ୍କ ଗଛରେ ସେମାନେ ରହୁଛନ୍ତି, ସେଇଥିପାଇଁ ବଗର ଏତେ ଶକ୍ତି ଆସିଲା ଏବଂ ସିଏ ଛଞ୍ଚାଣକୁ ମାରିଦେଲା, ଆଉ ଠାକୁରଙ୍କୁ ସେ ପ୍ରଣାମ କଲେ।
2: ମୟୂରଭଞ୍ଜର ରାଜପରିବାର ସହିତ ମା ଅମ୍ବିକାଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼। ମାଙ୍କ ପାଇଁ ପ୍ରଥମ ମନ୍ଦିର ଯଦୁନାଥ ଭଞ୍ଜ ନିର୍ମାଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଗଗନ କାରାଇଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା।
1: ରାତିରେ ସ୍ୱପ୍ନ ଦେଲା, ଆରେ ତୁ ଯାଇଥିଲୁ, ମୁଁ କିଏ ଜାଣିଛୁ, ମୁଁ ହେଉଛି ଅମ୍ବିକା, ତୁ ରାଜବାଟି ତିଆରି କରି କହୁଛୁ, ମୋରି ପାଖରେ ଏବଂ ମୋ ଘର ଟିକେ ତିଆରି କରିଦେ, ତ ଘର ସାମ୍ନାରେ ମୁଁ ତ ଗୋଡ଼ଟା ଜଙ୍କି ବସିବି। ସେଇ ବଗ ଆଉ ସାମଲର ଯୁଦ୍ଧ ଲାଗିକି ସେ ହେଇଥିବାରୁ ସେଠି ଯେ ଗୋଡ଼ ତିଆରି ହେଲା ତା ନାମ ହେଲା ବଗ ସାମଲ ଗୋଡ଼, ଏବଂ ସେ ଗୋଡ଼ର ଅଧିଷ୍ଠାତ୍ରୀ ଦେବୀ ହିସାବରେ ଅମ୍ବିକା ସେଠି ଛୋଟ ମନ୍ଦିର କରିଦେଲେ, ଏବଂ ସେ ହାତୀ ଘୋଡ଼ା ଯିଏ ଥିଲେ ତାଙ୍କ ଅମ୍ବିକା ନାମରେ ସେଠି ପୂଜା ଦେହରୀ କରୁଥିଲେ। ଇଏ ହେଉଛି ତାଙ୍କର ମୂଳ ଆବିର୍ଭାବ।
3: ସେ ତେନ୍ତୁଳି ଗଛ ପାଖରେ ଠାକଣେ ଥିଲେ, ତାଙ୍କ ପୁରୁଣା ପୀଠଟା ବି ମେୟର ବିଟା ଅଛି, ସ୍ୱପ୍ନ ହେଇଥିବା ସେଇ ପାଖରେ ମନ୍ଦିର କରିବା ପାଇଁ ଆଉ ଆଗା ଯାଇନି, ସେଇ ପାଖରେ ମନ୍ଦିର ହେଇଛି, ସେଇ ଜାଗା ଉପରେ ମନ୍ଦିର ହେଇଛି।

0: ମଗନ କାରା ବାବୁ ଯିଏ ଥିଲେ, ତାଙ୍କର ଯେତେବେଳେ 7 ବର୍ଷ 8 ବର୍ଷ ସମୟ, ସେତେବେଳେ ତାଙ୍କୁ ବହୁତ ପକ୍ସ ହେଲା। ସେତେବେଳେ ବାରିପଦାରେ ଏମିତି ଗୋଟେ ଥିଲା ଯେ ଯାହାକୁ ପକ୍ସ ହଉଥିଲା ସେ ମରୁଥିଲା, ଏବଂ ବାରିପଦା ପକ୍ସ ପାଇଁ ଏତେ ଭୟଙ୍କର ଥିଲା ଯେ ରାଜ ପରିବାରର ଅଧିକାଂଶ ସେଇ ପକ୍ସରେ ହିଁ ହରିଗଲେ। ମଗନ କାରାକୁ ମଧ୍ୟ ପକ୍ସ ହେଇଗଲା। ତାଙ୍କ ବାପା ମା ଆଶା ଛାଡ଼ିଦେଲେ, କହିଲେ ଇଏ ମରିଯିବ କ'ଣ କରିବା, ଯେ ମାଙ୍କ ପାଖରେ ମୁଁ ସମର୍ପଣ କରିଦେବା। ନେଇକି ଅମ୍ବିକାଙ୍କ ପାଖରେ କଦଳୀ ପତ୍ରରେ ଶୋଇ ଦେଇଥିଲି। ସେମାନେ ପଳେଇ ଆସିଲେ, ରାତି ତମାମ ଶାସ୍ତ୍ରୀ କ'ଣ ଖେଳିଥିଲେ। ସକାଳୁ ଯାଇକି ଦେଖିଲେ ଛୁଆ ଠିକ ଅଛି, ତାକୁ ନେଇ ଆସିଲେ। ତା ପରଦିନଠୁ ଲାଲି ହେଇଗଲା ଏବଂ ଗୁଟି ବାନ୍ଧିଗଲା ଏବଂ ସେ ପକ୍ସରୁ ଭଲ ହେଇଗଲା। ସେଇଠୁ ସେ ଆନନ୍ଦ ହେଇକି ସେଠି ମନ୍ଦିର ତିଆରି କରିଦେଲେ ଏବଂ ସେ ମାର୍ବଲର ମୂର୍ତ୍ତି ଆଣିକି ସେଠି ସ୍ଥାପନା କରିଥିଲେ।
1: ବାରିପଦା ସୃଷ୍ଟି ହେବା ପୂର୍ବ ଅମ୍ବିକା ମନ୍ଦିର ଅଛି, କିନ୍ତୁ 1911 ମୁଁ ଇତିହାସ କହୁଛି, ଆରକିଳି ସାରମ୍ବାର ମଧ୍ୟ ଲେଖା ଅଛି ଯେ ଇଟ୍ ଇଜ୍ ବିଲ୍ଟ ଇନ୍ ଏ ଟାଇମ୍ ୱେନ୍ ଦି ଫର୍ଟ ବକ୍ସାଲ ଫୋର୍ଟ ୱାଜ୍ ଇନ୍ ଫ୍ଲୋରିସିଙ୍ଗ କଣ୍ଡିସନ୍। ଦି ଟାଇମ୍ ଫାଉଣ୍ଡେସନ୍ ଏ ଫାଉଣ୍ଡାଇଜ୍ ଇଜ୍ ନଟ୍ ନୋନ୍।
2: କେତେକ କହନ୍ତି ଏହି ମନ୍ଦିର ନିର୍ମାଣ ପରେ ସ୍ୱୟଂ ମାଙ୍କ ସ୍ୱପ୍ନାଦେଶ ପାଇ ରାଜାଙ୍କ ପ୍ରଚେଷ୍ଟାରେ ସ୍ୱଇଚ୍ଛାରେ ଜଣେ କୁମାରୀ କନ୍ୟା ଜୀବନ୍ତ ସମାଧି ନେବା ପରେ ହିଁ ମାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇପାରିଥିଲା।
0: କୁମାରୀ କନ୍ୟା କଥା କିଛି ଶୁଣାଯାଏ ତ ସିଏ ରଜାଙ୍କ ପରେ ପରେ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେଲା ବା ତାକୁ କରାଗଲା, ସେତେବେଳେ କୁଆଁରୀ କନ୍ୟାକୁ ଜୀବନ୍ତ ସମାଧି ଦିଆ ହେଇଛି ବୋଲି କିଛି ଆମ କିମ୍ବଦନ୍ତୀ ଶୁଣିବା ପାଇଁ ମିଳେ।
3: ଯେତେବେଳେ ରାଧା ବା ସୀତା କୁଆଁରୀ ଥିଲେ, ସେତେବେଳେ ସେମାନେ ଭଗବାନ ଗୌରୀ ମନ୍ଦିରରେ ପୂଜା କରୁଥିଲେ। ସେ ପୂଜା ସମୟରେ ସେ ଭଲ ସ୍ୱାମୀ ପାଇଥିଲେ, ଭଲ ସ୍ୱାମୀ ପାଇବା ପାଇଁ କୁମାରୀମାନେ ତାଙ୍କର ପୂଜା କରନ୍ତି ବା କୁଆଁରୀମାନେ ତାଙ୍କ ସେବା କରନ୍ତି। ସେଥିପାଇଁ ସେ ବିଷୟରେ କୁମାରୀମାନଙ୍କ ସେବା କରୁଥିବାରୁ ଭଲ ସ୍ୱାମୀ ପାଇବା ପାଇଁ ସେ ଆଶା ସେମାନେ ଆସନ୍ତି।
4: ମା ଅମ୍ବିକାଙ୍କର ସତ୍ତା ଆଉ ତତ୍ତ୍ୱ ସମ୍ପର୍କରେ ପୌରାଣିକ ମତ, ତାନ୍ତ୍ରିକ ମତ ଏବଂ ଐତିହାସିକ ମତ ଅନେକ। ତେବେ ତାଙ୍କର ପ୍ରତ୍ୟକ୍ଷ ସତ୍ତା ଅନେକ ପୁରୁଣା ଲୋକ ନିଜେ ହିଁ ଅନୁଭବ କରିଛନ୍ତି।
1: ସ୍ୱର୍ଗ କୃଷ୍ଣଚନ୍ଦ୍ର ମହନ୍ତଙ୍କ ଅମଳରେ 1888 ଯେତେବେଳେ ବସନ୍ତ ହେଲା, ସେତେବେଳେ ସେ ଯବାନୀ ଆଦେଶ ଦେଇଥିଲେ କି ମା ଅମ୍ବିକା ଠାକୁର ପାଇଁ ତେଳଗଡ଼ା ମୌଜାରୁ 36 ନଗଦ ଖଞ୍ଜା କରିଦିଆଯାଉ। ସେଟା ଟଙ୍କା ଆକାର ରାଜକୋଷରେ ଆସିଥିଲା।
0: ବହୁତ ପୁରୁଣା ଲୋକଙ୍କ ପାଖରୁ ଶୁଣିବା ପାଇଁ ମିଳେ, ବହୁତ ପ୍ରତ୍ୟକ୍ଷ ଥିଲେ ବୋଲି କୁହନ୍ତି ଯେ ଅମ୍ବିକା ଘୋଡ଼ାରେ ଚଢ଼ିକି ରାତିରେ ବୁଲନ୍ତି। ତେଣୁ ଆମର ଛୁଆ କତୁରୁ ବୁଢ଼ା ପର୍ଯ୍ୟନ୍ତ ଅମ୍ବିକା ନାମ କହିଲେ ସମସ୍ତେ ଦୁର୍ବଳ ହେଇଯାଆନ୍ତି, କାରଣ ମା ଅମ୍ବିକାଙ୍କୁ ଏତେ ଭକ୍ତି କରନ୍ତି ଯେ ଯାହା କଥା ହେଲେ ମଧ୍ୟ ତାଙ୍କୁ ବିଶ୍ୱାସ କରନ୍ତି।
2: ସକାଳ 8 ମାଙ୍କର ପୂଜାର୍ଚ୍ଚନା ଆରମ୍ଭ ହେଉଥିବା ବେଳେ ତାଙ୍କର ସନ୍ଧ୍ୟା ଆରତୀର ଆକର୍ଷଣ ପ୍ରତ୍ୟେକ ଭକ୍ତଙ୍କ ମନକୁ ଛୁଇଁଥାଏ।

ଆମର ସ୍କୁଲ ଖୋଲେ ପଞ୍ଚପଚାର ଷୋଡ଼ଶ ପଚାର ପୂଜା ହୁଏ କେନ ପଞ୍ଚପଚାର ଷୋଡ଼ଶ ପୂଜା ପର୍ବାଣୀ ଷୋଡ଼ଶ ପଚାର ପୂଜା ହୁଏ ଆଉ ନିଷ୍ଠା ପ୍ରସାଦ ପୂଜା ହୁଏ ବାରଟା ବନ୍ଦ କେନ ସମୟ ଅନୁସାରେ ଗୋଟେ ବେଳେ ବନ୍ଦ ପର୍ବ ପଡ଼େ ଆଉ ପ୍ରହଳି ସେ ପାଞ୍ଚଟା ପାଖାପାଖି ଖୋଲେ ତାହେଲେ ସାଢ଼େ ଆଠଟା ନଅଟା ବନ୍ଦ ହୁଏ।

0: ପାଇବୁ ଆମ ଯଦି ଏଇସବୁ ରୁଚିର ରହିବ ଆମେ ଆଗ ଯାଇ ଶିଖେଇବୁ କଣ ଜୀବନ ତାଙ୍କୁ ହିଁ ବିଶ୍ୱାସ କର କାରଣ ସିଏ ଆରମ୍ଭ ସିଏ ଶେଷ ସେ ନ ଚାହିଁଲେ କିଛି ହବନି ତାଙ୍କୁ ମୁଁ ଯାହା ମାଗିଛି ଡେରି ହଉ କିନ୍ତୁ ମିଳିଛି ଆଜି ମିଳିଲେ କାଲି ନ ମିଳିଲେ ପରଦିନ ନିଶ୍ଚୟ ମିଳିଛି
1: ମାଙ୍କର ମହିମା ଏତେ ଯେ ତାଙ୍କ ପାଖରୁ ଆଜ୍ଞା ନ ମିଳିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ରର ରଥଟଣା ବି ବନ୍ଦ ରହେ ବିବାହ ବ୍ରତ କିମ୍ବା ଯେକୌଣସି ଶୁଭ କାମରେ ଏଠିକାର ସମସ୍ତ ଅଧିବାସୀ ପ୍ରଥମେ ମାଙ୍କଠୁ ହିଁ ଆଜ୍ଞା ନେଇଥାନ୍ତି
2: ବାରିପଦାର ଅବଧିଷ୍ଠା ଦେବୀ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଅମ୍ବିକା ଠାକୁରଙ୍କୁ ପୂଜାର ଲୋକ ଲଢ଼ନ୍ତି ଏପରିକି ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ପାଇଁ ବାହାଘର ଯେତେବେଳେ ହୁଏ ଜଗନ୍ନାଥଙ୍କ ବାହାଘର ସେତେବେଳେ ଅମ୍ବିକା ମନ୍ଦିରକୁ ସେମାନେ ପାଖରୁ ଆସି ପାଣି ନେଇଯାଆନ୍ତି ଇନ୍ଦ୍ରୋତ୍ସବରେ ମାଙ୍କ ଖଡ଼ଗ ଯାଇ ତାଙ୍କ ପ୍ରତିନିଧି ହିସାବରେ ସେଠି ପୂଜା ହୁଏ ଇନ୍ଦ୍ରଧ୍ୱଜ ପାଖରେ ଏବଂ ରଥବେଳେ ସେ ପୁରୀରେ ପ୍ରଜାଙ୍କର ଛେରାପହଣା ପ୍ରସିଦ୍ଧ ବାରିପଦା ଜଗନ୍ନାଥଙ୍କର ଅମ୍ବିକା ଠାକୁରଙ୍କ ଦାସୀ ସହିତ ପୂଜକ ଖଡ଼ଗ ନେଇ ଗଲେ ରଥ ପ୍ରତିଷ୍ଠା ହୁଏ ରଥ ପ୍ରତିଷ୍ଠା ପରେ ଠାକୁର ରଥ ପଠନ୍ତି
3: ଆଗରୁ ଏବେଠାରେ ପଶୁ ବଳି ପଡୁଥିବା ବେଳେ ଆଜିକାଲି ବଳିକୁ ବନ୍ଦ ରଖାଯାଇ କେବଳ ଅର୍ପଣ ହିଁ କରାଯାଉଛି
4: ଆଗରୁ ବହୁତ ପଶୁ ବଳି ଦିଆ ହଉଥିଲା ସବୁ ଦିନ ବଳି ଲାଗୁଥିଲା ଏବେ ପଶୁ ବଳି ବନ୍ଦ କରାଗଲା ପଶୁ ବଳି ବନ୍ଦ ହେଇଛି କେବଳ ଉତ୍ସର୍ଗ କରା
1: ମାଙ୍କର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତଥା ତାଙ୍କର ପୂଜାର୍ଚ୍ଚନା ପାଇଁ ବ୍ୟବହୃତ ପୂଜା ସାମଗ୍ରୀ ଭୋଗ ଏବଂ ଫୁଲ ମନ୍ଦିର ପ୍ରାଙ୍ଗଣରେ ଥିବା ବିଭିନ୍ନ ଦୋକାନରୁ ମିଳିଥାଏ
0: ଫୁଲ ଆମ ପ୍ରତ୍ୟେକ ଦିନ ମାଙ୍କ ପାଖକୁ ଆଗେ ଯାଏ
5: ବାହାରୁ ନେଇ ଆଣୁଛନ୍ତି କିନ୍ତୁ ଏଇଟା ମୂଳ ଦୋକାନ ପ୍ରଥମ ଏଠି ଆମର ସବୁ ଗୁଆ ଘିଅ ତିଆରି ବାହାରେ ସେମାନେ ତେଲ ରିଫାଇନ୍ ସବୁ ୟୁଜ୍ କରୁଛନ୍ତି
3: କୁହାଯାଏ ଘିଅ ଦୀପ ମନ୍ଦାର ଫୁଲ ଆଉ ବେଲପତ୍ର ହେଉଛି ମାଙ୍କର ଅତି ପ୍ରିୟ
1: ମା ଅମ୍ବିକାଙ୍କର ପ୍ରତ୍ୟେକ ସତ୍ତା ଯେମିତି ମୟୂରଭଞ୍ଜର ଗୋଡ଼ି ମାଟି ସହିତ ମିଶିଯାଇଛି କେହି ବିପଦରେ ପଡ଼ିଲେ କେବଳ ଥରଟିଏ ମା ବୋଲି ଡାକିଲେ

0: ମାଙ୍କ ପାଖରୁ ମୁଁ ସବୁ ପାଇଛି। ଆଧ୍ୟାତ୍ମିକ ଜଗତରେ ଭଗବାନଙ୍କୁ ଦର୍ଶନ କରିବା କେବଳ ମାଙ୍କର କ୍ଷମତା ଅଛି, ବାପାଙ୍କ ପାଖରେ ପହଞ୍ଚାଇବା ଆଉ କାହାରି କ୍ଷମତା ନାହିଁ।
1: ଏହି ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ 16 ଦିନ ଧରି ଅତ୍ୟନ୍ତ ନିଷ୍ଠାର ସହିତ ମାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏ ଉତ୍ସବକୁ ଦେଖିବା ପାଇଁ ରାଜ୍ୟରୁ ଏବଂ ରାଜ୍ୟ ବାହାରରୁ ମଧ୍ୟ ପ୍ରତ୍ୟହ ଭକ୍ତଙ୍କର ସମାବେଶ ଲାଗି ରହିଥାଏ।
2: 1650ରେ ପୂଜା ହୁଏ 16 ଦିନ। ପୁଅ ଯେତେ ଯୁଆଡ଼େ କାମ କରୁ ଯାହା କରୁ, ଟିକେ ଯାଇ ଘରକୁ ଫେରି ଯାଇକି ମା ଦର୍ଶନଟା କରିଦେଲେ, ମା କାନିଟେ ଟିକେ ମୁହଁଟା ପୋଛିଦେଲେ ଯୋଉ ଆନନ୍ଦ ଲାଗେ ସେ ଆନନ୍ଦ ସେ ମନ୍ଦିରରେ।
3: ତେବେ ଏ ସମୟରେ ବାରିପଦାର ବିଭିନ୍ନ ଜାଗାରେ ମା ଦୁର୍ଗାଙ୍କର ଆକର୍ଷକ ମେଢ ଓ ତୋରଣର ସୌନ୍ଦର୍ଯ୍ୟ

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲେ ବାରିପଦାର ଇଷ୍ଟଦେବୀ ମା ଅମ୍ବିକା। ପ୍ରଯୋଜନା ବିଶ୍ୱନାଥ ସିଂ, ସହଯୋଗିତା ସତ୍ୟାନନ୍ଦ ଶେଷପଡ଼ା ଏବଂ ଶଶି ଶେଖର ମିଶ୍ର।
1: ଶୁଣିଲେ ପୀଠ ପରିକ୍ରମା କ୍ରମରେ ବାରିପଦାର ଇଷ୍ଟଦେବୀ ମା ଅମ୍ବିକାଙ୍କ ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଅକ୍ଟୋବର ମାସର 4 ତାରିଖ ଅପରାହ୍ନ 5:30 ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଦେଶୀୟ ଭାଷାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟ।

କାର୍ଯ୍ୟକ୍ରମ ରେଡ଼ିଓକେ ପଚାରୁ ଏଥିପାଇଁ ବିଷୟ ରହିଛି ପୋକ୍ସୋ ଆଇନ ବୋଇଲେ କାଇଟା। ଆପଣ ଏ ସମ୍ପର୍କରେ ଅକ୍ଟୋବର ମାସର 4 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 5:30ରେ ସିଧାସଳଖ ଅଂଶଗ୍ରହଣ କରି ଫୋନ୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପୋକ୍ସୋ ଆଇନ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ କେତୋଟି ଆଲବମ୍ରୁ ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ଯାଯାବର ଆଲବମ୍ରୁ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ସତ୍ୟରଞ୍ଜନଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସମାଧି ଆଲବମ୍ର ଗୀତ। ଶିଳ୍ପୀ ହେଲେ ପାମେଲା ଜେନ୍, ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ଗଗନ ବିହାରୀ।

ଶୁଣିଲେ ସୁଗମ ସଙ୍ଗୀତ। ଏହି କ୍ରମରେ ଶୁଣିଲେ ଆଲବମ୍ରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଲୀନା ନନ୍ଦ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ ଅଛି ମୁଁ ଲୀନା ନନ୍ଦ। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚୟ ଭଲରେ ଥିବେ। ଦେଖୁଛନ୍ତି ନା, ଏବେ ସବୁଠି ପାର୍ବଣର ମହକ, ଆଧ୍ୟାତ୍ମିକତାର ବାତାବରଣ, ଧରାପୃଷ୍ଠରେ ଅବତୀର୍ଣ୍ଣା ମା ଦଶଭୁଜା। ସେହି ଜଗତ୍ଜନନୀ ମା ମହିଷାମର୍ଦ୍ଦିନୀଙ୍କ ପଦାରବିନ୍ଦରେ ଆପଣମାନଙ୍କ ଶୁଭମନାସୀ

କରୁଛୁ। ଆଜିର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ, ଆମ ନମ୍ବର ହେଲା 06854230690।

0: ହଁ, ଚାଲିଥିଲା କାଲି ଲାଗିଛି, ବର୍ତ୍ତମାନ ବୁଣା ବୁଣି ଚାଲିଛି, ବସିଛି ଆଉ ଆପଣଙ୍କ ଫୋନ କରିଛି ଆଉ।
1: अच्छा गोटे कथा कहले जो माणिया बांधी लुगा आप बुणुंट तार सब नंबर अच्छे ना 310 305 शाढ़ी नंबर ना सूतार नंबर रखी
0: सूतार
1: ଘରେ ସମସ୍ତେ ସାହାଯ୍ୟ କରୁଛନ୍ତି ଆପଣଙ୍କୁ ଲୁଗା ବିଣିବାରେ?
0: ସାହାଯ୍ୟ ଏଇଟା ତ ସେଇ କାମ ସମସ୍ତେ ସାହାଯ୍ୟ କଲେ ଘରେ କାମ ହବ, ଯଦି ଘରେ ଯଦି ସାହାଯ୍ୟ ବାହାରୁ ବି ଲୋକ ଆଣୁଛନ୍ତି, କଣ ବାହାରୁ ବାହାରୁ ଲୋକ ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯାହାର ପଇସା ସେ ସବୁ କିଣିକି ଆଣିକି ଯୋଉଠି ପାଇଁ ଏଠି ବିକ୍ରି କରୁଛନ୍ତି, କିଛି ଲୋକ ଅଛନ୍ତି ମହାଦେବ ଜିନିଷ ଆଣୁଛନ୍ତି, ମହାଦେବ ବିକୁଛନ୍ତି।
1: ଠିକ ଅଛି ଭାଇ, ଆପଣଙ୍କ ପସନ୍ଦର ହିନ୍ଦୀ ଚଳଚ୍ଚିତ୍ର ଗୀତ ଗୋଟେ କହିଦିଅନ୍ତୁ।
0: ଆମେ ଦେଇଦିଅନ୍ତୁ ସହସାଗରର ଦିଅନ୍ତୁ ଆଉ। ଧନ୍ୟବାଦ, ରହିଲି ମ୍ୟାମ୍।

0: ନାନୀ ନମସ୍କାର।
1: ନମସ୍କାର,
0: ମୁଁ ଭୋଲାଶଙ୍କର ପଣ୍ଡା କହୁଥିଲି, ସୋନପୁର ରାମପୁର ବାବୁପାଲିରୁ।
1: ଭୋଲାଶଙ୍କର ଭାଇ, ଆପଣ ବୋଧେ ଆମର ଏଇ କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ ଫୋନ କରିଛନ୍ତି?
0: ଆଜ୍ଞା ଆଜ୍ଞା, ହଁ ହଁ।
1: ଭାଇ କଣ କରୁଛନ୍ତି ଆପଣ?
0: ମୁଁ ମୋର ମୋଟରସାଇକେଲ ଦୋକାନ ଅଛି, ଗ୍ୟାରେଜ ଅଛି, ଚାଷ କାମ ବି କରୁଛି।
1: ଆଉ ଘରେ କିଏ ସବୁ ଅଛନ୍ତି?
0: ଘରେ ମା ଅଛନ୍, ଆମ ସ୍ତ୍ରୀ ଅଛନ୍, ପୁଅଟେ ଝିଅଟେ, ଛୋଟ ପରିବାର ସୁଖୀ ପରିବାର।
1: ଠିକ ଅଛି ଭାଇ, ଆପଣ ଆକାଶବାଣୀ ଜୟପୁର ଶୁଣୁଛନ୍ତି?
0: ହଁ।
1: କୋଉ କୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭାଇ?
0: ମୁଇଁ ଶୁଣୁଛି ଆମର ଯୁବାଣୀ ପ୍ରୋଗ୍ରାମ ଶୁଣୁଛି, ତାପରେ ଆମର ଯେନ୍ ଆଜିର ଭାବନା ଗୋଟେ ଦଉଛେ,
1: ଆଜିର
0: ଅନୁଷ୍ଠାନ।
1: ଠିକ ଅଛି ଭାଇ, ଆପଣଙ୍କର ପସନ୍ଦର ଗୀତ କହିଦିଅନ୍ତୁ।
0: ଲାଡ଼ଲାର ଦେଇଦେବେ, ଆଜି ଯେହେତୁ ଆମର ପୁଅଜନ୍ତି ଆଏ।
1: ଠିକ
0: ଅଛି, ଆଉ ଗୋଟେ ସ୍ପେଶିଆଲ ଡେଡିକେଟ୍ କରମି ଆମର ସ୍ୱର୍ଣ୍ଣପ୍ରଭା ମାଉସୀକେ।
1: ଠିକ ଅଛି ଭାଇ।

0: ଜଗା କହିଲା ମତେ
1: ଟିକେ ଆଗରୁ ସେ ଫୋନ କରିଥିଲେ। ଆଉ ପିତୃପକ୍ଷ ପାଳନ କରୁଛନ୍ତି?
0: ହଁ ନାନୀ, ପିତୃପକ୍ଷ ପାଳନ ହେଇଛି ଆମର ଆମର ଦ୍ୱିତୀୟ ଦିନ ଆମର ପୂର୍ଣ୍ଣିମା ପ୍ରତିପଦା ଦ୍ୱିତୀୟ ଦିନ ମୋ ବାପା ଥିଲା, ଆଉ ସେଇଦିନ ଆମେ ପିତୃପୁରୁଷକୁ ଦେଇସାରିଲୁ, ବ୍ରାହ୍ମଣଙ୍କୁ ଦେଇସାରିଲୁ।
1: ଆଉ ଘରେ ସବୁ ଭଲ ଅଛନ୍ତି?
0: ହଁ ସବୁ ଭଲ ଅଛନ୍ତି। ବାପା
1: କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ। ଠିକ ଅଛି, ବହୁତ ବହୁତ ଧନ୍ୟବାଦ।
2: ମା ମେରି ମା ସେ ମିଲା ଦେ ମୁଝେ ମମତା କମେ ବା ସିତା।

0: ହ୍ୟାଲୋ, ଅପା ନମସ୍କାର।
1: ନମସ୍କାର, କୁହନ୍ତୁ।
0: ହଁ, ମୁଁ ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ କହୁଛି।
1: କେମିତି ଅଛନ୍ତି?
0: ହଁ, ଭଲ ଅଛି। ଆଜି ତ ଦୁଇ ଚାରି ଦିନ ହେଲା ମାନେ ଟିକେ ଗରମ ହଉଛି, ଭାଇ ଜୀବନ ବର୍ଷା ନାହିଁ, ଭଲ ଅଛି।
1: ଆପଣ କଣ କରନ୍ତି ଭାଇ?
0: ଅପା ମୁଁ ତ ଏବେ ଟିକେ ଲେଖାଲେଖି କରିଛି, କବିତା ଭଲ ମଧ୍ୟ, ତାପରେ ଗଛରେ ବାଡ଼ିରେ ସବୁ ଗଛ ପତ୍ର ଲଗେଇଛି। ମୁଁ ଶିକ୍ଷା କଥା କରୁଥିଲି, ଅବସର ନେଲି ଦୁଇ ବର୍ଷରେ।
1: ଭଲ ଲାଗୁଥିଲା ପିଲାମାନଙ୍କୁ ପାଠ ପଢେଇଲା ବେଳେ?
0: ଆଜ୍ଞା ଆଜ୍ଞା, ସେ କଥା ଯେମିତି ଗୋଟେ ପିଲାମାନେ ଆମେ ଯେମିତି ଥିଲା, ଯେମିତି ପାଠ ପଢିବା ସମୟ ସାଙ୍ଗସାଥି ବୁଲିବା, ଭଲ କରିବା, ପାଠ ପଢିବା, ମଜା ମସ୍ତି କରିବା, ସେମିତି ଭାବରେ ମୋର ଶିକ୍ଷକତା ଜୀବନରେ ସିଏ ତ ନାହିଁ ତ ବସ୍ତେ, ତଥାପି ସେ ଯେଉଁ ଆନନ୍ଦ, ସେ ଯେଉଁ ପିଲାମାନଙ୍କ ସହିତ ଖୁସି ଏବଂ ସେମାନଙ୍କୁ ଗପ ଗୀତ କହିକି ପାଠ ପଢେଇବା ଆଉ ପିଲାମାନଙ୍କର ଭଲ ପାଇବା, ମୋର ଭଲ ପାଇବା ତାଙ୍କ ସେମାନଙ୍କ ପ୍ରତି, ସେ କେବେ ବି ଭୁଲି ହେବନି ଜୀବନରେ କେବେ, ସେଇଟା ମୋ ଜୀବନରେ ବଡ ସଫଳତା।
1: ଆପଣ ତ ବହୁତ ବଡ ପୁଣ୍ୟ କାମ କରିଛନ୍ତି, ଶିକ୍ଷକ ହେଉଛନ୍ତି ଏ ଦେଶର ମେରୁଦଣ୍ଡ।
0: ଯା ହଉ,
1: ଖୁସି
0: ମୋ ପିଲା ପିଲାଦିନୁ ପିଲା ଯେ ମୁଁ କେମିତି ଗୋଟେ ଶିକ୍ଷକ ହେବି ଏବଂ ପିଲାମାନଙ୍କୁ ଟିକେ ପାଠ ପଢେଇବି, ଏଇଟା ମୋର ପିଲାଦିନୁ ମୋର ଗୋଟେ ଇଚ୍ଛା ଥିଲା, ଅଭିଳାଷ ଥିଲା, ଯାହା ଭଗବାନ ପୂରଣ କରିଛନ୍ତି। ଆଉ ବହୁତ ଭଲରେ ସମୟ ଯାଇଛି, ଶିକ୍ଷକମାନଙ୍କ ସହିତ ଉତ୍ତମ ସମ୍ପର୍କ, ଭଲ ପାଇବା ପିଲାମାନଙ୍କ ସହିତ, ଏବେ ବି ପିଲାମାନେ ଦେଖିଲେ ବହୁତ ମାନେ ସେମାନେ ମୋତେ ଟିକେ ମିସ୍ କରନ୍ତି, କହନ୍ତି ସବୁ।
1: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ।
0: ଆପଣ ପସନ୍ଦର ଆଜି ଦେବେ ଗୀତ, ଭଲ ଗୀତ ଦେଇଦେବେ।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆଜ୍ଞା।

0: ନମସ୍କାର।
1: ମୁଁ ଆପଣଙ୍କ ନିୟମିତ ସୂତା ରେଡିଓ ସମ୍ରାଟ ମୁନା ପଣ୍ଡା କୋଟିଲ କନପୁର ଜଗତସିଂହପୁର କହୁଥିଲି।
0: ଆଜ୍ଞା, ଆଉ ଭଲ ଅଛନ୍ତି?
1: ମୁଁ ତ ସବୁବେଳେ ବିନ୍ଦାସରେ ଥାଏ, ଆଶାବାଦୀ ମା ସାଙ୍କ ଆଶୀର୍ବାଦରୁ ଆମ ଲିନା ମ୍ୟାଡାମ ପୁରା ବିନ୍ଦାସ ଥାନ୍ତୁ, ଖୁସି ଥାନ୍ତୁ, ସୁସ୍ଥ ଥାନ୍ତୁ। ମା ସାଙ୍ଗ ଆପଣଙ୍କୁ ଘଣ୍ଟ ଗୋଟେ ରଖିଥାନ୍ତୁ। ବହୁତ ଦିନ ବାଦେ ଆଜି ଆପଣଙ୍କ ସାଙ୍ଗେ ହ୍ୟାଲୋ ମୋ ପସନ୍ଦରେ କଥାବାର୍ତ୍ତା ହେଲି। ଆଉ ବେଶୀ ଆଜି ମତେ ଖୁସି ଲାଗିଲା, ଯାହା ବହୁତ ଦିନ ବାଦେ ଆଜି ଆସିଛନ୍ତି ହ୍ୟାଲୋ ମୋ ପସନ୍ଦ, ସେଇଟା ବହୁତ ଖୁସି ଲାଗିଲା।
0: ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ମୋ ପସନ୍ଦର ଗୀତ କହି ଦିଅନ୍ତୁ।
1: ହଁ, ଗୀତ ଦିଅନ୍ତୁ, ଥଣ୍ଡେ ଥଣ୍ଡେ ପାନି ସେ ନା ନା ଚାହିଏ। ଏ ଗୀତଟା ମୁଁ ବିଶ୍ୱାସ କରେ ଆପଣଙ୍କୁ, ଆପଣଙ୍କ ପୁରା ପରିବାର ଆଉ ସବୁ ରେଡିଓ ଷ୍ଟାଫ ସବୁ ସତା ଭାଇ ଭଉଣୀ ମାନେ ମୁଁ ଡେଡିକେଟ୍ କରୁଛି ଆଉ।
0: ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
1: ରହୁଛି, ନମସ୍କାର।
2: ଓ ଠଣ୍ଡେ ଠଣ୍ଡେ ପାଣି ସେ।

ଏଥର ଶୁଣନ୍ତୁ ତୁମସେ ଅଚ୍ଛା କୌନ୍ ହେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ, ଅକ୍ଟୋବର ମାସର 4 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 5:30 ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଦେଶିଆ ଭାଷାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ପାଇଁ ବିଷୟ ରହିଛି।

ପୋକ୍ସୋ ଆଇନ ବୋଇଲେ କାଇଟା। ଆପଣ ଏ ସମ୍ପର୍କରେ ଅକ୍ଟୋବର ମାସର 4 ତାରିଖ ଅର୍ଥାତ୍ ଆଜି ମଧ୍ୟାହ୍ନ କ୍ଷମା କରିବେ ଆଜି ଅପରାହ୍ନ 5:30 ସିଧାସଳଖ ଅଂଶଗ୍ରହଣ କରି ଫୋନ୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପୋକ୍ସୋ ଆଇନ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ କସୁର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କନ୍ୟାଦାନ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସୁରେଶ ୱାଡେକର, ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅରୁଣ ମହାନ୍ତି।

ଶୁଣୁଥିଲେ ଜଗା ହାତରେ ପଘା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ମହମ୍ମଦ ଅଜିଜ। ଦେବଦାସ ଛୋଟରାଇଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅକ୍ଷୟ ମହାନ୍ତି। ଏଥର ଶୁଣନ୍ତୁ ଅଭିଳାଷ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଆରତୀ ମୁଖାର୍ଜୀ ଏବଂ ହରିହରନ। ସଂଗ୍ରାମ ମହାନ୍ତିଙ୍କ ଗୀତ, ସଙ୍ଗୀତ ସରୋଜ ପଟ୍ଟନାୟକ।

ଶୁଣୁଛନ୍ତି ସ୍ୱପ୍ନସାଗର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

ଏଥର ଚକା ଭଉଁରୀ ଚଳଚ୍ଚିତ୍ରର ଗୀତଟିକୁ ଶୁଣନ୍ତୁ। ଦେବଦାସ ଛୋଟରାୟଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍।

ନମସ୍କାର ଶ୍ରୋତାବନ୍ଧୁ, ଆଜିର ଆକାଶବାଣୀ ଲାଇଭ୍ ପରିସରକୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ମୁଁ ଆପଣଙ୍କ ସାଥୀ ଗାୟତ୍ରୀ। ବନ୍ଧୁ, ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଦୀର୍ଘ ଏକ ଘଣ୍ଟା ଧରି କଥା ହେବା, ଗୀତ ଶୁଣିବା ଏବଂ ବିଭିନ୍ନ ବିଷୟରେ ମଧ୍ୟ ଜାଣିବା। ପଶୁଙ୍କୁ ଦିଅ ସ୍ନେହ ଓ ସମ୍ମାନ, ସୁନ୍ଦର ହେବ ଆମ ଭୁବନ। ପଶୁପକ୍ଷୀ ଆମର ବନ୍ଧୁ, ସୁରକ୍ଷା କରିବା ଆମର ସିନ୍ଧୁ। ପଶୁଙ୍କ ସୁରକ୍ଷା ପ୍ରକୃତିର ରକ୍ଷା, ପଶୁଙ୍କୁ ଭଲ ପାଇବା ପୃଥିବୀକୁ ସୁନ୍ଦର କରିବା। ବନ୍ଧୁ, ମୁଁ ଆଜି ପଶୁମାନଙ୍କ ବିଷୟରେ ଏସବୁ କହିବାର ତାତ୍ପର୍ଯ୍ୟ ଆପଣମାନେ ଜାଣିପାରୁଥିବେ। ଆଜି ହେଉଛି ବିଶ୍ୱ ପଶୁ ଦିବସ। 1925 ଜର୍ମାନୀର ହେନ୍ରିକ୍ ଜିମରମାନ୍ ପ୍ରଥମେ ବିଶ୍ୱ ପଶୁ ଦିବସ ପାଳନର ପ୍ରସ୍ତାବ ଦେଇଥିଲେ। 1931 ଇଟାଲୀର ଫ୍ଲୋରେନ୍ସଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପଶୁ ସୁରକ୍ଷା ସମ୍ମିଳନୀରେ ଅକ୍ଟୋବର 4 ବିଶ୍ୱ ପଶୁ ଦିବସ ଭାବେ ଗ୍ରହଣ କରାଯାଇଥିଲା। ଏହି ଦିବସ ପାଳନ କରିବା ଦ୍ୱାରା ପଶୁଙ୍କ ପ୍ରତି ଦୟା, ସ୍ନେହ ଓ ସହାନୁଭୂତି ପ୍ରଦର୍ଶନ କରିବା ସହ ସେମାନଙ୍କ ସୁରକ୍ଷା ଓ ଅଧିକାର ବିଷୟରେ ଜନସଚେତନତା ସୃଷ୍ଟି କରିବା।

ବିଶ୍ୱ ପଶୁ ଦିବସ ପାଳନ କରିବାର ଗୁରୁତ୍ୱ କ'ଣ ଜାଣିଛନ୍ତି ବନ୍ଧୁ? ତାର ଗୁରୁତ୍ୱ ହେଉଛି ପଶୁପକ୍ଷୀଙ୍କ ପ୍ରତି ଦୟା ଓ ଭଲ ପାଇବା ମନୋବୃତ୍ତି ସୃଷ୍ଟି କରିବା, ବିଲୁପ୍ତ ପ୍ରାୟ ପଶୁମାନଙ୍କ ସୁରକ୍ଷା କରିବା, ପଶୁମାନଙ୍କ ପ୍ରାକୃତିକ ବାସସ୍ଥାନ ସୁରକ୍ଷିତ ରଖିବା, ପଶୁମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତା ରୋକିବା, ପରିବେଶର ସନ୍ତୁଳନ ରକ୍ଷାରେ ପଶୁମାନଙ୍କ ଭୂମିକା ସମ୍ପର୍କରେ ସଚେତନ କରିବା ଏବଂ ପଶୁପକ୍ଷୀମାନଙ୍କ ପ୍ରତି ମାନବିକତା ଓ ଦାୟିତ୍ୱବୋଧ ଜାଗ୍ରତ କରିବା।

ପୃଥିବୀ ହେଉଛି ମଣିଷ, ପଶୁପକ୍ଷୀ, ବୃକ୍ଷଲତା ଓ ଅନେକ ଜୀବଜନ୍ତୁଙ୍କର ଏକ ସୁନ୍ଦର ବାସସ୍ଥାନ। ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ପ୍ରତ୍ୟେକ ଜୀବର ଗୁରୁତ୍ୱ ରହିଛି। ମଣିଷ ନିଜର ସୁଖ ସୁବିଧା ଉନ୍ନତି ପାଇଁ ପ୍ରକୃତି ଉପରେ ନିର୍ଭରଶୀଳ। ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ପଶୁମାନଙ୍କର ଅବଦାନ ମଧ୍ୟ ଅତୁଳନୀୟ। ପଶୁପକ୍ଷୀ ଆମ ପରିବେଶର ଗୋଟିଏ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କ ବିନା ପ୍ରକୃତିର ସନ୍ତୁଳନ ରକ୍ଷା କରିବା କଷ୍ଟକର। ତେଣୁ କେବଳ ବିଶ୍ୱ ପଶୁ ଦିବସରେ ନୁହେଁ, ବରଂ ପ୍ରତ୍ୟେକ ଦିନ ଆମେ ପଶୁପକ୍ଷୀଙ୍କ ପ୍ରତି ଦୟାଶୀଳ ହେବା ଓ ସେମାନଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେବା ଉଚିତ।

ବର୍ତ୍ତମାନ ମଣିଷର ଅସଚେତନତା ଓ ସ୍ୱାର୍ଥପରତା ଯୋଗୁଁ ଅନେକ ପଶୁପକ୍ଷୀ ବିପଦର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ କାଟିବା, ବେଆଇନ ଶିକାର, ବନ୍ୟଜନ୍ତୁଙ୍କ ଅବୈଧ ବ୍ୟବସାୟ, ଜଳ ଓ ବାୟୁ ପ୍ରଦୂଷଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ବାସସ୍ଥାନ ନଷ୍ଟ ହେଉଛି। ରାସ୍ତାରେ ବୁଲୁଥିବା ସମୟରେ ଅସହାୟ ପଶୁମାନେ ଅନେକ ସମୟରେ ଖାଦ୍ୟ ଓ ପାନୀୟ ଜଳ ନ ପାଇ କଷ୍ଟ ପାଆନ୍ତି। ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନା ଖାଇ ଅନେକ ପଶୁ ଅସୁସ୍ଥ ମଧ୍ୟ ହୁଅନ୍ତି। ଏହା ବ୍ୟତୀତ ପଶୁମାନଙ୍କୁ ଅନାବଶ୍ୟକ ଭାବେ ନିର୍ଯାତନା ଦେବା ମାନବିକତାର ପରିପନ୍ଥୀ।

ବନ୍ଧୁ, ପଶୁମାନଙ୍କର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ହେବା ଉଚିତ। ପଶୁପକ୍ଷୀମାନଙ୍କର ସୁରକ୍ଷା କରିବାକୁ ହେଲେ ଆମେ ସେମାନଙ୍କ ପ୍ରତି ଦୟା, ସ୍ନେହ ଓ ସହାନୁଭୂତି ପ୍ରଦର୍ଶନ କରିବା। ଅସହାୟ ପଶୁମାନଙ୍କୁ ସୁରକ୍ଷିତ ଭାବେ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା, ଜଙ୍ଗଲ ସୁରକ୍ଷା କରିବା ଓ ଅଧିକରୁ ଅଧିକ ଗଛ ଲଗାଇବା ଏବଂ ପଶୁ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା, ଯାହାଫଳରେ ଆମେ ପଶୁମାନଙ୍କର ସୁରକ୍ଷା କରିପାରିବା।

ବନ୍ଧୁ, ବର୍ତ୍ତମାନ ପରିବେଶ ବିଷୟରେ ବି କିଛି ଜାଣିବା। ପରିବେଶ ହେଉଛି ଆମ ଚାରିପାଖରେ ଥିବା ପ୍ରାକୃତିକ ଓ ମାନବୀୟ ଉପାଦାନଗୁଡ଼ିକର ସମାହାର। ମାଟି, ପାଣି, ପବନ, ଗଛଲତା, ପଶୁପକ୍ଷୀ, ନଦୀ, ପର୍ବତ, ଆକାଶ, ଏସବୁ ପରିବେଶର ଅଂଶବିଶେଷ। ପରିବେଶ ଆମକୁ ବଞ୍ଚି ରହିବା ପାଇଁ ଆବଶ୍ୟକ ଖାଦ୍ୟ, ଜଳ, ବାୟୁ ଓ ଆଶ୍ରୟ ଯୋଗାଇଥାଏ। ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ନିହାତି ଜରୁରୀ, କିନ୍ତୁ ଆଜି ଜଙ୍ଗଲ କ୍ଷୟ, ବାୟୁ ପ୍ରଦୂଷଣ, ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ଜଳ ପ୍ରଦୂଷଣ ଓ ଶିଳ୍ପାୟନ ଯୋଗୁଁ ଆମ ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି, ଯାହାଫଳରେ ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଓ ଜୀବଜଗତର ବିନାଶ ଭଳି ସମସ୍ୟା ଦେଖାଦେଉଛି। ପରିବେଶର ସୁରକ୍ଷା ପାଇଁ ଆମେ ଅଧିକରୁ ଅଧିକ ଗଛ ଲଗାଇବା, ଜଳର ଅପଚୟ ରୋକିବା, ପ୍ଲାଷ୍ଟିକର ବ୍ୟବହାର କମାଇବା ଓ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଉଚିତ। ପରିବେଶ ଆମ ଜୀବନର ଆଧାର, ତେଣୁ ପରିବେଶର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।

ବନ୍ଧୁ, ଆମେ ପଶୁପକ୍ଷୀମାନଙ୍କ ସୁରକ୍ଷା ଏବଂ ପରିବେଶର ସୁରକ୍ଷା ବିଷୟରେ ଜାଣିଲେ, ବର୍ତ୍ତମାନ ଜାଣିବା ଆମ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ। ଆମେ ସମସ୍ତେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ, ହେଲ୍ଥ ଇଜ୍ ୱେଲ୍ଥ। ମନୁଷ୍ୟ ଜୀବନ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ଅବଦାନ। ମଣିଷ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଯାହା ଯାହା ଆବଶ୍ୟକ କରେ, ସେସବୁ ମଧ୍ୟରେ ସ୍ୱାସ୍ଥ୍ୟ ହେଉଛି ଅନ୍ୟତମ। ପ୍ରକୃତରେ ଦେଖିବାକୁ ଗଲେ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଆମର ଅମୂଲ୍ୟ ସମ୍ପଦ। ମନୁଷ୍ୟର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ରହିଲେ ମଣିଷ କୌଣସି କାର୍ଯ୍ୟକୁ ଯଥାର୍ଥ ରୂପେ ସମ୍ପାଦନ କରିପାରେ ନାହିଁ। ତେଣୁ କୁହାଯାଏ, ସାଉଣ୍ଡ ମାଇଣ୍ଡ ଇଜ୍ ସାଉଣ୍ଡ ବଡି।

ୱିଦାଉଟ୍ ଇନର୍ ପ୍ରୋଗ୍ରେସ୍ ଦେର୍ ଇଜ୍ ନୋ ପଜିବୁଲ୍ ଆଉଟର୍ ପ୍ରୋଗ୍ରେସ୍, ଅର୍ଥାତ୍ ଆନ୍ତର ଅଗ୍ରଗତି ଛଡ଼ା ବାହ୍ୟ ଅଗ୍ରଗତିର ସମ୍ଭାବନା ନଥାଏ। ସୁସ୍ଥ ଶରୀର ପାଇଁ ନିୟମିତ ବ୍ୟାୟାମର ଆବଶ୍ୟକତା ରହିଛି। ତେଣୁ ଆମେ ଏଥିରୁ ଜାଣିପାରିଲେ କେବଳ ବାହ୍ୟ ସତ୍ତାର ବିକାଶ କରିବାର ଚେଷ୍ଟା କଲେ ଆମେ ସଫଳ ହୋଇପାରିବା ନାହିଁ। ଶରୀରର ପୂର୍ଣ୍ଣତା ବାହ୍ୟ ଚେଷ୍ଟାରେ ମିଳିନଥାଏ, ସେଥିପାଇଁ ଆନ୍ତର ଅଗ୍ରଗତି ନିହାତି ଆବଶ୍ୟକ। ତେଣୁ ବନ୍ଧୁ, ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ସଠିକ୍ ଖାଦ୍ୟ, ଉପଯୁକ୍ତ ପାନୀୟ ଏବଂ ବ୍ୟାୟାମ ଦ୍ୱାରା ନିଜ ଶରୀରକୁ ସୁସ୍ଥ ରଖନ୍ତୁ, ଉତ୍ତମ ଜୀବନଯାପନ କରନ୍ତୁ।

ଶେଷରେ ଜାଣିବା ପିତୃପକ୍ଷ ବିଷୟରେ କିଛି, ଯାହାକି ହିନ୍ଦୁ ଧର୍ମର ଏକ ପବିତ୍ର ଓ ଧାର୍ମିକ ପରମ୍ପରା। ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସର ପୂର୍ଣ୍ଣିମା ପରେ ଆଶ୍ୱିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଏ। ଏହି ସମୟରେ ଲୋକମାନେ ନିଜର ପୂର୍ବପୁରୁଷ ବା ପିତୃପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରିଥାନ୍ତି। ପିତୃପକ୍ଷ ଆମ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବାର ଶିକ୍ଷା ଦିଏ। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ପାରିବାରିକ ମୂଲ୍ୟବୋଧ, ତ୍ୟାଗ ଓ କୃତଜ୍ଞତାର ପ୍ରତୀକ ମଧ୍ୟ। ଏହା ଆମକୁ ନିଜର ମୂଳ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ପାଇଁ ପ୍ରେରଣା ଯୋଗାଇଥାଏ। ପିତୃପୁରୁଷଙ୍କୁ ସ୍ମରଣ କରିବା ଓ ସେମାନଙ୍କ ଆଦର୍ଶକୁ ଜୀବନରେ ପାଳନ କରିବା ହିଁ ପିତୃପକ୍ଷର ପ୍ରକୃତ ବାର୍ତ୍ତା।

ବନ୍ଧୁ, ଆମେ ଆଜି ଦୀର୍ଘ ଏକ ଘଣ୍ଟା କଥାବାର୍ତ୍ତା ମଧ୍ୟରେ ପଶୁପକ୍ଷୀଙ୍କ ସୁରକ୍ଷା, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟର ଯତ୍ନ ଏବଂ ପିତୃପକ୍ଷ ବିଷୟରେ ଅନେକ କିଛି ଜାଣିଲେ।

0: ବିଭାଗ ଓଡ଼ିଶା ସରକାର।
1: ପ୍ରଚାର କଲୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। କ୍ରିଏଚର ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ବେନି ଦୟାଲ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିଥୁନ।

ମର୍ଡର୍ ଟୁ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ମହମ୍ମଦ ଇରଫାନ, ଅରିଜିତ ସିଂ ଏବଂ ସୈମ ଭଟ୍ଟ। ଗୀତିକାର ସୟଦ କାଦ୍ରୀ। ସଙ୍ଗୀତ ମିଥୁନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ଶ୍ରୋତାବନ୍ଧୁ, ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ତେରା ସୁରୁର ଚଳଚ୍ଚିତ୍ରରୁ। ସ୍ୱନିର୍ଦ୍ଦେଶନାରେ ଶିଳ୍ପୀ ହିମେଶ ରେଶମିଆ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସବୀର ଅହମ୍ମଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଗୋଲ୍ଡ ଚଳଚ୍ଚିତ୍ରରୁ। ଶିଳ୍ପୀ ୟାସିର ଦେଶାଇ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆର୍କୋ ପ୍ରଭୁ ମୁଖାର୍ଜୀ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଛି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ନମିତା ଅଗ୍ରୱାଲ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ସୌରଭ।

ଆଇନ ବୋଇଲେ କାଇଟା? ଆପଣ ଏ ସମ୍ପର୍କରେ ଅକ୍ଟୋବର ମାସ 4 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସିଧାସଳଖ ଅଂଶଗ୍ରହଣ କରି ଫୋନ୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପୋକ୍ସୋ ଆଇନ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅକ୍ଟୋବର 4 ତାରିଖ ଅପରାହ୍ନ 5:30 ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଦେଶୀୟ ଭାଷାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ପାଇଁ ବିଷୟ ରହିଛି।

0: इतिहास देश की स्वाधीनता संग्राम का अभिन्न हिस्सा है। प्रधानमंत्री नरेंद्र मोदी ने कहा कि श्यामजी कृष्ण वर्मा ने अपना पूरा जीवन भारत की स्वतंत्रता को समर्पित कर दिया। उपराष्ट्रपति ने स्वतंत्रता सेनानी सुब्रमण्य शिवा की जयंती पर श्रद्धांजलि दी है। उपराष्ट्रपति ने कहा कि सुब्रमण्य शिवा ने स्वतंत्रता और वंदे मातरम का आह्वान तमिलनाडु में कोने कोने तक पहुंचाकर आजादी की भावना जगाई। जापान में 20वें एशियाई खेल आज संपन्न हो रहे हैं। भारत ने शानदार प्रदर्शन करते हुए 21 स्वर्ण 27 रजत और 37 कांस्य के साथ कुल 85 पदक जीतकर चौथा स्थान हासिल किया। समापन समारोह भारतीय समय के अनुसार दोपहर बाद 2:30 बजे से होगा। इसके साथ ही समाचार बुलेटिन समाप्त हुआ।
1: শুনিলে হিন্দীৰে সম্বাদ ৰিলে কৰি প্ৰচাৰ কলো আকাশবাণী দিল্লীৰ শ্ৰোতাবন্ধু আপোনাৰ কাৰ্যক্ৰম শুনু আকাশবাণী জয়পুৰ কেন্দ্ৰৰ কাৰ্যক্ৰম আম কেন্দ্ৰৰ প্ৰচাৰিত হেৰি মিডিয়াম ৱেভৰে 204.5 মিটাৰ তথা 1467 কিলোহৰ্জ যোগে এফএমৰে 103.6 মেগাহৰ্জ যোগে এতিয়া আপোনাৰ মোবাইল ফোনৰ নিউজ অন এআইআৰ এপ মাধ্যমৰে আম কেন্দ্ৰৰ সমস্ত কাৰ্যক্ৰম শুনি পাৰুচাৰ। ଶୁଣନ୍ତୁ ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ମୂଳା ଚାଷ ସମ୍ପର୍କରେ। ମୂଳା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳେ, କାରଣ ଏଥିରେ ଭିଟାମିନ୍ ସି ସହିତ ଅନେକ ପୋଷକତ୍ୱରେ ଭରି ରହିଛି। ମୂଳାକୁ ଖାଇବା ଦ୍ୱାରା ପାଚନକ୍ରିୟା ଠିକ୍ ରହିଥାଏ। ମୂଳାକୁ ଖାଇବା ଦ୍ୱାରା ଶରୀରର ଓଜନକୁ ନିୟନ୍ତ୍ରଣ ରଖିବା ସହିତ ବ୍ଲଡ୍ ସୁଗାରକୁ ବି ନିୟନ୍ତ୍ରଣ ରଖିଥାଏ। ଆହୁରି ପୋଲେଟ୍ ନାମକ ଏକ ତତ୍ତ୍ୱ ମୂଳାରେ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ପାଇଁ ବେଶ୍ ଉପକାର ହୋଇଥାଏ। ଆମ ରାଜ୍ୟରେ ବର୍ଷସାରା ମୂଳା ଚାଷ କରାଯାଉଛି, କିନ୍ତୁ ଦେଖିବାକୁ ଗଲେ ଶୀତଦିନେ ଅଧିକ ଅମଳ ମିଳିଥାଏ। ଉତ୍ତାପ ବଢ଼ିଲେ ମୂଳା ଟାଣ ଓ ଅଧିକ ଗନ୍ଧଯୁକ୍ତ ହୋଇଥାଏ। ଉତ୍ତାପ 10-15 ଡିଗ୍ରୀ ସେଲସିୟସ୍ ରହିଲେ ଉତ୍ତମ ମାନର ମୂଳା ଉତ୍ପାଦିତ ହୋଇଥାଏ। ମୂଳା ଚାଷ ପାଇଁ ଉର୍ବର, ନିଗିଡ଼ା, ଦୋରସାରୁ ବାଲିଦୋରସା ଓ ଅମଳତା 5.5-6.8 ମଧ୍ୟରେ ଥିବା ମାଟିରେ ମୂଳା ଚାଷ ଭଲ ହୋଇଥାଏ। ମାଟି ଟାଣ ରହିଲେ ମୂଳାର ଆକୃତି ଭିନ୍ନ ହୁଏ ଓ ଅନେକ ଛୋଟ ଛୋଟ ଚେର ଯୁକ୍ତ ହୋଇଥାଏ। ମୂଳାର କିସମଗୁଡ଼ିକ ହେଲା ପୁଷା ଚେତକୀ, ପୁଷା ଦେଶୀ, କଲ୍ୟାଣୀ ହ୍ୱାଇଟ୍। ମୂଳା ଚାଷରେ ଏକର ପ୍ରତି 2-5 କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ। ମଞ୍ଜି ବଡ଼ ରହିଲେ ଶୀଘ୍ର ଓ ଅଧିକ ଅମଳ ହୋଇଥାଏ। ମଞ୍ଜିକୁ NAA ଏକ ଲିଟର ପାଣିରେ 10 ମିଲିଗ୍ରାମ କିମ୍ବା GA 1 ଲିଟର ପାଣିରେ 5 ମିଲିଗ୍ରାମ ଦ୍ରବଣରେ ବୁଡ଼ାଇ ଲଗାଇଲେ ଗଜା ଶୀଘ୍ର ବାହାରି ଅମଳ ବଢ଼ିଥାଏ। ମୂଳାର ବିହନ ବୁଣିବାକୁ ହେଲେ ମୂଳା ମଞ୍ଜି ଲଗାଇବାର 45-60 ଦିନରେ ଅମଳ କରାଯାଏ। ବିହନ ବୁଣିବାର 10-15 ଦିନ ବ୍ୟବଧାନ ରଖିଲେ ଅନେକ ଦିନ ଯାଏ ପର୍ଯ୍ୟାୟକ୍ରମେ ଅମଳ ମିଳିଥାଏ। ଜମିକୁ 4-5 ଓଡ଼ ଗୁଣ୍ଡ ଚାଷ କରି ଶେଷ ଓଡ଼ ଚାଷ ସମୟରେ 1-10-12 ଟନ୍ ସଡ଼ା କମ୍ପୋଷ୍ଟ ମିଶାଇ ଦିଅନ୍ତୁ। 30-50 ସେଣ୍ଟିମିଟର ବ୍ୟବଧାନରେ ଗାର ଟାଣି ମୂଳ ସାର ପ୍ରୟୋଗ କରି 4-5 ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ବୁଣନ୍ତୁ। କେତେକ ସ୍ଥାନରେ 15-20 ସେଣ୍ଟିମିଟର ଉଚ୍ଚା ହୁଡ଼ା କରି ମଞ୍ଜି ଲଗାନ୍ତୁ। ମଞ୍ଜିଗୁଡ଼ିକ ମାଟିର 1-3 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୂଳା ଚାଷରେ ଯବକ୍ଷାରଜାନ ସାର ଲଗାଇବା ସମୟରେ 1:15 କିଲୋଗ୍ରାମ ଓ ପରେ 20-25 ଦିନରେ 1:7.5 କିଲୋଗ୍ରାମ ଓ 30-40 ଦିନରେ 1:7.5 କିଲୋଗ୍ରାମ ସାର ପ୍ରୟୋଗ କରନ୍ତୁ। ଠିକ୍ ସେହିପରି ଫସ୍ଫରସ୍ ଲଗାଇବା ସମୟରେ 1:20 କିଲୋଗ୍ରାମ ସାର ଓ ପଟାସିୟମ୍ ଲଗାଇବା ସମୟରେ 1:10 କିଲୋଗ୍ରାମ ସାର ପ୍ରୟୋଗ କରନ୍ତୁ। ଜିପ୍ସିମ୍ ବା ସଲଫର 1:80 କିଲୋଗ୍ରାମ ପ୍ରୟୋଗ କଲେ ମୂଳାର ବାସ୍ନା ଓ ମାନ ବଢ଼ିଥାଏ। ବୋରନ୍ ଅଭାବରେ ମୂଳା ଫାଟିଯିବାର ସମ୍ଭାବନା ରହିଥିବା ସଙ୍ଗେ ସଙ୍ଗେ ମାଟିଆ ଚିହ୍ନ ଦେଖାଯାଏ। ଏହି ଚିହ୍ନ ଦେଖାଗଲେ ମୂଳ ସାର ସହିତ 1:8-10 କିଲୋଗ୍ରାମ ବୋରକ୍ସ ପ୍ରୟୋଗ କରନ୍ତୁ। ସେହିପରି ମଲିବିଡେନମ୍ ଅଭାବରେ ପତ୍ର ସରୁ ଓ ମୋଟା ହୋଇ ଅମଳ କମିଯାଏ। ଏହାର ପ୍ରତିକାର ପାଇଁ 5 ଗ୍ରାମ ସୋଡିୟମ୍ ମଲିବିଡେଟ୍ 10 ଲିଟର ପାଣିରେ ମିଶାଇ 10 ଦିନ ବ୍ୟବଧାନରେ 2 ଥର ପତ୍ରରେ ସିଞ୍ଚନ କରନ୍ତୁ। ଗଛର ବୃଦ୍ଧି ପାଇଁ ମଝିରେ ମଝିରେ ୟୁରିଆ 1 ଲିଟର ପାଣିରେ 10 ଗ୍ରାମ ସିଞ୍ଚନ କରନ୍ତୁ, ଯାହାଫଳରେ ଗଛ ଉଠିବା ପାଇଁ 5-7 ଦିନ ସମୟ ନେଇଥାଏ। ଗଛ ଉଠିବା ପରେ 2 ଥର କୋଡ଼ା ଖୋସା କରି ଅନାବନା ଗଛ ବାଛି ସାର ପ୍ରୟୋଗ କରନ୍ତୁ। ମଞ୍ଜି ବୁଣିବାର 15-20 ଦିନରେ ଧାଡ଼ି ମଧ୍ୟରେ ଗଛକୁ ଗଛ 6-8 ସେଣ୍ଟିମିଟର ବ୍ୟବଧାନ ରଖି ଅଧିକ ଗଛ ଉପାଡ଼ି ଦିଅନ୍ତୁ। ପ୍ରତ୍ୟେକ ଗଛ କୋଡ଼ା ଖୋସା ପରେ ଗଛ ମୂଳକୁ ମାଟି ଟେକନ୍ତୁ। କମ୍ ଦିନରେ ଫସଲ ହୋଇଥିବାରୁ ମାଟିକୁ ଶୁଖିଲା କରନ୍ତୁ ନାହିଁ। ମୂଳାର କିସମ ଅନୁସାରେ ମଞ୍ଜି ବୁଣିବାର 45-60 ଦିନରେ ମୂଳା ଅମଳ କରନ୍ତୁ। ଅମଳ ପୂର୍ବରୁ ହାଲକା ଜଳସେଚନ

0: ହାତରେ ଉପରୁ ସିଧା ଭାବରେ ମୂଳାକୁ ଟାଣନ୍ତୁ। ଏକର ପ୍ରତି 60ରୁ 80 କ୍ୱିଣ୍ଟାଲ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଘର ଓଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ଯୋଗମାୟା ମହାପାତ୍ର ଏବଂ ବିଜୟଲକ୍ଷ୍ମୀ ପାଇକୋ।

0: ନମସ୍କାର, ମୁଁ ଜଗମାୟା। ଆଉ ମୋ ସହ ଅଛନ୍ତି
1: ମୁଁ ବିଜୟଲକ୍ଷ୍ମୀ।
0: ଆରମ୍ଭ କରୁଛୁ ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମ।

0: ଅପା ହଁ ବିଜୟଲକ୍ଷ୍ମୀ,
1: ଆଜି ଆସିଲା ବେଳେ ଏତେ ବିଳମ୍ବ କମେ କଲେ ଯେ?
0: ହଁ ବିଳମ୍ବ ହେଲା ମାନେ ଏଇ ଜାଣିନ, ଘର ଭିତରେ ତ ସେ କହିବେନି କି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଯେହେତୁ ଆମେ ଜଣେ ଜଣେ ଗୃହିଣୀ, ଘରର ପ୍ରତ୍ୟେକଟି କାର୍ଯ୍ୟ ଆମ ଉପରେ ହିଁ ନିର୍ଭର କରେ, ତେଣୁ ଘରର ସମସ୍ତ କାର୍ଯ୍ୟ ସାରି ଆସିବାକୁ ପଡୁଛି। ସେଇ ଭିତରେ ଟିକେ ଏମିତି ଦେଖିଲା ବେଳକୁ ବିଳମ୍ବ ହେଇଗଲା ଆଉ।
1: ହେଲେ ଅପା ଲେଟ୍ ତ କଲେ, ଆଜିର ଦିନର ମହତ୍ତ୍ୱଟା କଣ ଜାଣିଛନ୍ତି କି?
0: ଆଜି ଦିନର ମହତ୍ତ୍ୱ ମାନେ ଆଜି କଣ କି, କଣ କିଛି ଖାସ ଦିନ କି?
1: ହଁ, ଆଜି ହଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ।
0: ଆଚ୍ଛା, ଏଇ ବନ୍ୟପ୍ରାଣୀ ଦିବସ ମାନେ କଣ, ଆମର ଏଇ ଯୋଉ ବାଘ ଭାଲୁ ହାତୀ ଏମାନଙ୍କୁ ନେଇକି ତ?
1: ହଁ ଅପା ଠିକ କହିଲେ,
0: ସେମାନେ ଆମେ ସମସ୍ତେ ଆମର ଏଇ ପୃଥିବୀ ଭିତରେ ତ ରହୁଛେ, ସେମାନଙ୍କ ପାଇଁ କଣ ଗୋଟେ ଅଲଗା ଦିନ ରହୁଛି କି?
1: ହଁ ଅପା ଅଲଗା ଦିନ ରହୁଛି।
0: ଆଚ୍ଛା, ସେଇଥିପାଇଁ ଆଜି ହଉଛି ଅକ୍ଟୋବର 4 ତାରିଖ। ହଁ ଶ୍ରଦ୍ଧା ଭଉଣୀ, ଆଉ ଆଜି ହଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ବନ୍ୟପ୍ରାଣୀ କଣ, ଆମେ ସମସ୍ତେ ଏଇ ଧରା ପୃଥିବୀରେ ବାସ କରୁଛେ।
1: ହଁ ଅପା, ଏ ପୃଥିବୀ ହଉଛି ଅସଂଖ୍ୟ ଜୀବଜନ୍ତୁ ଓ ଉଦ୍ଭିଦଙ୍କର ଏକ ସୁନ୍ଦର ଆବାସ ସ୍ଥଳୀ। ମଣିଷ ସହିତ ବିଭିନ୍ନ ପ୍ରକାରର ପ୍ରାଣୀ, ପକ୍ଷୀ, ସରୀସୃପ, ଜଳଚର ଓ କୀଟପତଙ୍ଗ ଏହି ପୃଥିବୀରେ ବାସ କରନ୍ତି। ହଁ ଶ୍ରୋତା ଭଉଣୀ, ଆମେ ସମସ୍ତେ ପ୍ରାଣୀମାନଙ୍କ ପ୍ରତି ଦୟା, ସ୍ନେହ ଓ ଦାୟିତ୍ୱବୋଧ ବଢ଼ାଇବା ପାଇଁ ପ୍ରତିବର୍ଷ ଏହି ଅକ୍ଟୋବର 4 ତାରିଖରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରିଥାଉ। ଏହି ଦିବସ ଆମକୁ ପ୍ରାଣୀମାନଙ୍କ ସୁରକ୍ଷା, ତାଙ୍କର କଲ୍ୟାଣ ବିଷୟରେ ସଚେତନ

0: ଆଲୋଚନା କରେ।
1: ହଁ ଶ୍ରୋତା ଭଉଣୀ, ଆଜି ଏହି ବନ୍ୟପ୍ରାଣୀ କେବଳ ଜଙ୍ଗଲର ସୌନ୍ଦର୍ଯ୍ୟ ବଢାଇ ନଥାନ୍ତି, ସେମାନେ ପରିବେଶର ଖାଦ୍ୟ ଶୃଙ୍ଖଳା, ବୀଜ ବିସ୍ତାର ଓ ପ୍ରାକୃତିକ ସନ୍ତୁଳନର ଗୋଟିଏ ଗୋଟିଏ ଅଂଶ ହୋଇଥାନ୍ତି। ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ମାନବ ସଭ୍ୟତାର ଭବିଷ୍ୟତ ସହିତ ସେମାନେ ସମ୍ପୂର୍ଣ୍ଣ ଭାବରେ ଜଡିତ ହୋଇଥାନ୍ତି।
2: ପ୍ରାଣୀମାନେ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରାଣୀମାନଙ୍କ ଜୈବ ବିବିଧତାର ଏକ ଅବିଚ୍ଛିନ୍ନ ଅଂଶ। ସେମାନଙ୍କ ବିନା ପରିବେଶର ସନ୍ତୁଳନ ରକ୍ଷା କରିବା କଷ୍ଟକର। ତେଣୁ ପ୍ରାଣୀମାନଙ୍କୁ ଭଲ ପାଇବା, ସେମାନଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ପ୍ରାକୃତିକ ଆବାସ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।
1: ହଁ ବିଜୟଲକ୍ଷ୍ମୀ, ବିଶ୍ୱ ପ୍ରାଣୀ ଦିବସ ଆମକୁ ମନେ ପକାଇ ଦିଏ ଯେ ପ୍ରାଣୀମାନେ ମଧ୍ୟ ଏହି ପୃଥିବୀର ଅଧିକାରୀ। ସେମାନଙ୍କ ପ୍ରତି ଦୟା ଓ ସହାନୁଭୂତି ଦେଖାଇବା ଆମ ମାନବିକତାର ଏକ ପରିଚୟ ଅଟେ। ତେବେ ଆସନ୍ତୁ ଏହି ବିଶ୍ୱ ପ୍ରାଣୀ ଦିବସରେ ଆମେ ସମସ୍ତେ ଏହି ସଂକଳ୍ପ ନେବା, ପ୍ରାଣୀମାନଙ୍କୁ ନିର୍ଯାତନା ଦେବା ନାହିଁ, ପ୍ରକୃତିକୁ ନଷ୍ଟ କରିବା ନାହିଁ ଏବଂ ପ୍ରାଣୀ ଓ ପରିବେଶର ସୁରକ୍ଷା ପାଇଁ ସଦାସର୍ବଦା ଚେଷ୍ଟା କରିବା। ହଁ ଶ୍ରୋତା ଭଉଣୀ, ପ୍ରାଣୀ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ମଣିଷ ବଞ୍ଚିବ। ପ୍ରାଣୀଙ୍କୁ ଭଲ ପାଇବା, ସେମାନଙ୍କ ଜୀବନକୁ ଆମେ ସମସ୍ତେ ସମ୍ମାନ ଦେବା।
2: ଅପା, ଆମେ ଏତେ ସମୟ କଥା ହେଲେ ଯେ, ହେଲେ ଆମେ ଯେଉଁ ଦେଶରେ ରହୁଛେ ସେ ଦେଶର ନାଁ କଣ କହିଲେ?
1: ଆମ ଦେଶର ନାମ ହେଲା ଭାରତ, ଆଉ ସେଇ ଭାରତ ବର୍ଷରେ ଆମେ ସମସ୍ତେ ବସବାସ କରୁଛେ।
2: ହଁ ଅପା, ଏଠାରେ ବିଭିନ୍ନ ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ ଓ ସଂସ୍କୃତିର ଲୋକମାନେ ଏକାଠି ବସବାସ କରନ୍ତି। ଏହି ବିବିଧତା ଭାରତର ଗୌରବ ହୋଇଥିଲେ ମଧ୍ୟ ଅତୀତରେ ସମାଜରେ ଜାତିଭେଦ, ଛୁଆଁ ଅଛୁଆଁ, ଉଚ୍ଚନୀଚ ଭେଦଭାବ ଓ ଅନ୍ୟାନ୍ୟ ସାମାଜିକ କୁସଂସ୍କାର ଦେଖାଯାଇଥିଲା। ଏହା ମଧ୍ୟରୁ ଅସ୍ପୃଶ୍ୟତା ଏକ ଗୁରୁତର ସାମାଜିକ ସମସ୍ୟା। ଏବେ ଶ୍ରୋତା ଭଉଣୀ, ଆସନ୍ତୁ ନା ଏହି ପରିପ୍ରେକ୍ଷୀରେ ଶୁଣିନେବା ସାକ୍ଷାତକାରଟି, ଅସ୍ପୃଶ୍ୟତା ବିରୋଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା।
3: ମ୍ୟାଡାମ ନମସ୍କାର, ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଟିକେ ଦିଅନ୍ତୁ।
4: ନମସ୍କାର, ଘର ଘରଣୀ କାର୍ଯ୍ୟକ୍ରମର ସମସ୍ତଙ୍କୁ ଆନ୍ତରିକ ନମସ୍କାର ଜଣାଉଛି। ମୁଁ ସ୍ୱପ୍ନା ମହାନ୍ତି, ନବରଙ୍ଗପୁରରୁ।
3: ମ୍ୟାଡାମ, ଆଜିର ବିଷୟବସ୍ତୁଟି ହେଉଛି ଅସ୍ପୃଶ୍ୟତା ବିରୋଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା। ତ ପ୍ରଥମେ କୁହନ୍ତୁ,
5: ଅସ୍ପୃଶ୍ୟତା ବିରୋଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିପରି ସଚେତନତା ସୃଷ୍ଟି କରିପାରିବେ?
6: ବହୁତ ସୁନ୍ଦର କ୍ୱେଶ୍ଚିନ୍ ଭଉଣୀ। ମହିଳା ସ୍ୱୟଂ ଗୋଷ୍ଠୀ ଗୋଟେ ବହୁତ ସୁନ୍ଦର ମାନେ ତାଙ୍କର ଦାୟିତ୍ୱ ଲିଭେଇ ପାରିବେ। ସେମାନେ ପ୍ରଥମେ ମହିଳା ଭଉଣୀ ମାନଙ୍କୁ ଗ୍ରାମାଞ୍ଚଳ ବା ଯେକୌଣସି ଅଞ୍ଚଳକୁ ଯାଇକିନା ସେମାନେ ପ୍ରଥମେ ଗୋଟେ ସଚେତନତା ସଭା କରିବେ। ଗୋଟେ ସଚେତନତା ମାଧ୍ୟମରେ ସେମାନେ ଲୋକମାନଙ୍କୁ ଏକାଠି କରିକିନା ଅସ୍ପୃଶ୍ୟତା ସମ୍ପର୍କରେ ସେମାନେ ତାଙ୍କୁ ଗୋଟେ ବୁଝେଇ ପାରିବେ। ଏହା ଗୋଟେ କୁପ୍ରଥା, କୁସଂସ୍କାର ବୋଲି ସେମାନଙ୍କୁ କହିପାରିବେ। କାହିଁକି ନା ଏ ମଣିଷର ରକ୍ତ, ସବୁ ମଣିଷ ଭିତରେ ଯୋଉ ରକ୍ତ ଗୋଟିଏ ନାଲି ରଙ୍ଗ ହିଁ ରହିଛି, ତେଣୁକରି ଗୋଟେ ବିଭିନ୍ନ ଯୋଉ ଜାତିର ଲୋକମାନଙ୍କ ପାଖରେ ରକ୍ତ କେବେ ଅଲଗା ନାହିଁ। ତେଣୁ ଏ ପ୍ରକାର ମନୋଭାବ ତାଙ୍କ ପାଖରେ ପହଞ୍ଚିବାକୁ ପଡିବ ଏବଂ ମଣିଷର ଯେ ଗୋଟିଏ ଜାତି ଥିବା ଲୋକର ଚାରିଟା ଗୋଡ ହାତ ଯେମିତି, ଗୋଟେ ଅସ୍ପୃଶ୍ୟତା ଶ୍ରେଣୀର ଲୋକମାନଙ୍କର ମଧ୍ୟ ସେହିପରି ରହିଛି। ତେଣୁ ଅସ୍ପୃଶ୍ୟତା ଗୋଟେ ଅଲଗା କିଛି ନୁହେଁ, ଗୋଟେ ମଣିଷ ମନର ଗୋଟେ କୁଚିନ୍ତା ଯୋଉଟାକି ଆମକୁ ଦୂରତା କରିବା ପାଇଁ ଆମକୁ ସଚେତନତା ସଭା କରିକିନା ସେମାନଙ୍କୁ ବୁଝିବାକୁ ପଡିବ। ଦ୍ୱିତୀୟ ହେଉଛି ସମାନତାର ବାର୍ତ୍ତା, ଅର୍ଥାତ୍ ସମସ୍ତେ ଏକ, ସମସ୍ତଙ୍କ ମଧ୍ୟରେ ଭଗବାନ ହେଉଛନ୍ତି ଏକ, ଏଇ ପ୍ରକାର ବାର୍ତ୍ତା ଆମକୁ ସେମାନଙ୍କ ପାଖରେ ପହଞ୍ଚେଇବାକୁ ପଡିବ। ସେବା କାର୍ଯ୍ୟ, ସେବା କ'ଣ? ସମସ୍ତଙ୍କର ସେବା କରିବା। ଗୋଟେ ଗୋଟେ ଭଲ ଛୁଆ, ଗୋଟେ ଭଲ ଜାତିର ଯେପରି ପ୍ରକାର ସେବା କରିବା, ଗୋଟେ ଅଛୁଆଁ ଜାତିର ମଧ୍ୟ ସେବା କରିବା। ତେଣୁ ଛୁଆଁ ଅଛୁଆଁର ମନବୃତ୍ତିଟାକୁ ଆମକୁ ପରିବର୍ତ୍ତନ କରିବାକୁ ପଡିବ। ସମସ୍ତେ ଯେମିତି ସେବା ଖୋଜନ୍ତି, ଆମେ ସେହି ପ୍ରକାର ଲୋକଙ୍କ ପାଖରେ, ଦ୍ୱାର ପାଖରେ ପହଞ୍ଚିବା, ସେମାନଙ୍କୁ ମଧ୍ୟ ଆମେ ସେବା କରିବା। ଯଦି କୌଣସି ହରିଜନ ବସ୍ତ୍ର ଲୋକଟିଏ, ଗୋଟେ ବୃଦ୍ଧା ଅଛି, ସେ ଖାଇବାକୁ ପାଉନି, ଗୋଟେ ମାନେ କ'ଣ ଗୋଟେ ବିକଳାଙ୍ଗ ଅଛି, ତାହେଲେ ଆମର ଦାୟିତ୍ୱ କ'ଣ? ସେଠି ଆମେ ସେ ହରିଜନ ବସ୍ତିକୁ ଯିବାକୁ ପଡିବ, ହରିଜନ ଲୋକମାନଙ୍କୁ ଛୁଆଙ୍କୁ ପଡିବ, ତାକୁ ଖାଇବାକୁ ଦେବାକୁ ପଡିବ, ତା ସହିତ ଆମ କଥା କହିବାକୁ ପଡିବ। ହେଲେ ସେଇଠି ଛୁଆଁ ଅଛୁଆଁ ଭାବ, ଅସ୍ପୃଶ୍ୟତାର ଭାବ ନିଶ୍ଚିନ୍ତ ଭାବରେ ଦୂରୀକରଣ କରିବାକୁ ହେଇଯିବ ଏହି ସେବା ମାଧ୍ୟମରେ। ନେକ୍ସଟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନା ଚକ୍ର ଗୋଟେ ରଖିବା। ସ୍କୁଲ କଲେଜ ବିଦ୍ୟାଳୟ ମାନଙ୍କରେ ଆମେ କ'ଣ କରିବା? ଗୋଟେ ଆଲୋଚନା ରଖିବା, ଏଇ ମନବୃତ୍ତିଟାକୁ କିପରି ଉଠେଇବା, ପ୍ରଶ୍ନ ଉତ୍ତର କାର୍ଯ୍ୟ।

0: କାର୍ଯ୍ୟକ୍ରମ ରଖିବା, କିଛି କୁଇଜ ରଖିବା, କିଛି ନାଟକ ରଖିବା, କିଛି ବକ୍ତୃତା ରଖିବା, କିଛି ପଥପ୍ରାନ୍ତ ନାଟକ ମାଧ୍ୟମରେ ଆମେ ତାକୁ ପରିବର୍ତ୍ତନ କରିପାରିବା। ତା ଛାଡିକିନା ଆମେ କିଛି ପୋଷ୍ଟର ସ୍ଲୋଗାନ ଦ୍ୱାରା ମଧ୍ୟ ଆମେ ତାକୁ ପରିବର୍ତ୍ତନ କରିବା। ଜାତୁନ ହିଁ ମଣିଷକୁ ଦେଖିବା, ମଣିଷର ହୃଦୟକୁ ଆମେ ଚିହ୍ନିବାକୁ ପଡିବ। ଏ ପ୍ରକାର ସ୍ଲୋଗାନ କୌଣସି ପେଣ୍ଟିଂ ମାଧ୍ୟମରେ ପୋଷ୍ଟର ମାଧ୍ୟମରେ ଆମେ ସନ୍ଦେଶ ଦେଇପାରିବା। ତେଣୁ ମହାପୁରୁଷ ଗୋଟିଏ କଣ କହିଥିଲେ, ଭଗବାନ ସତ୍ୟସାଇ ବାବା କହିଥିଲେ, ଗୋଟିଏ ଜାତି ମାନବ ଜାତି, ଗୋଟିଏ ହୃଦୟ ମାନବ ହୃଦୟ, ଗୋଟିଏ ଧର୍ମ ପ୍ରେମର ଧର୍ମ, ଏକ ଭାଷା ହୃଦୟର ଭାଷା, ଏକ ଜାତି ମାନବ ଜାତି, ଏକ ଈଶ୍ୱର ସେ ସମସ୍ତଙ୍କର। ତେଣୁ ଏଇ ପ୍ରକାର ଯଦି ସ୍ଲୋଗାନ, ଏ ପ୍ରକାର ମହାପୁରୁଷ ମାନଙ୍କର କଥା ସେମାନଙ୍କ ପାଖରେ ଗଳ୍ପ ମାଧ୍ୟମରେ ନାଟକ ମାଧ୍ୟମରେ ଯଦି ପହଞ୍ଚେଇବା, ନିଶ୍ଚିନ୍ତ ଭାବରେ ଏଇ ଅସ୍ପୃଶ୍ୟତା ଦୂରୀକରଣ ହେବ। ଏବଂ ଏହା କେବଳ କରିପାରିବେ କେଉଁ ଗୋଷ୍ଠୀ ନା SHG ଗୋଷ୍ଠୀ, ଯେଉଁଟାକି ଭଗବାନ ଈଶ୍ୱର ପ୍ରଥମେ ସର୍ବପ୍ରଥମେ ମହିଳାକୁ ସୃଷ୍ଟି କରିଥିଲେ। କାହିଁକି ନା ମହିଳା ପାଖରେ ସମସ୍ତ ଦାୟିତ୍ୱବୋଧ କର୍ତ୍ତବ୍ୟବୋଧ ଅଛି, ତା ପାଖରେ ସ୍ନେହ ପ୍ରେମ ତ୍ୟାଗର ଭାବ ଅଛି। ତେଣୁ SHG ଗ୍ରୁପ ହେଉଛନ୍ତି ମହିଳା। ତେଣୁ ଯିଏକି ମହିଳା ଏଇ ପରିବାରର ସମାଜର ବିକାଶ କ୍ଷେତ୍ରରେ ସାହାଯ୍ୟ କରିବ ଏବଂ ସମାଜକୁ ଅସ୍ପୃଶ୍ୟତା କୁ ଦୂରେଇ ଦେଇ ଗୋଟେ ସୁବର୍ଣ୍ଣ ଯୁଗ ଗଠନ କରିପାରିବ, କେବଳ ଏହି SHG ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭଉଣୀମାନେ।
1: ଅସ୍ପୃଶ୍ୟତା ବିରୋଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା କଣ, ଅତି ସୁନ୍ଦର ଭାବରେ ଆମ ଶ୍ରୋତା ଭଉଣୀଙ୍କୁ କହିଥିବାରୁ ଆମ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ଧନ୍ୟବାଦ।
2: ବିଜୟଲକ୍ଷ୍ମୀ, ଆଜି ଆମ ପ୍ରୋଗ୍ରାମ ଆରମ୍ଭ କରିବା ପୂର୍ବରୁ କଥା ହଉଥିଲେ ନା ଆମର ଏଇ ଯୋଉ ବନ୍ୟଜନ୍ତୁଙ୍କ ବିଷୟରେ। ଆଜି ତ ତାଙ୍କରି ଦିନ, କିନ୍ତୁ ଆମର ଏଇ ପୃଥିବୀରେ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାରେ ବନ ଓ ବନ୍ୟଜନ୍ତୁଙ୍କର ଅବଦାନ ବହୁତ ବେଶୀ ରହିଛି। ଯେମିତିକି ଜଙ୍ଗଲ କେବଳ ଗଛଲତାର ସମାହାର ନୁହେଁ, ଏହା ଅସଂଖ୍ୟ ପଶୁ ପକ୍ଷୀ କୀଟପତଙ୍ଗ ଓ ଅନ୍ୟାନ୍ୟ ଜୀବଙ୍କର ପ୍ରାକୃତିକ ଆବାସ ଅଟେ। ବନ୍ୟଜନ୍ତୁ ପରିବେଶର ଖାଦ୍ୟ ଶୃଙ୍ଖଳା ଓ ଜୈବ ବିବିଧତାକୁ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାନ୍ତି।
1: ହଁ ଜେ ଅପା, ବର୍ତ୍ତମାନ ବନ୍ୟଜନ୍ତୁମାନେ ଅନେକ ବିପଦର ସମ୍ମୁଖୀନ ହେଉଛନ୍ତି, ଯେମିତିକି ଜଙ୍ଗଲ ଧ୍ୱଂସ, ଅବାଧ୍ୟ ଶିକାର, ବନ୍ୟଜୀବ ଚୋରଚାଲାଣ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ମଣିଷ ବନ୍ୟଜନ୍ତୁ ସଂଘର୍ଷ ଭଳି ସମସ୍ୟା ବନ୍ୟଜୀବର ଅସ୍ତିତ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି।
2: ଆଉ ଏପରି ପରିସ୍ଥିତିରେ ବନ ଅଧିକାରୀ ଓ ବନ କର୍ମଚାରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜି ଅନେକ ମହିଳା ମଧ୍ୟ ବନ ବିଭାଗରେ ବନପାଳିକା, ବନରକ୍ଷକ ଓ ଅନ୍ୟାନ୍ୟ ଦାୟିତ୍ୱରେ କାର୍ଯ୍ୟ କରି ବନ୍ୟଜନ୍ତୁ ସୁରକ୍ଷାରେ ନିଜର ଅବଦାନ ରଖୁଛନ୍ତି।
1: ମହିଳା ବନପାଳିକାମାନେ ଜଙ୍ଗଲ ନିରୀକ୍ଷଣ, ବନ୍ୟଜୀବ ସୁରକ୍ଷା, ଅବାଧ୍ୟ ଶିକାର ରଖିବା, ଜନସଚେତନତା ଓ ସ୍ଥାନୀୟ ଲୋକଙ୍କ ସହ ସମନ୍ୱୟ ଭଳି ବିଭିନ୍ନ କାର୍ଯ୍ୟରେ ଭୂମିକା ନେଇପାରନ୍ତି।
2: ହଁ ଶ୍ରୋତା ଭଉଣୀ, ବନ୍ୟଜନ୍ତୁ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ ଅଟନ୍ତି। ସେମାନଙ୍କ ସୁରକ୍ଷା ବିନା ଜୈବ ବିବିଧତା ଓ ପରିବେଶୀୟ ସନ୍ତୁଳନକୁ ଦୀର୍ଘକାଳ ଧରି ରକ୍ଷା କରିବା ଭାରି କଷ୍ଟକର। ତେଣୁ ବନ୍ୟଜନ୍ତୁ ଓ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ଅଟେ। ବନ ବିଭାଗରେ କାର୍ଯ୍ୟରତ ମହିଳାମାନେ ଏହି ଦାୟିତ୍ୱରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାନ୍ତି। ମହିଳା ବନପାଳିକାଙ୍କ ଅଂଶଗ୍ରହଣ କେବଳ ବନ୍ୟଜନ୍ତୁ ସୁରକ୍ଷା ପାଇଁ ନୁହେଁ, ମହିଳା ସଶକ୍ତିକରଣର ଏକ ଉଦାହରଣ ମଧ୍ୟ। ତେବେ ମହିଳାମାନେ ପ୍ରକୃତି ଓ ବନ୍ୟଜୀବ ସଂରକ୍ଷଣ ଭଳି ଦାୟିତ୍ୱପୂର୍ଣ୍ଣ କ୍ଷେତ୍ରରେ ସଫଳତାର ସହ କାମ କରିପାରୁଛନ୍ତି। ତେବେ ଆସନ୍ତୁ ଶ୍ରୋତା ଭଉଣୀ, ଏ ପରିପ୍ରେକ୍ଷୀରେ ଆମର ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ବନପାଳଙ୍କ ଭୂମିକା କ'ଣ ରହିଛି ସେ ବିଷୟରେ ସାକ୍ଷାତକାରଟି ଶୁଣିନେବା। ବିଷୟବସ୍ତୁଟି ହେଲା ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ବନପାଳଙ୍କ ଭୂମିକା। ତେବେ ଆସନ୍ତୁ ସାକ୍ଷାତକାରଟି ଶୁଣିନେବା।
0: ସାର୍ ନମସ୍କାର।
3: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ?
3: ମୁଁ ଶଶାଙ୍କ ଶେଖର ମହାରଣା, ଫରେଷ୍ଟର, ଚାନ୍ଦିଲି ସେକ୍ସନ, କୋଟପାଡ ରେଞ୍ଜ, ଜୟପୁର ଡିଭିଜନରେ ବର୍ତ୍ତମାନ କାର୍ଯ୍ୟରତ।
0: ସାର୍ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ସାର୍
3: ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର।
0: ଆଜି ଆମର ବିଷୟବସ୍ତୁ ରହିଛି ବନ୍ୟଜନ୍ତୁ ସୁରକ୍ଷାରେ ବନପାଳଙ୍କ ଭୂମିକା। ତେବେ ସାର୍ ପ୍ରଶ୍ନ ହେଲା, ବନପାଳ ବୋଲି ଆମେ କାହାକୁ କହିବା?
3: ବନପାଳ ହଉଛନ୍ତି ଗୋଟେ ସେକ୍ସନ ଅଫିସର, ଗୋଟେ କିଛି କ୍ଷେତ୍ରର ସେ ଦାୟିତ୍ୱ ନେଇଥାନ୍ତି। ତାକୁ ସେଇ କ୍ଷେତ୍ରରେ ଥିବା ଜୀବଜନ୍ତୁ ବୃକ୍ଷଲତା ତଥା ଆମର ସମାଜ ବ୍ୟକ୍ତି ଲୋକମାନଙ୍କର ମ୍ୟାନେଜମେଣ୍ଟ କରିବା, ସେଇ ମାନେ ଯେମିତି ଭାବେ ମ୍ୟାନେଜମେଣ୍ଟ କରିବେ ଯେମିତି କାହାକୁ କିଛି ଅସୁବିଧା ନ ହବ, ସେଇଟା ହଉଛି ଗୋଟେ ବନପାଳର ପ୍ରଥମ କର୍ତ୍ତବ୍ୟ।

0: ତ ଡିପାର୍ଟମେଣ୍ଟର ଯାହା କିଛି କାମ ସେଇ ଡିପାର୍ଟମେଣ୍ଟର କାମ ବି ଆମେ କରିବାକୁ ପଡେ।
1: ଆଚ୍ଛା ଆପଣ ବର୍ତ୍ତମାନ ବନପାଳ ଅଛନ୍ତି, ତ ସାର୍ ଏଇ ଯୋଉ ଆମର ବନ୍ୟଜନ୍ତୁ ରହିଛନ୍ତି ସେମାନଙ୍କର ସୁରକ୍ଷା ଆମେ କେମିତି କରିବା ସାର୍?
0: ବନ୍ୟଜନ୍ତୁ ଆମର ପ୍ରକୃତି ପରିବେଶର ଏକ ଅମୂଲ୍ୟ ସମ୍ପଦ, ଯେମିତି ବାଘ, ହାତୀ, ହରିଣ, ଭାଲୁ, ମୟୂର ଆଦି ବନ୍ୟଜନ୍ତୁ ଜଙ୍ଗଲ ସ୍ୱଭାବ ବୃଦ୍ଧି କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା କରନ୍ତି। ଏହି ବନ୍ୟଜନ୍ତୁମାନଙ୍କ ସୁରକ୍ଷା କରିବା ପାଇଁ ବନପାଳ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମତଃ ମୁଁ କହିବି ବନ୍ୟଜନ୍ତୁ ସୁରକ୍ଷା, ବନପାଳ ଭାବେ ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁମାନଙ୍କୁ ଶିକାରୀ ଓ ଅବୈଧ ଶିକାରରୁ ଆମେ ସୁରକ୍ଷା ଦଉ। ଜଙ୍ଗଲରେ ପେଟ୍ରୋଲିଂ, ବିଭିନ୍ନ ନିୟମିତ ପେଟ୍ରୋଲିଂ କରୁ ଆମେ, ବନ୍ୟଜନ୍ତୁକୁ ଯେମିତି ସୁରକ୍ଷା ପାଇବେ ତାର ଦାୟିତ୍ୱ ଆମେ ଆମର ସୁରକ୍ଷା କର୍ମୀଙ୍କ ସହିତ ମିଶି ଆମେ ଦାୟିତ୍ୱ ବହନ କରିଥାଉ। ଜଙ୍ଗଲରେ ଆମେ ନିୟମିତ ଭାବେ ପେଟ୍ରୋଲିଂ କରୁ, ହେଲା, ତାପରେ ଯେମିତିକି ସେମାନେ ଜଙ୍ଗଲ ବନ୍ୟଜନ୍ତୁକୁ ଆମେ ନଜର ରଖିପାରୁ, ବନ୍ୟଜନ୍ତୁ ଉପରେ ନଜର ରଖିବ, ଆଉ ଲୋକମାନେ ଯଦି ଶିକାର ପାଇଁ ଯାଉଛନ୍ତି ତାହେଲେ ସେମାନଙ୍କୁ ଆମେ ବୁଝେଇ ସୁଝେଇ ତାଙ୍କୁ ଛାଡ଼ିଛୁ। ବନ୍ୟଜନ୍ତୁ ଶିକାର ମୁଖ୍ୟତଃ କେତେଜଣ ପରମ୍ପରାଗତ ଭାବେ ବହୁତ କେତେ ସମୟରେ ହେଇଥାଏ, କେତେଜଣ ସୌଖୀ ଭାବେ କରିଥାନ୍ତି। ଯୋଉଟା ପରମ୍ପରାଗତ ଶିକାର ସେଟା ମୁଖ୍ୟତଃ ଆମର କୋରାପୁଟ ଜିଲ୍ଲାରେ ଚୈତ ପର୍ବରେ ହେଇଥାଏ। ଚୈତ ପର୍ବରେ ସେମାନେ ସଂଘବଦ୍ଧ ଭାବେ ଯାଇ କିଛି ତାଙ୍କର ପରମ୍ପରା ଅନୁସାରେ କିଛି ଜଙ୍ଗଲ ଜନ୍ତୁ ଶିକାର କରିବାକୁ ଆଦିମ ପରମ୍ପରାରେ ସେମାନେ ନେଇ ଆସନ୍ତି, ନେଇ ଜଙ୍ଗଲରୁ ଶିକାର କରିବାକୁ ଯାଆନ୍ତି। ଆମେ ସେଠି ସେମାନଙ୍କୁ ବୁଝେଇଥାଉ ସେ ଶିକାର ନ କରି କେମିତି ଭାବେ ମାନେ ଦେବୀଙ୍କୁ ପୂଜା କରାଯିବ, ବିଭିନ୍ନ ମାନେ ମାଧ୍ୟମ ଜରିଆରେ ସେମାନଙ୍କୁ ବୁଝା ସୁଝା କରି ସେମାନଙ୍କୁ ଆମେ ଶିକାରରୁ ବା ଶିକାର ନ କରିବା ପାଇଁ ପ୍ରବର୍ତ୍ତାଇଥାଉ। ବନ୍ୟ ବେଆଇନ କାର୍ଯ୍ୟ ରୋକିବା ପାଇଁ ମଧ୍ୟ ଆମେ ଜଙ୍ଗଲରେ ଆମେ କାଠ ଚୋରାଚାଲାଣ ହଉ, କାରଣ ଜଙ୍ଗଲ ଯଦି ଗଛ କଟିଯିବ ବନ୍ୟଜନ୍ତୁଙ୍କର ଆଶ୍ରୟସ୍ଥଳ ନଷ୍ଟ ହୋଇଯିବ, ଆଉ ଜଙ୍ଗଲକୁ ଯଦି ଅବାଧରେ ଲୋକ ପ୍ରବେଶ କରିବେ, ଲୋକମାନେ ଯଦି ଚଳପ୍ରଚଳ ବିଭିନ୍ନ ମାନେ ଅବୈଧ ଭାବେ କରିବେ, ଜଙ୍ଗଲ ଜନ୍ତୁ ରହିବା ଖାଇବା ସେମାନଙ୍କ ବାସସ୍ଥାନର ଡିଷ୍ଟର୍ବ ହେଇଯିବେ, ତ ସେମାନଙ୍କୁ ଯେମିତି ଭାବେ ଡିଷ୍ଟର୍ବ ନ ହବ ସେ ପ୍ରତି ଆମେ ଧ୍ୟାନ ଦେଇଥାଉ। ଜଙ୍ଗଲରେ ଆଜି ଏଇ ଯୋଉ ଏବେକ ପରିସ୍ଥିତିରେ ଜଙ୍ଗଲ ନିଆଁ ହଉଛି ଗୋଟେ ବନ୍ୟଜନ୍ତୁଙ୍କ ପ୍ରମୁଖ ନଷ୍ଟ ହେବାର କାରଣ ରହୁଛି। ଆମେ ଜଙ୍ଗଲ ନିଆଁକୁ ମଧ୍ୟ ନିୟନ୍ତ୍ରଣ କରିଥାଉ। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ଦ୍ୱାରା ଜଙ୍ଗଲରେ ଥିବା ଜୀବଜନ୍ତୁ ସୁରକ୍ଷିତ ରହିଥାନ୍ତି, ସେମାନଙ୍କ ଗଛପତ୍ର ସୁରକ୍ଷିତ ରହିଥାଏ, ଆଉ ସେମାନଙ୍କ ବାସସ୍ଥାନକୁ ମଧ୍ୟ ଆମେ ସୁରକ୍ଷା ଦେଇଥାଉ, ବୁଝିଲେ
1: ଆଜ୍ଞା।
0: ଆଉ ଆମେ ପାଞ୍ଚ ନମ୍ବର କାର୍ଯ୍ୟ ଆମେ କରିଥାଉ ବନ୍ୟଜନ୍ତୁ ଉଦ୍ଧାର, ସୁରକ୍ଷା ଦେବା ସହିତ ବନ୍ୟଜନ୍ତୁ ଉଦ୍ଧାର, ଏଇଟା ଗୋଟେ କାମ ହଉଛି। ଯଦି କୌଣସି ବନ୍ୟଜନ୍ତୁ ଆହତ ହେଇଥିବ, କୌଣସି ମାନେ ତା ଗୋଡରେ ଇନଫେକ୍ସନ ହେଇଯାଇଥିବ, ଚାଲି ପାରୁନଥିବ, କୋଉ ଜାଗାରେ ଫସିକି ରହିଥିବ ରହିଯାଇଥିବ, ତେବେ ସେ ଜନ୍ତୁକୁ ଆମେ ସେ ଜନ୍ତୁକୁ ଉଦ୍ଧାର କରି ଆବଶ୍ୟକ ସ୍ଥଳେ ସେମାନଙ୍କ ଚିକିତ୍ସା କରାଇ ପୁଣି ଆଉ ଥରେ ତାର ନ୍ୟାଚୁରାଲ ହେବିଟେଟ୍ ବା ତାର ପ୍ରାକୃତିକ ବାସସ୍ଥାନକୁ ଆମେ ପୁଣି ତାକୁ ଛାଡ଼ିଦେବୁ, ଯେମିତି ଭାବେ ସେ ସୁରକ୍ଷିତ ଭାବେ ରହିବ। ଆଉ ଗୋଟେ କାମ ଆମେ କରୁଛୁ, ଜନସଚେତନତା ସୃଷ୍ଟି କରୁ। ଜନସଚେତନତା ସୃଷ୍ଟି କହିଲେ ଆମେ ବାରମ୍ବାର ବନ ଚାରିପାଖରେ ଥିବା ଯେତିକି ସବୁ ଗାଁ ଅଛି ଯୋଉମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି, ସେମାନଙ୍କ ସେ ଗାଁ ମାନେ ଜଙ୍ଗଲକୁ ସାଧାରଣତଃ ଅବାଧ ଭାବେ ଦେଇଥାନ୍ତି ତାଙ୍କର ଛୋଟ ମୋଟ କାର୍ଯ୍ୟ ପାଇଁ, ତ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁ ଯେ ବନ୍ୟଜନ୍ତୁ ଆଉ ଜଙ୍ଗଲ ଗୁରୁତ୍ୱ ବିଷୟରେ ସେମାନେ ବୁଝାଉ, କେମିତି ଭାବେ ପ୍ରକୃତି ସନ୍ତୁଳିତ ରହିବ, ସେ ବି ସେଥିରୁ କିଛି ଜିନିଷ ପାଇବ ଓ ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ଭାବେ ରହିବେ। ତା ବାଦେ ବର୍ତ୍ତମାନ ପରିସ୍ଥିତିରେ ଆମେ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କର ଖାଦ୍ୟର ଘୋର ଅଭାବ ରହୁଛି। ଖାଦ୍ୟ ପାଇଁ ଯେମିତି ହରିଭରସ, ଯୋଉଟାକି ଆମର ଯୋଉମାନେ ହରିଭରସ ହେଲେ ଯୋଉମାନେ ଘାସ, ଫଳ, ଫୁଲ ଏମାନେ ସବୁ ଖାଆନ୍ତି, ସେମାନଙ୍କ ପାଇଁ ଆମେ ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣରେ ଫଳ ଗଛ ତଥା ବୃକ୍ଷ ସୃଷ୍ଟି କରୁଛୁ, ଯାହାଫଳରେ ସେମାନେ ଜଙ୍ଗଲରେ ରହିବେ ଓ ଜଙ୍ଗଲରୁ ବାହାରକୁ ଆସିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ। ତା ସହିତ ଆମେ ଜଙ୍ଗଲରେ ଜଳାଶୟ, ପ୍ରାକୃତିକ ପରିବେଶର ସୁରକ୍ଷା ଜଳାଶୟ ମାନେ ମଧ୍ୟ କରୁ, ଯାହାଫଳରେ ଜଙ୍ଗଲରେ ପାଣି ପିଇବା ପାଇଁ ପଶୁପକ୍ଷୀଙ୍କୁ କିଛି ଅସୁବିଧା ହବନି, ଆଜିକାଲି ଜଳର ଘୋର ଅଭାବ ହେଇଯାଉଛି ଖରାଦିନେ, ସେଇ ସେ କାର୍ଯ୍ୟ ମଧ୍ୟ ଆମେ କରିଥାଉ। ତା ବାଦେ ଅନେକ କାମ କରିଥାଉ, ଆପଣ ଯେକୌଣସି କାର୍ଯ୍ୟ କହନ୍ତୁ, ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆମେ ପ୍ରାୟତଃ ସବୁବେଳେ କର୍ମତତ୍ପର, ଆମକୁ ଖବର ଆସିଲା କିଣି ଆମେ ସବୁବେଳେ ଯାଉ, ତା ଜଙ୍ଗଲ ଶିକାର ରୋକୁ, ଜଙ୍ଗଲ ସୁରକ୍ଷା ପାଇଁ ପ୍ରତିଦିନ ପ୍ରାୟତଃ ଜଙ୍ଗଲକୁ ଯାଇ କର୍ମତତ୍ପର ରହୁ।
1: ତ ସାର୍ ସରକାରଙ୍କ ତରଫରୁ ମାନେ କଣ କଣ ସୁବିଧା ରହିଛି ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ?
0: ଶୁଣ, ସରକାର ତ ମାନେ ବହୁତ ସୁନ୍ଦର ବା ବହୁତ ଭଲ ବନ୍ୟଜନ୍ତୁ ସୁରକ୍ଷା ବହୁତ ମୋଷ୍ଟ ଇମ୍ପୋର୍ଟାଣ୍ଟ ବା ବହୁତ ଗୁରୁତ୍ୱ ଦେଇଛନ୍ତି। ବନ୍ୟଜନ୍ତୁକୁ ଶିକାର ନ କରିବା ପାଇଁ ସରକାର ସବୁବେଳେ କହୁଛନ୍ତି, ଯଦି ବନ୍ୟଜନ୍ତୁ ଯଦି ଆମର ମଣିଷର ଯଦି ବାତାବରଣକୁ ବା ମଣିଷର ଜମି

0: ଚାଷ ଜମି କିମ୍ବା ଫସଲକୁ ନଷ୍ଟ କରେ ତା ପାଇଁ ଅନୁକମ୍ପା ମୂଳକ ରାଶି ପ୍ରଦାନକେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଅନୁକମ୍ପା ଗୋଟେ ଗୋଟେ ଆପ୍ଲିକେସନ ଅଛି ମୋବାଇଲ ଆପ୍ଲିକେସନ ତା ଜରିଆରେ ବେନିଫିସିଆରି ଏକାଉଣ୍ଟକୁ ସାଙ୍ଗେ ସାଙ୍ଗେ ଯିବ ଯଦି ମୃତ୍ୟୁବରଣ କରୁଛନ୍ତି ତାଙ୍କ ଏକାଉଣ୍ଟକୁ ମଧ୍ୟ ଯଦି ପରମାନେଣ୍ଟ ଏଞ୍ଜୁଅର ହେଉଛନ୍ତି ସେମାନଙ୍କର ରାଶି କିଛି ଯିବ ଟେମ୍ପୋରାରି ଏଞ୍ଜୁଅର ହେଉଛନ୍ତି ତାଙ୍କ ପାଇଁ ମଧ୍ୟ କିଛି ରାଶି ଅଛି ସେମାନଙ୍କୁ ଡାଇରେକ୍ଟ ବେନିଫିସିଆରିକୁ ଯିବ ଯାହାଫଳରେ ବନ୍ୟଜନ୍ତୁକୁ ଶିକାର କରନ୍ତୁ ନାହିଁ ବନ୍ୟଜନ୍ତୁ ତାଙ୍କ ଜାଗାରେ ସୁରକ୍ଷା ଦିଅନ୍ତୁ ଯଦି ବା ବନ୍ୟଜନ୍ତୁ କିଛି କ୍ଷତି କରୁଛି ସରକାର ତା ପାଇଁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି
1: ତ ହେଲେ ସାର୍ ଏଇ ଯୋଉ ମାନେ ଜଙ୍ଗଲ ଭିତରକୁ ଯିବା ପାଇଁ ହେଲେ ମାନେ ପରମିସନର ଆବଶ୍ୟକ ରହିଛି ନା ସେମିତି କିଛି ନାହିଁ
0: ଜଙ୍ଗଲ ଭିତରେ ଜଙ୍ଗଲ ବିଭିନ୍ନ ପ୍ରକାର ଭେଦ ଅଛି ଗୋଟେ ହଉଛି ରିଜର୍ଭ ଫରେଷ୍ଟ ଗୋଟେ ହଉଛି ପିଆର୍ଏଫ୍ ଗୋଟେ ହଉଛି ଅନକ୍ଲାସିଫାଇଡ୍ ଫରେଷ୍ଟ ଅଛି ତିନି ଚାରି ପ୍ରକାର ଜଙ୍ଗଲ ଅଛି ରେଭେନ୍ୟୁ ଜଙ୍ଗଲ ବି ଅଛି ତ ସେ ଭିତରୁ ରିଜର୍ଭ ଫରେଷ୍ଟ ନ୍ୟାସନାଲ ପାର୍କ ଜାତୀୟ ଉଦ୍ୟାନ କ୍ଷେତ୍ରରେ ଜଙ୍ଗଲ ଭିତରେ ପଶିବାର ଅଧିକାର ନାହିଁ ଆମର କେବଳ ମାନେ ସେ ଅଞ୍ଚଳରେ ଥିବା ଲୋକକୁ କିଛିଟା ଅଧିକାର ଦିଆଯାଇଥାଏ ଶୁଖିଲା କାଠ ସଂଗ୍ରହ କରିବାର ଅଧିକାର ଦିଆଯାଇଥାଏ ଆଉ କୌଣସି ପ୍ରକାର ଅଧିକାର ଜଙ୍ଗଲ ଭିତରେ ପଶିଲା ମାନେ ଅପରାଧରେ ସେ ଗଣିତ ହେବେ ଆମେ ତାଙ୍କ ନାଁରେ କେସ୍ କରିବୁ କିନ୍ତୁ ପିଆର୍ଏଫ୍ ଆଉ ଯୋଉଟାକୁ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରେଭେନ୍ୟୁ ଫରେଷ୍ଟ ଓ ଅନ୍ୟାନ୍ୟ ଫରେଷ୍ଟ ସେଇଥିରେ କିଛି ଏମିତି କିଛି ବାରଣ ନାହିଁ
1: ଆଚ୍ଛା ତ ସାର୍ ଏଇ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ମାନେ ବୃକ୍ଷରୋପଣର ଆବଶ୍ୟକତା ଜରୁରୀ
0: ନିଶ୍ଚିତ ଭାବେ ବୃକ୍ଷରୋପଣ ସହିତ ଆମେ ତା ସହିତ ଫଳ ଗଛ ଯଥେଷ୍ଟ ପରିମାଣର ଫଳ ଗଛ ଆଉ ପଶୁପକ୍ଷୀ ମାନଙ୍କ ଆହାର ବୃକ୍ଷ ଲଗେଇଥାଉ ଆମେ ସନ୍ତୁଳିତ ଭାବେ ମାନେ ମଣିଷରେ କାଠର ମାନେ ମଣିଷର ଆବଶ୍ୟକତା ଓ ପଶୁପକ୍ଷୀର ଆବଶ୍ୟକତା ଅନୁସାରେ ସେ ବୃକ୍ଷ ରାଶିକୁ ଚୟନ କରି ସେ ଅଞ୍ଚଳରେ ଉଠୁଥିବା ବୃକ୍ଷ ରାଶି ସହିତ ସେମାନେ ସନ୍ତୁଳିତ କରି ସେଇ ଜଙ୍ଗଲ ସୃଷ୍ଟି କରିଥାଉ ଆମେ ସବୁ
1: ତ ଏଇ ବନ୍ୟଜନ୍ତୁଙ୍କର ଖାଦ୍ୟ ପାଇଁ ସେମାନଙ୍କୁ ଆଉ କିଛି ବାହାରକୁ ଯିବାକୁ ପଡ଼େନି କି ବାହାରର କୌଣସି ଖାଦ୍ୟ ଆପଣ ମାନେ ତାଙ୍କୁ ଦିଅନ୍ତିନି
0: ନା ନା ବାହାର ଖାଦ୍ୟ ବନ୍ୟଜନ୍ତୁ ସୃଷ୍ଟି ହେଇଛନ୍ତି ସେମାନେ ତା ପ୍ରାକୃତିକ ଖାଦ୍ୟ ଖାଇବା ପାଇଁ ଆମେ ବାହାର ଖାଦ୍ୟ କାହିଁକି ଦେବା ବାହାର ଖାଦ୍ୟ ବନ୍ୟଜନ୍ତୁ ନିଜେ ନିଜେ ଖାଦ୍ୟ ଖାଇ
1: ବଗିଚା ମାନଙ୍କରେ ଯୋଉ ଘାସ ଛୋଟ ଛୋଟ ଗ୍ରୀନ ଘାସ ସେଗୁଡା
0: ଘାସ ଏବେ ଜାତୀୟ ଉଦ୍ୟାନ ମାନଙ୍କରେ ଘାସ ଚାଷର ମଧ୍ୟ ପ୍ରାବଧାନ ଅଛି
1: ଆଚ୍ଛା
0: ସେଇଟା ଘାସ ଚାଷ କରାଯାଏ ଜାତୀୟ ଉଦ୍ୟାନ ମାନଙ୍କରେ ଆମ ଜଙ୍ଗଲରେ ଆମେ ଯଥେଷ୍ଟ ପ୍ରେମରେ ଆମ ଜଙ୍ଗଲ ତ ଘାସ ଗଛ ଅଛି ବୃକ୍ଷଲତା ଅଛନ୍ତି ଆଉ ତା ସହିତ ଆମେ ଫଳ ଗଛ କିଛି ଲଗେଇଥାଉ ହେଲା କି ଆମ୍ବ ପଣସ ତମର ଏଇ ଯୋଉ ଗମ୍ଭାରି ବିଭିନ୍ନ ପ୍ରକାର ଫଳ ଯାହାକୁ କୁଟୁରା ଭାଲୁ ମାଙ୍କଡ଼ ଆଉ ଅନ୍ୟାନ୍ୟ ପ୍ରାଣୀ ଗୁଡାକ ଝିଙ୍କ ଏମାନେ ସବୁ ଖାଇଥାନ୍ତି ମୂଳ ଜାତୀୟ ପତ୍ର ଜାତୀୟ ହରିଣ ସମ୍ବର ଏମାନେ ସବୁ ଖାଇଥାନ୍ତି
1: ତ ସାର୍ ବର୍ତ୍ତମାନ ଯୁଗରେ ବନ୍ୟଜନ୍ତୁଙ୍କର ମାନେ ସୁରକ୍ଷା ଠିକ ଭାବରେ ହେଇପାରୁଛି କି ନାହିଁ ସାର୍
0: ବନ୍ୟଜନ୍ତୁଙ୍କ ସୁରକ୍ଷା ବର୍ତ୍ତମାନ ଯୁଗରେ ଆଗ ଅପେକ୍ଷା ଭଲ ପରିମାଣରେ ହେଉଛି ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରକାର ମଧ୍ୟ କଡାକଡି ଭାବେ ଆଇନ ପ୍ରଣୟନ କରିଛନ୍ତି ଯଦି ବନ୍ୟଜନ୍ତୁ ବନ୍ୟଜନ୍ତୁ ଆଇନ ଅନୁଯାୟୀ କୌଣସି ଲୋକକୁ ଆମେ ଧରୁ ଶିକାର କଲେ ତା ପାଇଁ କଡାକଡି ଭାବେ ଆମେ ଆଇନର ପାଳନ କରୁ ଓ ସିଧାସଳଖ ଆମର ଆସିଷ୍ଟାଣ୍ଟ କନଜରଭେଟର ଫରେଷ୍ଟ ଯିଏ କି ଅଛନ୍ତି ସିଏ ହିଁ ତାର ଆଇଓ ହୋଇଥାନ୍ତି ଇନକ୍ୱାରି ଅଫିସର ଆମର ସାଧାରଣ ସେ ଗୋଟେ ଇନକ୍ୱାରି ଅଫିସର ଆଉ ସିଧାସଳଖ ତାଙ୍କୁ କୋର୍ଟରେ କେସ୍ରେ କେସ୍ କରି ତାଙ୍କୁ ଆମେ ଅପରାଧୀକୁ ସେଠି ଦେଉ ଅପରାଧର ମାମଲା ବିଚାର କରାଯାଏ କୋର୍ଟରେ
1: ସାର୍ ଆଜି ଆପଣ ଆମ ଶ୍ରୋତା ଭଉଣୀଙ୍କୁ କିଛି ବାର୍ତ୍ତା ଦେବା ପାଇଁ ଚାହିଁବେ ସାର୍
0: ହଁ ମୁଁ କହିବି ବନ୍ୟଜନ୍ତୁ ସୁରକ୍ଷାରେ ଆମେ ସମସ୍ତେ ନିଷ୍ଠା ପରିଶ୍ରମ ଓ ଦାୟିତ୍ୱବୋଧ ଭାବେ ଆମେ କର୍ତ୍ତବ୍ୟ ପାଳନ କରିବା ମୁଁ ଆପଣମାନଙ୍କୁ କହିବି ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ କହିବି ବନ୍ୟଜନ୍ତୁ କେବଳ ସରକାରଙ୍କ ନୁହେଁ ସେ ହେଉଛି ଆମର ମାନଙ୍କର ଇଏ ହେଉଛି ଆମ ମାନଙ୍କର ପ୍ରାକୃତିକ ସମ୍ପଦ ଗୋଟେ ଏ ସମ୍ପଦର ସୁରକ୍ଷା ଆମ ମାନଙ୍କର କର୍ତ୍ତବ୍ୟ ହେବା ଦରକାର ଯେ ଆମେ ଜାଣିବୁ ମୁଁ କହିବି ବନ ବଞ୍ଚିଲେ ବନ୍ୟଜନ୍ତୁ ବଞ୍ଚିବେ ବନ୍ୟଜନ୍ତୁ ବଞ୍ଚିଲେ ପ୍ରକୃତି ସନ୍ତୁଳିତ ରହିବ ଓ ଆମେ ସୁସ୍ଥ ଭାବେ ଜୀବନଯାପନ କରିପାରିବା
1: ଯାହା ହଉ ସାର୍ ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ବନ୍ୟଜନ୍ତୁ ସୁରକ୍ଷାରେ ବନପାଳଙ୍କ ଭୂମିକା ଏ ବିଷୟରେ ଆପଣ ବହୁତ ସୁନ୍ଦର ମତାମତ ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ
2: ଶ୍ରୋତା ଭଉଣୀ ଶୁଣୁଥିଲେ ସାକ୍ଷାତକାର ବିଷୟବସ୍ତୁଟି ଥିଲା ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ବନପାଳଙ୍କ ଭୂମିକା ଏ ବିଷୟରେ ତ ସେ କିପରି ବନ୍ୟଜନ୍ତୁଙ୍କର ସୁରକ୍ଷା କରୁଛନ୍ତି କିପରି ସେମାନଙ୍କର ଖାଦ୍ୟପେୟ ପ୍ରତି କେମିତି ଧ୍ୟାନ ଦେଉଛନ୍ତି ଆଉ ସେମାନଙ୍କର କିପରି ସୁରକ୍ଷା କରୁଛନ୍ତି ଏ ବିଷୟରେ ସେ ତାଙ୍କର ମତାମତ ଖୁବ୍ ସୁନ୍ଦର ରଖିଛନ୍ତି ତେବେ ବିଜୟଲକ୍ଷ୍ମୀ ଆମେ ତ ବହୁତ କଥା ହେଲେଣି ଏବେ ଗୋଟେ ଗୀତଟିଏ ଶୁଣିଲେ କେମିତି ହୁଅନ୍ତା
3: ବଢିଆ ହୁଅନ୍ତା ବାପା ଚାଲନ୍ତୁ ଶୁଣିବା

0: ହଁ ବିଜୟଲକ୍ଷ୍ମୀ, ଆଧ୍ୟାତ୍ମିକ କ୍ଷେତ୍ରରେ ନାରୀ ଜାଗରଣ ମାନବ ସମାଜର ସମଗ୍ର ଉନ୍ନତି ପାଇଁ ଏକ ଆବଶ୍ୟକ ପ୍ରକ୍ରିୟା ଅଟେ। ଏହା ନାରୀଙ୍କୁ କେବଳ ଧାର୍ମିକ ଜୀବନରେ ସକ୍ରିୟ କରେ ନାହିଁ, ବରଂ ତାଙ୍କର ଆତ୍ମବିଶ୍ୱାସ, ବିବେକ, ନୈତିକତା, ମାନବିକତା ଓ ଆତ୍ମମର୍ଯ୍ୟାଦାକୁ ବି ଦୃଢ଼ କରିପାରେ।
1: ହଁ ଅପା, ପ୍ରକୃତ ନାରୀ ଜାଗରଣ ସେତେବେଳେ ସଫଳ ହେବ ଯେତେବେଳେ ନାରୀ ନିଜର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବେ, ଜ୍ଞାନ ଓ ବିବେକର ଆଲୋକରେ ଜୀବନକୁ ଦେଖିବେ ଏବଂ ନିଜ ଅଧିକାର ସହିତ ଦାୟିତ୍ୱକୁ ମଧ୍ୟ ବୁଝିବେ।
0: ହଁ ଶ୍ରୋତା ଭଉଣୀ, ତେଣୁ ତ କୁହାଯାଇପାରେ ନାରୀର ଆଧ୍ୟାତ୍ମିକ ଜାଗରଣ କେବଳ ନାରୀର ଉନ୍ନତି ନୁହେଁ, ବରଂ ଏହା ପରିବାରର ଉନ୍ନତି, ସମାଜର ଉନ୍ନତି ଏବଂ ଶେଷରେ ସମଗ୍ର ମାନବ ସଭ୍ୟତାର ଉନ୍ନତି। ହଁ ଶ୍ରୋତା ଭଉଣୀ, ତେଣୁ ତ ନାରୀଙ୍କୁ ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ନାରୀଙ୍କୁ ଉନ୍ନତି କରିବାକୁ ପଡ଼ିବ। ଏ ବିଷୟରେ ଆସନ୍ତୁ ନା ନାରୀର ଆଧ୍ୟାତ୍ମିକ ଜାଗରଣରେ ସକଳ ସମସ୍ୟାର ସମାଧାନ, ଏ ବିଷୟରେ ଆଲୋଚନାଟିଏ ଶୁଣିନେବା।
2: ଆଜିର ବିଷୟବସ୍ତୁ ହେଉଛି ନାରୀର ଆଧ୍ୟାତ୍ମିକ ଜାଗରଣରେ ସକଳ ସମସ୍ୟା ସମାଧାନ। ଏ ପୃଥିବୀରେ ଚିରଦିନ ଥିଲା, ଜଗତରେ ଚିରଦିନ ଥିଲା, ଆଜି ପର୍ଯ୍ୟନ୍ତ ଯେତେଦିନ ପୁରୁଣା ଜୀବନଧାରା, ଇଗୋଗତ ଜୀବନଧାରା ରହିବ ବା ମଣିଷ ତାକୁ ଧରି ରଖିବ, ସେତେଦିନ ପର୍ଯ୍ୟନ୍ତ ଏ ସମସ୍ୟା ସବୁ ରହିଥାଏ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା, ଚିକିତ୍ସା, ବିଜ୍ଞାନ, ସାହିତ୍ୟ, କଳା, କୃଷି, ଶିଳ୍ପ, ରାଜନୀତି, ସବୁଥିରେ ସମସ୍ୟା ଏବଂ ସମସ୍ତେ ତାକୁ ଧର୍ମ, ସମସ୍ତେ ନିଜ ନିଜ ବାଟରେ ତାକୁ ସମାଧାନ କରିବାକୁ ମଧ୍ୟ ବେଶ ଲାଗି ପଡ଼ିଛନ୍ତି। କିନ୍ତୁ ଦେଖାଯାଉଛି ଯେ ସମସ୍ୟାକୁ ଯେତେ ସମାଧାନ କରିବାକୁ ମଣିଷ ଚେଷ୍ଟା କରୁଛି, ସମସ୍ୟା ସେତିକି ସେତିକି ଅଧିକ, ସେତିକି ସେତିକି ଜଟିଳ ହେଇଉଠୁଛି। କାରଣ ବର୍ତ୍ତମାନର ସମସ୍ୟାର ଯାହା ମୂଳ, ସେ ମଣିଷର ବାହାରେ ନାହିଁ, ବାହାର ଜଗତରେ ନାହିଁ, ସେ ମୂଳଟା ଭିତରେ ଅଛି ଏବଂ ସେଇଟା ହେଉଛି ନୂତନ ଆଉ ପୁରାତନ ଜୀବନର ଦ୍ୱନ୍ଦ୍ୱ, ନୂତନ ଯୁଗ ପୁରାତନ ଯୁଗର ଦ୍ୱନ୍ଦ୍ୱ, ନୂତନ ମାନବ ପୁରାତନ ମାନବ ଆସିବାର ଯେଉଁ ଦିବ୍ୟ ଦେବ ମୁହୂର୍ତ୍ତ, ଯେଉଁ ସନ୍ଧି କାଳ, ତାରି ଦ୍ୱନ୍ଦ୍ୱ ଯାହାଙ୍କର ଶ୍ରୀ ଅରବିନ୍ଦ ଯୋଗର କାର୍ଯ୍ୟ, ଶ୍ରୀ ଅରବିନ୍ଦ ଯୋଗକୁ ରୂପାୟିତ କରିବା, ଶ୍ରୀ ଅରବିନ୍ଦ ଯୋଗକୁ ସିଦ୍ଧ କରିବା, ଶ୍ରୀ ଅରବିନ୍ଦଙ୍କ ଯୋଗର ଯାହା ଲକ୍ଷ୍ୟ ରୂପାନ୍ତରିତ ଶରୀର ପ୍ରାଣ ମନରେ ଭଗବତ ପ୍ରାପ୍ତି ଲକ୍ଷ୍ୟ।

0: ମଣିଷ ଚାହୁଁଛି, ଏ ସବୁଟା ଖାଇଲେ ଅମରତ୍ଵ ଆସିବ। ମଣିଷ ମରିବାକୁ ଚାହେଁନି, ମଣିଷ ରୋଗ ଭୋଗିବାକୁ ଚାହେଁନି, ମଣିଷ ବୁଢା ହେବାକୁ ଚାହେଁନି। କିନ୍ତୁ ଯୋଉ ଚେତନା ଏଇ ଯୋଉ ଦିବ୍ୟ ଗୁଣ ସବୁକୁ ଧରିପାରିବ, ସେ ଚେତନା ଏପର୍ଯ୍ୟନ୍ତ ମଣିଷ ଅର୍ଜମା କରିପାରିନାହିଁ ବା ତାର ଯୋଗ୍ୟ ହେଇକି ଉଡେଇ ଉଠି ନାହିଁ। ଏଇଠି ଶ୍ରୀ ଅରବିନ୍ଦ ଦେଖିଲେ ଯେ ଏଇ ଯୋଉ ଦିବ୍ୟ ଚେତନା ଏ ସମଗ୍ର ସଂସାର କାହାର ରୂପ, କାହାର ଶକ୍ତିର ପ୍ରକାଶ, କାହାର ଆନନ୍ଦମୟ ପ୍ରକାଶ, କାହାର ସ୍ୱରୂପ ନା ଦିବ୍ୟ ଶକ୍ତିଙ୍କର ସ୍ୱରୂପ, ଦିବ୍ୟ ଜନନୀ ଅଦିତିଙ୍କର ସ୍ୱରୂପ, ବ୍ରହ୍ମଙ୍କର ସଗୁଣ ସ୍ୱରୂପ ଯୋଉ ମା, ଯୋଉ ଦିବ୍ୟ ଜନନୀ, ଏ ସମସ୍ତ ଦିବ୍ୟ ଅଦିବ୍ୟ ପୃଥିବୀ, ସମସ୍ତ ଦିବ୍ୟ ଅଦିବ୍ୟ ଲୋକ କେବଳ ତାଙ୍କରି ପ୍ରକାଶ। ସେ ଦିବ୍ୟ ଲୋକରେ ନିରାବରଣ ହେଇକି ଛିଡ଼ା ହେଇଛନ୍ତି। ମହାଲକ୍ଷ୍ମୀ, ମହାକାଳୀ, ମହା ସରସ୍ୱତୀ, ମହେଶ୍ୱରୀ ସେଠି ବାଧାହୀନ ଭାବରେ ଦିବ୍ୟ ଲୋକରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ପୃଥିବୀରେ ଏକ ଇଗୋ ବାଧା ଛାଇ ଅଛି। କେବଳ ଦିବ୍ୟ ଜନନୀ ତାକୁ ଦୂର କରିପାରିବେ। ତେଣୁ ସାବିତ୍ରୀରେ ଅଶ୍ୱପତିଙ୍କ ପ୍ରାର୍ଥନାରେ ସେଇ ଦିବ୍ୟ ଜନନୀ ନିଜର ଅବଗୁଣ୍ଠନ ଖୋଲି ଯେତେବେଳେ ବର ଯାଚିଲେ ସେ ଗୋଟିଏ କଥା ମାଗିଥିଲେ, ମା ଆପଣ ଆସନ୍ତୁ। ମଣିଷ ବେକରେ ଏଇ ଯୋଉ ଅଜ୍ଞାନର ଜୁଆଳି ପଡିଛି, ମଣିଷ ବେକରେ ମାନେ ପୃଥିବୀ ବେକରେ, କାରଣ ମଣିଷ ବର୍ତ୍ତମାନ ଚେତନାରେ, ମନ ଚେତନାରେ ପୃଥିବୀର ପ୍ରତିନିଧିତ୍ୱ କରିଛି। ଏଇ ଯୋଉ ମଣିଷ ବେକରେ ପଡିଛି, ଆପଣ ହିଁ ଏ ଜୁଆଳି କାଢି ଦେଇପାରିବେ। ଆପଣ ଆସନ୍ତୁ ଆପଣଙ୍କ ପରମ କୃପାରେ, କାରଣ ମଣିଷ ସହିତ ଅଦିବ୍ୟ ଜଗତରେ ଯେତେ ଅଧିବାସୀ ଅଛନ୍ତି ସେମାନେ ବି ଆପଣଙ୍କର ସନ୍ତାନ, ଅସୁର ପିଶାଚ ପର୍ଯ୍ୟନ୍ତ ବି ଆପଣଙ୍କର ସନ୍ତାନ, ଆପଣଙ୍କର ଦଣ୍ଡ ବି ଆପଣଙ୍କର ପ୍ରସାଦ। ଆପଣ ଆସନ୍ତୁ। ମା ଆସିଲେ ଏବଂ ଯେତେବେଳେ ଶ୍ରୀ ଅରବିନ୍ଦଙ୍କୁ ମା ଆସିକି, ଆପଣମାନେ ମନେ ପକାନ୍ତୁ, ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ସାଙ୍ଗରେ ମାଙ୍କର ପ୍ରଥମ ଭେଟ ହେଲା, ମା ଭାରତୀୟ ରୀତିରେ ଯେତେବେଳେ ଦଣ୍ଡ ପ୍ରଣାମ କଲେ, ସେତେବେଳେ ଗୋଟେ ଅଲେଖା କାଗଜ ପରି ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ନିଜକୁ ସମର୍ପଣ କରିଦେଲେ। ଶ୍ରୀ ଅରବିନ୍ଦ କହିଲେ, ନାରୀ ହିଁ ଏଭଳି ସମର୍ପଣ କରିପାରେ, ଏତକ ନାରୀ ପାରେ। ତାହେଲେ ପରମ ପ୍ରଭୁ କାହାକୁ ଦେଲେ ଅଧିକାର? ସେଇଠି ଶ୍ରୀ ଅରବିନ୍ଦ ନାରୀକି ସମର୍ପଣର ଅଧିକାର ଦେଇଥିଲେ। ଏବଂ ସମର୍ପଣର, ନିଶେଷ ସମର୍ପଣର ଅନ୍ୟ ନାମ ହଉ ଭଗବାନଙ୍କ ପାଖରେ, ଦିବ୍ୟ ଜନନୀଙ୍କ ପାଖରେ, ଶ୍ରୀ ଅରବିନ୍ଦଙ୍କ ପାଖରେ, ଶ୍ରୀ ମାଙ୍କ ପାଖରେ ସମର୍ପଣର ଅନ୍ୟ ନାମ ହଉଛି ଆଧ୍ୟାତ୍ମିକ। ଆତ୍ମାର ଜାଗରଣ, ଆତ୍ମାର ବିକାଶ, ଆତ୍ମାର ପ୍ରକାଶ, ଅନ୍ତରାତ୍ମାର ଅନ୍ତହୀନ ଅଗ୍ରଗତିର ନାମ ହଉଛି ଆଧ୍ୟାତ୍ମିକତା। ମାଙ୍କ ଚେତନାରେ ମାଙ୍କ ପାଇଁ କର୍ମ କରିବା, ମାଙ୍କ ପାଇଁ ଜୀବନ ଧାରଣ କରିବା, ମାଙ୍କର ହେଇ ଉଠିବା, ମାଙ୍କ ଚେତନାରେ ଅହଳହ ନିବାସ କରିବାର ନାମ ହଉଛି ଆଧ୍ୟାତ୍ମିକତା। ଏଇ ଯୋଉ ଆଧ୍ୟାତ୍ମିକତା, ଏଇ ଯୋଉ ନିଶେଷ ସମର୍ପଣ, ୟାକୁ ପାରିବ କିଏ? ସଂସାର କାହାର? ସଂସାର ନାରୀର।
1: ତେବେ ଶ୍ରୋତା ଭଉଣୀ, ଏ ତ ଥିଲା ଆଜିର କାର୍ଯ୍ୟକ୍ରମ। ଆଜି ଆପଣମାନେ ସାକ୍ଷାତକାର ଶୁଣିଲେ, ଗୀତ ବି ଶୁଣିଲେ। ତେବେ ଏଇ ଶୁଣେଇବା ଭିତରେ ଏଇଠି ଆମକୁ ସମୟ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଯିବା ପୂର୍ବରୁ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କର ମନକୁ କେତେ ଦୂର ଛୁଇଁଛି ସେ ବିଷୟରେ ଆପଣମାନେ ଆମ ପାଖକୁ ମେସେଜ୍ ପଠାଇ ପାରିବେ। ଆମ ପାଖକୁ ମେସେଜ୍ ପଠାଇବାର ନମ୍ବରଟି ହେଲା 8252230380।
2: ନମ୍ବରଟି ପୁଣି ଥରେ କହି ରଖୁଛୁ, 8252230380।
1: ଆଜି ପାଇଁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ ଆମେ ଦୁହେଁ, ମୁଁ ଜଗମାୟା
2: ଆଉ ମୁଁ ବିଜୟଲକ୍ଷ୍ମୀ।
1: ନମସ୍କାର।

0: ଯୋଗମାୟା ମହାପାତ୍ର ଏବଂ ବିଜୟଲକ୍ଷ୍ମୀ ପାଇକ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଓ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି କହିଲେ ଉପରାଷ୍ଟ୍ରପତି। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ପୂରଣ କରିଛି ଏକ ବର୍ଷ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଆସନ୍ତା ମଙ୍ଗଳବାର ମତଗ୍ରହଣ। ୟେମେନ୍ ସେନା ଆକ୍ରମଣରେ 260 ହୁତି ବିଦ୍ରୋହୀଙ୍କ ମୃତ୍ୟୁ ଏବଂ ଆଜି ଉଦ୍ଯାପିତ ହେଉଛି ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି। ନୂଆଦିଲ୍ଲୀରେ ଆଜି ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର 58ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ନିବେଶକଙ୍କ ବିଶ୍ୱଭାଜନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ର ହେବା ସହ ଦ୍ରୁତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରବେଶ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଉଦ୍ୟୋଗ କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବାରେ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଉପରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି। ଆତ୍ମନିର୍ଭର ଭାରତ ଗଠନରେ ଏଭଳି ପ୍ରତିଷ୍ଠାନର ସାମୁହିକ ପ୍ରୟାସ ଦେଶକୁ ବିଶ୍ୱର ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିପାରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ଓ ନିୟୋଜନ ପରିବର୍ତ୍ତନ ପିଏମ୍ ସେତୁ ଯୋଜନା ଆଜି ଏକ ବର୍ଷ ପୂରଣ କରିଛି। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତାଲିମ ଭିଭିଭୂମିକୁ ଉନ୍ନତ ସହ ଦକ୍ଷତା ସମ୍ପନ୍ନ କର୍ମଶକ୍ତି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ମୋଟ 60,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରେ 30,000 କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ, 20 ରାଜ୍ୟ ସରକାରଙ୍କ 1,000 କୋଟି ଟଙ୍କା ଏବଂ ଶିଳ୍ପୋଦ୍ୟୋଗ କ୍ଷେତ୍ରର 10,000 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ପାଠ୍ୟକ୍ରମର ଅବଧି 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ରହିଛି। ତାଲିମ ମହାନିର୍ଦ୍ଦେଶାଳୟ ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏ ପର୍ଯ୍ୟନ୍ତ ଦେଶରେ 13,000ରୁ ଅଧିକ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ରହିଛି। 2014 ତୁଳନାରେ ଏ କ୍ଷେତ୍ରରେ 42% ବୃଦ୍ଧି ଘଟିଛି। 2025-26 ଶିକ୍ଷାବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯୋଜନାର କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ନେଇ ଏକ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଆଇଟିଆଇ କ୍ଲଷ୍ଟରରେ ପିଏମ୍ ସେତୁ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ 14 ଆଇଟିଆଇ କ୍ଲଷ୍ଟର ପାଇଁ 3,446 କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଆସାମର ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦର ସମ୍ପର୍କରେ ସୂଚନା ପ୍ରଦାନ

0: କରୁଛୁ। ଆସାମର ଲୋକପ୍ରିୟ ଗୋପୀନାଥ ବରଦଲୈ ଆନ୍ତର୍ଜାତିକ ବିମାନ ବନ୍ଦର ଏକ ଆଞ୍ଚଳିକ ପରିବହନ କେନ୍ଦ୍ରରୁ ଆନ୍ତର୍ଜାତିକ ବିମାନ ପ୍ରବେଶ ପଥରେ ପରିଣତ ହୋଇଛି। ଉତ୍ତର ପୂର୍ବ ଭାରତରେ ଆର୍ଥିକ ଓ ସାଂସ୍କୃତିକ ନବଜାଗରଣକୁ ଏହି ବନ୍ଦର ପ୍ରେରଣା ପ୍ରଦାନ କରୁଛି। ସରକାରଙ୍କ ଆକ୍ଟ ଇଷ୍ଟ ନୀତି ଅଧୀନରେ ବିକଶିତ ହୋଇଥିବା ଏହି ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ December 20 ଉଦ୍ଘାଟିତ ହୋଇଛି। ଟର୍ମିନାଲ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏଭଳି ଭିତ୍ତିଭୂମି ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ।
1: ଇନ୍ଫ୍ରାଷ୍ଟ୍ରକ୍ଚର କେ ଇସ୍ ବିକାଶ କା

ଶୁଣିଲେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। କୁଛ କୁଛ ହୋତାଏ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ କୁମାର ସାନୁ ଏବଂ ଅଲକା ଏକନିକ୍, ସମୀରଙ୍କ ଗୀତ, ସଙ୍ଗୀତ ଯତୀନ ଲଲିତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସାବିତ୍ରୀ, ମୋ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା?
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ସଲାମି ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ ଏବଂ ଆଶା ଭୋସଲେ, ଗୀତିକାର ମଦନ ପାଲ, ସଙ୍ଗୀତ ନଦୀମ ଶ୍ରବଣ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 2:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ଆଜି ପୂରଣ କରିଛି ଏକ ବର୍ଷ। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର କଲେ ବୃଦ୍ଧି। ପ୍ରାଣୀଙ୍କ ଆଖିରେ ବିଶ୍ୱକୁ ଦେଖିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026ର ଆଜି ହେବ ଉଦ୍ଯାପିତ। 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ନିୟୋଜନ ପରିବର୍ତ୍ତନ ପିଏମ୍ ସେତୁ ଯୋଜନା ଆଜି ଏକ ବର୍ଷ ପୂରଣ କରିଛି। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତାଲିମ ଭିଭିଭୂମିକୁ ଉନ୍ନତ ସହ ଦକ୍ଷତା ସମ୍ପନ୍ନ କର୍ମଶକ୍ତି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ମୋଟ 60,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରେ 30,000 କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ, 20 ରାଜ୍ୟ ସରକାରଙ୍କ 1,000 କୋଟି ଟଙ୍କା ଏବଂ ଶିଳ୍ପୋଦ୍ୟୋଗୀ କ୍ଷେତ୍ରର 10,000 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ପାଠ୍ୟକ୍ରମର ଅବଧି 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ରହିଛି। ତାଲିମ ମହାନିର୍ଦ୍ଦେଶାଳୟ ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏପର୍ଯ୍ୟନ୍ତ ଦେଶରେ 13,000ରୁ ଅଧିକ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ରହିଛି। 2014 ତୁଳନାରେ ଏ କ୍ଷେତ୍ରରେ 42% ବୃଦ୍ଧି ଘଟିଛି। 2025-26 ଶିକ୍ଷାବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯୋଜନାର କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ନେଇ ଏକ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଆଇଟିଆଇ କ୍ଲଷ୍ଟରରେ ପିଏମ୍ ସେତୁ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ 14 ଆଇଟିଆଇ କ୍ଲଷ୍ଟର ପାଇଁ 3,446 କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ପରିବେଶ ଅନୁକୂଳ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି। 2021 ସେପ୍ଟେମ୍ବର 2 ତାରିଖରେ ଆରମ୍ଭ ହୋଇଥିବା ଏହି ନୀତିର ଅବଧିକୁ ବିଭିନ୍ନ ସମୟରେ ସରକାର ବୃଦ୍ଧି କରିଛନ୍ତି। 2026-27 ବର୍ଷ ପାଇଁ 24 ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରାଯାଇଛି। ସେଥିମଧ୍ୟରୁ

0: ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶାର ସାଂସଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଭର୍ତ୍ତୃହରି ମହତାବ ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି, ସପ୍ତଗିରି ଉଲ୍ଲାକା ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ଏବଂ ସୁଜିତ କୁମାର ଆଇନ ଓ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତ ସରକାରଙ୍କର ସ୍ୱଚ୍ଛ ଭାରତ ମିଶନକୁ କୋରାପୁଟ ଜିଲ୍ଲାରେ ସଫଳତାର ସହ ରୂପାୟନ କରାଯାଉଛି। କୋରାପୁଟର ଜୟପୁରଠାରେ ସ୍ୱଚ୍ଛତା ଓ ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବଜାର, ସାର୍ବଜନୀନ ସ୍ଥାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ କରି ବିକଳ୍ପ ପରିବେଶ ଉପଯୋଗୀ ସାମଗ୍ରୀର ବ୍ୟବହାର ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଜୟପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ସ୍ୱଚ୍ଛତା ମିଶନର ଗୁରୁତ୍ୱ ସହରରେ ଏସବୁର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଘର, ବଜାର ଓ ସାର୍ବଜନୀନ ସ୍ଥାନରେ ଆବର୍ଜନା ନ ପକାଇବା ପାଇଁ ଆହ୍ୱାନ ଦେଇଛନ୍ତି।
1: ସମସ୍ତଙ୍କୁ ଏୱାର କରିବା ପାଇଁ ସ୍ୱଚ୍ଛତା ଉପରେ କ'ଣ ଆୱେରନେସ୍ ହବ ପ୍ଲାନ୍ କରିଥିଲୁ, କେତେଟା ଲୋକଙ୍କର ଆଉଟପୁଟ୍ ଆସିଥିଲା କି ଆମେ ଛୋଟ ରେଲିଟେ କରିବୁ, ଛୋଟ ରେଲିଟେ କରିଲୁ। ସ୍ୱଚ୍ଛତା ଉପରେ ରେଲି କଲା ପରେ ଲୋକଙ୍କୁ ଏୱାର କଲୁ କି ପ୍ଲାଷ୍ଟିକ୍ କ'ଣ ପାଇଁ ଆମର ହାନିକାରକ। ସେ ଛୋଟ ପିଲାମାନଙ୍କୁ, ମ୍ୟୁନିସିପାଲିଟିର ଷ୍ଟାଫ୍ ମାନଙ୍କୁ ନେଇକି ଏବଂ ଆମର ପବ୍ଲିକ୍ ମାନଙ୍କୁ ନେଇକିନା ଆମେ ଗୋଟେ ରେଲି, ଛୋଟ ରେଲିରେ ଆରମ୍ଭ କଲୁ ସ୍ୱଚ୍ଛତାରେ, ଯୋଉଠିକି ଆମେ ସ୍ୱଚ୍ଛତା ଚାହୁଁଛୁ, ଯୋଉ ଏରିଆରେ ଆମେ ପ୍ଲାଷ୍ଟିକ୍ ବେଞ୍ ଚାହୁଁଛୁ ସେ ଏରିଆକୁ ଆମେ ଭିଜିଟ୍ କରିଲୁ। ଆମେ ଚାହୁଁଛୁ ସେଟା ଯଦି ହଉ ଆଉ ଆଗକୁ ଯଦି ନ ହଉଛି ତାହେଲେ ଆମେ ଫାଇନ୍ ମଧ୍ୟ ଆଦାୟ କରିବୁ।
0: ଜୟପୁର ଚାମ୍ବର ଅଫ୍ କମର୍ସର ସଭାପତି ସଞ୍ଜୟ ଜୈନ ଗ୍ରାହକମାନଙ୍କୁ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରିବା ପାଇଁ ବ୍ୟବସାୟୀମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି।
2: ଭାରତ ସରକାରଙ୍କ ସ୍ୱଚ୍ଛତା ମିଶନ ବିଷୟରେ ଆମର ମିଟିଂ ହୋଇଥିଲା। ସରକାର ଯୋଉ ପଦକ୍ଷେପ ନେଇଛନ୍ତି ବହୁତ ସୁନ୍ଦର ପଦକ୍ଷେପ, ଜୟପୁରକୁ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଭଲ କରିପାରିବା, ଯେତେ କମ୍ରୁ କମ୍ ହୋଇପାରିବ ପ୍ଲାଷ୍ଟିକ୍ ବର୍ଜନ କରିକିରି କପଡ଼ା ବ୍ୟାଗ୍ ୟୁଜ୍ କରନ୍ତୁ ମାର୍କେଟ୍ ଗଲାବେଳକୁ। ଆଗରୁ ଆମେ ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ କହିଛୁ ଆମର ବେପାରୀ ଭାଇମାନଙ୍କୁ ଯେ ଆଗ ଯେମିତି ହେଉଥିଲା ପେପରର ଠଙ୍ଗା କରିକିରି ଜିନିଷପତ୍ର ଦେଉଥିଲେ, ସେ ଠଙ୍ଗା ବନେଇକିରି ବିକନ୍ତୁ, ସେଥିରେ ଜିନିଷ ଦିଅନ୍ତୁ, ଯଦ୍ୱାରା କି ଆମର ପରିବେଶଟା ଭଲ ରହିବ।
0: ବନ୍ୟପ୍ରାଣୀଙ୍କ ପ୍ରତି କ୍ରୁରତା ରୋକିବା ତଥା ଏ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳନ କରାଯାଉଛି। 1925 ପରଠାରୁ ଏହି ଦିବସକୁ ପାଳନ କରାଯାଉଛି। ପ୍ରାଣୀମାନଙ୍କ ଭାବନା ବୁଝିବା ସହିତ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ଏକ ପ୍ରୟାସ ଅଟେ। ପ୍ରାଣୀ କଲ୍ୟାଣ ଓ ଚିକିତ୍ସା ସୁନିଶ୍ଚିତ କରିବା ଏହି ଦିବସ ପାଳନକୁ ପ୍ରତିଫଳିତ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସେମାନଙ୍କ ଆଖି ମାଧ୍ୟମରେ ବିଶ୍ୱକୁ ଦେଖନ୍ତୁ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଛି। ବଲାଙ୍ଗୀର ବନଖଣ୍ଡ ଆନୁକୂଲ୍ୟରେ ସ୍ଥାନୀୟ ମେଗା ନର୍ସରୀଠାରେ ଏକ ସଚେତନତା ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସାମିଲ ହୋଇଥିଲେ। ରାଜ୍ୟ ବିଧାନସଭାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ମା ସରଳା ଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବିଧାନସଭା ସମ୍ମୁଖସ୍ଥ ମା ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ବିଧାନସଭା ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି ମା ସରଳା ଦେବୀ ନାରୀ ଶିକ୍ଷା, ନାରୀ ଜାଗରଣ ଓ ସମାଜର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କର ଆଦର୍ଶ ଓ ସେବା ମନୋଭାବ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି ବୋଲି ବାଚସ୍ପତି କହିଛନ୍ତି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ସ୍ଥାନୀୟ ଜନସାଧାରଣ ଚିକିତ୍ସାଳୟ ପରିସର ସଫା କରିଥିଲେ। ସ୍ୱଚ୍ଛତାକୁ ସବୁ ସ୍ଥାନରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନାର ରାଷ୍ଟ୍ରର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି କହିଛନ୍ତି। ନୂଆପଡ଼ା ବ୍ଲକରେ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଧାୟକ ଜୟ ଢୋଲକିଆ, ସାଂସଦ ପ୍ରେମ ଅଗ୍ରୱାଲ ଯୋଗଦେଇ ସରକାରଙ୍କର ବିଭିନ୍ନ ସେବା ଯୋଗ୍ୟ ହିତାଧିକାରୀଙ୍କ

ସହଜ ସ୍ୱଚ୍ଛ ଓ ସମୟୋଚିତ ଭାବରେ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ବୈଠକରେ ଯୋଗଦେଇ ଶିଶୁ ଶ୍ରମିକ ଚିହ୍ନଟ ଉଦ୍ଧାର ପୁନର୍ବାସ ଓ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଆଲୋଚନା କରିଥିଲେ। କଟକ ସହରରେ ଆଜି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହେଉଛି। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ 287 ଗଣେଶ ମୂର୍ତ୍ତି ବିସର୍ଜନ କରାଯିବ। ଆସନ୍ତା 11 ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ନବରଙ୍ଗପୁର ଜିଲ୍ଲା ଝରିଗାଁର ଗୋରାସ୍ତା ଗାଁରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳର ଗୁରୁତ୍ୱ ସଂରକ୍ଷଣ ଓ ସୁବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହେଉଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଛି। ଭାରତୀୟ ସମୟ ଅପରାହ୍ନ 2:30 ସମାରୋହ ଆରମ୍ଭ ହୋଇଛି। ଉଦ୍ଯାପନୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଖେଳାଳିଙ୍କ ପରେଡ୍ ଏସୀୟ କ୍ରୀଡ଼ା ପତାକା ଅବତରଣ ଅନୁଷ୍ଠିତ ହେଉଛି। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ଆଜି ପୂରଣ କରିଛି 1 ବର୍ଷ। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021 ବୈଧତାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର କଲେ ବୃଦ୍ଧି। ପ୍ରାଣୀଙ୍କ ଆଖିରେ ବିଶ୍ୱକୁ ଦେଖିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ହେବ ଉଦ୍ଯାପିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

अपनेपन का गांव छाया गीत रोज रात 10 बजे सिर्फ विविध भारती पर।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭାଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିକାର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ମନର ଭାବନା ଆକାରଟେ ନେଲା କଇଁ ଫୁଲଟିଏ ପରି, ଜହ୍ନ ଆଲୁଅର ରୂପାଚାନ୍ଦିନୀରେ ଦିଶେ ଭାରି ଝିଲିମିଲି।
1: ଝରା ବାଦଲର ମତିବିନ୍ଦୁ ଝରା, ବିଜୁଳିର ରୋଷଣୀ, ଥଣ୍ଡା ପବନଟି ଦହଲାଇ ଦିଏ ସୁନ୍ଦର ଏରଜନୀ।
0: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ଏହି ସୁନ୍ଦର ସନ୍ଧ୍ୟାର ସୁରଭି ଅଗଣାକୁ। ଆଜିର ସୁରଭିକୁ ଆପଣଙ୍କୁ ଭେଟିଦେବା ପାଇଁ ଆସିଯାଇଛୁ ଆପଣଙ୍କର ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ଶ୍ରିୟା ପଟ୍ଟନାୟକ।

0: ଶ୍ରୀୟା, ତମେ ତ ଜାଣିଥିବ ଯେ ସୁରଭି କାର୍ଯ୍ୟକ୍ରମର ସ୍ପେଶାଲିଟିଟା କ'ଣ?
1: ହଁ, ପ୍ରତି ରବିବାର ସୁରଭି କାର୍ଯ୍ୟକ୍ରମରେ ଆମ ପ୍ରିୟ ଶ୍ରୋତାମାନେ ଆମକୁ ସାରା ସପ୍ତାହର ଯୁବବାଣୀ କାର୍ଯ୍ୟକ୍ରମର ଅନୁଭୂତି ଏବଂ ମତାମତ ଆମକୁ ମେସେଜ୍ ଏବଂ ଭଏସ୍ ମେସେଜ୍ ମାଧ୍ୟମରେ ପଠାଇଥାନ୍ତି। ସେହି ମେସେଜ୍ ଗୁଡ଼ିକୁ ଆମେ ପଢ଼ୁ ଏବଂ ଆମ ଶ୍ରୋତାମାନଙ୍କୁ ଶୁଣାଇଥାଉ।
0: ହଁ, ଠିକ୍ ମନେ ରଖିଛ। ତ ଆରମ୍ଭ କରିବା ଆମ ପ୍ରଥମ ମେସେଜ୍ରୁ, ଯାହାକୁ ପଠାଇଛନ୍ତି ପଙ୍କଜ ମିଶ୍ର ଭାଇ ଜୟପୁରରୁ। ସେ ଲେଖିଛନ୍ତି, 1 ଅକ୍ଟୋବର 2026 ସ୍ପନ୍ଦନଗଣାକୁ ନେଇ ଆସିଥିଲେ ସ୍ମୃତି ଆଉ ଅଂଶୁଲ। ସୁନ୍ଦର ବିଚାର, ଭଲ ଲାଗିଲା। ମିଲିଟାରୀ ନର୍ସିଂ ଡେ ବିଷୟରେ ଶୁଣିକି ଭଲ ଲାଗିଲା। ଆନି ବେସାନ୍ତଙ୍କ ବିଷୟରେ ଜାଣିଲି। ହିନ୍ଦୀ ଗୀତଗୁଡ଼ିକ ଭଲ ଲାଗିଲା। SMS ଯୋଗେ ଶ୍ରୋତାଙ୍କ ଗୀତ ସବୁ ମନଛୁଆଁ ହୋଇଥିଲା। ସ୍ମୃତି ଆଉ ଅଂଶୁଲକୁ ବହୁତ ବହୁତ ଧନ୍ୟବାଦ।
1: ସେ ପୁଣି ମେସେଜ୍ କରିଛନ୍ତି, 2 ଅକ୍ଟୋବର 2026 ସମ୍ପର୍କ ଅଗଣାକୁ ନେଇ ଆସିଥିଲେ ସୁଶୀଲ ଏବଂ ତନୁଜା। ହିନ୍ଦୀ ଗୀତରୁ ଆରମ୍ଭ କଲେ, ଆଜିର ଦିନର ବିଶେଷତ୍ୱ ଜାଣି ବହୁତ ଖୁସି ହେଲେ। ସୁନ୍ଦର ବିଚାର, ଭଲ ଲାଗିଲା। ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଫୋନ୍ ଯୋଗେ ହିନ୍ଦୀ ଏବଂ ଓଡ଼ିଆ ଗୀତ ସବୁ ଭଲ ଲାଗିଥିଲା। ରମେଶ ଭାଇ ସୁନ୍ଦର ହିନ୍ଦୀ ଗୀତ ଗାଇଥିଲେ, 'ଏ ମେରେ ହମସଫର୍' ଗୀତଟି ଭାରି ଭଲ ଲାଗିଲା। ସେଥିପାଇଁ ରମେଶ ଭାଇଙ୍କୁ ଧନ୍ୟବାଦ। ଜବରଦସ୍ତ ଉପସ୍ଥାପନା କରିଥିବାରୁ ତନୁଜା ଏବଂ ସୁଶୀଲଙ୍କୁ ବହୁତ ଭଲ ପାଇବା ଏବଂ ହୃଦୟରୁ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ପଙ୍କଜ ମିଶ୍ର ଭାଇ। ଏହିପରି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ ଏବଂ ନିଜ ମତାମତ ଆମକୁ ପଠାଉଥାନ୍ତୁ।
1: ତେବେ ପରବର୍ତ୍ତୀ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରୀ ଭାଇ ଜୟପୁର ସୁନାର ସାହିରୁ। ସେ କହିଛନ୍ତି, 2 ଅକ୍ଟୋବର 2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମ ହେଲେ ଗୁଞ୍ଜ ନେଇ ଆସିଥିଲେ ତନୁଜା ଏବଂ ସୁଶୀଲ ଭାଇ। ଉଭୟଙ୍କର ଉପସ୍ଥାପନାଟି ଭଲ ଲାଗିଥିଲା ଏବଂ ଶ୍ରୋତାମାନଙ୍କର ଅନୁରୋଧ ଗୀତଗୁଡ଼ାକ ଶୁଣିକି ତାଙ୍କୁ ବହୁତ ଭଲ ଲାଗିଥିଲା। ଉଭୟଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ। ଧନ୍ୟବାଦ କେ ମୋହନ ରାଓ ଆଚାରୀ ଭାଇ। ଆମକୁ ଏମିତି ହିଁ ଆପଣଙ୍କ ସୁନ୍ଦର ସୁନ୍ଦର ମେସେଜ୍ ସବୁ ପଠାନ୍ତୁ ଏବଂ ଆମକୁ ଆଗକୁ କାର୍ଯ୍ୟକ୍ରମ କରିବାକୁ ଉତ୍ସାହିତ କରନ୍ତୁ।
0: ତେବେ ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ମୌସୁମୀ ଗୌଡ଼ ଭଉଣୀ ଜୟପୁରରୁ। ସେ ଲେଖିଛନ୍ତି, 28 ସେପ୍ଟେମ୍ବର 2026 ସୃଜନୀ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ଶ୍ରୀୟା ପଟ୍ଟନାୟକ ଏବଂ ସୁଶୀଲ କୁମାର ସାହୁ ଭାଇ। ଉଭୟଙ୍କର ଉପସ୍ଥାପନାଟି ଭାରି ସୁନ୍ଦର ହୋଇଥିଲା। ଏହାପରେ ଆଜିର ବିଚାର ଏବଂ ସମ୍ପାଦକୀୟ, ଯାହାର ବିଷୟ ଥିଲା ଡିଜିଟାଲ ଯୁଗରେ ଓଡ଼ିଆ ସାହିତ୍ୟ, ଏହା ଶୁଣିକରି ଭଲ ଲାଗିଲା ଏବଂ ସମୟ ତ କେବେ ଫେରି ଚାହେଁନା ବିଷୟରେ ଇଣ୍ଟରଭ୍ୟୁଟି ଶୁଣି ମଧ୍ୟ ବହୁତ ଭଲ ଲାଗିଲା ଏବଂ ଜାଣିବା କଥାଗୁଡ଼ିକ ଶୁଣି ମଧ୍ୟ ବହୁତ ସୁନ୍ଦର ଲାଗିଲା। ତେବେ ସୁନ୍ଦର ଉପସ୍ଥାପନା ପାଇଁ ଶ୍ରୀୟା ଏବଂ ସୁଶୀଲ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଭଉଣୀ। ଏମିତି ହିଁ ଆମର ସବୁ ପ୍ରୋଗ୍ରାମ ଶୁଣନ୍ତୁ ଏବଂ ଆପଣଙ୍କ ମତାମତ ଜଣାନ୍ତୁ।

0: ଶ୍ରୀ,
1: ହଁ,
0: ତମେ କିଛି ଭୁଲି ଯାଉ ନା?
1: କ'ଣ?
0: ଓହୋ, ଆଜିର ବିଚାର?
1: ଆରେ ହଁ ହଁ, ମନେ ଅଛି ମନେ ଅଛି। ସାଥୀ, ହରାଇଥିବା ଧନ ଫେରିପାରେ, କିନ୍ତୁ ହରାଇଥିବା ସମୟ କେବେ ଫେରେ ନାହିଁ। ତେଣୁ ସମୟକୁ ଅପେକ୍ଷା କରିବା ବଦଳରେ ସମୟର ସଦୁପଯୋଗ କରିବା ହିଁ ଜୀବନର ସତ ସଫଳତା ଅଟେ। ଆଚ୍ଛା ଶ୍ରୀୟା, ତମେ ତ ମୋତେ ଆଜିର ବିଚାର ବିଷୟରେ ମନେ ପକାଇଦେଲ, କିନ୍ତୁ କହିଲ ଆଜିର ଦିନର ବିଶେଷତ୍ୱଟା କ'ଣ?
0: ହଁ ହଁ, ମୋତେ ମନେ ଅଛି ଆଜି କ'ଣ। ସାଥୀ, ଆଜି ହେଉଛି ୱାର୍ଲ୍ଡ ଆନିମାଲ ଡେ ବା ବିଶ୍ୱ ପଶୁ ଦିବସ। ଏହା ପ୍ରତିବର୍ଷ ଅକ୍ଟୋବର ମାସରେ 4 ତାରିଖରେ ପାଳନ କରାଯାଏ। ପଶୁମାନଙ୍କ ପ୍ରତି ଦୟା, ସୁରକ୍ଷା ଏବଂ ସଚେତନା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।
1: ହଁ ସାଥୀ, ତାହା ସହ ଆଜି ବା ଅକ୍ଟୋବର 4ରୁ ଅକ୍ଟୋବର 10 ତାରିଖ ପର୍ଯ୍ୟନ୍ତ ବିଶ୍ୱ ମହାକାଶ ସପ୍ତାହ ବା ୱାର୍ଲ୍ଡ ସ୍ପେସ୍ ୱିକ୍ ପାଳନ କରାଯାଏ। ମହାକାଶ ବିଜ୍ଞାନ ଏବଂ ଅନୁସନ୍ଧାନର ଗୁରୁତ୍ୱ ବିଷୟରେ ସଚେତନତା ବଢ଼ାଇବା ଏହାର ଉଦ୍ଦେଶ୍ୟ। ଏହି ସପ୍ତାହ ମାନବ ଜୀବନରେ ଉପଗ୍ରହ, ମହାକାଶ ପ୍ରଯୁକ୍ତି ଏବଂ ବୈଜ୍ଞାନିକ ଅନୁସନ୍ଧାନର ଅବଦାନକୁ ଉଜାଗର କରେ।
0: ସାଥୀ, ଆମେ ନେଇ ଆସିଛୁ ଏକ ସ୍ପେଶିଆଲ ଅତିଥିଙ୍କୁ। ହଁ ସାଥୀ, ସେ କୌଣସି ଅଜଣା ନୁହନ୍ତି।
1: ହଁ ସାଥୀ, ଚାଲନ୍ତୁ ମିଶିକି ସ୍ୱାଗତ କରିବା ଆଜିର ଆମର ଅତିଥିଙ୍କୁ। ସେ ହେଉଛନ୍ତି ଶ୍ରୀମତୀ କବିତା ସାହୁ। ଜଣେ ଗୃହିଣୀ ହେବା ସହ ସେ ହେଉଛନ୍ତି ଜଣେ ଲେଖିକା, ସାହିତ୍ୟିକା ଏବଂ ସମାଜସେବିକା। ତାହା ସହ ଆମ ଯୁବବାଣୀ କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା। ଚାଲନ୍ତୁ ତାଙ୍କୁ ସ୍ୱାଗତ କରିବା ଏବଂ ତାଙ୍କ ସହ କଥା ହେବା।
2: ନମସ୍କାର ଭଉଣୀ, ଆପଣଙ୍କୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ନମସ୍କାର, ବହୁତ ସୁନ୍ଦର, ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ।
2: ତେବେ ଭଉଣୀ, ଆପଣ କେତେ ସମୟ ହେଲାଣି ରେଡିଓ ଶୁଣୁଛନ୍ତି?
3: କେତେ ସମୟ ନ, ମୁଁ ଆଜିକି ଦୀର୍ଘ 45 ବର୍ଷ ହବ ରେଡିଓ ଶୁଣୁଛି। ତାଠୁ ଅଧିକ ହେଇପାରେ, କାରଣ ମୋତେ ଆସି 55 ବର୍ଷ ହେଲାଣି। ମୁଁ ଛୋଟବେଳୁ ଆମ ଘରେ, ପିଲାବେଳଠୁ ଆମ ଘରେ ସକାଳ ହୁଏ ବନ୍ଦେ ମାତରମରୁ, କାରଣ ରେଡିଓ ଖୋଲିଲା ପରେ ଇଏ, ତାପରେ ବନ୍ଦନା, ତାପରେ ଆଜିର ଅନୁଚିନ୍ତା, ଖୁବ ସୁନ୍ଦର ଲାଗେ। ଆମେ ସେତେବେଳେ ଟିଭି ନଥିଲା କି ମୋବାଇଲ ନଥିଲା କି ଅନ୍ୟ କୌଣସି ମାଧ୍ୟମ ନଥିଲା, ଯୋଉଟାକି ଆମେ ମନୋରଞ୍ଜନ କରୁଥିଲୁ କେବଳ ସେ ରେଡିଓ ମାଧ୍ୟମରେ।
2: ତେବେ ଆପଣ ରେଡିଓର କେଉଁ କେଉଁ ପ୍ରୋଗ୍ରାମ ଗୁଡିକ ଶୁଣୁଛନ୍ତି?
3: ରେଡିଓରେ ମୁଁ ଆଗରୁ ତ ବହୁତ ଭଲ ଭଲ ଜିନିଷ ସବୁ ଦଉଥିଲା, ପ୍ରତିଦିନ ଅନୁଚିନ୍ତା ସହିତ ସାକ୍ଷାତକାର ଦିଏ, ଭଜନ ଦିଏ, ଜଣା ଦିଏ, ଠାକୁରଙ୍କ ବିଷୟରେ ଦିଏ, ତାପରେ ଫିଲ୍ମ ଗୀତ ଦଉଥିଲା, ହ୍ୟାଲୋ ସ୍ପନ୍ଦନ ବା ହ୍ୟାଲୋ ଜୟପୁର ଯେବେ ଗୀତ ଦଉଛି, ହ୍ୟାଲୋ ମୋ ପସନ୍ଦ, ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯାହା ଦଉଛି, ସଦାବାହାର ଦିଏ 3ଟା ବେଳେ, ସେଇଟାକୁ ଶୁଣେ। ସାକ୍ଷାତକାର, ଆଲେଖ୍ୟ, ନାଟକ, ଗୀତିନାଟ୍ୟ, ଡ୍ରାମା, ଯେ ପ୍ରତିଦିନ ଗୋଟେ ଗୋଟେ ଯୋଉ ଯୋଉ ପ୍ରୋଗ୍ରାମ ଦିଏ, ପ୍ରତିଦିନ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ନିଶ୍ଚିତ ମୁଁ 80% ଶୁଣିଥାଏ ସକାଳୁ। ଏବେ ଗବାକ୍ଷ, ବର୍ଣ୍ଣାଳୀ, ଟିକି ରାଇଜ, ସ୍ପନ୍ଦନ ଆଦି ଶୁଣେ, ଆଉ ଆଦିବାସୀ ସଙ୍ଗୀତ, ତା ସହିତ ସାହିତ୍ୟ ସୁରଭି, ଆମ କଥା ଆମର କିସ ତୁମର, ଘର ଘରଣୀରେ ମୋର ଅନେକ ସମସ୍ତଙ୍କ ସହିତ ସମ୍ବନ୍ଧ ରଖେ। ଚିଠି ପତ୍ର କାର୍ଯ୍ୟକ୍ରମ ହଉ ବା ଏଇ ବାଇକ ଯୋଉ ଦିଅନ୍ତି ସାକ୍ଷାତକାର ହିସାବରେ, ମୁଁ ଓତପ୍ରୋତ ଭାବରେ ଜୟପୁରର ଆକାଶ।

0: ମାନ ସହିତ ଜଡିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲେଖ୍ୟ ନାଟକ ଗୀତିନାଟ୍ୟ ଡ୍ରାମା ଲୋକକଳା ସଂସ୍କୃତି ସହିତ ପିଲାମାନଙ୍କ ପାଇଁ ଶିକ୍ଷା ଯତ୍ନ ଦାୟିତ୍ୱ ବିଷୟରେ ଆଉ ବିଭିନ୍ନ ଆଲୋଚନା ଡାକ୍ତରମାନଙ୍କୁ ଆଣିକି ଆବାଳ ବୃଦ୍ଧ ସବୁ ଯୋଉ ମାନେ ଋତୁ ଅନୁଯାୟୀ ବା ସମୟ ଅନୁସାରେ ସବୁ ସାକ୍ଷାତକାର ନିଯାଏ ଏବଂ ତାର ଯତ୍ନ ନିଆଯାଏ। ଖରାଦିନ କିପରି ଶରୀର ଯତ୍ନ ନେବା, କଣ ସବୁ ଖାଇବେ, କେମିତି ରହିବେ ତାର ମଧ୍ୟ ବହୁତ ଭଲ ଲାଗେ। ଶୀତ ଦିନିଆ ଯତ୍ନ, ତାର ଖାଦ୍ୟ ପନିପରିବା ହିସାବରେ ତାକୁ ମଧ୍ୟ ପିଲାମାନଙ୍କ ପାଇଁ କିଭଳି ଖାଦ୍ୟ ଦରକାର, ତାଙ୍କର ଯତ୍ନ ଥିବ ସେଇଟା, ଗର୍ଭବତୀ ମହିଳାମାନଙ୍କର କଥା ସେଇଟା ମଧ୍ୟ ବହୁତ ଭଲ ଲାଗେ। ତା ସହିତ ବିଭିନ୍ନ ପ୍ରକାର ବୈଜ୍ଞାନିକ ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ସେବିକା ହୁଅନ୍ତୁ, ଗ୍ରାମ ପଞ୍ଚାୟତରେ ଆଜିକାଲି ଅଛନ୍ତି ଆମର ଅଙ୍ଗନବାଡ଼ି କର୍ମୀ ଆସି ସାକ୍ଷାତ କରନ୍ତି, ଯେଉଁମାନେ ଅଛନ୍ତି ଆଶା ଦିଦି, ସେମାନେ ମଧ୍ୟ ତାଙ୍କ ଦାୟିତ୍ୱ ବିଷୟରେ ବହୁତ ସୁନ୍ଦର ଭାବେ ସୁଚାରୁ ରୂପରେ କୁହନ୍ତି, ସେଇଟା ଶୁଣିବା ଭଲ ଲାଗେ। ପ୍ରତ୍ୟେକ କ୍ଷେତ୍ରରେ ରେଡିଓରେ ଯେସବୁ ସବୁଠୁ ଭଲ ଲାଗେ, ମତେ ଭଲ ଲାଗେ ଆଜିକାଲି ଯୋଉ ଯୁବବାଣୀ କାର୍ଯ୍ୟକ୍ରମ ଦେଇ, କାରଣ ସେଥିରେ ବିଭିନ୍ନ ପ୍ରକାର ବିଷୟରେ ଦିଗରେ ଆଲୋଚନା ହେଇଥାଏ, ସେଥିରେ ଯୁବପିଢ଼ି ମାନେ ଭାଗ ନେଇଥାନ୍ତି। ଆଉ ଆଜିର ଯୋଉମାନେ କାଲିର ଭବିଷ୍ୟତ ସେମାନେ ହେଉଛନ୍ତି ଆମର ଯୁବପିଢ଼ି, ସେମାନଙ୍କୁ ସତ୍ମାର୍ଗ ନେବା, ଠିକ ରାସ୍ତା ନେବା ଏବଂ ତାଙ୍କ ଭିତରେ ସଚେତନତା ଜାଗ୍ରତ କରିବା, ଦେଶପ୍ରେମ ଜାଗ୍ରତ କରିବା, ଭାଷା ପ୍ରତି ତାଙ୍କର ପ୍ରୀତିଧାରକ ମାନେ ଆଗେଇ ନେବା ପାଇଁକି ଭାଷା ସୁରକ୍ଷା କରିବା, ଏସବୁ ଦିଗ ଉପରେ ତାଙ୍କୁ ସଚେତନ କରାଯାଏ, ସମାଜକୁ ବହୁତ ସୁନ୍ଦର ବାର୍ତ୍ତା ଦିଆଯାଏ, ଯୋଉଟାକି ମତେ ବହୁତ ଭଲ ଲାଗେ।
1: ଆଚ୍ଛା, ତେବେ ଆପଣ ବହୁତ ଗୁଡିଏ ପ୍ରୋଗ୍ରାମ ଶୁଣୁଛନ୍ତି।
0: ହଁ,
1: ତେବେ ଆପଣ କୌଣସି ପ୍ରୋଗ୍ରାମକୁ କଲ କରିଛନ୍ତି କି, ଯେମିତିକି ହ୍ୟାଲୋ ମୋ ପସନ୍ଦ ହଉ କି କୌଣସି ଆମ ଯୁବବାଣୀର ହ୍ୟାଲୋ ଗୁଞ୍ଜନ, ହ୍ୟାଲୋ ସ୍ପନ୍ଦନ, ସେମିତି ଆପଣ କୌଣସି ପ୍ରୋଗ୍ରାମ ପାଇଁ ବାଇଟ ଦେଇଛନ୍ତି କି?
0: ହଁ, ମୁଁ ବହୁତ ଗୁଡିଏ ଯୋଉ ମାନେ ଜୟପୁର ଆକାଶବାଣୀ ବାଇଶା ଯେହେତୁ ମୁଁ ବହୁତ ମାନେ ଉତ୍ତରପ୍ରଦେଶ ଭାବେ ଜଡିତ, ହାଲୋ ସ୍ପନ୍ଦନ ହଉ, ହାଲୋ ଗୁଞ୍ଜନ କଥା ଆମର ଗୀତ ଆପଣଙ୍କର ଯେ ସେଇଟା ଦିଏ, ତା ସହିତ ଯୁବବାଣୀର ସାକ୍ଷାତକାର ମଧ୍ୟ ଦେଇଛି, ସୂର୍ଯ୍ୟଜୟନ୍ତୀ ସୋମବାର ସୂର୍ଯ୍ୟନୀ ସୋମବାର ଦିଏ, ସୂର୍ଯ୍ୟନୀ ସାହିତ୍ୟ ସମ୍ପର୍କିତ ସେକ୍ଟର ମଧ୍ୟ ସାର ମୁଁ କହିଥିଲି, ଆଉ ମଙ୍ଗଳବାର ଦିନ ସନ୍ଧ୍ୟାର ବିଜ୍ଞାନ କୋଶ ଉନ୍ନତ କଥାବାର୍ତ୍ତା ଯୋଉଟାକି ବହୁତ ଭଲ ଲାଗେ, ତା ସହିତ ବିଭିନ୍ନ ପର୍ବପର୍ବାଣୀ ଓଷା ବ୍ରତ ଆଉ ଦିନ ମାନଙ୍କର ତାତ୍ପର୍ଯ୍ୟ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଖାଦ୍ୟ ସମ୍ବନ୍ଧୀୟ ଏସବୁ ବିଷୟରେ ମଧ୍ୟ ମୁଁ ଘର ଘରଣ କାର୍ଯ୍ୟକ୍ରମ ବିଶେଷ ଭାବରେ ଅନେକ ଥର ମୁଁ ଗାଇଡ ଦେଇଛି, ଆଉ ଛୋଟ ପିଲାମାନଙ୍କ ପାଇଁ ସକାଳ କାର୍ଯ୍ୟକ୍ରମରେ ମଧ୍ୟ ମୁଁ ବହୁତ ଥର ଗାଇଡ ଦେଇଛି। ଏବେ ମଧ୍ୟ ଆପଣଙ୍କୁ ମୁଁ ଏଇ ଯୁବବାଣୀ କାର୍ଯ୍ୟକ୍ରମରେ ମୋର ବକ୍ତବ୍ୟ ରଖୁଛି ବା ମୋର ମତ ରଖୁଛି।
1: ତେବେ ଆପଣ ଏତେ ବର୍ଷ ଧରି ଯୋଉ ରେଡିଓ ଶୁଣୁଛନ୍ତି, ଏତେ ଗୁଡିଏ ପ୍ରୋଗ୍ରାମ ଶୁଣୁଛନ୍ତି, ଏହା ଆପଣଙ୍କର ଜୀବନରେ କିଛି ପ୍ରଭାବ ପକେଇଛି କି?
0: ନିଶ୍ଚିତ ଭାବରେ ସୁନ୍ଦର ଭାବରେ, କାରଣ ରେଡିଓ ଶୁଣିଲା ପରେ ମୁଁ ମୋର କବିତା ଲେଖିଛି, ଗଳ୍ପ ଲେଖିଛି, ଛୋଟ ପିଲାଙ୍କ ପାଇଁ ଛୋଟ କ୍ଷୁଦ୍ର ଗଳ୍ପ ବା ଲେଖିଛି, ଗଳ୍ପ ଲେଖିବା ପାଇଁ କି ମୁଁ ପ୍ରେରଣା ପାଇଥିଲି ସେଇ ସବୁ ଯେତେବେଳେ ଆସିକି ଗାଳ୍ପିକ ମାନେ ତାଙ୍କର ବିଷୟରେ ଆଲୋଚନା କରନ୍ତି, ତାଙ୍କ କଥାରୁ ମୁଁ ପ୍ରେରଣା ପାଇଥିଲି, ଗୀତିକାରଙ୍କ ମାନଙ୍କ ସହିତ ମଧ୍ୟ ସେଇ ସାକ୍ଷାତକାରରୁ ମୁଁ ପ୍ରେରଣା ପାଇକି ମୋର ଅନେକ ଗୁଡ଼ିଏ କବିତା ଲେଖିଛି, ଗୀତ ଲେଖିଛି, ଗୀତି କବିତା ଲେଖିଛି, ପିଲାଙ୍କ ପାଇଁ ଲେଖିଛି, ଗଳ୍ପ ମଧ୍ୟ ଲେଖିଛି, ତା ସହିତ ଶିଶୁ ମାନଙ୍କ ମାନଙ୍କୁ ସଚେତନଧର୍ମୀ ବାର୍ତ୍ତା ମଧ୍ୟ ମୁଁ ଦିଏ। ଦ୍ୱିତୀୟ କଥା ହେଲା ଯୁବବାଣୀରେ ଆପଣମାନଙ୍କର ଯୋଉ ସୁନ୍ଦର ସୁନ୍ଦର ପ୍ରସାରଣ କାର୍ଯ୍ୟକ୍ରମ ରହିଛି, ତାହା ଦ୍ୱାରା ମୁଁ ଅନୁପ୍ରାଣିତ ହେଇଛି, ଜୀବନର ତାତ୍ପର୍ଯ୍ୟ ବୁଝିଛି, ଆଉ ମୁଁ ମଧ୍ୟ ମୋର କିଶୋର ଅବସ୍ଥାରେ ଅନେକ ଗୁଡିଏ ସାହସିକ କାର୍ଯ୍ୟକ୍ରମ କରିଛି, ଏଇ ଯୁବବାଣୀକୁ ଯେତେବେଳେ ସାହସିକତା ପୁରସ୍କାର ପାଆନ୍ତି ବା ଯେଉଁମାନଙ୍କ ସହ ସାକ୍ଷାତ କରିବେ, କିଏ ନିଆଁରୁ ଉଦ୍ଧାର କରିଛି, କିଏ ପାଣିରୁ ଉଦ୍ଧାର କରିଛି, କିଏ ରାସ୍ତାଘାଟରେ ଧକାଇଥିବା ଯୁବକମାନଙ୍କୁ ରକ୍ଷା କରିଛି, ସେମାନଙ୍କର ପାଇଛି, ମୁଁ ମଧ୍ୟ ସେତେବେଳେ ଅଦମ୍ୟ ସାହସ ଶକ୍ତି ଆସିଛି, ମୁଁ ମଧ୍ୟ ନଈ ପହଁରା ଶିଖିବା ସହିତ ନଈରୁ ଚାରିଜଣଙ୍କୁ ଉଦ୍ଧାର କରିଥିଲି, ସାଇକେଲ ଚଲେଇବା ଠାରୁ ଆରମ୍ଭ କରି ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ଦେଇଛି। କେବଳ ଏଇ ରେଡିଓ ଶୁଣିବା ଦ୍ୱାରା ମନରେ ଆମର ଅନେକ ଗୁଡିଏ ପ୍ରେରଣା ଜାଗ୍ରତ ହେଇଛି, ସେଥିପାଇଁ ମୁଁ ଏଇ ରେଡିଓ କାର୍ଯ୍ୟକ୍ରମକୁ ହୃଦୟରେ କୃତଜ୍ଞତା ଜଣାଉଛି।
1: ଆଜ୍ଞା ଭଉଣୀ, ତେବେ ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମ ବିଷୟରେ କଣ ମତାମତ ରହିଛି?
0: ଯୁବବାଣୀ ଗୋଟେ ଏପରି କାର୍ଯ୍ୟକ୍ରମ ଯାହାକି ଯୁବକମାନଙ୍କ ପାଇଁ ବା ଯୁବକ ଯୁବତୀ ମାନେ ଆମ ପିଲାମାନଙ୍କ ପାଇଁ ଏଇଟା ବହୁତ କାମରେ ଆସେ। ଆଜି ଉତ୍ସୃଙ୍ଖଳିତ ଯୁବକ ମାନେ ମାନେ ସମାଜରେ ଆଧୁନିକତା ଦୋହରାଇ ଯେଉଁମାନେ ସବୁ ବିଭିନ୍ନ ଭଲ ରାସ୍ତା ଭୁଲି ଭୁଲ ରାସ୍ତାରେ ଯାଉଛନ୍ତି, ଏ ରେଡ଼ିଓ ତାଙ୍କୁ ବହୁତ ମାନେ ବିପଥରୁ ସୁପଥକୁ ନେଇ ଆସିଥାଏ, ସେମାନଙ୍କ ଜୀବନଶୈଳୀ ବଦଳି ଦେଇଥାଏ। ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଅନେକ ଗୁଡ଼ିଏ ବାର୍ତ୍ତା ଦେଇଥାଏ।

0: ଚିନ୍ତା କରିଥାଏ, ଶିକ୍ଷା ଦେଇଥାଏ, ରୋଜଗାରକ୍ଷମ ପାଇଁକି ମଧ୍ୟ ବାର୍ତ୍ତା ଦେଇଥାଏ। ଆଲୋଚନା ପର୍ଯ୍ୟାଲୋଚନା ଭିତରେ ସାହିତ୍ୟକୁ ମନସ୍କ କରାଇଥାଏ, ସମାଜକୁ ସୁଧାରିବା ପାଇଁକି ବାଟ ଦେଖାଇଥାଏ ଏବଂ ଯେମିତି ସୃଜନୀ ମାଧ୍ୟମରେ ମଙ୍ଗଳବାର ବିଜ୍ଞାନ ବିଷୟରେ ଆଧୁନିକ ଯନ୍ତ୍ରପାତି ଆଧୁନିକରଣ ଆମର ଭୂମିରୁ ଭୂମ ପର୍ଯ୍ୟନ୍ତ ଯେମିତି ମାଟିରୁ ଆକାଶ ପର୍ଯ୍ୟନ୍ତ ଯାହା ସବୁ ସବୁ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିରେ ସବୁ ଚାଲିଛି, ଚାଷବାସଠାରୁ ଆରମ୍ଭ କରି ସମାଜରେ ଆମର ବଞ୍ଚିବା ପାଇଁ ସବୁକିଛି ଆମେ ଏଇ ଜିନିଷ ଭିତରେ ଜାଣୁଛୁ ଏବଂ ଆକାଶର ଉଡ଼ିବା ପର୍ଯ୍ୟନ୍ତ ଯେମିତି ବୋମା ପରମାଣୁ ବୋମା ଠାରୁ ଯୁଦ୍ଧରେ ସବୁକିଛି ଏଇ ବିଜ୍ଞାନ ମାଧ୍ୟମରେ ଲୋକମାନେ ଜାଣୁଛନ୍ତି। ଆଉ ଶନିବାର ଜୁଆନ କଥା ହଉ, ରବିବାର ସୁରଭି ହଉ ବା ଶ୍ରୋତାଙ୍କ ମେସେଜ ପଢି ହଉ, କିମ୍ବା ତା ଛଡା ଆଜିର ଦିନର ବିଶେଷତ୍ୱ ମହତ୍ଵ ବିଷୟରେ ଜାଣେ ଜାଣିବା କଥା, ଯୁବକ ବର୍ଗ ପାଇଁ ଯାହା ଆବଶ୍ୟକ ଆଗେଇବା ପାଇଁ ଏସବୁ ଯୋଉ କାର୍ଯ୍ୟ କରୁଛି ସେଇଟା ମତେ ବହୁତ ଭଲ ଲାଗେ, ବହୁତ ଖୁସି ଲାଗେ। ଏମିତି ଆଗକୁ ଆଗକୁ ଏମିତି ଆପଣଙ୍କର ପ୍ରୟାସ ଜାରି ରହୁ ଏହା ହିଁ କାମନା କରୁଛି।
1: ବହୁତ ବହୁତ ଧନ୍ୟବାଦ ଭଉଣୀ ଆମ ସହିତ ଯୋଡି ହୋଇଥିବାରୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମୋତେ ମଧ୍ୟ ଆପଣଙ୍କ କାର୍ଯ୍ୟକ୍ରମ ସାମିଲ କରିଥିବାରୁ ଆପଣମାନେ ସମସ୍ତଙ୍କୁ ଧରକ ଧନ୍ୟବାଦ ସହିତ ଆକାଶବାଣୀର କାର୍ଯ୍ୟକର୍ତ୍ତାମାନଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଭଉଣୀ।
0: ନମସ୍କାର।

0: ସାଥୀ, ଆଜିର ଅତିଥିରେ ଆମ ନିୟମିତ ଶ୍ରୋତାଙ୍କ ସହିତ ଆମ ସାକ୍ଷାତକାରଟି ଭାରି ମନଛୁଆଁ ହୋଇଥିଲା।
1: ହଁ ଶ୍ରୀୟା, ତ ଚାଲ କାର୍ଯ୍ୟକ୍ରମକୁ ଆଗେଇ ନେବା ରବିବାରର ସ୍ପେଶାଲ ହସ ପସରାରୁ।
0: ଓହୋ ସାଙ୍ଗ,
1: କଣ ହେଲା? ଆଖିଟା କାହିଁକି ଦଳି ଦଳି ଆସୁଛୁ କହିଲୁ?
0: କେଜାଣି କଣ ପାଇଁ ଆଖିଟା ମୋର ଏତେ ଦରଜ ହଉଛି, କୁଣ୍ଡେଇ ହଉଛି।
1: ଚବିଶ ଘଣ୍ଟା ଫୋନଟା ଆଖିରେ ଯାଇକି ଚିପକେଇ ଦଉଛୁ ଯୋଉ, ଆଉ ଦରଜ ହବନି ଆଉ କଣ ହବ?
0: ହଉ ଛାଡ଼ ଛାଡ଼, ଚାଲ ଯିବା ଗୋଟେ ଚଷମା ଆଣିବା।
1: କଣ ପାଇଁ? ଡକ୍ଟର ନ ଦେଖିକି ଚଷମା ଆଣିବୁ? କଣ ହେଇଛି ଯେ ତୋର?
0: ମତେ ଦେଖାଯାଉନି କିଛି।
1: ଦେଖାଯାଉନି?
0: ମତେ ଦୂରକୁ ଦେଖାଯାଉନି।
1: ଦୂରକୁ ଦେଖାଯାଉନି? ଆସିଲ ଆସିଲ, ବାହାରକୁ ଆସିଲୁ ଟିକେ।
0: ଏରେ କୁଆଡେ ନଉଛୁ?
1: ଆ ଆ ଟିକା। ୱା

0: ମସ୍ତ ରାତିଟା ହେଇଛି ନା, ଥଣ୍ଡା ଥଣ୍ଡା ପବନ। ଆଚ୍ଛା ଆଚ୍ଛା, ସେଇଟା କଣଟା କହିଲୁ?
1: ସେଇଟା ୱା, କେତେ ସୁନ୍ଦର ଦେଖାଯାଉଛି ନା, ଆଜିର ପୂର୍ଣ୍ଣିମା ଜହ୍ନ। ତତେ ଦେଖାଯାଉନି?
0: ଦେଖେ କେତେ ସୁନ୍ଦର ହେଇଛି ନା। ତତେ ଜହ୍ନ ଦେଖାଯାଉଛି?
1: ହଁ,
0: ତ ଆଉ କେତେ ଦୂର ଦେଖିବୁ?
2: ହେଲେ ଶ୍ରୀ, ଏବେ ସମୟ ହେଲାଣି ଆମ ସାଥୀଙ୍କୁ କିଛି ଜାଣିବା କଥା ଶୁଣେଇବାର।
3: ହଁ ଶ୍ରୀୟା, ସାଥୀ ଚାଲନ୍ତୁ ଶୁଣିବା ପାର୍ଟିସନ ମ୍ୟୁଜିୟମ ବିଷୟରେ। ପାର୍ଟିସନ ମ୍ୟୁଜିୟମ ପଞ୍ଜାବର ଅମୃତସରଠାରେ ଅବସ୍ଥିତ ଏକ ଐତିହାସିକ ସଂଗ୍ରହାଳୟ। 1947 ମସିହାରେ ଭାରତ ବିଭାଜନ ସମୟର ଘଟଣା ଏବଂ ଲୋକମାନଙ୍କର ଅନୁଭୂତିକୁ ଏଠାରେ ସଂରକ୍ଷିତ ରଖାଯାଇଛି। ବିଭାଜନ ସମୟରେ ଲୋକମାନଙ୍କର ବିସ୍ଥାପନ, ଦୁଃଖ, ସଂଘର୍ଷ ଏବଂ ପୁନର୍ବାସନର କାହାଣୀ ଏଠାରେ ପ୍ରଦର୍ଶିତ ହେଉଛି। ଚିଠି, ଫଟୋ, ଦଲିଲ ଏବଂ ମୌଖିକ ସାକ୍ଷ୍ୟ ମାଧ୍ୟମରେ ସେହି ସମୟର ଇତିହାସକୁ ଜୀବନ୍ତ କରାଯାଇଛି। ଏହା ଭାରତ ବିଭାଜନର ମାନବୀୟ ମୂଲ୍ୟ ବୁଝିବାରେ ସହାୟକ ହୁଏ।
2: ତେବେ ସାଥୀ, ବର୍ତ୍ତମାନ ଶୁଣିବା ବିପଦପୂର୍ଣ୍ଣ ପ୍ରଜାତି ସମ୍ପର୍କରେ। ଯେଉଁ ପ୍ରାଣୀ କିମ୍ବା ଉଦ୍ଭିଦ ପ୍ରଜାତି ବିଲୁପ୍ତ ହେବାର ଉଚ୍ଚ ଆଶଙ୍କା ରହିଛି ସେଗୁଡ଼ିକ ବିପଦପୂର୍ଣ୍ଣ ବା ଏଣ୍ଡେଞ୍ଜର ସ୍ପେସିସ୍ କୁହାଯାଏ। ବାସସ୍ଥାନର ନଷ୍ଟ, ଶିକାର, ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ। ବାଘ, ଏସୀୟ ହାତୀ, ଗଙ୍ଗା ନଦୀର ଡଲଫିନ୍ ଏବଂ ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଭଳି ପ୍ରଜାତିର ସଂରକ୍ଷଣର ଆବଶ୍ୟକତା ରହିଛି। ବିପଦପୂର୍ଣ୍ଣ ପ୍ରଜାତିର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ପ୍ରଜାତି ପରିବେଶୀୟ ସନ୍ତୁଳନର ଏକ ମୁଖ୍ୟ ଅଂଶ ଅଟନ୍ତି।
3: ସାଥୀ ଶେଷରେ ଶୁଣନ୍ତୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ବିଷୟରେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଗୁଜରାତର ନର୍ମଦା ନଦୀର କେଭାଡ଼ିଆ ନିକଟରେ ଅବସ୍ଥିତ। ଏହା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ସ୍ମୃତିରେ ନିର୍ମିତ। ଏହାର ଉଚ୍ଚତା 182 ମିଟର, ଯାହା ଭାରତର ସମସ୍ତ ବିଧାନସଭା ଆସନକୁ ପ୍ରତୀକାତ୍ମକ ଭାବେ ସୂଚିତ କରେ। 31 ଅକ୍ଟୋବର 2018 ଏହାର ଉଦ୍ଘାଟନ ହୋଇଥିଲା। ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ଏହାଦ୍ୱାରା ସ୍ମରଣ କରାଯାଏ। ଏହା ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ନର୍ମଦା ନଦୀ କୂଳରେ ଅବସ୍ଥିତ।

0: ଶ୍ରୀ ଜାଣିବା କଥା ଶୁଣୁ ଶୁଣୁ କେତେ ଶୀଘ୍ର ସମୟ ଗଡ଼ିଗଲା ଦେଖିଲ। ତେବେ ସାଥୀ, ବିଦାୟ ନେବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ଆସନ୍ତାକାଲି ସୋମବାରର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ।

0: ସାଥୀ, ଆଜିର ସୁରଭି ଅଗଣାରେ ଆପଣଙ୍କୁ ଭେଟି ଆପଣଙ୍କ ମତାମତ ପଢ଼ି ଆମେ ତ ଭାରି ମଜା କଲୁ। ତେବେ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଲା ତ?
1: ଏହାର ମତାମତ ଦେବା ପାଇଁ ଯେପରି ନ ଭୁଲନ୍ତି, ଆମକୁ ମେସେଜ ଏବଂ ଭଏସ୍ ମେସେଜ କରିବାର ନମ୍ବରଟି ହେଲା 8252020280 ଏବଂ ଆମ ଇମେଲ ଆଇଡିଟି ହେଲା airjaipur@gmail.com।
0: ତେବେ ସାଥୀ, କଥା ଦେଉଛୁ ପୁଣି ଭେଟିବା ଆଉ ଏକ ସୁନେଲି ସନ୍ଧ୍ୟାରେ କିଛି ନୂଆ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କର ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ଶ୍ରିୟା ପଟ୍ଟନାୟକ।
0: ନମସ୍କାର।
2: ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ଏଥିରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଉପସ୍ଥାପନାରେ ଅଛନ୍ତି ମନୋଜ ପାତ୍ର ଏବଂ ସୁଜାତା ଆଚାରୀ। ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଆମେ ଲୋକର ପରେ ଯେମିତି ଚିନ୍ତା କରୁନି ତୋର ଟୋକି ଖାଇଲା କି ନାହିଁ, ମୋର ପିଲା ଖାଇଲା କି ନାହିଁ, ମୋର ପିଲା ସ୍କୁଲ ଗଲା କି ନାହିଁ, ତୋର ପିଲା ତୋର ଟୋକି ସେ ଶୋଇଲା କି ନାହିଁ, କେମିତି ଡୁଲ ବାଡ଼ା ଅଛି କି ନାହିଁ, ଯେମିତି ଆମେ ଚିନ୍ତା କରୁନି ଏ ସଂସାର ଭିତରେ ଏ ପୃଥିବୀ ଭିତରେ ଆରି ଲୋକ କେ ଚାରି କରି ଆରି ମିଶା ବିନ ବିନ ଜନ୍ତୁ ଜିଆ ଦେବ ନାଚ କି
1: ନାହିଁ,
0: ସେ ଯୋଉ ଜନ୍ତୁ ଜିଆ ଦେବ ନାଚ ତାଙ୍କର ମିଶା କଣ ଚିନ୍ତା କରିବାର ଅଛି, ଯେଉଁ ଚଢେଇ ଚିରୁଗୁନି ନାଚ ତାଙ୍କର ଖାତା ମିଶା କଣ ଚିନ୍ତା କରିବାର ଅଛି, କାହିଁକି ବୋଲେ ଏ ସଂସାର ସବୁକେ ନେଇକରି ଆଗ ଚାଲିଛି, ହେଲେ ଆମେ ଯଦି ଆମର କଥା ଚିନ୍ତା କରିବୁ ତାଙ୍କର କଥା ଚିନ୍ତା ନ କରୁ, ତାଙ୍କର କଥା କିଏ ଚିନ୍ତା କରୁଛି, ତାଙ୍କର କଥାବାର୍ତ୍ତା ହେବ ତାଙ୍କର ଟୋନ୍ ନାହିଁ, କି ସେମାନେ କାହିଁଟା କହି ନା ପାରତ କାହିଁଟା ମାଗି ନା ପାର, ସେଟା ତାଙ୍କର ଚିନ୍ତା କରିବାର ଲାଗିଛି, କାହିଁକି ବୋଲେ ଏ ସଂସାର ଭିତରେ ଆମର ପରା ସବୁ ଲୋକ ଜନ୍ମ ହେଲା ଅଛ, ସବୁ ଅଧିକାର ଅଛି ଏ ସଂସାର ଭିତରେ, ଯେତିକି ପଶୁ ପକ୍ଷୀ ପ୍ରାଣୀ ଜଗତ ଅଛ ସବୁ ଅଧିକାର ଅଛି, ହେଲେ ତାଙ୍କୁ ମିଶା ଆମେ ଜୀବିବା ଦେବାର ଅଛି, ସେମାନଙ୍କୁ ମିଶା ଆମେ ଯତ୍ନ କରିବାର ଅଛି,
1: ନାଇଁ
0: ନାଇଁ ଜୀବିବା ଦେବାର ଅଛି, ଦେହତ ନାହିଁ ବୋଲି ତ କହିଲୁନି କି ନାହିଁ,
1: ଜଙ୍ଗଲ
0: ତାଙ୍କର ଜଙ୍ଗଲ ତ କାଟି କରି ଆମେ ଘର ବାନ୍ଧିଲୁନି, କାହିଁ ଜମି କରିଲୁନି, ଚାଷ କରିଲୁନି, ସବୁ କରିଲୁ, ତାଙ୍କର ଘର ଭିତରେ ଆମେ ପୁରଲୁନି, ଆଉ ସେମାନେ ଯଦି ଆମର ବାଟେ ଆଇଲେନି ବୋଲି ତାଙ୍କୁ ମାରିଲୁ, ଏମିତି କଲୁନି, ଯୋଉ କଥାବାର୍ତ୍ତା କହିଲେ ଜବର ଲାଗି ଯାଇଛି, ମାତର ଆଜି ଗୋଟେ ତକ ନୂଆ କଥା ଗୋଟେ କହିବି, ଆଜି ଆମ ରେଡ଼ିଓକୁ ପଚାରିବ ଅଛି କି
1: ନାହିଁ,
0: ଯେ ମାତର ଏ ରେଡ଼ିଓକୁ ପଚାର ତ ସବୁ ରବିବାର ଦିନେ ଆସିଛି, ବୋଲୁ ପାଞ୍ଚଟା ଅଧେ ବେଲେ ସଞ୍ଜ ବେଲେ ଏସି ଅଛି, ମାତ୍ର ଆରି ଗୋଟେ କହିତା ସାରଦା କଥା ବୋଲେ ଆରି ଜଣ ଆମର ଚୈତି ଜଣ କାର୍ଯ୍ୟକ୍ରମ ଏବେ ଆରି ଗୋଟେ ଦଶ ମିନିଟ ଲେଖା ବାଢ଼ିଲା, ଆଉ ତୁ ଅଧଘଣ୍ଟା ଲାଗି
1: ନାହିଁ, ଚିଠି ମନ ଦେଲେ କାର୍ଯ୍ୟକ୍ରମ
0: ତୋର ଯୋଉ ଚା ଗୁଡ଼ ପିଠା ନାଇଁ, ସବୁ ଲୋକ ମାଗି ଦେଲେ ସବୁ ଲୋକ ସହ ମିଶିକରି ଖାଇଲେ ଡୋଲ ହେଲେ, ଏବେ ଦଶ ମିନିଟ ବାଢିଗଲା, ଏବେ କେମିତି ସେଟା ଏବେ ପାଞ୍ଚଟା ଅଧେ ତାନୁ ଛଅଟା ଯାକ ବାଜୁଛି, ଛଅଟା ତାନୁ ସେ ଆମର ଯୋଉ ଖବର ଆସେ କି
1: ନାହିଁ,
0: ସେ ଦିଲ୍ଲୀ ତାନୁ ଖବର ଆସିଛି, ସେ ଖବର ଚାଲିଛି, ଖବର ପଚେ ପଚେ ଆରେ ଆମର ଚାଲିଛି, ଏମିତି କରି ଚୈତି ଜନ କାର୍ଯ୍ୟକ୍ରମ ଚାଲିଛି, ଭାଇ ଭଉଣୀ ମାନେ ଶୁଣ ଜବର ଦିଲ୍ଲୀ କହିଥିଲା ଯେ ଖଣ୍ଡେ କାର୍ଯ୍ୟକ୍ରମ କେ ଏବେ ଜବର ଦିଲ୍ କେ ଆମର ଏ ଯୋଉ କାର୍ଯ୍ୟକ୍ରମ ହେଲେ ଆଜି ହେଲାନି ରେଡ଼ିଓ ପାଖରୁ ନୁହେଁ କି, ଏବେ ଆମେ ବାବୁ ଗୁଡା ଆସିକରି ଆମର ଘୋଷଣା ଅଛେ ଯେ ଆଜି ଆମର ଯୋଉ ବିଷୟ ଅଛେ ସେ ବିଷୟ ହେଇଗଲାନି ପୋକ୍ସୋ ଆଇନ ବୋଲି କାହିଁଟା ଆମର ଦେଖ ଆଇନ କାନୁନ କାହିଁଟା ମାନେ ଆସେ କାହିଁଟା ଆମର ଲୋକମାନେ ନାଜାନତ ଭାଇ ନାଜାନତ ବାନ୍ଧା ବାନ୍ଧି ନାଜାନତ ହେଲେ ସେ ଉପରେ ଆଜି ପୋକ୍ସୋ ଆଇନ ବୋଲି କାହିଁଟା ସେ ଉପରେ ଆମର ବାବୁ ଇତିହାସ କରି ବସଲା ଅଛେ ହେମନ୍ତ କୁମାର ଷଡ଼ଙ୍ଗୀ ଓକିଲ ବୋଲେ ଲାଲୁ ବାବୁ ବୋଲେ ସବୁ ଲୋକ ଜାନ ହେଲେ ସେ ଓକିଲ ବାବୁ ଜୟପୁର ଆସିକରି ବସଲା ଅଛତ ହେଲେ ଭାଇ ଭଉଣୀ ମାନେ କହିଦେଉଛେ ଜଣ ଜଣ ତାଙ୍କର ସଙ୍ଗେ ସ୍ୱର୍ଗ ସବୁ କଥାବାର୍ତ୍ତା ହେବାର ଅଛେ ସେମାନେ ଫୋନ କରିଦେଉ ଆମର ଫୋନ ନମ୍ବର ହେଇଗଲାନି 06854230690 ଆରି ଗୋଟାର କହିଦେବି କି 06854230690 ଏତିକି ନମ୍ବର ଲଗେ ଜବର ଜବର ଫୋନ କର ତାରି ଆମ ବାବୁ ସଙ୍ଗେ କଥାବାର୍ତ୍ତା ହଉ ଆଲେ ବାବୁକେ ସ୍ୱାଗତ କରିଦେବ ଆଲେ ବାବୁ ଜୁହାର ଲାଗୁ ଦିଅ ବାବୁ
2: ମୋ ନାଁ ହେଲା ହେମନ୍ତ କୁମାର ଷଡ଼ଙ୍ଗୀ କିନ୍ତୁ ସମସ୍ତେ ଲାଲୁ ଷଡ଼ଙ୍ଗୀ ବୋଲି ଜାଣନ୍ତି
0: ହେଲେ ବାବୁ ତୁମେ ଖାଇ ପାଇଟି କଲାସିନି
2: ମୁଁ ଓକିଲ ଓକିଲାତି କରେ
0: ହେଲେ ଏଇଟା କୋନ୍ତି ଓକିଲ ପାଇଟି କଲାସିନି ବାବୁ
2: ଜୟପୁର କୋର୍ଟରେ ଜୟପୁର ଜିଲ୍ଲା ଦୌରା ଜଜ୍ ଓ ସେସନ୍ସ କୋର୍ଟରେ ମୁଁ ପ୍ରାକ୍ଟିସ କରେ
0: ହେଲେ ଭଲ କଥା ବାବୁ ଆମର ଲୋକେ ତ ଏମିତି ଓକିଲ ବାବୁ ମୁଁ ଆଇଲେନି ଗାଲାଇନି ଜବର ଓକିଲ ବାବୁ ଦେଖିଲୁନି ବିଲ ବିଲ କଥା ଆମର ପଚାରିଲୁନି ଆଜି ଏ ଜନ ଆମ ଷଡ଼ଙ୍ଗୀ ବାବୁକେ ଗୋଟେ କଥା ଗୋଟେ ମୋର ମନ ଭିତରେ ଆଇଲା କି ଆମର ମନ ଭିତରେ ଆଇଲା ବୋଲୁବେ ହେଲେ ବାବୁ ଏ ଜନ ବିନ ବିନ ଆଇନ ଭିତରେ ଏବେ ପୋକ୍ସୋ ଆଇନ ବୋଲି ଗୋଟେ ଅଛେ ଶୁଣୁନି ଆମେ ଶୁଣିବାଟା ଶୁଣୁନି ପୋକ୍ସୋ ଆଇନ ବୋଲଛି ନା ହେଲେ ସେଟା ଖାଇଟା ଆମେ ନା ଜାଣୁ ପୋକ୍ସୋ ଆଇନ ବୋଲି ଖାଇଟା ହେଲେ ସେ ଉପରେ ଆମେ କଥାବାର୍ତ୍ତା କରିଦେଉ ଫୋନ ଗୋଟେ ଆସି ଅଛି କଥା ହେଇଦେଉ ତା
2: ହେଲେ
1: ହ୍ୟାଲୋ ରେଡ଼ିଓ କି ପଚାରୁ
3: ଏବଂ ମନୋଜ ଭାଇଙ୍କୁ ମୋ ପସନ୍ଦ ପଠାଇଲେ ଶୁଭ ସନ୍ଧ୍ୟାର ଜୁହାର
1: ଜୁହାର ଜୁହାର
0: ଜୁହାର ଲାଗୁ କହିଲାସିନି ବାବୁ କୋଉ ଦିନ କହିଲାସିନି
3: ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନେଳିଆ କୁଅର ବୋଧି ଗୋରାବରୀ କିନା ଜଗତସିଂହରୁ କହୁଛି ଲୁଲୁ ବାବୁଙ୍କୁ ମୋର ପ୍ରଶ୍ନ ଅଛି ଲୁଲୁ ବାବୁ ଆପଣଙ୍କୁ ମୋ ହୃଦୟରେ ସର୍ବପ୍ରଥମେ ନମସ୍କାର
2: ନମସ୍କାର
3: ସାର ଆପଣଙ୍କୁ ମୋର ବ୍ୟକ୍ତିଗତ ପ୍ରଶ୍ନ

0: ଆପଣ କଣ ପାଇଁ
1: ଯେତେବେଳେ
0: ପୋକ୍ସୋ ଆକ୍ଟ 2012 ନଭେମ୍ବର 14 ତାରିଖରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା, 2017 ଏକ ଘଟଣା ବମ୍ବେରେ ଜଣେ 33 ବର୍ଷର ପୁଅ ଜଣେ 17 ବର୍ଷର ଝିଅକୁ ଆଇ ଲଭ୍ ୟୁ କହିଲା, ତେଣୁ ସେ ଝିଅର ଜରିଆରେ ଯେ କି କୋର୍ଟ ଦରଖାସ୍ତ ହେଲେ, କୋର୍ଟ ରାୟ ଦେଲା ଯେ ଉକ୍ତ ମାନେ ମାନେ ଯୋଉ ଦୋଷୀକୁ ପୋକ୍ସୋ ଆକ୍ଟ ଅନୁସାରେ ଜେଲ୍ ଦଣ୍ଡ ସହିତ ଏବଂ କିଛି ଅର୍ଥ ଦୋଷାରୋପ କରାଗଲା, କିନ୍ତୁ ଦୋଷୀ କଣ କଲା ତାର ଉପର କଟ ବାକ୍ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲା, କରିକି ସେ ନିର୍ଦ୍ଦେଶରେ ଖଲାସ ହେଲା। ଯଦି ସେ କେସ୍ ଟି ଆପଣଙ୍କ ପାଖକୁ ଆସିଥାନ୍ତା ଆପଣ କଣ କରିଥାନ୍ତେ? ଆଇ ଲଭ୍ ୟୁ ବ୍ୟତୀତ ଆଉ କିଛି ନଥିଲା ମ୍ୟାଟର, ଆପଣ କଣ କରିଥାନ୍ତେ?
1: ଆଜ୍ଞା ଆଜ୍ଞା, ଶୁଣନ୍ତୁ, ଭାରତୀୟ ନ୍ୟାୟ ବିଧି ବ୍ୟବସ୍ଥାରେ ଆମେ କୋର୍ଟ ହିଁ କୋର୍ଟର ରାୟକୁ ନିଜ ମୁଣ୍ଡ ଉପରେ ରଖୁ। ଯାହା ହଉ, ସେ ଆଇ ଲଭ୍ ୟୁ କହିଲା ଏବଂ ସେଥିପାଇଁ ଯଦି ତଳ କୋର୍ଟ ତାକୁ ଦଣ୍ଡ ଦେଇଛି ଏବଂ ଉପର କୋର୍ଟ ତାକୁ ଖାରଜ କରିଛି, ତାହା ସର୍ବାଧିକ ଗ୍ରହଣୀୟ,
0: ନିଶ୍ଚିନ୍ତ।
1: ତେଣୁ ତା ଉପରେ ବ୍ୟକ୍ତିଗତ କମେଣ୍ଟ କରିବା ଅର୍ଥ କୋର୍ଟର କୋର୍ଟକୁ କୋର୍ଟର ଯେଉଁ ଜଜମେଣ୍ଟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ସମାନ ହେବ। ଯଦି ତାହା ଯଦି ଆଉ କିଏ ଯଦି ଚାହୁଁଛି ଆପଣଙ୍କ ଭଳିଆ ଲୋକ ଅପିଲ୍ କରିପାରିବେ, କେବଳ ହାଇକୋର୍ଟ ନୁହେଁ, ହାଇକୋର୍ଟ ଉପରେ ସୁପ୍ରିମକୋର୍ଟ ବି ଅଛି। କିନ୍ତୁ ମୋତେ ଯଦି ପଚାରିବେ ବ୍ୟକ୍ତିଗତ ରାୟ କଥା, ଆଇ ଲଭ୍ ୟୁ ଆପଣ ବାପାଙ୍କୁ ବି କହିପାରିବେ, ମାଆଙ୍କୁ ବି କହିପାରିବେ, ଭାଇଙ୍କୁ ବି କହିପାରିବେ, ଏହା ଗୋଟେ ସାର୍ବଜନୀନ ଶବ୍ଦ। କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରହିତ ଆଇ ଲଭ୍ ୟୁ ଯଦି କୌଣସି ଝିଅ ପ୍ରତି ବା ନାବାଳିକା ପ୍ରତି କୁହାଯାଏ, ତାହା ନିଶ୍ଚିତ ଭାବେ ଏବଂ ତାହିଁରେ କନସେଣ୍ଟ ନଥାଏ, ତାହେଲେ ତାହା ଗ୍ରହଣୀୟ ନୁହେଁ।
0: ଧନ୍ୟବାଦ, ଆପଣ ମୋ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା।
2: ଧନ୍ୟବାଦ ଭାଇ, ଏମିତି ଫୋନ କରୁଥିବା, ଏମିତି କଥାବାର୍ତ୍ତା ହେଇଥିବା, ଜୁହାର ଲାଗବ,
0: ଜବାବ
3: ଜୁହାର ଲାଗବ।
2: ହେଲେ ବାବୁ, ହେଲେ ଇଏ ବହୁତ ବଡ ପ୍ରଶ୍ନ ପଚାରିଦେଲେ ବୋଲି ମତେ ନାଇଁ, ମୁଇଁ ଜାଣିବାକେ ମନ କଲି ଅଛି କି ଆମର ଭାଇ ଭାଇ ମାନେ ଜାଣିବା କେ ମନ କଲା ଅଛ ଯେ ପୋକ୍ସୋ ଆଇନ ବୋଲେ କାଇଟା ପ୍ରଥମ ଜାଣୁତା।
1: ପୋକ୍ସୋ ଆକ୍ଟ ଏଥିପାଇଁ ତିଆରି ହେଲା ଯେହେତୁ ଦିଲ୍ଲୀରେ 2012 ପୂର୍ବରୁ ବା 12 ମସିହାରେ ନିର୍ଭୟା ଗଣକାଣ୍ଡ ଯେତେବେଳେ ଘଟିଲା, ସେଥିପାଇଁ ବାଧ୍ୟ ହୋଇକି କେନ୍ଦ୍ର ସରକାର ଏକ ନୂତନ ଆଇନ ଆଣିଲେ, ଯେଉଁଠି 18 ବର୍ଷରୁ କମ୍ ବାଳକ ବାଳିକାଙ୍କ ପ୍ରତି କୌଣସି ପ୍ରକାର, ଲୋକଙ୍କର ଧାରଣା କେବଳ ବାଳିକାମାନଙ୍କୁ ହିଁ ଯୌନ ଶୋଷଣ କରାଯାଉଛି ବୋଲି, କିନ୍ତୁ 18 ବର୍ଷରୁ କମ୍ ବାଳକକୁ ବି ଆପଣ ଯଦି ଯୌନ ଶୋଷଣ କରିବେ ତାହେଲେ ତାହା ପୋକ୍ସୋ ଆକ୍ଟ ଆଧାରରେ।
3: ହ୍ୟାଲୋ, ରେଡିଓ ପଚାରୁ।
4: ହଁ ମ୍ୟାଡାମ ନମସ୍କାର,
3: ଜୁହାର ଜୁହାର।
2: କିଏ କହିଲା ଶ୍ରୀ ବାବୁ, କୁହନ୍ତି କହିଲା ଶ୍ରୀ।
4: ଶଶିଭୂଷଣ କୁମାର କହୁଥିଲି, ରୋହନମାଲ ପାଟନାଗଡ ବ୍ଲକ ବଲା ଡିଷ୍ଟ୍ରିକ୍ଟରୁ।
2: ହ୍ୟାଲୋ ବାବୁ, ତୁମର ଆଜି କାଇ ପ୍ରଶ୍ନ ଅଛି କେନ୍ତା?
4: ହ୍ୟାଲୋ, ପୋକ୍ସୋ ଯେନ୍ ଆଇନଟା ଆମର କେତେ ବର୍ଷରୁ କେତେ ବର୍ଷ ଆଉ
2: ଟିକେ
4: ବୁଝାବେ ତ?
1: ଆଜ୍ଞା ଆଜ୍ଞା, ପୋକ୍ସୋ ଆକ୍ଟ ହେଲା 18 ବର୍ଷରୁ କମ୍ ବୟସର ବାଳିକା ବା ବାଳକ ସେମାନଙ୍କୁ ଶିଶୁ କୁହାଯିବ, ପୋକ୍ସୋ ଆକ୍ଟରେ ସେମାନଙ୍କୁ ଶିଶୁ କୁହାଯିବ। ତେଣୁ ଯେଉଁମାନେ 18 ବର୍ଷରୁ କମ୍ ଏବଂ ସେମାନଙ୍କ ପ୍ରତି କୌଣସି ପ୍ରକାର ଯୌନ ଶୋଷଣ କରାଯାଏ ତାହେଲେ ସେମାନେ ଆସାମୀ ବିରୁଦ୍ଧରେ ପୋକ୍ସୋ ଆକ୍ଟର ବିଭିନ୍ନ ଧାରା ଅଛି, ଧାରା
4: ଅନୁଯାୟୀ ଏବେ ଦେଖନ୍ତୁ।
1: ଆଜ୍ଞା, ନିଶ୍ଚିତ ଭାବରେ ବାଲ୍ୟ ବିବାହ ନିଶ୍ଚିତ ଭାବରେ ପୋକ୍ସୋ ଆକ୍ଟରେ ଆସିବ।
4: ଆଉ ସାର୍, ଆମ ଯୋଉ ଶ୍ରମ, ଶିଶୁ ଶ୍ରମଟା,
1: ଶିଶୁ ଶ୍ରମର ତା ପାଇଁ ଅଲଗା ଆକ୍ଟ ଅଛି, ସେଥିପାଇଁ ଲେବର ଲ ଅଛି ଏବଂ ଚାଇଲ୍ଡ ଲେବର ଲ ଅଛି, ଯୋଉଠି ସେକ୍ସୁଆଲ ଆସଲ୍ଟ କଥା ଆସୁଛି ସେଇଠି ପୋକ୍ସୋର କଥା।
4: ଆଜ୍ଞା
2: ବାବୁ, ପଚାରିଲା କଥାବାର୍ତ୍ତା ହେଲୁ, ଆରି ଏମିତି ଫୋନ କରୁଥିବା ସବୁବେଳେ ଆମର ସଙ୍ଗେ।
1: ଆଜ୍ଞା ନମସ୍କାର।
2: ହେଲେ ବାବୁ, ଆମେ କଥାବାର୍ତ୍ତା ହେଇଥିଲୁ ପୋକ୍ସୋ ବୋଲେ ଖାଇଟା ନାଇଁ, ହେଲେ ଗୋଟେ ଜାଣିଲି ଯେ ମୁଇଁ 18 ବର୍ଷ ତାନୁ ପିଲା ହଉ କି ଟୋକିଓ ଯାକେ ଯଦି ସେକ୍ସୁଆଲ ଯଦି ସେଟାକେ
1: କରବାକେ
2: ମନ କଲାଇନି ବୋଲେ ସେଟା ସେ ଭିତରେ ଗୋଟେ ଯାଇଛି, ହେଲେ ଏଟା।

0: ಗಲ ಆರಿಕ್ ಗುಡ್ ಕಥಾ ಬರ್ತಾ ಇದ್ದು ಮತ್ತೆ ಫೋನ್
1: ಫೋನ್.
0: ಹಲೋ ರೇಡಿಯೋ ಬರ್ತಾರು
1: ತುಂಬ ಪೂರ್ಚಕೊಂಡಿದ್ಯಾ ಬಾಬು.
2: ಹಲೋ ಶುಭ ಸಂಧ್ಯಾ ಸುರ್ಬಲಿ
0: ಜುಹಾರ್ ಜುಹಾರ್ ಕೇ ಕೋಲಿ ಬಾಬು ಕೋಂತೀನಿ କୋଇଲାସନି
2: ମୁଁ ଆପଣଙ୍କ ନିୟମିତ ଭତ୍ତା ରେଡ଼ ସମ୍ରାଟ ମୁନାପଣ୍ଡା କୋଟିଲା କନପୁର ଜଗତସିଂହପୁର କହୁଥିଲି.
0: ହେଲେ ବାବୁ ଜଗତସିଂହପୁର ଆଡେ କେନ୍ତା ପାଣି ମାରିଲାନି କି?
2: ହଁ ଜଗତସିଂହରେ ତ ଚାଲିଛି ସେମିତି ଗରମ ପଡୁଛି, ଏତେ ଶୀତ ନାହିଁ, ତାପରେ ବର୍ଷା ବି ଆଠ ଦିନ ଛାଡିଯାଇଛି, ପ୍ରବଳ ଗରମକୁ ଖରାପ
0: ହେଲେ ବନିଆ ଛାଡ଼ିଲା.
2: ହଁ ଚାଲିଛି ମାନେ ଦୁଃଖ ସୁଖ ଚାଲିଛି ଆଉ.
1: ଜବରଦିନ କେ ଫୋନ କଲା ଆମକେ?
0: ହେଲେ ବାବୁ
2: ହଁ ବହୁତ ଦିନ ବାଦେ ଅପା ଆଜି ଆପଣଙ୍କ ସାଙ୍ଗେ କଥାବାର୍ତ୍ତା, ପାଖାପାଖି ବୋଧେ 6 ମାସ ହେଇଯିବ ଆପଣଙ୍କ ସାଙ୍ଗେ ମୁଁ କଥାବାର୍ତ୍ତା ହେଇନି. ମୋର ପ୍ରଶ୍ନ ପୋଷ୍ପ ଆଇନ କହିଲେ ଆମେ କଣ ବୁଝିବା, ଏ ଯୋଉ ଆଇନଟା କୋଉ କ୍ଷେତ୍ର ପାଇଁ ଏ ଆଇନଟା ତିଆରି ହେଇଛି?
3: ପୋକ୍ସୋ ଆକ୍ଟ ମାନେ 18 ବର୍ଷର କମ ବାଳକ ବା ବାଳିକାଙ୍କ ପ୍ରତି କୌଣସି ପ୍ରକାର ଯୌନ ଶୋଷଣ କରାଗଲେ ଆସାମୀ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଲାଗୁ ହୁଏ। ଦଣ୍ଡବିଧାନ ଦେଖିକି ଆଜ୍ଞା, ଯୋଉଠି ମାନେ ପେନେଟ୍ରେଟିଭ୍ ସେକ୍ସୁଆଲ ଆସଲ୍ଟ ଥିବ ସେଇଠି 20 ବର୍ଷ ଯାଏ ବି ସଜା ଅଛି। 16 ବର୍ଷରୁ କମ୍ ବାଳିକା ହେଇଥିବ ମାନେ, 12 ବର୍ଷରୁ କମ୍ ହେଇଥିଲେ ଆହୁରି ଅଲଗା ପ୍ରକାର ଆଇନ ଅଛି। 16 ବର୍ଷରୁ 18 ବର୍ଷରୁ କମ୍ ଗୋଟେ ଦିନ କମ୍ ଯାଏ ହେଲେ ତାଙ୍କୁ 10 ବର୍ଷ ଯାଏ ସଜା ଅଛି।
2: ଆଇନଟା ବିଶେଷ କରି ପୌଢ ବ୍ୟକ୍ତିମାନଙ୍କ ପାଇଁ ଲାଗୁ ହେଇପାରେ, ଯେମିତି 60-70 ଅଛନ୍ତି ମହିଳାମାନଙ୍କ ପାଇଁ, ଆଉ ଏଇଟା ଖାଲି ମହିଳାମାନଙ୍କ ପାଇଁ ଅଛି
3: ଆଜ୍ଞା। ପକ୍ଷର ଅର୍ଥ ହେଲା ନାବାଳକ ବା ନାବାଳିକାଙ୍କୁ ଯୌନ ଶୋଷଣ କଲେ ଏଇ ଧାରା ଲାଗୁ ହବ, ଏଇଟା 70-80 ବର୍ଷ ପାଇଁ ନୁହେଁ।
0: ଆପଣଙ୍କ
2: ଆଉ ଗୋଟେ ପ୍ରଶ୍ନ, ଏ ଯୋଉ ଆଇନଟା ବିଶେଷ କରି ଗାଁ ଗହଳି ଆଜିକାଲି ଏଇଟା ଜାଣିନାହାନ୍ତି, ଏଇଟା କୌଣସି କେମିତି ଜାଣିବା, ଏଇଟା କୌଣସି ପ୍ରଚାର ପ୍ରଚାର କରନ୍ତା କିମ୍ବା
3: ନିୟମିତ ଭାବରେ ପ୍ରତ୍ୟେକ ଜାଗାରେ ଏହା ଉପରେ ଆୱାରନେସ୍ କରାଯାଉଛି ରାଜ୍ୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ।
2: ବିଶେଷ କରି ଯଦି ସରପଞ୍ଚ ୱାର୍ଡ ମେମ୍ବର ଜରିଆରେ ପ୍ରଚାର କରନ୍ତେ, କାରଣ ସେ ଗାଁରେ ବେଶୀ ମିଶୁଛନ୍ତି, ଯଦି ଏଇଟା ବହୁତ ଭଲ ହୁଅନ୍ତା
3: ଆଜ୍ଞା। ନ୍ୟାୟିକ ଗାଁ ସାଥୀ ଅଛି ସେମାନଙ୍କୁ
0: ନ୍ୟାୟିକ ଗାଁ ସାଥୀ ବୋଲି ଆଚନାବୁ ସେମନ ନାଇକି ସେମନ ପ୍ରଚାର ପ୍ରସାର କରବାଇ। ଆରେ ଆମର ଯୋଉ ମଜାଇ ମଜାଇ ଗୋଟେ ଗୋଟେ ଆଇନ ସଚେତନତା ଶିବିର ମନ ହେଲାନି, ସେ ଭିତରେ ବିଷୟ ଏଇଟା ମନ ପ୍ରଚାର ପ୍ରସାର ହେଲାନି। ହେଲେ ଏତିକି କଥାବାର୍ତ୍ତା ହେଲୁ, ଧନ୍ୟବାଦ। ଏମିତି
2: କଥାବାର୍ତ୍ତା ବିଶେଷ କରି ଆମ ସୁରବାଲି ଅପା ଆମେ ଧନ୍ୟବାଦ ଦେଉଛି, ଯାହା ବହୁତ ଭାବେ ଆଜି ଆସୁଛନ୍ତି, ତାଙ୍କୁ ଅନେକ ଅନେକ ଧନ୍ୟବାଦ, ଶୁଭେଚ୍ଛା ସ୍ୱଗନା ମା କାଗ ହେଉଛି। ଆମ ସୁରବାଲି ଅପା ସବୁବେଳେ ବିନ୍ଦାସ ଥାନ୍ତୁ, ଖୁସି ରୁହନ୍ତୁ, ନିରୋଗ ରୁହନ୍ତୁ, ରହୁଛି, ନମସ୍କାର, ଜୟ ବାବୁ।
0: ଅଠର ବର୍ଷ ଉନା ପିଲା ଟୋକେ ଯଦି କାଶି ହେଲେ ଅସୁବିଧା ହେଇଛି ନିକି? ସେ ବାବୁ କହିଲେ ଡୋରା ଡୋରି ମନକେ ନହେ ବୋଲା, ସେଟା ତାଙ୍କର ପାଇଁ ବି ନାଇଁ ନାଚେ, ଏଡ଼ାର ପାଇଁ ବି ନାଇଁ ନାଚେ। ଆରେ ଗୋଟେ ଫୋନ ଆଇଲାନି କଥାବାର୍ତ୍ତା ହେଇ ଦେଉତା।
1: ହ୍ୟାଲୋ ରେଡ଼ିଓ କେ ପଚାର
4: କୁନ୍ତି ଆପା ମାମା ଲୁଟି
1: ଦେଇଦେଲା
4: ଆଜି ହାଲ ଚୈତି ଜନ ଲଗେ ଖୋଜିତେ ରହିଲି ଆମର ମନୋଜ ଆଜ୍ଞା ଆରି
3: ନମସ୍କାର ଭାଇ।
4: ଆମର କମ ବୟସର ବାଳକ ବାଳିକା ମାନେ ଧର୍ଷଣର ଶିକାର ହଉଛନ୍ତି, ସରକାରଙ୍କ ତରଫରୁ କଣ ସବୁ ଦଣ୍ଡବିଧାନ ଆଇନ ଆଉ କଣ ସବୁ ସଚେତନ ସବୁ କାର୍ଯ୍ୟକ୍ରମ ରଖିଛନ୍ତି ଟିକେ ଦୟାକରି ଜଣେଇବେ?
3: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଏବଂ କୋର୍ଟ ତରଫରୁ ପ୍ରତ୍ୟେକ ମାସରେ ସଚେତନ ଶିବିର ହୁଏ। ଡିଏଲ୍ଏସ୍ ଜିଲ୍ଲା ଆଇନ ତାଲୁକ ଶିବିର ସିଏ ବି ଶିବିର କରନ୍ତି, ତାଲୁକ ଲିଗାଲ ସେଲ୍ ବୋଲି ଅଛି ସିଏ ବି ଶିବିର କରନ୍ତି, ଏବଂ ଏହାର ଦଣ୍ଡବିଧାନ ଏମିତି ଯେଉଁମାନେ 18ରୁ କମ୍ 16ରୁ

0: ହେଉଛି ସେମାନଙ୍କ ବିରୁଦ୍ଧରେ ସେମାନଙ୍କ କୌଣସି ଯୌନ ଶୋଷଣ ହେଲେ ସେମାନଙ୍କୁ 10 ବର୍ଷ ଯାଏଁ ସଜା, 16 ବର୍ଷରୁ କମ୍ ବାଳକ ବାଳିକା ହେଲେ ସେମାନଙ୍କ ବିରୁଦ୍ଧରେ ଯଦି କୌଣସି ଯୌନ ଶୋଷଣ ହୁଏ 20 ବର୍ଷ ଯାଏଁ ସଜା, ଆଉ କେବଳ ଗେଷ୍ଚର ପୋଶ୍ଚରରେ ଯଦି କିଛି ଜଣେ କିଏ ଯଦି ଇଏ କରିଥିବ ବା ମନ୍ଦ ଉଦ୍ଦେଶ୍ୟ ରଖିକି ଉଦାହରଣ ସ୍ୱରୂପ ଆଖି ମାରିବା ଏବଂ ତାର ଅନ୍ୟ କୌଣସି ଶରୀରକୁ ଇଏ ଟଚ୍ କରିବା ଏଇସବୁ ହେଲେ 3 ବର୍ଷରୁ 5 ବର୍ଷ ଯାଏଁ ସଜା ଅଛି, ଏବଂ 12 ବର୍ଷରୁ କମ୍ ଝିଅ ହେଲେ ଆଜୀବନ କାରାଦଣ୍ଡ ଯାଏଁ ଅଛି।
1: ଆଜ୍ଞା ସାର୍,
2: ଏତିକି ସବୁ ଦଣ୍ଡ ବିଧାନ ଆସେ
1: ସାର୍। ନମସ୍କାର।
2: ନାଇଁ ଭଲ କଥା କହିଲା ସେ ବାବୁ। ଏବେ ଆମେ ଗୋଟେ କଥା ଉଠିଲା, ଆମେ କହିଲୁ ସେକ୍ସୁଆଲ ଆସଲ୍ଟ ବୋଲି ତମକୁ କହିଲେ ଆସିନି ବାରମ୍ବାର, ହେଲେ ସେଟା ସେଟା ବୋଲେ କାଇଟା
0: ସେକ୍ସୁଆଲ ଆସଲ୍ଟ ବୋଲେ ଏବେ ଏଇଟା ହେଲା ଏମିତି କଥା ଯୋଉଟା ଆପଣଙ୍କୁ ମାନେ ନାବାଳକ ନାବାଳିକାଙ୍କୁ କିଏ ମନେକର ଗାଁରେ ଗାଧୋଉଛି ଝିଅଟେ, କିଏ ଗୋଟେ ଫଟୋ ବି କାଢ଼ିଲେ ସେଇଟା ବି ସେକ୍ସୁଆଲ ଆସଲ୍ଟ। କିଏ ଯଦି ତାକୁ ମିଥ୍ୟା ପ୍ରଲୋଭନ ଦେଇକି ଚକୋଲେଟ୍ ଦେଇକି ଗାଲକୁ ମନ୍ଦ ଉଦ୍ଦେଶ୍ୟରେ ଛୁଉଁଛି ବା ଶରୀରର କୌଣସି ଇଏ ଜାଗାକୁ ଛୁଉଁଛି ତାହା ବି ସେକ୍ସୁଆଲ ଆସଲ୍ଟ।
2: ଫୋନ ଉଠାଇଲେ କଥା ହେଇଦେଉ ପଚାରୁ।
1: ହ୍ୟାଲୋ ନମସ୍କାର।
2: ଜୁହାର ଜୁହାର, କିଏ କହିଲା ଶ୍ରୀ ବାବୁ କୁହନ୍ତି କହିଲା ଶ୍ରୀ
1: ମୋହନ ବାବୁ କହୁଛି
2: ହେଲେ ମୋହନ ବାବୁ ଭଲ ଅଛି
1: ଭଲ ଅଛି ଆଜ୍ଞା।
2: କେନ୍ତା ତମର ବାଟେ ଦୋସରା ସାରିଲେ ଆସିବେ କି ନାଇଁ?
1: ନାଇଁ ସେ ଆରମ୍ଭ ହଉଛି ତ ହବ କଣ
2: ଜୋର ଦୋସରା କଲା ଶ୍ରୀ ପୁଣି
1: ଆମକୁ
2: ଡାକାଶ ନାଇଁ ତେବେ
1: ଦୋସରା
2: ହେଲେ ବାବୁ ଆଜି ତମର କାଇଁ ପସନ୍ଦ ଅଛି କୁହାଯାଏ ଆମର
1: ବହୁତ
2: କହିଦିଆସ ବାବୁ ମୁଁ ଯୋଉଟା ଆଇନ ପଚାରିଥିଲି ସେମାନେ ଢୋଲ ପରା ପଚାରିଲେ
0: ଠିକ ଅଛି ଠିକ ଅଛି। ପକ୍ସୋ ଆଇନ ହେଲା
1: ଆଜ୍ଞା
0: 18 ବର୍ଷରୁ କମ୍ ବାଳକ ବାଳିକାଙ୍କ ପ୍ରତି କୌଣସି ପ୍ରକାର ଯୌନ ଶୋଷଣ ଉତ୍ପୀଡ଼ନ ବା ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଶରୀରକୁ ମାନେ ଟଚ୍ କରିବା ଇଏ କରିବା ଏସବୁ ବିଭିନ୍ନ ପ୍ରକାର ଯେଉଁମାନେ ନାବାଳକ ନାବାଳିକା ଆମେ ଯେଉଁମାନଙ୍କୁ ଶିଶୁ 18 ବର୍ଷରୁ ଆଇନରେ କହିଲା 18 ବର୍ଷରୁ କମ୍ ବୟସ ହେଲା ଗୋଟେ ଦିନ କମ୍ ଥିଲେ ବି ଶିଶୁ ରୂପରେ ଗଣ୍ୟ କରାଯିବ ତାଙ୍କ ବିରୁଦ୍ଧରେ ଯେଉଁମାନେ ସେମାନଙ୍କୁ କୌଣସି ଯୌନ ଶୋଷଣ ବା ଉତ୍ପୀଡ଼ନ କରନ୍ତି ସେମାନଙ୍କୁ ସେ ଅନୁସାରେ ଯେଉଁ ପ୍ରକାର ଯୌନ ଶୋଷଣ ହେଇଥିବ ସେଇ ଅନୁସାରେ ସେମାନଙ୍କ ବିରୁଦ୍ଧ ଆଇନ ହେଲା ଆଜ୍ଞା ତାହିଁରେ 4 ପକ୍ସୋ ଆକ୍ଟ ଆଉ 6 ପକ୍ସୋ ଆକ୍ଟ 8 ପକ୍ସୋ ଆକ୍ଟ ଆଉ 12 ପକ୍ସୋ ଆକ୍ଟ ଏଇ 4ଟା ହେଲା ମୁଖ୍ୟ। ତାହିଁରେ 6 ପକ୍ସୋ ଆକ୍ଟ ହେଲା ପେନେଟ୍ରେଟରୀ ସେକ୍ସୁଆଲ ଆସଲ୍ଟ, ସେଇଟା ହେଲା ଯୋଉଟା ମାନେ ଅତି ସମ୍ବେଦନଶୀଳ କଥାଟେ ଯୋଉଟା ଗଭୀର ଯୌନ ଶୋଷଣ ହେଇଥିବ କେତେ ଜିନିଷକୁ ଆପଣ ଇଙ୍ଗିତ ଇଙ୍ଗିତରେ ବୁଝିବାକୁ ପଡିବ ସବୁ ଜିନିଷ ଏମିତି କହିହବ ପ୍ରିଭେନ୍ସନ୍ ଅଫ୍ ଚାଇଲ୍ଡ ସେକ୍ସୁଆଲ ଆସଲ୍ଟ ଆଜ୍ଞା ପକ୍ସୋ ଆଜ୍ଞା
2: ଏବେ ଗିଲାସ କେତେ ଲୋକାଇଟା ବୋଲି କହିବା ସବୁ ସବୁ ଲଗେ ସବୁ ଭାଷା ସବୁ ଦେଶିଆ ଭାଷା ସବୁ ଜିନିଷ ତାର କାଇସେ ନୁହେଁ ଯୋଉଟା କି ଆମେ ବୁଝିବାକୁ ଲାଗ୍ସି ଯେ ସେ ଗଭୀର ଭାବେ ସେ ଯଦି ଗୋଟେ ଲୋକ ଯଦି ସେଟାକେ ତାକେ ଇନସଲ୍ଟ ବୋଲି ତ ବୁଝିଲେନି ଆମର ଲୋକ ଇନସଲ୍ଟ କଲେ ସେଟା ବିଷୟ ଗୋଟେ ସେ ସବୁ ଲୋକ ସବୁ ଦେଶିଆ ଭାଷା ସବୁ ଲୋକ ନରେ ଏବେ ଗିଲାସ ବୋଲୁ ବେ କି ନହେଲେ ଟେବୁଲ ବୋଲୁ ଏଟା ମୋର କାଇ ବୋଲି କହିପାରିଛି ଆମେ ଦେଶିଆ ଲୋକ କହି ନହେ କି ନାଇଁ ସେମିତି କେତେଟା ଜିନିଷ ଦେଶିଆ ଲୋକ ନରେ ଧନ୍ୟବାଦ ଭାଇ ଏତିକି କଥାବାର୍ତ୍ତା ହେଲୁ ଆହୁରି ଗୋଟେ କଥାବାର୍ତ୍ତା ହେଉ ତୁରେ ଜୁହାର ଲାଗ
3: ଜୁହାର ଜୁହାର
2: ହେଲେ ଏଟା ହେଲାନି ଆମର ଗଲା ଯେନ୍

0: ହେଲା ଖାଲି ଆରିଗଡ଼ ପିଲା କହିଛି ଏମିତି ଚାଲ ରହିଛି ସେଟା
1: ଠିକ କଥା
0: ସେଟା ତମେ ଠିକ କଥା କହିଲା ହଉ ସେଟା ପାଇଁ ଆମର ଭାଇ ଭଉଣୀ ମାନଙ୍କୁ ଆମେ ଅନୁରୋଧ କରୁ ସୁରୁବାଲି ଯେ ଯଦି ଆମର ପିଲା ଯଦି ସେମିତି କାଇଟା ବୋଲି କହିଲାନି ଆମକୁ ଆସିକରି ଘରେ ନାଇଁ ମୋ ଏମିତି ହେଲା ସେମିତି ହେଲା ମୋ ଖଣ୍ଡେ ଡୋଲ ଲାଗେ ନାହିଁ କି ସେ
1: ଟ୍ୟୁସନ ମାଷ୍ଟର ହଉ ଶିକ୍ଷକ ହଉ ସ୍କୁଲରେ ହଉ ସହକର୍ମୀ ହଉ ସହପାଠୀ ହଉ ଯାହାଦ୍ୱାରା ବି
0: ଡାଣ୍ଡେ ହଉ କି ଘରେ ହଉ ଯେମିତି ହେଲା ଯଦି ସେ ସେମିତି ପାଇଲାନି ଖବର ବୋଇଲେ ସେ ଆମକୁ ଆସି ଯଦି କୋଶି ଆସିବ ତାକୁ ଡୋଲ ପାରା ସାଙ୍ଗ ସାଥି ପାରା ତାକୁ ପଥାରବା
1: ନିଶ୍ଚିତ
0: ହେଲା ବାବୁ କାଇଟା
1: ଆଉ ତାକୁ ଘଟଣା ବିଷୟରେ ବାରମ୍ବାର ରିପିଟ କରନ୍ତୁ ଘଟଣା ବିଷୟରେ ପଚାରନ୍ତୁନି ଘଟଣା ବାରମ୍ବାର ପଚାରିଲେ ପିଲାର ମାନସିକତା ନଷ୍ଟ ହେଇଯିବ
0: ହେଲେ ବାବୁ ଆମେ କଥାବାର୍ତ୍ତା ଖଣ୍ଡେ ବନ୍ଦ କରୁ ଖାଇବା ବୋଲେ ଏବେ ସେ ବାଟନି ଦିଲ୍ଲୀ ବାଟନି ଖବର ଆସିଛି
1: ଆଚ୍ଛା ଆଚ୍ଛା
0: ଖବର ଦେ ଆମର ଖବର ଯେମିତି ଆଇଲାନି ନାଇଁ ସବୁଦିନେ ସେ ଆମର ଖବର ଆସିଛି ଦିଲ୍ଲୀ ତାନୁ ସେ ଖବର ସାରିଲା ପଚେ ଆରି କଥାବାର୍ତ୍ତା ଆରମ୍ଭ କର ହେଲେ ଭାଇ ଭାଇ ମାନେ ସମ୍ୟକ ଥିବେ ଖବର ସାରିଲା ପଚେ ଫୋନ ସଙ୍ଗେ କଥାବାର୍ତ୍ତା କରୁ ତମେ ଫୋନ କରା ଏମିତି ଚାଲ ଦେଇଛି ଆମର କାର୍ଯ୍ୟକ୍ରମ

0: কৈলারবাবু এ পাড় বাট রইল নি সূরজ কো দেখির তো সকাল হল নি সন্ধ্যা হল নি বলে জানবো সে কাই বয়স কয়টা জানবো
1: আমি সেটা গোটে অপরাধ কথা বাবু সে পিলাটকে কম সান সান রেলা বলে বিবাহ করে দেওয়াটা সেটা গোটে অপরাধ সেটার পাই বলকে আইন ভিতরে জন ব্যবস্থা আছে সে ব্যবস্থা আমাকে তো মানবাকে লাগছে
2: সে নীতি নেও আমাকে মানবাকে পড়ছে
0: এবার কেনতে ভরবো পিলা
1: সে পিলাটকে বড় বড় হেলা দেখো সেমন জন্তি কাইছে পোলা দেখো সেমন সিন্ধি
3: ଅଦାଲତ ଏକା ତା ଉପରେ ବିଚାର ପ୍ରକ୍ରିୟା କରିବ, ପୋଲିସର କଥା ଫାଇନାଲ ନୁହେଁ, ସେଥିପାଇଁ ଅଦାଲତ ଅଛି, ଅଦାଲତ ତା ଉପରେ ଫାଇନାଲ କରିବ ସତ ମିଛ, ତାହା ସେ ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲା ପରେ ତାର ନ୍ୟାୟ ଇଏ ବିଚାର ଇଏ ଦେଲା ପରେ ସରକାର କିଛି କରିବାର ଏଥିରେ ଭୂମିକା ନାହିଁ। ସରକାରଙ୍କର ଦାୟିତ୍ୱ ହେଲା ବାଲ୍ୟ ବିବାହକୁ ବନ୍ଦ କରାଇବା।
1: ହ୍ୟାଲୋ ବାବୁ, ଏତିକି କଥାବାର୍ତ୍ତା ହେଲୁ ଏତିକି କଥାବାର୍ତ୍ତା ହେଲୁ ବାବୁ, ଆରି କଥାବାର୍ତ୍ତା ହେବୁ ଆରି ଗୋଟେ ଦିନେ ଆଉ ଜୁହାର ଲାଗୁ
0: ବାବୁ
2: ହେଲେ
1: ଭଲ କଥା ଗୋଟେ ପଚାରିଲା ବାବୁ ଯେ ଯେମିତି ନା ଜାଣିକରି ସେ ବିବାହ ନେଇ ଗାଲ କି ହେଲେ ସେ ଭିତରେ ଏ ଯଦି ଘଟଣା ହେଇଯାଇଛି ବୋଲେ ଏ ଜୈଲ ଭିତରେ ରହିବାଟା ବଡ ଦାଦା ହେଇଗଲାନି, ସେ ଜୈଲ ଭିତରେ ଯଦି ରହିବାକୁ ପଡୁଛି ବୋଲେ ତ ଦାଦା ହେବା କି ନାହିଁ, ହେଲେ ସେଟା ପାଇଁ ଗୋଟେ କାହିଁ ଯଦି ଜୈଲ ଭିତରେ ଏମାନଙ୍କୁ ଶୁଣାଇବେ ଏ ସାନ୍ଧାନ ପିଲା ଟୋକି ମାନଙ୍କେ କି ଆର କେମିତି ବ୍ୟବସ୍ଥା ଅଛି?
3: ନାଇଁ ନାଇଁ ସେମିତି ନାହିଁ।
2: ହ୍ୟାଲୋ,
1: ହଁ
2: ଆରି ଗୋଟେ ଫୋନ ଆଇଲାନି। ହ୍ୟାଲୋ ରେଡ଼ିଓ କି ପଚାର।
1: ଆରେ ମୁଇଁ ଶାନ୍ତନୁ ପଣ୍ଡା କହୁଛେ, ହରିଓମ ନଗର ଗୋବିନ୍ଦ ତୋଲା ସମ୍ବଲପୁର ରୁ। ଶାନ୍ତନୁ ବାବୁ ବୋଲା ତ ସି
4: ବୋଲଛେ,
1: କେନ୍ତା ତମର ପାଣି ପୁନା ମାରିଲା ନି କେନ୍ତା?
4: ନାଇଁ ନାଇଁ ଆମର ତ ପାଣି ତ ମାରି ସାରନ ହେ, ଖାଲି ଖରା ହଉଛି।
1: ତମର ଆଜି କାଇ ପ୍ରଶ୍ନ ଅଛି କୁହ ଆମର ବାବୁ ବସଲା।
4: ହଁ ଲାଲୁ ବାବୁ ନମସ୍କାର।
3: ନମସ୍କାର ଭାଇ,
4: ମୋର ପ୍ରଶ୍ନ ହେଲା ଯେମିତି ଆଜ୍ଞା ଏଇ ପୁଷ୍କର ସେକ୍ସୁଆଲ ଆସଲ୍ଟ ଯେଉଁଟା ଯଦି ଘର ଭିତରେ ହୁଏ, ଯେଉଁ ସମ୍ପର୍କୀୟ ମାନେ ଯେଉଁ ମାନେ ଯେମିତି ଦୁଷ୍କର୍ମ ହଉ କି ଯୋଉ ଅପ୍ରକାଶ ଯୌନ ସମ୍ପର୍କ ହଉ, ସେମାନେ ତ ଲୋକ ଲୋଚନ ଆଣନ୍ତି ନାହିଁ ଲଜ୍ଜା ପାଇଁ। ଏ ଯେ ପଡୋଶୀ, ମତେ କେଉଁ ପ୍ରୋସେସ ରେ ଯିବାକୁ ପଡିବ?
3: ଆପଣ କଥା କେବଳ ତା ପ୍ୟାରେଣ୍ଟସ ହିଁ, ଏଇ ପକ୍ସୋ ଆକ୍ଟ ଅନୁଯାୟୀ କେବଳ ପ୍ୟାରେଣ୍ଟସ ହିଁ ରିପୋର୍ଟ ଦେବେ ବୋଲି କିଛି ନାହିଁ। ଯିଏ ଜାଣିଛି ବା ଯିଏ ଶୁଣିଛି ସିଏ ବି ରିପୋର୍ଟ ନିଶ୍ଚିତ ଭାବରେ ଦେଇପାରିବ, ଏବଂ ନିଶ୍ଚିତ ଭାବରେ ତାହା ଥାନା ଦ୍ୱାରା ଗ୍ରହଣୀୟ ଏବଂ ନିଶ୍ଚିତ ଭାବରେ ପଞ୍ଜୀକୃତ ହେବ, ରେଜିଷ୍ଟ୍ରି ହେବ। ଥାନାରେ ଦେବେ ବା ମୋବାଇଲ ଫୋନ ଯୋଗେ ଆପଣ ଜଣେଇ ଦେଲେ 112କୁ ବା 1098 କୁ ଆପଣ ଜଣେଇ ଦେଇପାରିବେ।
1: ଏତିକି କହିଲେ ସରି ଆମେ ସେଟା ହେଇଯାଇଛି ବୋଲ
2: ଜୁହାର
1: ଲାଗୁ ସାଧାରଣ ବାବୁ, ଏମିତି କଥାବାର୍ତ୍ତା ହଉ ହେଲେ ଏଇଟା ଗୋଟେ ଭଲ କଥା ଗୋଟେ କହିଲା ବାବୁ ବୋଲେ ଆମେ ଭାବୁଥିଲୁ ଘରର ଲୋକ କା ସେଟା ଆମେ କେସ୍ କରବାର ଅଛି ବୋଲି, ମାତ୍ର ଦେଖିଲା ବେଳେ ଯିଏ ଦେଖିଲେ ମିଶା
3: ନେଇକି
1: ଏବେ ଆମର ସାହି ପଡ଼ିଶାର ଲୋକ ସାହିର ଲୋକ ନହେଲେ ଡାଣ୍ଡର ଲୋକ ଯିଏ ଦେଖିଲା ଯଦି ସେ ରିପୋର୍ଟ କରିପାରୁଛି ବୋଲେ ସେ ରିପୋର୍ଟ କରିଲେ ମିଶା ପୋଲିସ ସେଟା ସେ ରିପୋର୍ଟ ନେଇଛି ବୋଲେ
3: ନିଶ୍ଚୟ ନବ ନିଶ୍ଚୟ ନବ।
1: ହେଲେ ବାବୁ ଇଏ ଯେଉଁ ଆମେ କହିଲୁନି ଯିଏ ଫୋନ ଗୋଟେ ଆରି କେଟଲା ଅଛି କହିକି ହେଲେ କଥାବାର ହେଇଯିବୁ ତ ଆଲେ ହ୍ୟାଲୋ
5: ଭଲ ଲାଗଲା ଗୋଟେ ଆମର ଅଖିଲ ବାବୁ ଗୋଟେ ବୋଇଲା ଅଛେ ଲାଲୁ ବାବୁ କେ ଗୋଟେ ପ୍ରଶ୍ନ ପଚାରିଲି ଯେ ଆଜ୍ଞା ଲାଲୁ ବାବୁ ନମସ୍କାର।
3: ହଁ ଭାଇ ନମସ୍କାର,
5: ଆଦିବାସୀ ଟୋକି ପିଲାମାନେ ଜନତାର ମାନେ ଉଠି ଗଲାନି ତାକେ ଇ ତାଙ୍କେ ତ ନା ଜାଣତ କି ଆମର ଏ ପୋକ୍ସୋ ଆକ୍ଟ ଏମିତି ଅଛି।
3: ଆଜ୍ଞା ଆଜ୍ଞା
5: ଶୁଣନ୍ତୁ,
3: ମୁଁ ବୁଝେଇ ଦଉଛି, ଶୁଣନ୍ତୁ ଆପଣ ଜଣେ ଶିକ୍ଷିତ ଲୋକ ହିସାବରେ ଶୁଣନ୍ତୁ, ଇଗ୍ନୋରାନ୍ସ ଆବାଉଟ ଲ ଇଜ୍ ନଟ୍ ଏକ୍ସକ୍ୟୁଜେବଲ।
5: ଟିକେ ଶୁଣିଦିଆ ବାବୁ, କାଇଟା କହିଲି ଶୁଣି ଫାଷ୍ଟ ଶୁନା,
1: ତମେ ବେଗି କୁହା ବାବୁ, ଏବେ ବେଲ୍ ହେଇଗଲାନି,
5: ବେଲ୍ ହେଇଗଲାନି ଗଲେ ଆରୁ ପଚାରିବି କେ
2: ବୋଲିନି
5: ବୋଲେ 18 ଟକି 18 କମ୍ ଟକି କେ ବିବାହ କରଲାନି ସେ ଜନତା ତମର ଗାଁ ଗହଳି ଲୋକେ, ଏବେ 18 ଟକି ବୟସ କମ୍ କଲେ ବାପା ମା କେ କାଇ ସଜା ହୋଇଛି କି ବୋଲି ପଚାରିଲେନି?
3: ହଁ ହଁ ନିଶ୍ଚିତ ଭାବରେ
5: ଲାଗ୍ସି କି
3: ଆପଣ ମୋଠୁ ଭଲ କି ଜାଣିଛନ୍ତି
1: ନାଇଁ ହେଲେ ଆମେ ଜାଣିବା ପାଇଁ ଆମେ କହିବାର ଅଛି କି ନାଇଁ।

ଏତେବେଳେ ଯାଏଁ ଶୁଣୁଥିଲେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନରେ ରେଡିଓ କେ ପାଚାରୁ। ଉପସ୍ଥାପନାରେ ଥିଲେ ମନୋଜ ପାତ୍ର ଏବଂ ସୁଜାତା ଆଚାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆସନ୍ତୁ ଜାଣିବା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। କେତୋଟି ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ, ରାତି 7:25 ଜିଲ୍ଲା ହାଲଚାଲ, ଏହି କ୍ରମରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ଶ୍ରୋତାବନ୍ଧୁଙ୍କ ମତାମତ ଏବଂ ଚିଠିପତ୍ରକୁ ନେଇ ଆମର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ପ୍ରସାରିତ ହେବ ରାତି 8:15। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପଣ୍ଡିତ ସିଆର୍ ଭ୍ୟାସ। ଶିଳ୍ପୀ ପରିବେଷଣ କରିବେ ରାଗ ମାଲବ। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ବର୍ତ୍ତମାନ ଆସନ୍ତୁ ଜାଣିବା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସୋମବାର ଅକ୍ଟୋବର ମାସର ପାଞ୍ଚ ତାରିଖ ସକାଳ ଛଅଟା ବାଜି ପାଞ୍ଚ ମିନିଟ୍ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଲତା ଘୋଷ, ବେଣୁଧର ସୁବୁଦ୍ଧି ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ସନ୍ଥ ତୁଳସୀଦାସ ବିରଚିତ ରାମଚରିତ ମାନସ ପ୍ରସାରଣ ସମୟ ସକାଳ ଛଅଟା ବାଜି ପଚିଶ ମିନିଟ୍ରେ। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ପ୍ରଚାର କରିବୁ ସକାଳ ଛଅଟା ପଇଁଚାଳିଶ ମିନିଟ୍ରେ। ଏଥିରେ ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ। ବର୍ଣ୍ଣାଳୀ କ୍ରମରେ ସୁରଭି ପ୍ରସାରଣ ସମୟ ସକାଳ ସାତଟା ବାଜି ପଚିଶ ମିନିଟ୍ରେ। ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ ଆଠଟା ବାଜି ତିରିଶ ମିନିଟ୍ରେ। ସୁଗମ ସଙ୍ଗୀତ ଶୁଣିବେ ସକାଳ ଆଠଟା ବାଜି ପଇଁଚାଳିଶ ମିନିଟ୍ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ ନଅଟାରେ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସପ୍ତଧାରାରେ ସକାଳ ନଅଟା ତିରିଶ ମିନିଟ୍ରେ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ ଦଶଟା ପାଞ୍ଚ ମିନିଟ୍ରେ ଏବଂ ଦିନ ଦୁଇଟା ବାଜି ପନ୍ଦର ମିନିଟ୍ରେ। ପୂର୍ବାହ୍ନ ଦଶଟା ବାଜି ତିରିଶ ମିନିଟ୍ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆକାଶବାଣୀ ଲାଇଭ୍ ପ୍ରସାରଣ ସମୟ ପୂର୍ବାହ୍ନ ଏଗାରଟାରେ। ମଧ୍ୟାହ୍ନ ବାରଟାରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ ଗୋଟିଏ ବାଜି ଦଶ ମିନିଟ୍ରେ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ ପାଞ୍ଚଟାରେ। ଅପରାହ୍ନ ପାଞ୍ଚଟା ତିରିଶ ମିନିଟ୍ରେ ଶୁଣିବେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ରାତି ନଅଟା ବାଜି ତିରିଶ ମିନିଟ୍ରେ ଶୁଣିବେ ନାଟକ ଡୁମା, ରଚନା ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 216ତମ ଭାଗ।

ଅନୁରାଧାଙ୍କ ପ୍ରଶ୍ନରେ ଅବଧୂତ କହିଲେ ଯେ ମଣିଷର ଦୁର୍ଲଭ ଶରୀର ହେଉଛି ସ୍ୱର୍ଗ ଏବଂ ମୋକ୍ଷର ଦ୍ୱାର, ସ୍ୱଧର୍ମରେ ସ୍ୱର୍ଗବାସ, ଅଧର୍ମରେ ନରକ ପ୍ରବେଶ। ଏ ଉଭୟ ଦ୍ୱାର ତ୍ୟାଗ କରି ଆତ୍ମା ସଂସର୍ଗୀ ଚିନ୍ତନରେ ମୁଁ ଗୋବିନ୍ଦ ଚରଣରେ ଆଶ୍ରୟ ନେଇଛି। ଏ ଜନ୍ମରେ ମଧୁମକ୍ଷିକା ଓ ଅଜଗର ମୋର ଗୁରୁ, ଏମାନଙ୍କଠାରୁ ବୈରାଗ୍ୟର ଉପଦେଶ ପାଇଛି। ଧନ ଇଚ୍ଛା ନ କରି ଯଥାଲବ୍ଧ ଧନରେ ଅଜଗର ପରି ଦିନ ବଞ୍ଚିଛି, ଗୋବିନ୍ଦଙ୍କ ପ୍ରସନ୍ନରେ ଆନନ୍ଦରେ ରହିଥାଏ। ଏଇଥିପାଇଁ ଶରୀର ମୋର ହୃଷ୍ଟପୁଷ୍ଟ।

ପ୍ରଚାରକୁଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣୁଥିଲେ ଏହାର 216ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ମୀରାବାଈଙ୍କ ରଚନା, କଣ୍ଠଦାନ କରିଛନ୍ତି ସୁମନ ରୟ।

0: ପ୍ରଚାର କଲୁ କେତୋଟି ହିନ୍ଦୀ ଭଜନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିୟନ ଆସିଲେନି ଏପର୍ଯ୍ୟନ୍ତ।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା।
3: ତ ଗର୍ଲସ୍ କଣ ହଉଛି?
4: ବିଲ୍ ହଉଛି, ଚାଲ ତୋ କାର୍ଡ ଦେ।
3: ପିନ୍ ଦେ।
5: RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିୟନଶିପ୍ ଥିଲା ନା କ'ଣ? RBI କହେ ସଚେତନ ହୁଅନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ନବୀକରଣ ପରେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ଏବଂ ଆସାମ ଲୋକସଭା ଆସନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ଆସନ୍ତା ମଙ୍ଗଳବାର ମତଦାନ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଉଦ୍ଯାପିତ ହେଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଏହାକୁ ଉଦ୍ଘାଟନ କରିବେ। ଷ୍ଟୁଡିଓର ଆଧୁନିକୀକରଣ ଓ ପୁନର୍ବିକାଶ ସହ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂତନ ଦିଗ ଦେବା ପାଇଁ 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏଥିରେ ଇଣ୍ଡୋର ସୁଟିଂ ଫ୍ଲୋର, ଟେକ୍ନୋଲୋଜି ଜୋନ୍, ଏଡିଟିଂ ଓ ରେକର୍ଡିଂ ଭଳି ଆଧୁନିକ ସୁବିଧା ସହ ଚଳଚ୍ଚିତ୍ର ନିର୍ମାଣ ସମ୍ବନ୍ଧୀୟ ବିଭିନ୍ନ ଭିଭିଭୂମିର ବିକାଶ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋହାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତାମାନେ ମଧ୍ୟ ଆକୃଷ୍ଟ ହେବେ। ରାଜ୍ୟରେ ସିନେମା ଶିଳ୍ପର ବିକାଶ, ସ୍ଥାନୀୟ ପ୍ରତିଭାଙ୍କୁ ସୁଯୋଗ ଏବଂ ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋହାହନ ଦେବା ଦିଗରେ କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରଠାରେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ଡକ୍ଟର ସ୍ୱଦେଶ ସିଂ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟର ସାମଗ୍ରିକ ପ୍ରଗତି ଓ ସାଂଗଠନିକ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଆଦି ବିଷୟରେ ଆଲୋଚନା ହୋଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର 5 ବିଧାନସଭା ଆସନ ଏବଂ ଆସାମର 1 ଲୋକସଭା ଆସନ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ମଙ୍ଗଳବାର ଏହି ସମସ୍ତ 6 ଆସନ ଲାଗି ମତଦାନ ହେବ ଏବଂ ଶୁକ୍ରବାର ଭୋଟ୍ ଗଣନା କରାଯିବ। ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟ୍ଟାଛାଞ୍ଜଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ଆସାମର ନାଓଗାଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ। ଏହିସବୁ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଇସ୍ତଫା କାରଣରୁ ଆସନଗୁଡ଼ିକ ଖାଲି ପଡ଼ିଛି। ରାଜ୍ୟର ପର୍ଯ୍ୟଟନ

0: କ୍ଷେତ୍ରକୁ ବିଶ୍ୱସ୍ତରରେ ନୂତନ ପରିଚୟ ପ୍ରଦାନ ଓ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଚାଲିଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣର ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରାଜ୍ୟର ସମୃଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ ଓ ଇକୋ ଟୁରିଜିମ୍ରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏମ୍ଆଇସିଇ ଏବଂ ବିବାହ ଉପରେ ଅଂଶୀଦାରଙ୍କ ସହ ଏକ ବିଚାର ବିମର୍ଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏମ୍ଆଇସିଇ ପର୍ଯ୍ୟଟନ ଏବଂ ଡେଷ୍ଟିନେସନ୍ ୱେଡିଂ ଇନ୍ସେଣ୍ଟିଭ୍ ମ୍ୟାନେଜମେଣ୍ଟ ପ୍ଲାଟଫର୍ମକୁ ଉପମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ, ଯାହା ଉଦୀୟମାନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ପାଇଁ ଅଧିକ ସୁଗମ ଏବଂ ସକ୍ଷମ ଭିଭିଭୂମି ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ସଂସ୍କରଣ ଆସନ୍ତାକାଲି ଉଦ୍ଯାପିତ ହେବ। ରାଜ୍ୟରେ କ୍ରୀଡ଼ା, ଶାରୀରିକ ସୁସ୍ଥତା ଓ ପର୍ଯ୍ୟଟନକୁ ନୂତନ ପରିଚୟ ଦେବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରର ହାତିଆଶୁଣୀ ପଡ଼ିଆଠାରେ ଓମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପାଇଁ ପ୍ରମୋରନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ରାଜ୍ୟକୁ ସଶକ୍ତ, ସମୃଦ୍ଧ ଓ ଯୁବପିଢ଼ିଙ୍କ ମଧ୍ୟରେ ମାରାଥନ୍କୁ ନେଇ ସଚେତନତା ଜାଗ୍ରତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ସହ ଏହାକୁ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆସନ୍ତା ଡିସେମ୍ବର 13 ପୁରୀ କୋଷ୍ଟାଲ ମାରାଥନ ହେବ। ପ୍ରାଇସ୍ ମନି 1 କୋଟି ଟଙ୍କା ଅଛି, ଯେଉଁଥିରେ ବିଶ୍ୱର ସମସ୍ତ ମାରାଥନକାରୀ ଯୋଡ଼ି ହେବେ। ତା ସହିତ ବିଭିନ୍ନ ଜିଲ୍ଲାରେ ଯେଉଁ ପ୍ରମୋ ମାରାଥନରେ ଯୋଡ଼ି ହୋଇଛନ୍ତି ସେମାନେ ବି ରେଜିଷ୍ଟ୍ରେସନ କରିବେ। ଓଡ଼ିଶା ଏକ ସଶକ୍ତ, ସମୃଦ୍ଧ, ସ୍ୱଷ୍ଟ ଦାବିଦାର ହୋଇ ବିଶ୍ୱରେ ଠିଆ ହେବ।
0: ଆସନ୍ତା ଡିସେମ୍ବର 13 ପୁରୀଠାରେ ଓମ୍ସି ପୁରୀ କୋଷ୍ଟାଲ ମାରାଥନ ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶର ଧାବକମାନେ ଯୋଗଦେବେ। ଏଥିପାଇଁ ପୁରସ୍କାର ରାଶି 1 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଶାରୀରିକ ସୁସ୍ଥତା ସହ ପର୍ଯ୍ୟଟନର ସମନ୍ୱୟ ସୃଷ୍ଟି କରି ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ଐତିହ୍ୟ ବିଶ୍ୱସ୍ତରରେ ପରିଚିତ କରାଇବା ଏହି ମାରାଥନର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିବିନିମୟ 2023 ନୂତନ ଅପରାଧିକ ଆଇନ ସମ୍ପର୍କରେ।
2: 2024 ଜୁଲାଇ 1 କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୂତନ ଆଇନଗୁଡ଼ିକର ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ, ସହାୟକ ଏବଂ ଦକ୍ଷ ବିଚାର ବ୍ୟବସ୍ଥାର ଲକ୍ଷ୍ୟ ରହିଛି। ନୂତନ ଅପରାଧିକ ଆଇନ ଅଧୀନରେ ଶୂନ୍ୟ ମାମଲା ବ୍ୟବସ୍ଥା, ଫାଷ୍ଟ୍ରାକ୍ ତଦନ୍ତ, ସୀମିତ ସ୍ଥଗିତ, ଫରେନ୍ସିକ୍ ପ୍ରମାଣ ସଂଗ୍ରହ ଏବଂ ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ, ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ। ଏହି ଆଇନଗୁଡ଼ିକ ନାଗରିକ ଅଧିକାର ରକ୍ଷକ ଏବଂ ସହଜ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ ବୋଲି ଶ୍ରୀ ମୋଦି କହିଥିଲେ।
3: ହର କାନୁନ କା ବ୍ୟବହାରିକ ପକ୍ଷ ଦେଖା ଗୟା, ଫ୍ୟୁଚରିଷ୍ଟିକ ପାରାମିଟର ତ ଉସେ କସା ଗୟା, ତବ ଭାରତୀୟ ନ୍ୟାୟ ସଂହିତା ଅପନେ ଇସ୍ ସ୍ୱରୂପ ମେ ହମାରେ ସାମନେ ଆଇ ହେ। ମୈଁ ଇସ୍କେ ଲିଏ ଦେଶ କେ ସୁପ୍ରିମ କୋର୍ଟ କା ମୈଁ ବିଶେଷ ଆଭାର ପ୍ରକଟ କରତା ହୁଁ। ଇସ୍ ନ୍ୟାୟ ସଂହିତା କି ଓନରସିପ ଲି ମୁଝେ ଭରୋସା ହେ ସବକେ ସହଯୋଗ ସେ ବନି।
2: ସଂଗଠିତ ଅପରାଧର ମୁକାବିଲା କରିବା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ବୃଦ୍ଧି କରିବା ପାଇଁ ଆଇନଗତ ସଂସ୍କାରରେ ଭାରତୀୟ ନ୍ୟାୟ ସଂହିତା 2023 କଠୋର ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସେହିପରି ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନରେ ପ୍ରାଥମିକତା ଦିଆଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ 2027 ପାଇଁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ଯାଇ ସର୍ଭେ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ସ୍ୱଚ୍ଛ, ନିର୍ଭୁଲ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ତାଙ୍କୁ ଗୁରୁତ୍ୱ ଦେବା ସହିତ ଭୋଟର ତାଲିକାରେ ତ୍ରୁଟିକୁ ଚିହ୍ନଟ କରି ସଂଶୋଧନ କରିବାକୁ ଆୟୋଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ତଥା ଶାନ୍ତିଶୃଙ୍ଖଳା ଓ ନିରାପତ୍ତା

0: ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କମିଶନରେଟ୍ ପୁଲିସ୍ ସହ ଅନ୍ୟ ପୁଲିସ୍ର ମିଳିତ ସମନ୍ୱୟରେ ସ୍ୱତନ୍ତ୍ର ଅଭିଯାନ ଦମନ ଚାଲିଥିଲା। ଏହି ଅଭିଯାନରେ 1448 ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ସେହିଭଳି ଅନ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଏବଂ ସଂସ୍ଥା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କଟକସ୍ଥିତ ଆଇପିଏସ୍ ମେସ୍ରେ ନବନିଯୁକ୍ତ ପୁଲିସ୍ ସବ୍ଇନ୍ସପେକ୍ଟରଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ୍ରାଲ୍ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ଜିଲ୍ଲାର ନବନିଯୁକ୍ତ ଏଏସ୍ଆଇମାନଙ୍କୁ ତାଲିମ ଦିଆଯାଉଛି। କାର୍ଯ୍ୟକ୍ରମରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ପୁରୁଣା କଟକସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଏବଂ ଦେହେଲପଡ଼ା ଗ୍ରାମ ପଞ୍ଚାୟତରେ ରୋଗ ପୋକ ଯୋଗୁଁ ଧାନ ଫସଲ କ୍ଷତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା କୃଷି ଅଧିକାରୀ ପ୍ରଣତି ପ୍ରଧାନ ସ୍ଥିତି ଅନୁଧ୍ୟାନ କରିବା ସହ ଉପଯୁକ୍ତ କୀଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭାରତ ପକ୍ଷରୁ ସୁଟର ନିରୁ ଧଣ୍ଡା ଧ୍ୱଜାବାହକ ହୋଇଥିଲେ। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେଥିମଧ୍ୟରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ତାଲିକାର ଶୀର୍ଷ ସ୍ଥାନରେ ଚୀନ୍ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଜାପାନ ଏବଂ କୋରିଆ ରହିଛନ୍ତି। ନବୀକରଣ ପରେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ଆସନ୍ତା ମଙ୍ଗଳବାର ମତଦାନ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏବଂ ଉଦ୍ଯାପିତ ହେଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା। ଚାଲ ପିଜ୍ଜା ପାର୍ଟି, ୟେ। ଚାଲ ତୋ କାର୍ଡ ଆଉ ପିନ୍ ଦେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
3: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆକାଶବାଣୀ କଟକ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଆଉ କିଛିଦିନ ପରେ ପବିତ୍ର ମହାଳୟା ତିଥି। ପିତୃପକ୍ଷରୁ ମହାଳୟା ମଧ୍ୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କଲେ ସେମାନେ ଶାନ୍ତି ହୁଅନ୍ତି ଏବଂ ଉତ୍ତର ପିଢ଼ିଙ୍କୁ ଆଶୀର୍ବାଦ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏପରି ସ୍ୱର୍ଗୀୟ ପିଣ୍ଡଦାନର କେତେକ ସ୍ଥାନ ସମ୍ପର୍କରେ ଆସନ୍ତୁ ଜାଣିବା। ମହାଭାରତକାଳୀନ ତୀର୍ଥ ଫଲ୍କିବନ ଓ ଫଲ୍ଗୁ ତୀର୍ଥରେ ଯୁଧିଷ୍ଠିର ପିଣ୍ଡଦାନ କରିଥିଲେ ବୋଲି କୁହାଯାଏ। ତେଣୁ ଗୟା ତୀର୍ଥ ପରି ହରିୟାଣାର କୈଥଲ ଜିଲ୍ଲା ଅନ୍ତର୍ଗତ ଫେରଲ ଗ୍ରାମରେ ଥିବା ଫଲ୍ଗୁ ତୀର୍ଥର ବି ମାନ୍ୟତା ରହିଛି। କିମ୍ବଦନ୍ତୀ ଅନୁସାରେ ଏହି ତୀର୍ଥରେ ସ୍ନାନ କଲେ 1000 ଗୋଦାନର ପୁଣ୍ୟ ମିଳେ ଏବଂ ଏଠାରେ ପିତୃତର୍ପଣ କରୁଥିବା ମଣିଷ ରାଜସ୍ୱ ଯଜ୍ଞର ଫଳ ପାଇଥାନ୍ତି। ଏହି ତୀର୍ଥରେ ଏକଦା ଫଲ୍ଗୁ ନଦୀ ପ୍ରବାହିତ ହେଉଥିଲା। ଏବେ ସେଠାରେ 5 ସରୋବରରେ ଲୋକେ ପିଣ୍ଡଦାନ କରୁଛନ୍ତି। ପୁରାଣ ଅନୁସାରେ ବ୍ରହ୍ମାଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ ଫଲ୍ଗୁ ରୂପ ଧାରଣ କରିଥିଲେ। ବ୍ରହ୍ମାଣ୍ଡରେ ଥିବା ସମସ୍ତ ତୀର୍ଥ ପିତୃପକ୍ଷରେ ଦେବତାମାନଙ୍କ ସହ ଫଲ୍ଗୁ ତୀର୍ଥରେ ସ୍ନାନ ପାଇଁ ଆସନ୍ତି। ଫଲ୍କି ବନ ଫେରଲ ଗ୍ରାମରେ ପିତୃପକ୍ଷର ସୋମବତୀ ଅମାବାସ୍ୟାରେ ସ୍ନାନ ତର୍ପଣ ଶ୍ରାଦ୍ଧ ଦ୍ୱାରା ଗୟାଠାରୁ ଅଧିକ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ। ଫଲ୍କିବନ ସ୍କରଣ କରିବା ମାତ୍ରେ ପିତୃପୁରୁଷଙ୍କ କଲ୍ୟାଣ ସୁନିଶ୍ଚିତ ବୋଲି କଥା ରହିଛି। ଏହି ତୀର୍ଥସ୍ଥାନରେ ଥିବା ବରଗଛ ମହାଭାରତକାଳୀନ ବୋଲି କୁହାଯାଏ। ଏହି ଗଛ ତଳେ ଫଲ୍କିବନରେ ଫଲ କୃଷି ତପସ୍ୟା କରିଥିବା କଥା ମଧ୍ୟ ରହିଛି। ଗଙ୍ଗାରେ ସ୍ନାନ ଯେ ଗୟାରେ ପିଣ୍ଡଦାନ, ପୁଣ୍ୟବନ୍ତ ପ୍ରାଣୀଙ୍କି ଯେ ମିଳଇ ଏମାନ, ଯୋଗୀମାନଙ୍କ କଣ୍ଠରେ ଏହି ଗୀତଟି ପ୍ରାୟ ଶୁଣାଯାଏ। ଗଙ୍ଗାରେ ସ୍ନାନ ଏବଂ ଗୟାରେ ପିଣ୍ଡଦାନ ପରି ସୌଭାଗ୍ୟ କେବଳ ପୁଣ୍ୟବନ୍ତ ପ୍ରାଣୀଙ୍କୁ ମିଳିଥାଏ ବୋଲି ଏଥିରେ କୁହାଯାଇଛି।

ଚାଲିଛି। ପବିତ୍ର ମହାଳୟାର ପିତୃପକ୍ଷରେ ଲୋକେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବା ଲାଗି ମୁଖ୍ୟଦ୍ୱାର ଭାବେ ପରିଚିତ ବିହାରର ଗୟାକୁ ଆସିଥାନ୍ତି। ତେବେ ପାଟନାଠାରୁ ପ୍ରାୟ 13 କିଲୋମିଟର ଦୂରରେ ଥିବା ଆଦି ଗଙ୍ଗା ପୁନପୁନ ନଦୀ କୂଳରେ ପ୍ରଥମେ ପିଣ୍ଡଦାନ କରାଯାଏ। ପୁରାଣରେ ପୁନପୁନ ନଦୀକୁ ପିତୃତର୍ପଣର ପ୍ରଥମ ବେଦୀ ଭାବେ ଗ୍ରହଣ କରାଯାଇଛି। ଏଠାରେ ଗୟାସୁର ଦାନବର ଚରଣ ଥିବା କୁହାଯାଏ। ଗୟାସୁରକୁ ବର ମିଳିଥିଲା ଯେ ପ୍ରଥମେ ତାର ଚରଣ ପୂଜା କରିବା ପରେ ଗୟାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯିବ। ଭଗବାନ ଶ୍ରୀରାମ ମଧ୍ୟ ପ୍ରଥମେ ପୁନପୁନ ନଦୀ ତଟରେ ପିଣ୍ଡ ଦେବା ପରେ ଫଲ୍ଗୁ ନଦୀ କୂଳରେ ପିଣ୍ଡ ବାଢ଼ିଥିଲେ ବୋଲି କଥା ରହିଛି। ସେ ମଦାର୍ଡ ଏବଂ ପୁନପୁନ

0: ଓ ପୂଜା କରି ଜରାସନ୍ଧଙ୍କ ପ୍ରାସାଦକୁ ଯାଇଥିବା କିମ୍ବଦନ୍ତୀ କହେ। ବିଶ୍ୱାସ କରାଯାଏ ପୁନପୁନ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସେହି ନଦୀତଟରେ ଦାହ ସଂସ୍କାର କରିବା ଦ୍ୱାରା ସେ ସଦ୍ଗତି ପ୍ରାପ୍ତ ହୋଇଥାନ୍ତି। କୁହାଯାଏ ବ୍ରହ୍ମାଣ୍ଡର ସର୍ବପ୍ରଥମ ପିଣ୍ଡଦାନ ସ୍ୱୟଂ ପୂର୍ବପୁରୁଷମାନେ ନର୍ମଦା ନଦୀ କୂଳରେ କରିଥିଲେ। ସ୍କନ୍ଦପୁରାଣ ଅନୁସାରେ ପ୍ରାଚୀନ କାଳରେ ଋଷି ମୁନି ଦେବଦାନବଙ୍କୁ ଶ୍ରାଦ୍ଧକର୍ମ ସମ୍ପର୍କରେ ଜଣାନଥିଲା, ତେଣୁ ମୃତ୍ୟୁ ପରେ ସେମାନଙ୍କ ଆତ୍ମା ମୋକ୍ଷ ନ ପାଇ ପୃଥିବୀରେ ଘୁରି ବୁଲୁଥିଲା। ସତ୍ୟଯୁଗ ପ୍ରାରମ୍ଭରେ ନର୍ମଦା ନଦୀ ପ୍ରକଟ ହେବା ପରେ ସେମାନେ ନିଜେ ନିଜର ମୁକ୍ତି ପାଇଁ ଏହା ତଟରେ ବ୍ରହ୍ମାଣ୍ଡର ପ୍ରଥମ ଶ୍ରାଦ୍ଧ କରିଥିଲେ। ଏଠାରେ ଥିବା ତ୍ରିଶୂଳଭେଦ ଘାଟକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ପହଞ୍ଚିଥାନ୍ତି। ଏହି ସ୍ଥାନରେ ଭଗବାନ ମହାଦେବ ତାଙ୍କ ତ୍ରିଶୂଳ ନିର୍ମାଣ କରାଇଥିଲେ ବୋଲି କୁହାଯାଏ। ଏହି ତୀର୍ଥରେ ଶ୍ରାଦ୍ଧକର୍ମ କରିଥିବା ବ୍ୟକ୍ତିଙ୍କୁ ଗୟାର ଫଲ୍ଗୁ ନଦୀରେ ପିଣ୍ଡଦାନ ଅପେକ୍ଷା 16 ଗୁଣ ଅଧିକ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି। ମାନ୍ୟତା ରହିଛି ଏବେ ବି ଦେବରାଜ ଇନ୍ଦ୍ର ପିତୃପକ୍ଷରେ ଏଠାକୁ ଆସି ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତି। ଗୟାଜୀ କୁଣ୍ଡ ନିକଟରେ ଦେବରାଜଙ୍କ ହାତୀ ଐରାବତର ପାଦଚିହ୍ନ ଏବେ ମଧ୍ୟ ଦେଖାଯାଏ। ଅଯୋଧ୍ୟାର ରାଜା ମନୁ ମଧ୍ୟ ଏହି ତ୍ରିଶୂଳଭେଦୀ ତୀର୍ଥରେ ତର୍ପଣ କରିଥିଲେ। ଉତ୍ତରାଖଣ୍ଡରେ ବଦ୍ରିକା ଆଶ୍ରମ ନିକଟରେ ଥିବା ବ୍ରହ୍ମ କପାଳ ଘାଟ ଶ୍ରାଦ୍ଧ ଏବଂ ତର୍ପଣ ପାଇଁ ପ୍ରସିଦ୍ଧ ସ୍ଥାନ। କୁହାଯାଏ ଗୟା ପରେ ଏହି ସ୍ଥାନର ଗୁରୁତ୍ୱ ସବୁଠାରୁ ଅଧିକ। ଶ୍ରୀମଦ୍ ଭାଗବତ ପୁରାଣ ଅନୁସାରେ ମହାନ ଆତ୍ମାମାନେ ଏହି ସ୍ଥାନରେ ସୂକ୍ଷ୍ମ ରୂପରେ ବାସ କରନ୍ତି। ମହାଭାରତ ଯୁଦ୍ଧରେ ନିଜ ବନ୍ଧୁବାନ୍ଧବଙ୍କୁ ବଧ କରିଥିବାରୁ ପାଣ୍ଡବମାନଙ୍କୁ ଗୋତ୍ର ହତ୍ୟା ପାପ ଲାଗିଥିଲା, ତେଣୁ ସ୍ୱର୍ଗାରୋହଣ ଯାତ୍ରା କରିବାବେଳେ ସେମାନେ ଏଠାରେ ନିଜ ପୂର୍ବପୁରୁଷଙ୍କୁ ତର୍ପଣ କରିଥିଲେ। ବଦ୍ରିନାଥଠାରୁ ମାତ୍ର 500 ମିଟର ଦୂରରେ ଥିବା ଏହି ଘାଟରେ ପିଣ୍ଡ ଦେବା ପରେ ଆଉ ସେହି ପୂର୍ବପୁରୁଷଙ୍କ ପାଇଁ କୌଣସି ଶ୍ରାଦ୍ଧକର୍ମ କରାଯାଏ ନାହିଁ। ଭଗବାନ ମହାଦେବ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ହେବା ପରେ ସେ ମଧ୍ୟ ଏଠାରେ ଏହି ଦୋଷମୁକ୍ତ ହୋଇଥିବା ପୁରାଣ ବର୍ଣ୍ଣିତ। ଅଳକା ନଦୀ ତଟରେ ବ୍ରହ୍ମାଙ୍କ ମସ୍ତକ ଆକୃତିର ଏକ ଶିଳା ଏବେ ବି ରହିଛି।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଓନ୍ଲି ପ୍ୟାର୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା, ଡକ୍ଟର ନିର୍ମଳ ନାୟକଙ୍କ ଗୀତ ସଙ୍ଗୀତ ଅଭିଜିତ ମଜୁମଦାର।

ଲେଲା ଓ ଲେଲା ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ହୁମାନ ସାଗର ଏବଂ ଅସୀମା ପଣ୍ଡା। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ବୈଦ୍ୟନାଥ ଦାସ।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁଙ୍କୁ ଆମେ ଏଇଠି ଜଣାଇ ରଖୁଛୁ ଯେ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 10ଟାରେ। ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଚଳଚ୍ଚିତ୍ର ମନେ ରହିବ ଏ ପ୍ରେମ କାହାଣୀ। ଶିଳ୍ପୀ ହେଲେ ତପୁ ମିଶ୍ର, ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ବିଦ୍ୟୁତ୍ ରୟ।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ, 7:30 କିଷାନବାଣୀ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗର 5ଟି ବିଧାନସଭା ପାଇଁ ପ୍ରଚାର ଶେଷ। ଆସନ୍ତା ମଙ୍ଗଳବାର ହେବ ଭୋଟ୍ ଗ୍ରହଣ। ଆନ୍ତର୍ଜାତିକ ଶାନ୍ତି ଏବଂ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ ନେଇ ରୁଷ୍ର ଚେତାବନୀ। ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସପ୍ତଦଶ ପେନ୍ସନ୍ ଅଦାଲତ। ଏବଂ ଉଦ୍ଯାପିତ ହେଲା ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର 5ଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକସଭା ଆସନ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ମଙ୍ଗଳବାର ଏହି ସମସ୍ତ 6ଟି ଆସନ ଲାଗି ମତଦାନ ହେବ ଏବଂ ଶୁକ୍ରବାର ଭୋଟ୍ ଗଣନା କରାଯିବ। ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟାଞ୍ଚାଭାଡି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ଆସାମର ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ। ଏହିସବୁ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଇସ୍ତଫା କାରଣରୁ ଆସନଗୁଡ଼ିକ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତା ପ୍ରଦ୍ୟୁତ ବର୍ଦୋଲେଙ୍କ ଇସ୍ତଫା ପରେ ନାଗାଓଁ ଲୋକସଭା ଆସନ ଖାଲି ପଡ଼ିଥିଲା। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ କହିଛନ୍ତି ଏକ ବାସ୍ତବ ବିକଶିତ ଭାରତରେ ନିଶ୍ଚିତ ଭାବେ ନାଗରିକଙ୍କ ମଧ୍ୟରେ ବିଶ୍ୱାସ ରହିବା ଉଚିତ। ସେହିପରି ପରିବାର ମଧ୍ୟରେ ମୂଲ୍ୟବୋଧ, ଯୁବବର୍ଗଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଏବଂ ସମାଜରେ ସମସ୍ତଙ୍କ ପ୍ରତି ଦୟା ମନୋଭାବ ରହିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଭଗବାନ ମହାବୀର ସ୍କୃତି କମିଟି ଏବଂ ଜୈନ ମହାସଭା ଦ୍ୱାରା ଆୟୋଜିତ ମହାପର୍ବ କ୍ଷମାପଣ ଉତ୍ସବ 2026ରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଏହା କ୍ଷମା, ବନ୍ଧୁତ୍ୱ, ଅହିଂସା ଏବଂ ଅନ୍ତଃକରଣର ଶୁଦ୍ଧତାର ବଜାୟ ରଖିବାର ଏକ ପର୍ବ। ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି ଜୈନ ପରମ୍ପରାରେ କ୍ଷମାକୁ ଧାର୍ମିକ ଶୃଙ୍ଖଳାରେ ପରିବର୍ତ୍ତିତ କରାଯାଇଛି, ଯାହାକୁ ଭାରତ ଏବଂ ମାନବିକତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୈନ ଦର୍ଶନର ସାର୍ବଜନୀନ ବାର୍ତ୍ତା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ସମାଜରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ଏହା ଶିକ୍ଷା ଦେଇଥାଏ। ସେହିପରି ବସୁଦ୍ଧୈବ କୁଟୁମ୍ବକମ୍ ମାର୍ଗ ଆପଣେଇବା ଲାଗି ପ୍ରେରିତ କରିଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ଏବଂ ଯୋଗାଯୋଗ ଉଦୀୟମାନ ଏବଂ ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଆୟୋଜିତ 62ତମ ମୁନିଚ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଗ୍ଲୋବାଲ୍ ସାଉଥ୍ ଏବଂ ନର୍ଥ କ୍ଷେତ୍ରରୁ ଉଦୀୟମାନ ଏବଂ ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ଆସିଥାନ୍ତି। ସେମାନେ ମିଳିତ ଭାବେ ସେମାନଙ୍କ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଥାନ୍ତି। ବିଶ୍ୱ ପରିବର୍ତ୍ତନ ହେଉଥିବାରୁ ଏହାର କାର୍ଯ୍ୟକ୍ରମ ଏବଂ ଭୂକ୍ଷେତ୍ର ମଧ୍ୟ ପରିବର୍ତ୍ତନ ହେଉଛି, ତେଣୁ ଉଦୀୟମାନ ଏବଂ ମଧ୍ୟମସ୍ତରୀୟ ରାଷ୍ଟ୍ରଗୁଡ଼ିକ ପରସ୍କର ମଧ୍ୟରେ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଶ୍ରୀ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ପରେ ଶ୍ରୀ ଜୟଶଙ୍କର ମୁନିସ୍ ସୁରକ୍ଷା ସମ୍ମିଳନୀର ଅଧ୍ୟକ୍ଷ ଉଲ୍ଫ ଗ୍ୟାଙ୍ଗ

0: ଇସିଙ୍ଗର ଜର୍ମାନୀ ସଂଘୀୟ ବୈଦେଶିକ କାର୍ଯ୍ୟାଳୟର ସଚିବ ବର୍ଣ୍ଣାର୍ଡ କୋସ୍ଙ୍କ ସହ ଆଲୋଚନା କରି କହିଛନ୍ତି ଭାରତ ଆଗାମୀ ଦିନରେ ଆର୍ଥିକ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିଶୀଳ ହେବ ଭାରତ ୟୁରୋପୀୟ ସଂଘ ସହିତ ତା'ର ସମ୍ପର୍କ ଦୃଢ଼ୀଭୂତ କରିପାରିଛି ସେହିପରି ଭାରତରେ ପ୍ରତିରକ୍ଷା ରପ୍ତାନୀ ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି ଉତ୍ତରାଖଣ୍ଡର ଆଗାମୀ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଦିନେଶ ଆର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି ସେହିପରି ପଶ୍ଚିମବଙ୍ଗ ରାଜ୍ୟସଭା ଉପନିର୍ବାଚନ ପାଇଁ ରୁକ୍ମିଣୀ ମଲ୍ଲିକଙ୍କ ନାମ ବିଜେପି ଘୋଷଣା କରିଛି ବିଜେପି କେନ୍ଦ୍ର ନିର୍ବାଚନ କମିଟି ପକ୍ଷରୁ ସେମାନଙ୍କ ନାମ ଅନୁମୋଦନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଭାରତୀୟ ନ୍ୟାୟ ସଂହିତା 2023 ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 ନୂତନ ଅପରାଧିକ ଆଇନ ଜରିଆରେ କିପରି ବିଚାର ପ୍ରକ୍ରିୟା ସହଜ ଏବଂ ସୁଲଭ ହୋଇପାରିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛୁ 2024 ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହି ନୂତନ ଆଇନଗୁଡ଼ିକର ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ ସହାୟକ ଏବଂ ଦକ୍ଷ ବିଚାର ବ୍ୟବସ୍ଥାର ଲକ୍ଷ୍ୟ ରଖିଛି ନୂତନ ଅପରାଧିକ ଆଇନ ଅଧୀନରେ ଶୂନ୍ୟ ମାମଲା ବ୍ୟବସ୍ଥା ଫାଷ୍ଟ୍ରାକ୍ ତଦନ୍ତ ସୀମିତ ସ୍ଥଗିତ ଫୋରେନ୍ସିକ୍ ପ୍ରମାଣ ସଂଗ୍ରହ ଏବଂ ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ ସେ କହିଛନ୍ତି ଏହି ଆଇନଗୁଡ଼ିକ ନାଗରିକ ଅଧିକାରର ରକ୍ଷକ ଏବଂ ସହଜ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ
1: ହର କାନୁନ କା ବ୍ୟବହାରିକ ପକ୍ଷ ଦେଖା ଗୟା ଫ୍ୟୁଚରିଷ୍ଟିକ ପାରାମିଟର ତ ଉସେ କସା ଗୟା ତବ ଭାରତୀୟ ନ୍ୟାୟ ସଂହିତା ଅପନେ ଇସ୍ ସ୍ୱରୂପ ମେ ହମାରେ ସାମନେ ଆଇ ମୈଁ ଇସ୍କେ ଲିଏ देश के सुप्रीम कोर्ट का मैं विशेष आभार प्रकट करता हूं इस न्याय संहिता की ओनरशिप ली मुझे भरोसा है सबके सहयोग से बनी
0: ସଂଗଠିତ ଅପରାଧର ମୁକାବିଲା କରିବା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ବୃଦ୍ଧି କରିବା ପାଇଁ ଆଇନଗତ ସଂସ୍କାରରେ ଭାରତୀୟ ନ୍ୟାୟ ସଂହିତା 2023 କଠୋର ବ୍ୟବସ୍ଥା ପ୍ରଚଳନ କରାଯାଇଛି ପ୍ରଥମ ପର୍ଯ୍ୟାୟରେ ଧାରା 103 ଉପଧାରା 2 ଅଧୀନରେ ପିଟିପିଟି ଜଣେ ଲୋକକୁ ମାରିଦେବାକୁ ଏକ ସ୍ୱତନ୍ତ୍ର ଅପରାଧ ଭାବେ ବର୍ଗୀକୃତ କରାଯାଇଛି ସେହିପରି ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନରେ ପ୍ରାଥମିକତା ଦିଆଯାଇଛି ପୂର୍ବରୁ 16 ବର୍ଷ ଏବଂ 12 ବର୍ଷରୁ କମ୍ ବର୍ଷ ବାଳିକାଙ୍କୁ ଦୁଷ୍କର୍ମ ପାଇଁ ଭିନ୍ନ ଭିନ୍ନ ଦଣ୍ଡବିଧାନ ରହିଥିଲା ଏବେ ସେଥିରେ ପରିବର୍ତ୍ତନ କରାଯାଇଛି ନୂତନ ଆଇନରେ 18 ବର୍ଷରୁ କମ୍ କିଶୋରୀମାନେ ଗଣଦୁଷ୍କର୍ମର ଶିକାର ହେଲେ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ 2.0 ଅଧୀନରେ ଆନ୍ଧ୍ରପ୍ରଦେଶରେ 3 ଲକ୍ଷ ଆବାସ ପାଇଁ 3,600 କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଗୁଣ୍ଡୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚୌହାନ ଏହା ପ୍ରଦାନ କରିଛନ୍ତି ଶ୍ରୀ ଚୌହାନ 3D କଂକ୍ରିଟ୍ ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦେଶର ପ୍ରଥମ ପାଇଲଟ୍ ଗୃହ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏଥିରେ 14 କୋଟି ଟଙ୍କା ମୂଲ୍ୟରେ 177 ଘର ନିର୍ମାଣ କରାଯିବ କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାର ମିଳିତ ଭାବେ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବେ ଏବଂ ଦେଶର ଶୀର୍ଷତମ ରାଜ୍ୟ ଭାବେ ଗଢ଼ିତୋଳିବା ଲାଗି ପ୍ରୟାସ କରିବେ ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ କରାଯିବ ବୋଲି ରୁଷ ଚେତାବନୀ ଦେଇଛି ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେଲେନ୍ସ୍କି ରୁଷର ତୈଳ ବିଶୋଧନାଗାର ଉପରେ ଅଧିକ ଆକ୍ରମଣ କରିବ ବୋଲି ଦେଇଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରୁଷର ସେନାବାହିନୀ ୟୁକ୍ରେନ୍ର ସାମରିକ ସ୍ଥଳୀ ପ୍ରତିରକ୍ଷା ଶିଳ୍ପାଞ୍ଚଳ ଏବଂ ତତ୍ସଂକ୍ରାନ୍ତ ଭିତ୍ତି ଉପରେ ଆକ୍ରମଣ ଜୋରଦାର କରିବ ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ସପ୍ତଦଶ ପେନ୍ସନ୍ ଅଦାଲତରେ କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଅଧ୍ୟକ୍ଷତା କରିବେ କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ପଡ଼ିରହିଥିବା 897 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ କରାଯିବ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡକ୍ଟର ସିଂ ଆସନ୍ତାକାଲି 16 ପେନ୍ସନ୍

0: ଅଦାଲତର ସଫଳତା ସମ୍ପର୍କିତ ଏକ ପୁସ୍ତିକା ଉନ୍କୋଚନ କରିବେ। ପେନ୍ସନ ଅଦାଲତର ଷୋଡ଼ଶ ସଂସ୍କରଣରେ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାପାନର ନାଗୋୟାସ୍ଥିତ ମିଜୁଓ ପାର୍କ ଆଥ୍ଲେଟିକ୍ ଷ୍ଟାଡିୟମ୍ଠାରେ ଦୀର୍ଘ 2 ସପ୍ତାହରୁ ଉର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହୋଇଛି। ଏଥିରେ 43 ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଲମ୍ପିକ୍ସ କାଉନ୍ସିଲ୍ ଅଫ୍ ଏସିଆ ଓସିଏର ଅଧ୍ୟକ୍ଷ ସରକାରୀ ଭାବେ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହେବା ଘୋଷଣା କରିଥିଲେ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଜ୍ୱଳିତ ମଶାଲ ଏବଂ ପତାକାକୁ କାତାରର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା। 2030 ମସିହାରେ ଦୋହାଠାରେ ହେବାକୁ ଥିବା ପରବର୍ତ୍ତୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା କାତାର ଆୟୋଜନ କରିବ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଭାରତୀୟ ବନ୍ଧୁକ ଚାଳକ ନିରୁ ଧଣ୍ଡା ଭାରତୀୟ ପତାକା ଧରିଥିଲେ। ସେ ଏହି ପ୍ରତିଯୋଗିତାରେ 2 ସ୍ୱର୍ଣ୍ଣ ଏବଂ 1 ରୌପ୍ୟ ପଦକ ହାସଲ କରିଥିଲେ। ଭାରତ 21 ସ୍ୱର୍ଣ୍ଣ 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ସହ ମୋଟ 85 ପଦକ ପାଇ ତାଲିକାରେ ଚତୁର୍ଥ ସ୍ଥାନ ଲାଭ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗର 5 ବିଧାନସଭା ଆସନ ପାଇଁ ପ୍ରଚାର ଶେଷ। ଆସନ୍ତା ମଙ୍ଗଳବାର ହେବ ଭୋଟ୍ ଗ୍ରହଣ। ଆନ୍ତର୍ଜାତିକ ଶାନ୍ତି ଏବଂ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ ନେଇ ରୁଷ୍ର ଚେତାବନୀ। ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସପ୍ତଦଶ ପେନ୍ସନ ଅଦାଲତ ଏବଂ ଉଦ୍ଯାପିତ ହେଲା ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ 1,522 ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମୋଟ 13,19,176 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 6,69,899 ଜଣ ପୁରୁଷ, 6,69,215 ଜଣ ମହିଳା ଏବଂ 72 ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ସଂଶୋଧନ ପ୍ରକ୍ରିୟାରେ ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଓ ଅନ୍ୟତ୍ର ପଞ୍ଜିକୃତ ଥିବା ଭୋଟରଙ୍କୁ ଚିହ୍ନଟ କରାଯାଇଥିଲା। ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି,
3: ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଏବଂ ଅଫିସ ଅଫ୍ ଚିଫ୍ ଇଲେକ୍ଟୋରାଲ ଅଫିସର ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର କେନ୍ଦୁଝର ଜିଲ୍ଲାରେ ବି ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସବୁ ପର୍ଯ୍ୟାୟ ଶେଷ ହୋଇଛି। ଏଠି ଆମର ଡୋର୍ ଟୁ ଡୋର୍ ଏନ୍ୟୁମେରେସନ, ପବ୍ଲିକେସନ ଅଫ୍ ଡ୍ରାଫ୍ଟ ଇଲେକ୍ଟୋରାଲ ରୁଲ, କ୍ଲେମ୍ସ ଆଣ୍ଡ ଅବଜେକ୍ସନ, ହିୟରିଂ ଆଣ୍ଡ ଭେରିଫିକେସନ ସବୁ ପର୍ଯ୍ୟାୟ କମ୍ପ୍ଲିଟ୍ ହୋଇଛି ଆଟ୍ ରେସ୍ପେକ୍ଟିଭ ଇଆର୍ଓ ଲେଭେଲ। ଆଫ୍ଟର ପବ୍ଲିକେସନ ଅଫ୍ ଫାଇନାଲ ଇଲେକ୍ଟୋରାଲ ରୁଲ ଡିଷ୍ଟ୍ରିକ୍ଟ ଲେଭେଲରେ ଏବଂ ସବୁ ଇଆର୍ଓ ଲେଭେଲରେ ଆମର 6 ଆସେମ୍ବଲି କନ୍ଷ୍ଟିଚୁଏନ୍ସିରେ ରେପ୍ରେଜେଣ୍ଟେଟିଭ ଅଫ୍ ରିଜନା ଆମର ସବୁ ପଲିଟିକାଲ ପାର୍ଟିର ମିଟିଂ ହୋଇଥିଲା। ଆମର କେନ୍ଦୁଝର ଜିଲ୍ଲାରେ ଟୋଟାଲ ଇଲେକ୍ଟର୍ସ ପ୍ରି ଏସ୍ଆଇଆର୍ ଏସ୍ଆଇଆର୍ ପ୍ରୁଫ ଯୋଉ ଟୋଟାଲ ନମ୍ବର ଅଫ୍ ଇଲେକ୍ଟର୍ସ ଥିଲା ସେଟା ଆରାଉଣ୍ଡ 13,72,000 ଥିଲା। ଆଣ୍ଡ ଡ୍ୟୁରିଂ ଏସ୍ଆଇଆର୍ ଆମର ଆରାଉଣ୍ଡ 64,000 ଫର୍ମସ୍ ଅନ୍କଲେକ୍ଟେବୁଲ ଥିଲା। ନୂଆ ଭୋଟର୍ସର ଆଡିସନ ହେଇଛି ଥ୍ରୁ ଫର୍ମ 6, ସେଟା ଆରାଉଣ୍ଡ 12,400 ଅଛି ଏବଂ ଫର୍ମ 7 ମାଧ୍ୟମରେ ଯୋଉ ଡିଲିସନ କରାଯାଇଛି ସେଟା ଆରାଉଣ୍ଡ 1,522 ଅଛି। ଆମର ଟୋଟାଲ ଇଲେକ୍ଟର୍ସ ଫର୍ ଫାଇନାଲ ପବ୍ଲିକେସନ ଯୋଉଟା ଅଛି ଆରାଉଣ୍ଡ 13,19,176।
2: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗାନ୍ଧିଜୀ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଦରବାର ହଲ୍ରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଏଥିରେ ଗୀତା, କୋରାନ ଓ ବାଇବେଲ ପାଠ କରାଯାଇଥିଲା। ଗାନ୍ଧିଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସାମ୍ପ୍ରଦାୟିକ ସଦ୍ଭାବର ଆଦର୍ଶକୁ ଜୀବନରେ ପ୍ରୟୋଗ କରିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। କେନ୍ଦୁଝର ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମାନବ ହାତୀ ସହବସ୍ଥାନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ପ୍ରାୟ 160 ହାତୀ ଥିବା ସୂଚନା ଦିଆଯାଇଛି। ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ରାତିରେ ଟର୍ଚ୍ଚ ବ୍ୟବହାର, ହାତୀଙ୍କୁ ନ ଗୋଡ଼ାଇବା ଏବଂ ବେଆଇନ ବିଦ୍ୟୁତ୍ ତାର ନ ଲଗାଇବା ଭଳି ସତର୍କତା ଅବଲମ୍ଭନ ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ହାତୀ ସୁରକ୍ଷା ସହ ପରିବେଶ ସନ୍ତୁଳନ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା

0: ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବନ୍ଧ ମହାଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଗ୍ରାମାଞ୍ଚଳର ଲୋକ ଓ ଚାଷୀଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ି ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଅଭିଯାନର ଲକ୍ଷ୍ୟ। ଆଗାମୀ ଦୁଇ ମାସ ଧରି କେନ୍ଦୁଝର ଜିଲ୍ଲାରେ ସଦସ୍ୟତା ଅଭିଯାନ ଚାଲିବ। ପ୍ରତ୍ୟେକ ପରିବାରରୁ ଅନ୍ତତଃ ଜଣେ ବ୍ୟକ୍ତିଙ୍କୁ ସମବାୟ ସଦସ୍ୟ ଭାବେ ସାମିଲ କରିବା ଲକ୍ଷ୍ୟ ରହିଛି। ସମବାୟ ସଂସ୍ଥାଗୁଡ଼ିକୁ କମ୍ପ୍ୟୁଟରୀକରଣ ଓ କୋର୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱ, ସୃଜନଶୀଳତା ଓ ଚିନ୍ତନ ଶକ୍ତିର ବିକାଶ ପାଇଁ କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ 2026 ଅନୁଷ୍ଠିତ ହୋଇଛି। ପିଏମ୍ଶ୍ରୀ ଡିଏନ୍ ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର 13 ବ୍ଲକରୁ ପ୍ରାୟ 200 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତାରେ ସେମାନେ ସେବା, ପରିବେଶ ଓ ସାମାଜିକ ଦାୟିତ୍ୱ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ଗ୍ରାମାଞ୍ଚଳ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆସୁଛି। ଷ୍ଟାର୍ସ ପ୍ରକଳ୍ପ ମାଧ୍ୟମରେ ଘୋଷା ପାଠ ପରିବର୍ତ୍ତେ ବ୍ୟବହାରିକ ଜ୍ଞାନ, ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷକମାନଙ୍କୁ ତାଲିମ ସହ ପିଲାମାନଙ୍କ ଭାଷା ଓ ଗଣିତ ଶିକ୍ଷା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିୟମିତ ଶିକ୍ଷାଗତ ମନିଟରିଂ ମାଧ୍ୟମରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଶିକ୍ଷଣ ସ୍ତରରେ ସୁଧାର ଅଣାଯାଉଛି। ବିଶେଷକରି ଜନଜାତି ଓ ଅବହେଳିତ ବର୍ଗର ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସହ ଯୋଡ଼ିବା ଉପରେ ଗୁରୁତ୍ୱ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ମାନସ ରଞ୍ଜନ ତ୍ରିପାଠୀ। ଉପସ୍ଥାପନା ଲହରିକା ପଟ୍ଟନାୟକ। ଆକାଶବାଣୀ କଟକ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

ମଣିଷମାନଙ୍କ କାମ ଏବଂ ବ୍ୟବହାର ପ୍ରତି ସଚେତନ ସଜାଗ ଥାନ୍ତି। ସେମାନଙ୍କ ଭାଷା ଆମେ ନ ବୁଝିପାରିଲେ ବି ଆମ ଭାଷା ସେ ବୁଝିବାକୁ ଚେଷ୍ଟା କରନ୍ତି, ଯାହା ଆମେ ସେମାନଙ୍କ ସଂସ୍ପର୍ଶରେ ଆସିଲେ ଜାଣିପାରିବା। ପଶୁପକ୍ଷୀମାନଙ୍କ ସଂଖ୍ୟା ପ୍ରକାର ଭେଦ ବହୁତ ଅଧିକ। ଜଳ ଓ ସ୍ଥଳରେ ବାସ କରୁଥିବା ପଶୁପକ୍ଷୀଙ୍କ ଜଗତ ବହୁତ ବଡ଼। ଜୈବ ବିବିଧତା, ଋତୁଚକ୍ରରେ ସହାୟତା, ପରିବେଶର ସ୍ୱଚ୍ଛତା ଦିଗରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ସେତିକି ନୁହେଁ, ମଣିଷଙ୍କର ଉପକାର କରିବା, ବିଶ୍ୱସ୍ତ ହେବା, ତାର ରୋଜଗାରରେ ସାମିଲ ହେବା, ଦେଶ ସେବାରେ ନିୟୋଜିତ ହେବା, ଦେଶର ସାଂସ୍କୃତିକ ଅର୍ଥନୈତିକ ଅବସ୍ଥାକୁ ସୁଦୃଢ଼ କରିବାରେ ପଶୁପକ୍ଷୀଙ୍କ କର୍ତ୍ତବ୍ୟ ଅବିଶ୍ୱସନୀୟ। ତେଣୁ ଆଜି ଗୋଟିଏ ଦିନ ଯାହା ଏସବୁ ବିଷୟରେ ଆମକୁ ଭାବିବାକୁ ସୁଯୋଗ ଦିଏ। ଏହି ବିଶ୍ୱ ପଶୁ କଲ୍ୟାଣ ଦିବସ ପ୍ରାଣୀମାନଙ୍କ ପ୍ରତି କ୍ରୂରତା ରୋକିବା ଏବଂ ଦୟାଭାବ ବୃଦ୍ଧି କରିବା ପାଇଁ ଆହ୍ୱାନ କରେ। ସେମାନଙ୍କ ବଂଶବୃଦ୍ଧି ଏବଂ ସ୍ୱାଧୀନ ଜୀବନଯାପନ ପାଇଁ ଆମର କର୍ତ୍ତବ୍ୟ ରହିଛି। ଏ ଦିଗରେ କେବଳ ସରକାରଙ୍କ ନିୟମ ଯଥେଷ୍ଟ ନୁହେଁ, ଆମର ସ୍ୱାର୍ଥ ପାଇଁ, ପରିବେଶର ପ୍ରତିକୂଳ ପ୍ରଭାବ ପାଇଁ ବହୁ ଜୀବଜନ୍ତୁଙ୍କ ବଂଶ ଏ ଧରାରୁ ଲୋପ ପାଇଛି। ବହୁ ପଶୁପକ୍ଷୀଙ୍କ ସଂଖ୍ୟା କମି କମି ଆସୁଛି। ଏହା ଆମ ପାଇଁ, ସାରା ବିଶ୍ୱ ପାଇଁ ଗୋଟିଏ ଚିନ୍ତାର କାରଣ। ଯଦି ଆମେ ଗୋଟିଏ ସୁନ୍ଦର ବିଶ୍ୱର ପରିକଳ୍ପନା କରିବା, ତେବେ ଜୀବଜନ୍ତୁଙ୍କ ଅଧିକାର, ସେମାନଙ୍କ ସଂସାର, ସେମାନଙ୍କ ଆଖିର ଭାଷା ଆମକୁ ବୁଝିବାକୁ ପଡ଼ିବ, କାମ କରିବାକୁ ପଡ଼ିବ। ତାହାଦ୍ୱାରା ଜୀବଜଗତର ମଙ୍ଗଳ ହେବା ସହ ଜୀବେ ଦୟାର ପୁଣ୍ୟ ଆମେ ପାଇପାରିବା।

0: ଶ୍ରୋତାବନ୍ଧୁ, ଆସନ୍ତୁ ଏହି ପରିପ୍ରେକ୍ଷୀରେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା ବନ୍ୟପ୍ରାଣୀ ସପ୍ତାହ ପାଳନର ମହତ୍ତ୍ୱ। ବିଶେଷଜ୍ଞ ଅଛନ୍ତି ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ତାଙ୍କ ସହ କଥା ହେଉଛନ୍ତି ଅମ୍ବିକା ମହାପାତ୍ର।
1: ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
1: ସାର୍, ଆଜି ଆମେ ବିଷୟ ରଖିଛେ ବନ୍ୟପ୍ରାଣୀ ସପ୍ତାହ ପାଳନର ମହତ୍ତ୍ୱ। ଏଇ ଯୋଉ ବନ୍ୟପ୍ରାଣୀ ସପ୍ତାହ ପାଳନ ଆମେ କରୁଛେ, ଏହାର ଇତିହାସ କ'ଣ ରହିଛି, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ପରାମର୍ଶ ଦିଅନ୍ତୁ।
2: ସମସ୍ତଙ୍କୁ ନମସ୍କାର। ଆମର ଯୋଉ ବନ୍ୟପ୍ରାଣୀ ସପ୍ତାହ ଯୋଉ ପାଳନ କରାଯାଉଛି, ଏବେ ଦେଶ ସାରା ବିଭିନ୍ନ ଜାଗାରେ ପାଳନ କରାଯିବ ଅକ୍ଟୋବର ମାସରେ। ଏଟା ଅକ୍ଟୋବର 2 ତାରିଖରୁ ଅକ୍ଟୋବର 8 ତାରିଖ ଭିତରେ ଆମର ପାଳନ କରାଯାଏ। ଆର ଯଦି ଆମେ ଇତିହାସ ଦେଖିବା ତାହେଲେ 1952ରେ ଆର ଷ୍ଟାର୍ଟିଂ ହେଇଥିଲା। ଇଣ୍ଡିଆନ ବୋର୍ଡ ଫର ୱାଇଲ୍ଡ ଲାଇଫ୍ ଆର କନ୍ସେପ୍ସନ୍ କରିଥିଲେ। ସେଟା 1955ରେ ଗୋଟେ ଆକୁ ବଡ଼ ଧରଣର ଗୋଟେ ଆକାର ଦିଆଯାଇଥିଲା। ଆଉ 1957 ପରଠୁ ଏଟା ଗୋଟେ ୱିକ୍ ଲଙ୍ଗ୍ ଏକ୍ସରସାଇଜ୍, ମାନେ ଗୋଟେ ସପ୍ତାହ ବ୍ୟାପୀ ଆମେ ପ୍ରାୟ ସେଲିବ୍ରେସନ୍ କରାଯାଉଛି। ତ ଯଦି ଆମେ ଦେଖିବା 1950 ପରଠୁ ହିଁ ଆମର ଏଇଟା ଗୋଟେ ରେଗୁଲାର ଆଫେୟାର, ଯୋଉଟା ରାଜ୍ୟ ସାରା ଆମର ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ବିଭିନ୍ନ ପ୍ରକାରର ଆକ୍ଟିଭିଟିଜ୍, ବିଭିନ୍ନ ପ୍ରକାରର ଆଲୋଚନା ଚକ୍ର, ବିଭିନ୍ନ ପ୍ରକାରର ଆୱାରନେସ୍ ଆକ୍ଟିଭିଟିଜ୍ କରାଯାଏ। କେମିତିଆ ବନ୍ୟଜନ୍ତୁ ସଂରକ୍ଷଣ କରାଯାଇପାରିବ, ତା ଭିତରେ ଲୋକଙ୍କ ଭିତରେ କେମିତିଆ ଆୱାରନେସ୍ ଆସିବ, ଲୋକ କେମିତି ଜାଣିପାରିବେ, ଏ ବିଷୟରେ ଏଇଟା ଆମର ସେଲିବ୍ରେସନ୍ କରାଯାଉଛି।
1: ଆଜ୍ଞା। ତାପରେ ଆଉ ଗୋଟେ କଥା ସାର୍ ଜାଣିବା ପାଇଁ ଚାହିଁବୁ, ଏଇ ଯୋଉ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛେ, ତାର ମହତ୍ତ୍ୱ କ'ଣ ରହିଛି?
2: ଆପଣମାନେ ଜାଣିଥିବେ କି ଆମର ଭାରତବର୍ଷରେ ଯଦି ଆମେ ଜୈବ ବିବିଧତା ଦେଖିବା, ଗୋଟେ ବହୁତ ଜୈବ ବିବିଧ ସମ୍ପୂର୍ଣ୍ଣ ଆମର ବର୍ଷ ଭାରତବର୍ଷ। ସେଇଥିରେ ଯଦି ଆମେ ପୃଥିବୀ ପୃଷ୍ଠରେ ଯଦି ଜନ୍ତୁମାନଙ୍କର ସଂଖ୍ୟା ଦେଖିବା, ଗୋଟେ ବହୁତ ବଡ଼ ସଂଖ୍ୟାର ଜନ୍ତୁଙ୍କର ତାଙ୍କର ରିପ୍ରେଜେଣ୍ଟେସନ୍ ଆମର ଭାରତବର୍ଷରେ ଅଛି। କିନ୍ତୁ ଆ ବିଷୟରେ ବହୁତ ଜଣ ଲୋକ ଜାଣିନଥାନ୍ତି, ଆୱେର୍ ନଥାନ୍ତି। ଯେଉଁମାନେ ସହରାଞ୍ଚଳ ଜାଗାରେ ରହୁଛନ୍ତି, ଜନବସ୍ତି ଏରିଆରେ ରହୁଛନ୍ତି, ଯେଉଁଠି ମାନେ ଜାଧାରଣ ତରିକାରେ ଆମର ଏତେ ୱାଇଲ୍ଡ ଲାଇଫ୍ ଦେଖାଯାଆନ୍ତି ନାହିଁ, ତାଙ୍କୁ କେମିତି ଆମେ ଆୱେର୍ କରିପାରିବା, ସ୍କୁଲ ପିଲାଙ୍କୁ କେମିତି ଆୱେର୍ କରିପାରିବା, କଲେଜ ପିଲାଙ୍କୁ କେମିତି ଆୱେର୍ କରିପାରିବା, ଆଉ ଆମର ଏଇ ସମ୍ପୂର୍ଣ୍ଣ ଜୈବ ବିବିଧତା ବିଷୟରେ ଲୋକଙ୍କ ପାଖରେ କେମିତି ଆମର ସନ୍ଦେଶ ଯାଇପାରିବ, ସେଇ ସବୁକୁ ଧାରଣା ରଖିକି ଆମେ ୱାଇଲ୍ଡ ଲାଇଫ୍ ୱିକ୍ ସେଲିବ୍ରେଟ୍ କରୁଛୁ। ଆଉ ଆମର ଯୋଉ ବିଭିନ୍ନ ପ୍ରକାର ଜନ୍ତୁ, ଯଦି ମୁଁ କହିବି ଆମର ହିମାଳୟର ସ୍ନୋ ଲେପର୍ଡରୁ ଆରମ୍ଭ କରି ଆମର ଚିଲିକାର ଡଲଫିନ୍, ଆମର କର୍ଣ୍ଣାଟକର ଟାଇଗର କି କିଙ୍ଗ କୋବ୍ରା, ଏତେ ଜୈବ ବିବିଧତା ସମ୍ପୂର୍ଣ୍ଣ ଆମର ଦେଶ, ତା ବିଷୟରେ ଲୋକ କେମିତି ଜାଣିବେ, ବୁଝିବେ, ଆଉ ନିଜ ଲେଭେଲରେ କ'ଣ କଲେ ଆମର ଏଇ ବନ୍ୟଜନ୍ତୁ ସବୁ ସଂରକ୍ଷଣ ପାଇପାରିବେ, ତାହା ହିଁ ଆମର ଉଦ୍ଦେଶ୍ୟ।
1: ସାର୍, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ବନ୍ୟପ୍ରାଣୀ ସପ୍ତାହ କେଉଁ କେଉଁ ଜାଗାରେ କେମିତି ଭାବରେ ପାଳନ କରାଯାଉଛି?
2: ଆମର ଏଇଟା ରାଜ୍ୟ ସାରା ଆଉ ଦେଶ ସାରା ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାରର ଆମର ଆକ୍ଟିଭିଟିଜ୍ ଗୁଡ଼ା କରାଯାଉଛି। ଆମର ଛୋଟ ପିଲାଙ୍କୁ ନେଇକି ବୟୋଜ୍ୟେଷ୍ଠ ଲୋକଙ୍କ ସହିତ ସମସ୍ତଙ୍କୁ କେମିତି ସାମିଲ କରାଯାଇପାରିବ, ତାଙ୍କୁ ଆର ଅଂଶ କରାଯାଇପାରିବ, ସେ ପାଇଁ ଆକ୍ଟିଭିଟିଜ୍ ଗୁଡ଼ା କରାଯାଏ। ସ୍କୁଲ ପିଲାଙ୍କ ପାଇଁ ଆମର ବହୁତ ଜାଗାରେ ଆମେ ପେଣ୍ଟିଂ କମ୍ପିଟିସନ୍ସ ଗୁଡ଼ା କରୁ, କାହିଁକିନା

0: ଯୋଉ ଛୋଟ ପିଲାଙ୍କ ଭିତରେ ଯୋଉ ତାଙ୍କର ଆଇଡିଆ ଗୁଡା ଥାଏ, ତାଙ୍କ ଭିତରେ ଯୋଉ ମାନସିକତା, ସେଇଟା ଆମେ କେମିତି ବନ୍ୟଜନ୍ତୁ ସଂରକ୍ଷଣକୁ ନେଇକି ତାଙ୍କ ଭିତରେ କ'ଣ ଚିନ୍ତାଧାରା ତାକୁ ଆମେ ପ୍ରକାଶ କରିବା ପାଇଁ ବିଭିନ୍ନ ଜାଗାରେ ପେଣ୍ଟିଂ କମ୍ପିଟିସନ କରିଥାଉ। ଯୋଉ ବିଭିନ୍ନ ପ୍ରକାରର ଫ୍ୟାକ୍ଟ ଅଛି, ବହୁତ ଜିନିଷ ଜାଣିବାକୁ ଅଛି, ତାକୁ କେମିତି ଆଉ ଟିକେ ଆମେ ବଢ଼ାଇବା ଦେବୁ, ସେଇପାଇଁ ଆମେ କୁଇଜ୍ କମ୍ପିଟିସନ କରାଯାଏ। ନନ୍ଦନକାନନରେ ଗୋଟେ ବଡ଼ ଧରଣର କୁଇଜ୍ କମ୍ପିଟିସନ କରାଯାଉଛି, ବିଭିନ୍ନ ବନଖଣ୍ଡରେ ସବୁ କୁଇଜ୍ କମ୍ପିଟିସନ କରାଯାଉଛି। ତା ସହିତ ଆମର ଡିବେଟ୍ ଆଉ ନେଚର ୱାକ୍, ମାନେ ବେସିକାଲି ଆମର ସକାଳ ଟାଇମ୍ରେ କିଛି ଜାଗାରେ ଆମର ମାନେ ଯୋଉ ନ୍ୟାଚୁରାଲିଷ୍ଟ ମାନଙ୍କୁ ନେଇକି ବିଭିନ୍ନ ଚଢ଼େଇ ବିଷୟରେ, ବିଭିନ୍ନ ଜନ୍ତୁଙ୍କ ବିଷୟରେ କେମିତି ଆୱେର କରାଯାଇପାରେ, ତାଙ୍କୁ ଗୋଟେ ବାହାରେ ଘଣ୍ଟେ ଦୁଇ ଘଣ୍ଟା ବୁଲେଇକି ନେଇକି ନ୍ୟାଚୁରାଲିଷ୍ଟ ମାନେ ତାଙ୍କର ବିଭିନ୍ନ ଜାଗାରେ ଏ ପ୍ରୋଗ୍ରାମଟା ହେଇଥାଏ। ତା ସହିତ ଆମର ବହୁ ଜାଗାରେ ଫଟୋଗ୍ରାଫି, ଫଟୋଗ୍ରାଫି ଯେହେତୁ ବନ୍ୟଜନ୍ତୁ ଆମର ଫଟୋଗ୍ରାଫିର ଗୋଟେ ବହୁତ ଭଲ ସବଜେକ୍ଟ, ତାକୁ ନେଇକି କେମିତି ପ୍ରମୋସନ କରାଯାଇପାରିବ, ତାକୁ ପାଇଁ ଆମର ବିଭିନ୍ନ ଜାଗାରେ ଫଟୋଗ୍ରାଫି କଣ୍ଟେଷ୍ଟ, ପୋଷ୍ଟର କଣ୍ଟେଷ୍ଟ ଏଗୁଡ଼ା କରାଯାଉଛି। ଆଉ ତା ସହିତ ବିଭିନ୍ନ ଯୋଉ ଗାଁ ଗହଳିରେ ଆଉ ସହରାଞ୍ଚଳରେ ପ୍ରୋଗ୍ରାମ କରାଯାଉଛି, ଯେଉଁଥିରେ କି ଆମେ ତାଙ୍କର ଛୋଟ ଛୋଟ ଡକ୍ୟୁମେଣ୍ଟାରିଜ ହଉ, କେମିତି ତାଙ୍କର ଜନଜନ୍ତୁ ବିଷୟରେ ତାଙ୍କର କିଛି ଫ୍ୟାକ୍ଟ, କିଛି ଫିଗର, ଏଗୁଡ଼ା ଆମେ ଲୋକଙ୍କ ଆଗରେ ଉପସ୍ଥାପନ କରୁଛୁ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ। ପ୍ରେସ୍ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ ସବୁ ସମସ୍ତଙ୍କୁ ଡାକିକି ତାଙ୍କର ବନ୍ୟଜନ୍ତୁ ସଂରକ୍ଷଣର କ'ଣ ଭୂମିକା, ତାର କେମିତି କରାଯାଇପାରିବ, ଆଉ କ'ଣ ମେସେଜ ଯାଇପାରିବ, ଏଇ ସବୁ ଫଙ୍କସନ୍ସ ଗୁଡ଼ା କରାଯାଉଛି। ରାଜ୍ୟ ଲେଭେଲରେ ବି ଆମର ଗୋଟେ ରାଜ୍ୟ ଲେଭେଲ, ଷ୍ଟେଟ୍ ଲେଭେଲ ଗୋଟେ କରାଯାଉଛି। ତ ଏମିତିଆ ପ୍ରାୟ ସବୁ ଷ୍ଟେଜ୍ରେ ଆମେ କୋଡିନେସନ କରୁଛୁ। ଏଇଥିରେ ଆମର ଗୋଟେ ବହୁତ ବଡ଼ ଯୋଉଟା ଡାଇରେକ୍ସନ୍ ରହୁଛି, ସେଟା ହେଉଛି କେମିତି ଆମେ ସ୍କୁଲ, କଲେଜ ଆଉ ଯୋଉ ଯୁବ ଯୁବତୀ ମାନେ ଅଛନ୍ତି ତାଙ୍କୁ କେମିତି ଆମେ ସାମିଲ କରାଯାଇପାରେ, ତା ପାଇଁ ବିଭିନ୍ନ ପ୍ରକାର ଆମେ ପଦକ୍ଷେପ ନେଉଛୁ।
1: ବନ୍ୟଜନ୍ତୁ ସଂରକ୍ଷଣ ପାଇଁ କେଉଁ କେଉଁ ପଦକ୍ଷେପ ସବୁ ନିଆଯାଉଛି?
0: ଆମର ବନ୍ୟଜନ୍ତୁ ସଂରକ୍ଷଣ ମାନେ ଏଇଟା ଗୋଟେ ବଡ ଚ୍ୟାଲେଞ୍ଜ, ଗୋଟେ ବହୁତ, କାହିଁକିନା ଜନ୍ତୁ ଆମର ଭାରତ ବର୍ଷ ସାରା ବିଭିନ୍ନ ଜଙ୍ଗଲ ବିଭିନ୍ନ ରାଜ୍ୟରେ ସବୁ ଉପସ୍ଥାନ ଅଛନ୍ତି। ଏଇଟା ଜଣଙ୍କର କାମ ନୁହେଁ, କେବେ ହେଇପାରିବ ନା, ଆ ପାଇଁ ଜନଭାଗିତା ଦରକାର, ଗୋଟେ ଜନ ଆନ୍ଦୋଳନ ଦରକାର। ଆଉ ଏଇ ଜନ ଆନ୍ଦୋଳନ କରିବା ପାଇଁ ଲୋକଙ୍କ ଭିତରେ ସହନଶୀଳତା ଆଉ ଜନ୍ତୁଙ୍କ ପ୍ରତି ଭଲ ପାଇବାଟା କେମିତି ବଢ଼ାଯାଇପାରିବ, ସେଇପାଇଁ ବିଭିନ୍ନ ଆମର ଆକ୍ଟିଭିଟିଜ ଗୁଡ଼ା କରାଯାଉଛି। ତା ଭିତରୁ ଅଭିୟସ୍ଲି ବନ୍ୟଜନ୍ତୁ ସପ୍ତାହ ଗୋଟେ ଉଦାହରଣ, କିନ୍ତୁ ବର୍ଷ ସାରା ଆମର କିଛି ନା କିଛି ଏମିତିଆ ଆୱେରନେସ୍ ଆକ୍ଟିଭିଟିଜ ଗୁଡ଼ା ହେଉଛି। ଏଇଥିରେ ଗୋଟେ ବଡ଼ ଭୂମିକା ରହୁଛି ଆମର ସ୍କୁଲ ଆଉ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ବି ଆମର ବିଭିନ୍ନ ଜାଗାରେ ଆଜିକାଲି ସରକାରରେ ଯୋଉ ଆମର ଟେକ୍ସଟ ବୁକ୍ ଗୁଡ଼ା ଆସୁଛି, ସେଇଥିରେ ଆମର ଏନ୍ଭାରମେଣ୍ଟ ଏଜୁକେସନକୁ ନେଇକି, ପର୍ଯ୍ୟାବରଣକୁ ନେଇକି ବହୁତ ସାରା ସନ୍ଦେଶ, ଆଉ ତା ସହିତ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନକୁ ନେଇକି ବହୁତ ସାରା ଆଜିକାଲି ପାଠ୍ୟକ୍ରମରେ ଆସିଲାଣି। ତା ସହିତ ଆମର ଆଜିକାଲି ଯୋଉ ଡକ୍ୟୁମେଣ୍ଟାରିଜ ଆଉ ଭିଡ଼ିଓ ମାଧ୍ୟମରେ ଆପଣ ଯଦି ଦେଖିବେ ଏଲିଫେଣ୍ଟ ହ୍ୱିସ୍ପରର ବୋଲି ଗୋଟେ ଡକ୍ୟୁମେଣ୍ଟାରୀ କିଛି ଦିନ ତଳେ ଆସିଥିଲା, ବହୁତ ପ୍ରଚାର ହେଇଥିଲା ହାତୀଙ୍କ ଉପରେ ନେଇକି, ସେମିତି ବିଭିନ୍ନ ପ୍ରକାର ଆଜିକାଲି ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ମେକର୍ସ ମାନେ ସବୁ ଭିଡ଼ିଓ ବନାଉଛନ୍ତି, ଯାହା ମାଧ୍ୟମରେ ଯୋଉ ଘରେ ବସିକି ଲୋକମାନେ ଜନ୍ତୁଙ୍କ ବିଷୟରେ ଟିକେ ଜାଣିପାରୁଛନ୍ତି, ଆୱେରନେସ୍ ହେଇପାରୁଛନ୍ତି, ସେଇଟା ଗୋଟେ ବଡ଼ ମିଡିୟମ ଯାହା ମାଧ୍ୟମରେ ଆମେ ଆକ୍ଟିଭିଟିଜ ଗୁଡ଼ାକୁ ପ୍ରମୋଟ କରାଯାଉଛି। ଆମେ ନିଜେ ବି ଡକ୍ୟୁମେଣ୍ଟାରିଜ ଗୁଡ଼ା ସବୁ ପ୍ରଡ୍ୟୁସ କରୁଛୁ, ଛୋଟ ଛୋଟ ଆୱେରନେସ୍ ଭିଡ଼ିଓଜ୍ ଗୁଡ଼ା ଲୋକଙ୍କ ଭିତରେ ଆୱେରନେସ୍ କରିବା ପାଇଁ। ତା ସହିତ ଆମର ସରକାର ତରଫରୁ ବିଭିନ୍ନ ଜାଗାରେ ଆମର ନ୍ୟାସନାଲ ପାର୍କ ଆଉ ସେଞ୍ଚୁରୀ, ଯୋଉଟା ଅଭୟାରଣ୍ୟ ଆଉ ବ୍ରାଘ୍ୟ ପ୍ରକଳ୍ପ, ଏଗୁଡ଼ା ସବୁ କରାଯାଉଛି, ଯାହା ମାଧ୍ୟମରେ ଆମେ ବଡ଼ ବଡ଼ ଏରିଆ, ବଡ଼ ବଡ଼ ଜାଗାକୁ ଆମେ ସଂରକ୍ଷଣ ଦେଇପାରୁଛୁ। ଆମର ସିମ୍ଲିପାଲ ହଉ, ସତକୋଶିଆ ହଉ କି ଭିତରକନିକା ହଉ, ଯୋଉଟା ଆମର ଆଉ ଚିଲିକା, ଏସବୁ ଆମର ରାଜ୍ୟ ପାଇଁ ଗୌରବ, ଦେଶ ପାଇଁ ଗୌରବ। ଏହିସବୁ ସଂରକ୍ଷଣ ମାଧ୍ୟମରେ, ବଡ଼ ବଡ଼ ଏରିଆ ସଂରକ୍ଷଣ ମାଧ୍ୟମରେ ଆମେ ସେଠିକାର ଯୋଉ ଜୀବଜନ୍ତୁ ଅଛି ତାଙ୍କୁ ପ୍ରୋଟେକ୍ସନ ଦିଆଯାଇପାରୁଛି। ତା ସହିତ ବିଭିନ୍ନ ଜାଗାରେ ଯୋଉ ଆୱେରନେସ୍ ଆକ୍ଟିଭିଟି ଯୋଉଟା ମୁଁ କହୁଥିଲି, ସେଟା ଗୋଟେ ବଡ଼ ସ୍କେଲରେ ବି ଆମର କରାଯାଉଛି। ପ୍ଲସ୍ ଆମର କିଛି ଜାଗାରେ ଆମେ ଅନ୍ୟ ଡିପାର୍ଟମେଣ୍ଟ ସହିତ କୋଡିନେସନ କରିକି, ସ୍କୁଲ ଏଜୁକେସନ ଡିପାର୍ଟମେଣ୍ଟ ହଉ, ଆମର ୟୁଥର ଏନ୍ସିସି, ଏମାନଙ୍କ ସହିତ ବି ଆମେ ମିଳିମିଶି କିଛି କିଛି ଜାଗାରେ ଆୱେରନେସ୍ ଆକ୍ଟିଭିଟିଜ ଗୁଡ଼ା କଣ୍ଡକ୍ଟ କରୁଛୁ। ଆଉ କେମିତିଆ ବନ୍ୟଜନ୍ତୁଙ୍କ ପ୍ରତି ଆମର ଯୋଉ ବିପଦଳା ରହୁଛି ତାକୁ କେମିତିଆ କମ୍ କରାଯାଇପାରିବ, ଲୋକଙ୍କୁ ନେଇକି ମିଳିମିଶି ଆମେ ଆଗକୁ ବଢ଼ିପାରିବା, ସେଇଟା ପାଇଁ ସବୁ ଶ୍ରେପ ନିଆଯାଉଛି।
1: ସାଧାରଣତଃ ଆମେ ବନ୍ୟପ୍ରାଣୀ ନ ରହିଲେ ଆମର ତ ବହୁତ କିଛି ଅସୁବିଧା ହୁଏ, ସେ କଥା ଟିକେ ଜାଣିବା ପାଇଁ ଚାହିଁବା, ଏଇ ବନ୍ୟପ୍ରାଣୀ ନ ରହିଲେ ଆମର ଅସୁବିଧା କ'ଣ କ'ଣ ହେବ?
0: ଆମେ ଯେତେବେଳେ ଜୀବ ଜଗତ ବିଷୟରେ କଥା ହଉଛେ, ଆମର ପର୍ଯ୍ୟାବରଣ ବିଷୟରେ କଥା ହଉଛେ, ଜାଣିବା କଥା ହେଲା ସବୁ ଜିନିଷ ପରସ୍ପର ସହିତ ଯୋଡ଼ି ହେଇକି ରହିଛି। ମାନେ ଆମର ଯୋଉ ଜୀବନ ଚକ୍ର, ଯଦି ଯଦି ଆମେ ଗୋଟେ କାଗଜରେ ତାକୁ ଆଙ୍କିବାକୁ ପ୍ରୟାସ କରିବା, ବହୁତ କଠିନ କାମ, ଜଡ଼ିତ। ଆଉ ସେ ସବୁ ଯଦି ଆମେ ଗୋଟେ ମାନେ ସିଧା ସାଧା ଭାଷାରେ ମୁଁ ଯଦି କହିବି, ତାହେଲେ ଯେମିତିଆ ଗୋଟେ ସୂତା ସହିତ ଯୋଡ଼ି ହେଇକି ଅନ୍ୟ ସୂତା ରହିଥାଏ, ଆଉ ସେ ସୂତା ସୂତା ମିଶିକି ଆପଣଙ୍କର କପଡ଼ାଟା ତିଆରି କରେ, ଯୋଉ କପଡ଼ାକୁ ଷ୍ଟ୍ରେନ୍ଥ ଦିଏ, ସେଇଟା ହେଲା ଆମର ଜୀବ ଜଗତ। କିନ୍ତୁ ଯଦି ଗୋଟେ ସୂତା ବି କଟିଲା, ସେ ଅନ୍ୟ ସୂତାକୁ ବି ଆଫେକ୍ଟ କରିବ, ସେ ଅନ୍ୟ ସେଇ ପୁରା ଯୋଉ ଆମର ଫ୍ୟାବ୍ରିକ ଅଫ୍ ଲାଇଫ ଯୋଉଟା ଆମେ କହୁଛୁ, ଏକ୍ଜାକ୍ଟଲି, ତ ସେଇ ଜିନିଷଟା ହିଁ ଆମର କେମିତିଆ ଜୀବ ଜଗତ ଯୋଡ଼ି ହେଇକି ରହିଛି, ସେଇଥିରେ ସବୁ ପ୍ରଜାତିର ସବୁ ଜୀବଜନ୍ତୁଙ୍କର ନିଜ ନିଜର ଭୂମିକା ଅଛି, ତାଙ୍କୁ ଗୋଟେ ସ୍ପେଶାଲ ଭୂମିକା କିଛି କିଛି ଜାଗାରେ ଦିଆଯାଇଛି, ଆଉ ସେଇ ଭୂମିକାରେ ସେମାନେ ଯଦି ନ କରିପାରିଲେ, ତାହେଲେ

0: ସେଇ ଜିନିଷଟା ଡିଷ୍ଟେବିଲାଇଜ୍ ହେଇଯାଏ। ମୁଁ ଗୋଟେ ଏକ୍ସାମ୍ପଲ୍ ଦେବି କି ଆମର ମହୁମାଛି ଉପରେ, ମୋର ବହୁତ ପ୍ରିୟ ମହୁମାଛିଙ୍କର ବିଷୟରେ କଥା ହେବା ପାଇଁ। ମହୁମାଛି ଗୋଟେ ଛୋଟିଆ ଜୀବ, କିନ୍ତୁ ଆପଣ ଯଦି ଜାଣିବେ ସିଏ ଆମର ବହୁତ ଜାଗାରେ ପଲିନେସନରେ ଆମର ଯୋଉ ଯେତେ ଚାଷ ଜମି ହେଉଛି ତାକୁ ଚାଷ କରିବାର ବହୁତ ପଦକ୍ଷେପ ଆଗକୁ ନିଏ, କିନ୍ତୁ ସେଥିରେ ତାଙ୍କର ଯଦି ସଂଖ୍ୟା କମିଯାଉଛି, ଆମେ ବହୁତ ଜାଗାରେ ଆଜିକାଲି କେମିକାଲ ପେଷ୍ଟିସାଇଡ୍ ଗୁଡା ୟୁଜ୍ କରାଯାଉଛି କି ଅନ୍ୟ କେମିକାଲ ଗୁଡ଼ା ଦେଉଛି, ଯାହାଫଳରେ ତାଙ୍କର ସଂଖ୍ୟା, ତାଙ୍କର ବିଭିନ୍ନ ପ୍ରକାର ରୋଗ ପ୍ରତିପ୍ରକ ବି ହୁଏ। ଏ ମଧ୍ୟରେ ଯଦି ତାଙ୍କର ସଂଖ୍ୟାଟା କମିଗଲା, ତ ଆମର ଯୋଉଠି ଧର କୋଉଠି ଫଳ ଚାଷ ହେଉଛି କି କୋଉଠି ପନିପରିବା ଚାଷ ହେଉଛି, ଏଇଟାର ଉତ୍ପାଦ ବି ତଳକୁ ଖସିପାରିବ। ଆଉ ଜୀବଜଗତର ତାଙ୍କର ଯୋଉ ଧର ଅନ୍ୟ ଫୁଲ ଗଛ ଅଛି ବିଭିନ୍ନ, ତାଙ୍କର ମାନେ ଠିକ୍ ପ୍ରକାରରେ ଯୋଉ ବାୟୋଲୋଜିକାଲ ପ୍ରୋସେସ୍ ଗୁଡ଼ା ହେଇପାରେ ନାହିଁ, କାରଣ ସେଇଟାକୁ ଆମର ସେ ମଧୁମକ୍ଷୀ ସେଇ ମହୁମାଛି ତାକୁ ସାହାଯ୍ୟ କରେ। ତ ସେଇ ପ୍ରକାରରେ ସବୁ ଜନ୍ତୁଙ୍କର ନିଜ ନିଜର ଭୂମିକା ଅଛି, ସେଇ ଭୂମିକାରେ ତାଙ୍କୁ ଯଦି ନ ରହିଲେ ସେମାନେ, ତାହେଲେ ସେଇଟା ପୁରା ଡିଷ୍ଟେବିଲାଇଜ୍ ହେଇଯାଏ। ସେଇଟା ଆମକୁ ଦେଖିବାକୁ ମିଳେ ଗୋଟେ ଗୋଟେ ଜାଗାରେ, ଯଦି ଜଙ୍ଗଲକୁ ଆମେ ଦେଖିବା, ଜଙ୍ଗଲ ଭିତରୁ ପରିବେଳେ ଆପଣ ପଶିବେ କୌଣସି ଜାଗାରେ, ପ୍ରଥମ ଜିନିଷ ଯୋଉଟାକୁ ହିଟ୍ କରେ ମାଇଣ୍ଡ ସେଟା ହେଲା କି ଏତେ ପ୍ରକାରର ଆମକୁ ଶବ୍ଦ ଶୁଣାଇ ଦିଏ, ବିଭିନ୍ନ ଜନ୍ତୁର କୋଳାହଳ, ସକାଳୁ ଗଲେ ଗୋଟେ ପ୍ରକାରର, ସନ୍ଧ୍ୟାବେଳେ ଗଲେ ଆଉ ଗୋଟେ ପ୍ରକାରର। ସେ ଜନ୍ତୁ ଜଙ୍ଗଲ ଉପରେ ନିର୍ଭର ଆଉ ଜଙ୍ଗଲ ବି ସେ ଜନ୍ତୁ ଉପରେ ନିର୍ଭର, ପରସ୍ପର ଭିତରେ ତାଙ୍କର ସମ୍ବନ୍ଧ, ନିବିଡ଼ ସମ୍ବନ୍ଧ। ସେ ସମ୍ବନ୍ଧ ଆମକୁ ମଝିରେ ମଝିରେ ଦେଖାଯାଏ ନାହିଁ, ଆମେ ଜାଣିପାରୁ ନାହିଁ, ଆମକୁ ଲାଗେ କି ଏଇ ଜନ୍ତୁ ନ ରହିଲେ ବି ଜଙ୍ଗଲଟା ରହିବ, କିନ୍ତୁ ଏଇଟା ଭୁଲ ଧାରଣା। ବହୁ ଜାଗାରେ ସେ ଜନ୍ତୁର ବି ଗୋଟେ ବଡ଼ ଭୂମିକା ଅଛି। ଗୋଟେ ହାତୀ ଯେତେବେଳେ ଗୋଟେ ତାଳ ଗଛର କିଛି ଫଳ ଖାଉଛି, ସେ ତାର ମଳ ମାଧ୍ୟମରେ ସେ ତାଳ ଗଛର ମଳଟାକୁ ସୃଷ୍ଟି କରୁଛି, ସେ ନୂଆ ତାଳ ଗଛ ବି ସୃଷ୍ଟି କରୁଛି। ବହୁ ଜାଗାରେ ଆମେ ହାତୀର ଯେତେବେଳେ ଦେଖିବାକୁ ଯାଉ, ତାର ମଳ ମାଧ୍ୟମରେ ଆମେ ଦେଖୁ କି ଅନ୍ୟ ନୂଆ ଗଛ ତିଆରି ହେଉଛି। ତ କେମିତିଆ ଗୋଟେ ଜଙ୍ଗଲ ଗୋଟେ ଜନ୍ତୁ ଉପରେ ନିର୍ଭର, ଯୋଉ ଗୋଟେ ଜନ୍ତୁ ଗୋଟେ ଜଙ୍ଗଲ ଉପରେ ନିର୍ଭର ହେଉଛି, ତ ସେଇଟା ଆମକୁ ଜଣା ପଡ଼ିନଥାଏ। ଆମକୁ ସେ ଯୋଉ ସମ୍ବନ୍ଧଟା, ସେଇଟା କୌଣସି କାଗଜରେ ଲେଖାଇ ନଥାଏ କି ଆମକୁ ସଡନ୍ଲି ଦେଖାଯାଏନି, କିନ୍ତୁ ଆମେ ଯଦି ସେଠି ବସିକି ଟିକେ ଅନୁଧ୍ୟାନ କରିବା, ଟିକେ ଅବଜର୍ଭ କରିବା, ତ ଆମେ ସେ ସମ୍ବନ୍ଧ, ନିବିଡ଼ ସମ୍ବନ୍ଧ ବିଷୟରେ ଦେଖିପାରିବା। ଗୋଟେ ଛୋଟ ମହୁମାଛିରୁ ନେଇକି ଗୋଟେ ପ୍ରଜାପତିରୁ ନେଇକି ଗୋଟେ ଚଢ଼େଇରୁ ଗୋଟେ ହାତୀ ଆଉ ଗୋଟେ ବଡ଼ ବଟ ବର ଗଛ ହଉ, ସମସ୍ତଙ୍କର ଭିତରେ ଗୋଟେ ନିବିଡ଼ ସମ୍ବନ୍ଧ ଅଛି, ଜୀବଜଗତ ଅଛି। ସେଇପାଇଁ ବିଭିନ୍ନ ଆମର ରିଲିଜିଅନ୍ ହଉ କି ବିଭିନ୍ନ ଫିଲୋସଫି ହଉ, ସେଇଥିରେ ତାଙ୍କର ଭୂମିକା ଅଛି, ସେଇଥିରେ ତାକୁ କରାଯାଇଛି। ଆମର ଯଦି ଆମେ ବୌଦ୍ଧ ଧର୍ମ ବି ଦେଖିବା, ସେଇଥିରେ ଭଗବାନ ବୁଦ୍ଧ ନିଜେ ପିପଲ ଧର୍ମ ମାନେ ଗୋଟେ ଗଛ ତଳେ, ପିପଲ ଗଛ ତଳେ ବସିକି ତାଙ୍କର ଅନୁଧ୍ୟାନ କରିଥିଲେ। ଆଉ କାହିଁକିନା ସେ ଯୋଉ ଜନ୍ତୁଙ୍କର ଭିତରେ ଯୋଉ ଅଛି ଆମର ସମ୍ବନ୍ଧ, ଏଇଟା ଆମକୁ ଜାଣିବା ବହୁତ ଜରୁରୀ, କାହିଁକିନା ଏଇଟା ଜାଣିପାରିଲେ ଆମେ ଯଦି ତାକୁ ଜଙ୍ଗଲକୁ ସଂରକ୍ଷଣ ଦେଇପାରିବା ଆଉ ଜୀବଜନ୍ତୁଙ୍କୁ ସଂରକ୍ଷଣ କରିହେବ। ଖାଲି ଜୀବଜଗତକୁ ସଂରକ୍ଷଣ କରିବାକୁ ହେଲେ ଆମ ଜଙ୍ଗଲ ବି ରଖିବାକୁ ପଡ଼ିବ, ଆଉ ଜଙ୍ଗଲକୁ ରଖିବାକୁ ହେଲେ ଆମ ଜୀବଜଗତକୁ ରଖିବାକୁ ପଡ଼ିବ। ତ ଦୁଇଟା ବହୁତ ନିବିଡ଼ ଭାବରେ ଏକ ଦୁଷ୍ଟ ସହିତ ମାନେ ତାଙ୍କର ସମ୍ବନ୍ଧ ରହିଛି।
1: ଆଉ ଟିକେ ଜାଣିବା ପାଇଁ ଚାହିଁବୁ ବନ୍ୟପ୍ରାଣୀଙ୍କ ପ୍ରତି କ'ଣ ସବୁ ବିପଦ ରହିଛି?
0: ବିଭିନ୍ନ ପ୍ରକାର ତାଙ୍କ ପ୍ରତି କିଛି କିଛି ସମସ୍ୟା ସବୁ ରହୁଛି, ତା ଭିତରୁ ଗୋଟେ ଆମର ରହିଲା କି ତାଙ୍କର ଆବାସ ଜାଗା, ଯୋଉ ଜାଗାରେ ବନ୍ୟଜନ୍ତୁ ଏବେ ଆବାସ କରୁଛନ୍ତି, ତାଙ୍କର ଆବାସକୁ କେମିତି ଆମେ ସଂରକ୍ଷଣ ଦେଇପାରିବା, ଜଙ୍ଗଲକୁ ସଂରକ୍ଷଣ ଦେଇପାରିବା। ବହୁ ଜାଗାରେ ଜଙ୍ଗଲରେ ଆମର ନିଆଁ ମାନେ ଲାଗେ, ନିଆଁ ଗୋଟେ ବହୁତ ବଡ଼ ସମସ୍ୟା କିଛି ଜାଗାରେ, ତାଙ୍କର ଯୋଉଠି ଜନ୍ତୁ ରୁହନ୍ତି, କାହିଁକିନା ଜନ୍ତୁ ଯୋଉ ଜାଗା ନିଆଁ ଲାଗେ ସେଇଠୁ ସେ ବାହାରକୁ ପଳାଇ ଆସନ୍ତି, ତାଙ୍କର ଛୋଟ ଛୁଆମାନେ ଥାନ୍ତି, ସେମାନଙ୍କର ଡେଥ୍ ହେଇଯାଏ। ତ ବନ୍ୟ ଅଗ୍ନି ଗୋଟେ ବଡ଼ ସମସ୍ୟା, ବହୁ ଜାଗାରେ ଜଙ୍ଗଲ କ୍ଷୟ ହବା ବିଭିନ୍ନ କାରଣରୁ ସେଇଟା ଗୋଟେ ବଡ଼ ସମସ୍ୟା। ଆଜିକାଲି ସବୁ ନୂଆ ନୂଆ ସମସ୍ୟା ଆସିଲାଣି, ଗୋଟେ ପ୍ରମିନେଣ୍ଟ ଏବେ ଇସ୍ୟୁ ଆସୁଛି ଆମର ଇଲେକ୍ଟ୍ରିକ୍ୟୁସନକୁ ନେଇକି, ବହୁ ଜାଗାରେ ବିଜୁଳି ତାର ଯୋଉ ଯାଇଛି କି କୋଉଠି ସେମିତି ତାର ବଡ଼ ଲଗାଉଛି, ସେଇଥିରେ ବନ୍ୟଜନ୍ତୁ ମଝିରେ ମଝିରେ ଫସି ଯାଆନ୍ତି, ସେଥିରେ ତାଙ୍କ ଜୀବନ ପଳାଇଯାଏ। ହାତୀ ମଝିରେ ଆମର ଗୋଟେ ଜାଗାରେ ସେମିତି ହାତୀଙ୍କର ମୃତ୍ୟୁ ହେଇଯାଉଛି, ଅନ୍ୟ ଜନ୍ତୁମାନଙ୍କର ମୃତ୍ୟୁ ହେଉଛି, ମାଙ୍କଡ଼ମାନଙ୍କର ମୃତ୍ୟୁ ହେଉଛି, ଅନ୍ୟ ସରୀସୃପମାନଙ୍କର ବି ମଝିରେ ମଝିରେ ମୃତ୍ୟୁ ହେଉଛି। ଆଉ ବିଭିନ୍ନ ଜାଗାରେ ଆମର ରୋଡ୍ କିଲ୍ ମାନେ ଗୋଟେ ଗୋଟେ ଜାଗାରେ ଧର ଗୋଟେ ଜଙ୍ଗଲ ପାଖରେ ଗୋଟେ ରୋଡ୍ ଯାଇଛି, ଗୋଟେ ରାସ୍ତା ଯାଇଛି, କିନ୍ତୁ ସେ ରାସ୍ତାରେ ବହୁ ଜାଗାରେ ଆମର ରୋଡ୍ ଲିମିଟ୍ ଥାଏ କି ଏତିକି ସ୍ପିଡ୍ ଲିମିଟ୍ ଭିତରେ 20-30-40 କିଲୋମିଟର ଯାଆନ୍ତି, କିନ୍ତୁ ବହୁ ଜଣ ତାକୁ ମାନନ୍ତି ନାହିଁ। ସେଇ କେସ୍ରେ ଆମର ମଝିରେ ଗାଡ଼ି ସହ ଧକ୍କା ହେଇଥାଏ, ଏସ୍ପେସିଆଲି ଯୋଉ ଜଙ୍ଗଲ ଏରିଆରେ ରାତି ସମୟରେ ଯେତେବେଳେ ଜନ୍ତୁମାନେ ଚଳପ୍ରଚଳ କରନ୍ତି, ସେଇ ସମୟରେ ଆମର କେମିତି ସ୍ପିଡ୍ଟାକୁ ଲିମିଟ୍ ରହିପାରିବ, ସେଇଟା ଗୋଟେ ବଡ଼ ସମସ୍ୟା ରୋଡ୍ କିଲ୍ ଆମର ହେଉଛି। ତା ସହିତ ବିଭିନ୍ନ ଜାଗାରେ ଆମର ଆଜିକାଲି ପ୍ଲାଷ୍ଟିକ୍ର ପ୍ରୟୋଗ ବହୁତ ବଢ଼ିଗଲାଣି, ତ ଆମର ଯୋଉ ନ୍ୟାଚୁରାଲ୍ ଜାଗା ଗୁଡ଼ାରେ ପ୍ଲାଷ୍ଟିକ୍ର ପଲ୍ୟୁସନ୍ ବହୁତ ଜାଗାରେ ରହୁଛି, ସେ ପ୍ଲାଷ୍ଟିକ୍ଟା ବହୁତ ଜନ୍ତୁ ଜାଣିପାରନ୍ତିନି, ତାକୁ ଖାଇଦିଅନ୍ତି, ଆଉ ସେଇଥିରେ ତାଙ୍କର ମୃତ୍ୟୁବରଣ ହୁଏ, ତାଙ୍କର ସମସ୍ୟା ଉତ୍ପତ୍ତି କରେ, ସେଇଟା ବି ଗୋଟେ ଗୋଟେ ସମସ୍ୟା ହିସାବରେ ମୁଁ ଗଣିବି। ଆଉ ବହୁତ ଜାଗାରେ ଏବେ ଅର୍ବାନ୍ ଏରିଆରେ ତାଙ୍କର ଯଦି ମୁଁ ମାନେ କହିବି, ଆମର ଜନ୍ତୁ ଖାଲି ଯେ ଜଙ୍ଗଲ ରହୁଛନ୍ତି ତା ନୁହେଁ, ଅର୍ବାନ୍ ଏରିଆରେ ଆମର ସହରାଞ୍ଚଳ ଏରିଆରେ ଆଗରୁ ରହୁଥିଲେ, ଏବେ ବହୁତ ଜାଗାରେ ଆପଣ ଦେଖିବେ କି କଂକ୍ରିଟ ଟାୱାର ଏଗୁଡ଼ା ସବୁ ହେଲା ପରେ ତାଙ୍କର ବାସସ୍ଥାନ ପାଇଁ ବେଶୀ କିଛି ଆବାଜ ମିଳୁନାହିଁ। ଆମର ଗୋଟେ କ୍ଲାସିକ ଏକ୍ସାମ୍ପଲ ଆମର ଯୋଉ ଘର ଛାଟିଆ ଅନ୍ୟ ଜନ୍ତୁ ମିଳୁଥିଲା, ତାଙ୍କର ସେମାନେ ଘର ବଖରା ଭିତରେ ଚାଳ ଘର ଭିତରେ ସେମାନେ ରହିବାକୁ ଆବାସ ମିଳୁଥିଲା, ଆଜିକାଲି ସେ ଆବାସ ପାଇଁ ମିଳୁନାହିଁ। ସହରାଞ୍ଚଳରେ କିଛି କିଛି ଜାଗାରେ ଆମର ପାଣିର ବି ଆମେ କେମିତି ବିଭିନ୍ନ ଜାଗାରେ ତାଙ୍କୁ ଜନ୍ତୁ ପାଇଁ ପାଣିର ଅଭାବ କରିପାରିବେ, ସେମାନେ ଆସିକି

0: ପାଣି ପିଇକି ଯାଇପାରିବେ, ଆଉ ତା ସହିତ କିଛି ଜାଗାରେ ଆମର ଶିକାର ବି ହଉଛି। ତ ଏଇସବୁ ଜନ୍ତୁ ବିଷୟରେ ଦେଖିଲେ ଆମର ଏଇସବୁ ମେଜର ପ୍ରୋବ୍ଲେମ ଯୋଉଟା ମୁଁ ଏବେ ଡିସ୍କସ କଲି।
1: ଆଉ ଏମିତି ଭାବରେ ବିପଦ ରହିଛି, ଯଦି ତାଙ୍କ ବିପଦକୁ ଆମେ ଚାହିଁଲେ ହିଁ ତାଙ୍କ ବିପଦ ଦୂରେଇ ଯିବ। ଆଉ ଗୋଟେ ହଉଛି ସେମାନଙ୍କୁ ସୁରକ୍ଷା କେମିତି ଦେଇପାରିବା,
0: ଏଇଟା ଗୋଟେ ବଡ ଚ୍ୟାଲେଞ୍ଜ ବି ସେଇଥିରେ କେମିତି ଆମେ ତାଙ୍କୁ ସୁରକ୍ଷା ଦେଇପାରିବା। ବହୁତ ଜାଗାରେ ଆମର ଯଦି ଦେଖିବା ଆମର ଜନବସ୍ତି ଆଉ ଜଙ୍ଗଲ ଭିତରେ ବେଶୀ ଡିଫରେନ୍ସ ନଥାଏ, ପାଖାପାଖି ଏରିଆ ଥାଏ। ଏଇସବୁ ଜାଗାରେ ଗୋଟେ ଚ୍ୟାଲେଞ୍ଜ ହୁଏ, ଗୋଟେ ଆମକୁ ସମସ୍ୟା ଯେ କେମିତି ଆମେ ବନ୍ୟଜନ୍ତୁ ସଂରକ୍ଷଣ ବି କରିପାରିବା, ପ୍ଲସ୍ ଆମର ବିକାଶ ଧାରାରେ ଆମର ବିକାଶ ବି ହେଇପାରିବା। ଏଥିରେ ସମସ୍ତଙ୍କର କିଛି ନା କିଛି ଭୂମିକା ଅଛି। ମୁଁ ଧର ଚାଷୀ ସମ୍ପ୍ରଦାୟର ଯଦି ମୁଁ କହିବି, ଚାଷୀମାନଙ୍କ ସେମିତି କରିପାରିବେ। ଆଜିକାଲି ବିଭିନ୍ନ ଜାଗାରେ ସବୁ ନୂଆ ମାଧ୍ୟମ ଆସିଲାଣି ଯେଉଁଥିରେ ଆମେ ଧାନ ବ୍ୟତୀତ ଅନ୍ୟ ନୂଆ ଚାଷର ପଦ୍ଧତି ସବୁ ୟୁଜ୍ କରୁଛୁ, ବିଭିନ୍ନ ପ୍ରକାର କରୁଛନ୍ତି। ଆମର ଲେମନ୍ ଗ୍ରାସ୍ ହଉ, ତୁଳସୀ କଲ୍ଟିଭେସନ୍ ହଉ, ବିଭିନ୍ନ ପ୍ରକାରର ଆଜିକାଲି ଲଙ୍କା ହଉ, ଅଦା ହଉ, ବିଭିନ୍ନ ପ୍ରକାରର ଆଜିକାଲି ନୂଆ ନୂଆ ଫସଲ ସବୁ ଯେଉଁଟା ଆଗରୁ ଆମେ ଟ୍ରେଡିସନ୍ କରନ୍ତି ସେଟା ସବୁ ଷ୍ଟାର୍ଟ ହେଲାଣି, ତାର ଚାହିଦା ବହୁତ ବେଶୀ ରହୁଛି। ଆମେ ଯଦି ଏଇସବୁ ଅନ୍ୟ ଫସଲ ପ୍ରତି ଯାଇପାରିବା, ଆଗକୁ ବଢ଼ିପାରିବ, ସେଇମାନଙ୍କର ସେଇ ଫସଲଗୁଡ଼ାରେ ସାଧାରଣତଃ ବନ୍ୟଜନ୍ତୁ ଏତେ ଆକ୍ରମଣ କରିନଥାନ୍ତି। ତ ସେଇଥିରେ ଆମର ଫସଲ ଅଛି ସେଇଟା ବି ବଞ୍ଚିକି ରହିବ, ଆମକୁ ରୋଜଗାର ବି ମିଳିବ, ଆଉ ଜନ୍ତୁମାନଙ୍କ ପ୍ରତି ଏତେ ଆଟ୍ରାକ୍ସନ୍ ବି ରହିବ ନାହିଁ। ଆଉ ତା ସହିତ ଆଜିକାଲି କ୍ରପ୍ ଇନ୍ସୁରାନ୍ସ, ଫସଲ ବୀମା ଯୋଜନା, ଏସବୁ ମାଧ୍ୟମରେ ବି ଆମେ ନିଜ ନିଜର ଚାଷ ଜମିକୁ କଣ୍ଟ୍ରୋଲ କରିପାରିବା, ଆମେ ଇନ୍ସ୍ୟୁର କରିପାରିବ। ଆଉ ତା ସହିତ ଆମର ସ୍କୁଲ କଲେଜର ପିଲାମାନଙ୍କ ଗୋଟେ ବଡ଼ ଭୂମିକା ରହୁଛି, ସେମାନେ କେମିତି ତାଙ୍କ ଲେଭେଲରେ ଆୱାରନେସ୍ ଆକ୍ଟିଭିଟି କରିପାରିବେ। ଯେମିତି ଆମର ଫର ଏକ୍ସାମ୍ପଲ ଆମର ଏଠି ଜାଣିଥିବେ ଓଡ଼ିଶାରେ ଗ୍ରୀଷ୍ମକାଳରେ ବହୁତ ଆମର ଖରାଟା ବେଶୀ ହୁଏ, ତ ସେହି ପ୍ରକାରେ ଆମର ବିଭିନ୍ନ ଜାଗାରେ ୱାଟର ହୋଲ୍ ପାଣି ଜନ୍ତୁଙ୍କ ପାଇଁ, ବହୁ ଜାଗାରେ ଗାଁ ଗହଳିରେ ଆମେ ଦେଖିବାକୁ ମିଳେ ଗାଈ ଗୋରୁମାନଙ୍କ ପାଇଁ ସେମାନେ ପାଣିର ବ୍ୟବସ୍ଥା କରିଥାନ୍ତି। ସେମିତି ଜନ୍ତୁଙ୍କ ପାଇଁ ବି କିଛି ଜାଗାରେ ପାଣିର ବ୍ୟବସ୍ଥା କରାଯାଉ, କିଛି ଜାଗାରେ ତାଙ୍କର ଘର ପାଖରେ ହଉ, ଚଢ଼େଇମାନଙ୍କ ପାଇଁ, ଛୋଟ ଜୀବଜନ୍ତୁ ସରୀସୃପମାନଙ୍କ ପାଇଁ କେମିତି ପାଣିର ବ୍ୟବସ୍ଥା କରାଯାଇପାରିବ। କଲେଜ ପିଲାମାନଙ୍କର ମଧ୍ୟ ହେଲା, ସେମାନେ ଆମର ସୋସିଆଲ ମିଡିଆ ମାଧ୍ୟମରେ କେମିତି ଗୋଟେ କ୍ୟାମ୍ପେନିଂ ଆୱାରନେସ୍ ଆକ୍ଟିଭିଟିଜ୍ କରିପାରିବେ, ଆଉ ଯେଉଁମାନେ ତାଙ୍କର ନିୟମ କାନୁନକୁ ମାନୁନାହାନ୍ତି, ତାକୁ ଉଲ୍ଲଂଘନ କରୁଛନ୍ତି, ତାଙ୍କ ବିଷୟରେ ଆମକୁ ବି ଜଣାଇ ପାରିବେ, ମାନେ ଆମର ସରକାରର ବିଭିନ୍ନ ସଂସ୍ଥାମାନଙ୍କୁ ଜଣାଇ ପାରିବେ। ତା ସହିତ ଗୋଟେ ଜନ ଆନ୍ଦୋଳନ ଟାଇପ୍ର ଯୋଉ ଭୂମିକାଟା, ସେଟା ମତେ ଲାଗୁଛି ଏବେ କରେଣ୍ଟ ଯୋଉ ଆମର ୟୁଥ୍ ମାନେ ଅଛନ୍ତି ଆମର, ସେମାନେ ଗୋଟେ ବଡ଼ ଭୂମିକା ନେଇପାରିବେ। ତା ସହିତ ଆମର ସିଭିଲ ସୋସାଇଟି ଯୋଉଟା ଏନ୍ଜିଓ ମାଧ୍ୟମରେ ହଉ, ଆଉ ଆମର ବିଭିନ୍ନ ଅର୍ଗାନାଇଜେସନ୍ସ ଅଛନ୍ତି, ଏନ୍ଏସ୍ଏସ୍ ହଉ, ଆମର ବିଭିନ୍ନ ଏନ୍ଜିଓ ମାନେ ଯୋଉମାନେ ଗ୍ରାସ୍ ରୁଟ୍ରେ କାମ କରୁଛନ୍ତି, ତାଙ୍କର ଗୋଟେ ବଡ଼ ଭୂମିକା କି ସେମାନେ କେମିତି ଲୋକଙ୍କ ଭିତରେ ସଚେତନତା ଆଣିପାରିବେ, ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଆୱାରନେସ୍ ଆକ୍ଟିଭିଟି, କ୍ଲିନ୍ନେସ୍ ଆକ୍ଟିଭିଟିଜ୍, ଏସବୁ ମାଧ୍ୟମରେ ଆମେ ତାଙ୍କୁ କେମିତି କରିପାରିବା। ଆମର ଗଣପ୍ରତିନିଧି ଆଉ ଗଣମାଧ୍ୟମ ସମସ୍ତଙ୍କର ଗୋଟେ ଭୂମିକା ରହୁଛି, ନ୍ୟୁଜ୍ ଆଉଟଲେଟ୍ସ, ନ୍ୟୁଜ୍ ଏଜେନ୍ସି ମାନେ କେମିତି ଆମର ୱାଇଲ୍ଡ ଲାଇଫ୍ର ଆଉ ବନ୍ୟଜନ୍ତୁଙ୍କ ପ୍ରତି ସମ୍ବେଦନଶୀଳ ପ୍ରସାରଣ କରିପାରିବେ, ତାଙ୍କୁ ନେଇକି ନ୍ୟୁଜ୍ ଆର୍ଟିକଲ୍ସ ଗୁଡ଼ା ପଢ଼ିବା, ଯେଉଁଟାକୁ ମାନେ ଜନସାଧାରଣ ପଢ଼ିବା ଭିତରେ ତାଙ୍କର ଗୋଟେ ଆଗ୍ରହ ରହିବ, କେମିତି ଆମେ ବନ୍ୟଜନ୍ତୁଙ୍କୁ ସଂରକ୍ଷଣ କରିପାରିବା। ଆଉ ଇଭେନ୍ ଯୋଉ ସରକାରୀ କି ବେସରକାରୀ ସଂସ୍ଥା ଆଉ ଆମର ପ୍ରାଇଭେଟ୍ ସେକ୍ଟର, ତ ପ୍ରାଇଭେଟ୍ ସେକ୍ଟର ମାନେ ବି ତାଙ୍କର CSR ମାଧ୍ୟମରେ ବିଭିନ୍ନ ଯୋଉ କନଜରଭେସନ୍ ଆକ୍ଟିଭିଟିଜ୍ ଗୁଡ଼ା ନେଇପାରିବେ। ତ ସମସ୍ତଙ୍କ ନିଜ ନିଜର ଭୂମିକା ଅଛି, ଗୋଟେ ଛୋଟ ପିଲାଠୁ ନେଇକି ଗୋଟେ ବୟୋଜ୍ୟେଷ୍ଠ ଲୋକଙ୍କ ପର୍ଯ୍ୟନ୍ତ, ସେମାନେ କେମିତି ଆମେ ମିଳିମିଶି ଏଇ ଯୋଉ ଯଦି ଆମେ ଦେଖିବା ଜନ୍ତୁ ଦେଖିବା, ତ ସିଏ ଆମଠୁ ପୂର୍ବରୁ ବି ଧରାପୃଷ୍ଠରେ ଅଛନ୍ତି, ଆଉ ବହୁତ ଦିନ ମାନେ ଏମିତି ଆମ ପରେ ବି ରହିବେ ବୋଧେ, ତ ତାଙ୍କ ସହିତ ଆମେ ମିଳିମିଶି ରହିବାର ଅଛି। ସେଇଥିରେ ଆମର ଗୋଟେ ଯୋଉ ଶବ୍ଦଟା ଆମେ ବହୁତ ଥର ୟୁଜ୍ କରୁ କି କୋ ଏକ୍ଜିଷ୍ଟାନ୍ସ, ମିଳିମିଶି କେମିତି ଆମେ ଧରପୃଷ୍ଠରେ ରହିପାରିବା, ତାଙ୍କର ଭୂମିକା ଅଛି ଆମ ନିଜର ଭୂମିକା, ତ ଆମେ କେମିତି ଏକା ସହିତ ଏଇ ଧରରେ ରହିକି ଆମର ଜୀବ ସମାଜ ଆଉ ମଣିଷ ସମାଜ ତାଙ୍କ ଭିତରେ କେମିତି ଗୋଟେ ସମନ୍ୱୟ ରହିବ, ସେଇଟା ହିଁ ବଡ଼।
1: ଶେଷରେ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମାଜରେ କ'ଣ ସବୁ ଭୂମିକା ରହିଛି? ଟିକେ ପୂର୍ବରୁ ତ କଥା ହଉଥିଲେ ମଣିଷ ସମାଜ ପଡ଼,
0: ଆମର ଯଦି ମୁଁ କହିବି ବନ୍ୟଜନ୍ତୁ ଆଉ ଜଙ୍ଗଲ ପ୍ରତି ଆମର ଗୋଟେ ସମ୍ବନ୍ଧ ଅଛି, କିନ୍ତୁ ଯାହା ଦେଖିବାକୁ ମିଳୁଛି ସମ୍ବନ୍ଧ ଧୀରେ ଧୀରେ ଟିକେ କମଜୋର ହେଇଯାଉଛି, ଗୋଟେ ମାନେ ସେଟା ସେମିତିଆ ନାହିଁ ଯେମିତି ଆଗରୁ ଥିଲା। ଆର କାରଣ ହେଲା ଆମେ ଆଉ ପରିବେଶ ପ୍ରତି କି ବନ୍ୟଜନ୍ତୁଙ୍କ ପ୍ରତି ଆମର ଆଉ କନେକ୍ସନ୍ ରହୁ ନାହିଁ। ଆମେ ଯଦି ଦେଖିବା ଆମେ ଆଗରୁ ଲୋକ ଜଙ୍ଗଲକୁ ଯାଉଥିଲେ, ବେଶୀ ସମୟ ରହୁଥିଲେ, କିଛି ରହୁଥିଲେ, ତ କେମିତି ଆମେ ସେ ଯୋଉ ସମ୍ବନ୍ଧକୁ ପୁଣି ଆରମ୍ଭ କରିପାରିବା,
1: ପୁଣି ସେଇ 10-20 ବର୍ଷ ତଳକୁ ଯିବା,
0: ସେଇ ଜିନିଷଟା ଆମର ଏବେ ଦରକାର। ଆମର ଶାସ୍ତ୍ରରେ ହଉ ବିଭିନ୍ନ ଜାଗାରେ ହଉ, ଅଲରେଡି ଆମେ ଦେଖିବା ଆର ରେଫରେନ୍ସ ବି ଅଛି, ଆମର ଜଗନ୍ନାଥଙ୍କର ଗୋଟେ ବେଶ, ଗଜା ବେଶ, ଗଜାନନ ବେଶ ପ୍ରସିଦ୍ଧ। ସେଇପାଇଁ ବିଭିନ୍ନ ଶାସ୍ତ୍ରରେ, ବିଭିନ୍ନ ପୁରାଣରେ ବି ଆମର ବନ୍ୟଜନ୍ତୁଙ୍କର ପ୍ରତି ତାଙ୍କର ରେଫରେନ୍ସ ଅଛି, ତାଙ୍କର ସିଗ୍ନିଫିକାନ୍ସ ଅଛି, ପ୍ଲସ୍ ସବୁ ଅବତାରଙ୍କର ବି ମାନେ ଆପଣ ଦେଖିପାରିବେ ରେଫରେନ୍ସ ଅଛି। ଆମର ବହୁତ ଯୋଉ ପ୍ରମିନେଣ୍ଟ ସ୍ପିରିଚୁଆଲ ଲିଡର୍ସ ମାନେ ଅଛନ୍ତି, ସେମାନେ ସବୁ ସେଇ ଜଙ୍ଗଲରେ କି ଯାଇକି ସେଇଠୁ ହିଁ ଯାଇକି ତପସ୍ୟା କରିକି ତାଙ୍କର
1: ହିମାଳୟରେ
0: ଆମର
1: ଶାନ୍ତିପୀଠ,
0: ଆଜ୍ଞା, ତ ସେଇଥିରେ ଆମେ କେମିତି ଆମେ ସେ ରିଲେସନ୍ସିପ୍କୁ ୱାପସ୍ ଆଣିପାରିବା, କେମିତି ଆମେ ତାକୁ ରିଇଷ୍ଟାବ୍ଲିଶ କରିପାରିବା, ସେଇଟା ପାଇଁ ମୁଁ ଭାବୁଛି ଏ ଯୋଉ ୱାଇଲ୍ଡ ଲାଇଫ୍ ୱିକ୍ରେ ମୁଁ ସମସ୍ତଙ୍କୁ

0: ଅପନ୍ କରିବି କେମିତି ଘଣ୍ଟାଟେ ଯାଇକି ଆପଣ ଗୋଟେ କୋଉ ନ୍ୟାଚୁରାଲ ପରିବେଶରେ ଘଣ୍ଟେ ଟାଇମ୍ ସ୍ପେଣ୍ଡ କରନ୍ତୁ ଗୋଟେ ଫୋନକୁ ସ୍ୱିଚ୍ ଅଫ୍ କରିକି?
1: ସାର୍, ସେ ଫୋନ ବିଷୟରେ ଟିକେ ଗୋଟେ କଥା କହିବି, ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିବା ଦରକାର। ବର୍ତ୍ତମାନ ଯୁବ ସମାଜ ଫୋନ ସହିତ ଏତେ ଆକ୍ୱେଟେଡ୍, ଗୋଟେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯଦି ଗୋଟେ ଦିନରେ ତିନି ଘଣ୍ଟା ଫୋନକୁ ସେମାନେ ଛାଡ଼ିଦେବେ, ଯାଇକି ଗୋଟେ ପ୍ରକୃତି ଯୋଉଠି ଗଛ ଥିବ, ଆନିମଲ୍ସ, କୁକୁରଟେ ହଉ କି ବିରାଡ଼ିଟେ ହଉ କି ଗାଈଟେ ହଉ, ଯେ ଗାଈ ବି ରଖିଛନ୍ତି, ଗାଈ ପାଖରେ ଯଦି ତିନି ଘଣ୍ଟା ଦେବେ, ବୋଧେ ସ୍ୱାସ୍ଥ୍ୟ ପାଇଁ ଭଲ, ମନ ଭଲ ରହିବ, ଆଉ ଆମ ପରିବେଶ ବି ଠିକ୍ଠାକ୍ ରହିବ। ଯଦି ଗଛଟେ ପୋତିଦବା, ପାଣିଟେ ଦବା, ସେ ଗୋଟେ ଦିନର ତିନି ଘଣ୍ଟା ଆମ ପାଇଁ ତିନିଶହ ଦିନର କାମ କରିବ।
0: ନିଶ୍ଚିତ ଭାବରେ ମୁଁ ବି ସେଇଆ ହିଁ ଭାବୁଛି କି ଯଦି ଆମେ ଆମର ପ୍ରକୃତି ସହିତ ଟିକେ ଆଉ ସମୟ ବିତେଇ ପାରିବ, ତା ବିଷୟରେ ଟିକେ ଶାନ୍ତରେ ବସିକି ଫୋନ ଦୂରେଇ ହେଇକି ଯଦି ଘଣ୍ଟାଟେ ଅଧଘଣ୍ଟା ଦେଇ ବସିକି ଶୁଣିପାରିବ ପ୍ରକୃତି କଣ କହିବାକୁ ଚାହୁଁଛି। ପ୍ରକୃତି କହିବାକୁ ଚାହୁଁଛି ଆମେ ଶୁଣୁନାହୁଁ, ସେଇଟା ହେଲା ମେନ୍ ଏବେ ଜାଣିବାର ଜିନିଷ। ଆମକୁ ଶୁଣିବାକୁ ପଡିବ, ଆଉ ଯୋଉ ସମ୍ବନ୍ଧଟା ମୁଁ କହୁଥିଲି ଏବେ ବାରମ୍ବାର କହୁଥିଲି, ସେ ସମ୍ବନ୍ଧରେ କେମିତି ଆମେ ପୁନରୁଦ୍ଧାର କରିପାରିବା, ଆଉ ଆମର ମାନସିକ ବିକାଶ ପାଇଁ, ମାନସିକ ବିକାଶ ପାଇଁ ହଉ, ସୁସ୍ଥ ପରିବେଶ ପାଇଁ ହଉ, ସମସ୍ତଙ୍କ ପାଇଁ ଏଇ ସମ୍ବନ୍ଧଟା ଆମକୁ ପୁଣି ପୁନରୁଦ୍ଧାର କରିବାକୁ ପଡିବ। ଆଉ ଏ ୱାଇଲ୍ଡ ଲାଇଫ୍ ୱିକ୍ ଗୋଟେ ଏମିତିଆ ଗୋଟେ ଅକେଜନ୍ ଯୋଉଥିରେ ସମସ୍ତେ ମିଳିମିଶି ଚାହିଁଲେ ଆମର ପରିବେଶ ପ୍ରତି ଯୋଉ ସମ୍ପର୍କଟା ନିବିଡ଼ ହବ, ଆଉ ଆମେ ଜାଣିପାରିବା କ'ଣ ସମସ୍ୟା ରହୁଛି, ଆଉ ଆମେ ସେ ସମସ୍ୟାକୁ ସମାଧାନ ବି କରିପାରିବା। ଏବେ ଆମେ ଯଦି ଦେଖିବା ବିଭିନ୍ନ ଆମର ଋତୁଚକ୍ରରେ ବି ଆମର ବିଭିନ୍ନ ପ୍ରକାର ଚଢ଼େଇ ଆଉ ଜନ୍ତୁ ଆମର ଅବଜରଭେସନ୍ ରହନ୍ତି, ଆମର ବିଭିନ୍ନ ଦେଖିପାରୁ, ତ ସେଇ ସବୁ ଚଢ଼େଇମାନଙ୍କର ସ୍ୱର ଶୁଣିବା ପାଇଁ ଆଜିକାଲି ପ୍ରାକୃତିକ ସ୍ୱର ଆଉ ଏତେ ଶୁଣିବାକୁ ମିଳୁନାହିଁ, ତା ପାଇଁ ଆମକୁ ଟିକେ ଜଙ୍ଗଲ ଭିତରକୁ ହିଁ କେଉଁ ପାଖାପାଖି ଏରିଆକୁ ଯାଇପାରିବୁ। ତ ସେଇ ପ୍ରକୃତି ସହିତ, ପ୍ରକୃତି କୋଳରେ କେମିତି ଆମେ ଟିକେ ସମୟ ବିତେଇବା, ଏଇଟା ହିଁ ଗୋଟେ ଆହ୍ୱାନ ମୋ ତରଫରୁ ରହିବ ଆମ ସମସ୍ତ ଶ୍ରୋତା ବନ୍ଧୁକୁ। ସେମାନେ ଏଇ ବନ୍ୟଜନ୍ତୁ ସପ୍ତାହ ମଧ୍ୟରେ ଟିକେ ଯାଆନ୍ତୁ ପାଖାପାଖି, କୋଉଠି ଯଦି କିଛି ନ୍ୟାଚୁରାଲ ସାଇଟ୍ ଥିବ, କିଛି ଜଙ୍ଗଲ ପାଖାପାଖି ଏରିଆ ଥିବ, ଯୋଉ ବିଭିନ୍ନ ଜନ୍ତୁଙ୍କର ସ୍ୱର, ବିଭିନ୍ନ ଚଢ଼େଇମାନଙ୍କର ସ୍ୱର, ବିଭିନ୍ନ ପୋକଜୋକ, ତା ସମସ୍ତଙ୍କର ଦେଖିକି ଜାଣିକି ତା ବିଷୟରେ କିଛି ଆମେ ଆଗକୁ କରିପାରିବୁ।
1: ସୁମିତ କରସାରେ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଏତେ ସମୟ ଧରି ବନ୍ୟପ୍ରାଣୀ ସପ୍ତାହ ପାଳନର ମହତ୍ତ୍ୱ ବିଷୟଟିକୁ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ଆଲୋଚନା ବନ୍ୟପ୍ରାଣୀ ସପ୍ତାହ ପାଳନର ମହତ୍ତ୍ୱ। ବିଶେଷଜ୍ଞ ଥିଲେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର। ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଅମ୍ବିକା ମହାପାତ୍ର। ଶ୍ରୋତାବନ୍ଧୁ, ସୁସ୍ଥ ସୁନ୍ଦର ଜୀବନଯାପନ ପାଇଁ ପଶୁପକ୍ଷୀଙ୍କ କଲ୍ୟାଣ କରିବା ଆମର ଯେତିକି କର୍ତ୍ତବ୍ୟ, ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ସେତିକି ଆବଶ୍ୟକ। ଶରତ ଋତୁର ପ୍ରାକୃତିକ ପରିବେଶ, ଆକାଶର ସଫା ନୀଳ ଆକାଶ, ଏ ଦିଗରେ ଆମକୁ ଅନୁପ୍ରାଣିତ କରେ ଆମ ଦ୍ୱାରା ଆମ ପରିବେଶକୁ ସୁନ୍ଦର ରଖିବା ପାଇଁ। ଯଥାସମ୍ଭବ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟି ଦିଅନ୍ତୁ, ପର୍ବପର୍ବାଣୀକୁ ପ୍ରଦୂଷଣ ମୁକ୍ତ ରଖନ୍ତୁ, ନିଜେ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ସେମାନେ ହେଲେ ଦେବଯାନୀ କୁଅଁର, ସୋମପୁର, ବେଣାହାର, ବୋରିକିନା, ଜଗତସିଂହପୁର, ସବିତା ଶତପଥୀ, ନିଶ୍ଚନ୍ତ କୋଇଲି କଟକ, ପ୍ରଫୁଲ୍ଲ କୁମାର ପଣ୍ଡା ମିଟୁଆଣୀ, ବାରବାଟୀ ଖଣ୍ଡପଡ଼ା ନୟାଗଡ଼, ଅଞ୍ଜୁ ଦାସ ପାରେଶ୍ୱର ସାହି ଷ୍ଟେସନ ବଜାର କଟକ ଏବଂ ସ୍ମୃତି ରଞ୍ଜନ ମିଶ୍ର ଖାରବେଳ ବିହାର ଶିଶୁପାଳଗଡ଼ ଭୁବନେଶ୍ୱର। ଚିଠି ଲେଖିଥିବାରୁ ସମସ୍ତଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ନମସ୍କାର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ରାତି 8:00। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଲଭ୍ ୟୁ ହମେସା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ। ଏଥର ଚଳଚ୍ଚିତ୍ର ରେଭେନ୍ସ, ଶିଳ୍ପୀ ସୋରେନ ଭଟ୍ଟ ଏବଂ ପମେଲା ଜୈନ, ନିଜାମଙ୍କ ଗୀତ, ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମର ଶେଷରେ ଆକାଶେ କି ରଙ୍ଗ ଲାଗିଲା। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଅଭିଜିତ, ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ ବିକାଶ ଦାସ।

ଆକାଶେ କି ରଙ୍ଗ ଲାଗିଲା। ଏହି ଚଳଚ୍ଚିତ୍ରର ଗୀତଟି ସହିତ ଏଇଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁଙ୍କୁ ଆମେ ଜଣାଇ ରଖୁଛୁ ଯେ ଆଜି ରାତି 10ଟାରେ ଶୁଣିପାରିବେ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 8:15। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଉପସ୍ଥାପନାରେ ଦମୟନ୍ତୀ ବୈକାର ଏବଂ ଧରିତ୍ରୀ ଶତପଥୀ।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଧରିତ୍ରୀ। ମୋ ସହିତ ଅଛନ୍ତି ଆପଣମାନଙ୍କର ପ୍ରିୟ ଅପା ଦମୟନ୍ତୀ ବୈକାର।
1: ମୋର ବି ନମସ୍କାର। ବହୁତ ଖୁସି ଲାଗୁଛି ଧରିତ୍ରୀ, ଏ ଯୋଉ କାର୍ଯ୍ୟକ୍ରମ ଯାହାର ନାଁ ତମେ କହୁଥିଲ ସମ୍ପର୍କ ସେତୁ ବୋଲି।
0: ନିଶ୍ଚୟ ଅପା, କାର୍ଯ୍ୟକ୍ରମଟି ସମସ୍ତଙ୍କ ମନରେ ଖୁସି ଦେବ, କାହିଁକି ନା ଏଇଟା ହଉଛି ଆମର ସମ୍ପର୍କର କାର୍ଯ୍ୟକ୍ରମ।
1: ସମ୍ପର୍କ କହିଲା ବେଳକୁ ଲାଗେ ଗୋଟିଏ ପବିତ୍ର ଶବ୍ଦ, ଏଇ ସମ୍ପର୍କ ଯାହାକି ଗୋଟିଏ ସୁନ୍ଦର ଫୁଲ ଆଉ ତା ଭିତରେ ରଙ୍ଗ ବେରଙ୍ଗର ବାସ୍ନା ଭରା ପାଖୁଡ଼ା ଯେମିତି ଖୁନ୍ଦି ହେଇକି ରହିଛି, ଆଉ ଏଇ ଯୋଉ ସମ୍ପର୍କ ତାର ପରିଧି ବହୁତ ଲମ୍ବା ଚଉଡ଼ା। ତମେ ବି ବହୁତ ଗୁଡ଼ିଏ ସମ୍ପର୍କ ସହିତ ବଞ୍ଚୁଛ, ମୁଁ ବି ବହୁତ ଗୁଡ଼ିଏ ସମ୍ପର୍କ ସହିତ ବଞ୍ଚୁଛି, ଆମ ଶ୍ରୋତାମାନେ ବି ତାଙ୍କ ଚାରିପାଖେ ବହୁତ ଗୁଡ଼ିଏ ସମ୍ପର୍କ ନେଇକି ବଞ୍ଚୁଛନ୍ତି। ଏ ଯେମିତି ରକ୍ତ ସମ୍ପର୍କ, ମନର ସମ୍ପର୍କ, ଭାବର ସମ୍ପର୍କ, ପ୍ରେମର ସମ୍ପର୍କ, ଆଉ ଯେମିତିକି ଆମ ଶ୍ରୋତାମାନଙ୍କର ଆଉ ରେଡିଓର ସମ୍ପର୍କ, ଗୋଟିଏ ଗଭୀର ସମ୍ପର୍କ ନୁହଁ।
0: କିନ୍ତୁ ଅପା, ଆଜି ତ ଆମ ପାଖରେ ସମୟ ବଦଳି ଯାଇଛି। ଦିନ ଥିଲା ଆମେ କ'ଣ କରୁଥିଲେ, ଅପେକ୍ଷା କରି ରହୁଥିଲେ ଚିଠିଟିଏ ଆସିବ, ଆଉ ଚିଠିରେ ଆମର ଭାବ ବିନିମୟର ଶବ୍ଦ ରହିଥିବ, ଆଉ ସେ କ'ଣ ତାଙ୍କ ମନର କଥା ଲେଖିଥିବେ ଆମେ ଅପେକ୍ଷା କରିଥିଲେ।
1: ସେଇଥିପାଇଁ ତ ଏ କାର୍ଯ୍ୟକ୍ରମର ନାଁ ସମ୍ପର୍କ ସେତୁ।
0: କିନ୍ତୁ ଆଜି ସେହି ସମୟ ବଦଳି ଯାଇଛି। ଆଜି ଆମେ ଆଉ ଚିଠି ମାଧ୍ୟମରେ ଆମର ମନର ଭାବକୁ ପ୍ରକାଶ କରୁନୁ, ଆଜିକାଲି ଗୋଟେ ସେକେଣ୍ଡରେ ଆମେ ଆମର ମନର କଥାକୁ ଅନ୍ୟ ପାଖରେ ପ୍ରକାଶ କରିଦେଉ, ତାହା ହେଉଛି ଆମର ମେସେଜ। କଣ କହୁଛନ୍ତି
1: ବର୍ତ୍ତମାନ ପୋଷ୍ଟ କାର୍ଡ ପୋଷ୍ଟ ଅଫିସରେ କଣ ମିଳୁଛି
0: ଲେଖିବା ପାଇଁ ବି ଆଜିକାଲି ମିଳୁନାହିଁ ପୋଷ୍ଟ କାର୍ଡ।
1: ତା ପାଇଁ ପେନ୍ ଦରକାର, ଲେଖିବା ପାଇଁ ସମୟ ଦରକାର, ଟାଇପ୍ କରିଦେଲେ ଜଷ୍ଟ ଗୋଟେ ଟଚ୍ରେ ପଳେଇ ଆସୁଛି ମେସେଜ, ଇଜି ହେଇଯାଉଛି, ସହଜ ହେଇଯାଉଛି ଆମ ଶ୍ରୋତାମାନଙ୍କୁ ମେସେଜ କରିବା ପାଇଁ।
0: କିନ୍ତୁ ଅପା, ଆଉ ଗୋଟେ କଥା ମୁଁ ଏଠି କହିବି ନା, ଆମେ ଯୋଉ ପୋଷ୍ଟ କାର୍ଡ ମାଧ୍ୟମରେ ଆମର କଲମରେ ହଉ କି ଆମର ମନର କଥା ଆମେ ଯେତେବେଳେ ଭାବି ଚିନ୍ତିକି ଲେଖୁଥାଉ, ସେତେବେଳେ କେତେ ଆନନ୍ଦ ଆସେ ନା। ମେସେଜରେ ବି ଆମେ ଭାବନା ପ୍ରକାଶ କରୁଛୁ, କିନ୍ତୁ
1: ଚିଠିଟିଏ ଖୋଲିଲା ବେଳକୁ ମନ ଭିତରେ ଦୁଗ୍ଧୁଗ ଆସେ କଣ ଲେଖା ହେଇଥିବ, ସେଇ ଯୋଉ ଆଗ୍ରହ ତାକୁ ଆମେ ମିସ୍ କରୁଛେ ଆଜି। ତେବେ ଧରିତ୍ରୀ, ବହୁତ ଗୁଡ଼େ ଧରିଛ ତମେ SMS ପଢିବା ଆରମ୍ଭ କରିବା।
0: ନିଶ୍ଚୟ ଅପା, ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଉ ଆପଣମାନେ ତ ଜାଣିସାରିବେଣି ଆଜି ଅପା ଆପଣମାନଙ୍କର ସବୁ ମେସେଜର ଉତ୍ତର ଦେବେ, ଆଉ ଆପଣମାନେ ନିଶ୍ଚୟ ଖୁସି ବି ଥିବେ ଆପଣଙ୍କ ପ୍ରିୟ ଅପା ଆଜି ଆପଣମାନଙ୍କର ସବୁ ମେସେଜର ଉତ୍ତର ଦେବେ କହିକି, ନା କଣ କହୁଛନ୍ତି?
1: ନିହାତି।
0: ତାହେଲେ ଅପା, ଆଜିର କାର୍ଯ୍ୟକ୍ରମକୁ ଆଗକୁ ନେବା, ଆଉ ଦେଖିବା ଆଜିର ମେସେଜ ସବୁ କଣ ରହିଛି। ଆଜିର ପ୍ରଥମ ମେସେଜଟିକୁ ଲେଖିଛନ୍ତି ପ୍ରେମ କୁମାର ଭୂୟାଁ। କିନ୍ତୁ ଅପା, ଭାଇ ଆମର କଣ କରିଛନ୍ତି ନା, ତାଙ୍କର ଠିକଣା ଲେଖିନାହାନ୍ତି,
1: କେବଳ ନାଁ ଲେଖି ଦେଇଛନ୍ତି,
0: କେବଳ ନାଁ ଲେଖିକି ଦେଇଛନ୍ତି। କିନ୍ତୁ ଠିକଣାଟା ଲେଖିଥିଲେ ଆମେ ବି ଜାଣିପାରିଥାନ୍ତେ ନା କୋଉଠୁ ସେ ଲେଖିଛନ୍ତି।
1: ଆମେ ଅନୁରୋଧ କରିବା ସେ ଆସନ୍ତା ଥର ଯଦି ଲେଖୁଛନ୍ତି ଆମକୁ, ତାହେଲେ ଠିକଣା ବି ଲେଖନ୍ତୁ।
0: ସେ ଲେଖିଛନ୍ତି ଅପା, ତାଙ୍କର କଳା ଜୀବନ ଓ ଜଣେ

0: ଆର୍ଟ ଛାତ୍ର ଭାବରେ ତାଙ୍କର ସଂଘର୍ଷ, ସ୍ୱପ୍ନ ଓ ଚିତ୍ରକଳା ପ୍ରତି ଭଲ ପାଇବାକୁ ଆକାଶବାଣୀ ଜୟପୁର ରେଡିଓ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ଆଚ୍ଛା, ସେ କୌଣସି କାର୍ଯ୍ୟକ୍ରମରେ ଗୋଟେ ଆଲୋଚନା ଦେଇଛନ୍ତି ଆଉ ସେଇଥିପାଇଁ ଆକାଶବାଣୀ ଜୟପୁରକୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ତା ସହିତ ସେ ଲେଖିଛନ୍ତି, ଜଣେ କଳା ଛାତ୍ର ପାଇଁ ନିଜ କଳା ଓ ଜୀବନଯାତ୍ରା ବିଷୟରେ ରେଡିଓରେ କହିବାର ସୁଯୋଗ ମିଳିବା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି।
1: ବହୁତ ବଢିଆ, ଆମକୁ ବି ଏଠି ଖୁସି ଲାଗୁଛି ଧରିତ୍ରୀ। ସେ ରେଡିଓରେ ନିଜର ଆଲୋଚନା, ନିଜର ଭାବକୁ ବର୍ଣ୍ଣନା କରିଛନ୍ତି, ଶ୍ରୋତାଙ୍କ ପାଖକୁ ପହଞ୍ଚାଇଛନ୍ତି ଆଉ ଏଇ SMS-ଟି ଆମ ପାଖକୁ କରିଛନ୍ତି। ନିହାତି ଭାବରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ସେଥିପାଇଁ ସେ ଲେଖିଛନ୍ତି, ଏହି ଯୋଉ ସମ୍ମାନ ଓ ପ୍ରୋତ୍ସାହନ ତାଙ୍କୁ ଦେଇଛି ଆକାଶବାଣୀ ଜୟପୁର, ସେଥିପାଇଁ ସେ ଆଗକୁ ଆହୁରି ଭଲ କାମ କରିବେ ଆଉ ତାଙ୍କୁ ଏହି ଯୋଉ ପ୍ରୋତ୍ସାହନ ଓ ସମ୍ମାନ ତାଙ୍କୁ ଅନେକ ପ୍ରେରଣା ଦେବ ବୋଲି ସେ ଆକାଶବାଣୀ ଜୟପୁରର ସମସ୍ତ ଟିମ୍କୁ କୃତଜ୍ଞତା ଜଣାଇଛନ୍ତି।
1: ବହୁତ ବଢିଆ, ବହୁତ ଧନ୍ୟବାଦ ପୁଣିଥରେ।
0: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ନୀଲୁ ଦାସ, ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଗତ 26 ତାରିଖରେ ପ୍ରଚାରିତ ସକାଳର ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଛି, ଯାହାର ବିଷୟବସ୍ତୁ ଥିଲା ଏକତା ହିଁ ବଳ। ସେଥିରୁ ସେ ଶିଖିବାକୁ ପାଇଥିଲେ ଯେ ଆମେ ଯଦି ଏକୁଟିଆ ରହିବା ତ ବିପଦ ପଡ଼ିଲେ ଆମ ପାଖରେ କେହି ବି ନଥିବେ, ତେଣୁ ଆମେ ଗୋଠ ଛଡ଼ା ନ ହୋଇ ମିଳିମିଶି ରହିବା।
1: ନୀଲୁ ଦାସ ଆମର ନିୟମିତ ଶ୍ରୋତା, ସବୁ କାର୍ଯ୍ୟକ୍ରମ ମାନେ ବର୍ଣ୍ଣାଳୀର ବିଭିନ୍ନ ପାଖୁଡ଼ାକୁ ସେ ଭଲ ଭାବରେ ଶୁଣନ୍ତି ଆଉ ତାକୁ ଗୋଟିଏ ବର୍ଣ୍ଣନା କରିକି ତାଙ୍କର ଯୋଉ ଭାବ, ତାଙ୍କର ଯୋଉ ପ୍ରତିକ୍ରିୟାକୁ ବହୁତ ବଡ଼ ଆକାରରେ ସେ SMS କରନ୍ତି। ତମେ ଦେଖିଥିବ ଧରିତ୍ରୀ,
0: ନିଶ୍ଚୟ ଅପା, ସେ ବହୁତ ବଡ଼ କଥା ଲେଖିଛନ୍ତି, କିନ୍ତୁ ସିଏ ସେଥିରୁ କଣ ଶିଖିଲେ, କଣ ଜାଣିଲେ, ସେ ତାଙ୍କର ମନର ଭାବନାଟାକୁ ଆମ ପାଖରେ ପ୍ରକାଶ କରନ୍ତି।
1: ତାପରେ ବୋଧେ ଆଉ ବହୁତ କିଛି ଲେଖିଛନ୍ତି ସିଏ।
0: ପୁଣି ସେହି ବିଷୟରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ମତାମତ ଦେଇଥିଲେ, ଯେଉଁମାନେ ଆଲୋଚନା କରିଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେ ଲେଖିଛନ୍ତି।
1: ନିହାତି, ଆମେ ଏହି କାର୍ଯ୍ୟକ୍ରମ ଜରିଆରେ ଯେଉଁମାନେ ଏଠାରେ ଅଂଶଗ୍ରହଣ କରିଥିଲେ, ମତାମତ ଦେଇଥିଲେ, ଉପସ୍ଥାପନା କରିଥିଲେ, ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଦେଉଛୁ। ତାପରେ ଦେଖ,
0: 29 ତାରିଖରେ ପ୍ରଚାରିତ ବନମଲ୍ଲିକା କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଛି, ସେ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ପିଲାଦିନରୁ ଗୀତ ପ୍ରତି ଆଗ୍ରହ ଥିବା, କଲେଜ ସମୟରେ ଅନେକ ଜାଗାରେ ନାଟକ, ଡ୍ରାମା ଓ ଅଭିନୟ କରିଥିବା ବହୁମୁଖୀ ପ୍ରତିଭାବାନ ବ୍ୟକ୍ତି ହେଉଛନ୍ତି ଶ୍ରୀ ଗୋପାଳଚନ୍ଦ୍ର ସାହୁ ସାର। ତାଙ୍କର ସଂଘର୍ଷ, ସଫଳତା ଓ ସଙ୍ଗୀତ ପ୍ରତି ଥିବା ଭଲ ପାଇବା ଓ ସମାଜ ପ୍ରତି ଚିନ୍ତାଧାରା ରଖୁଥିବା ବହୁମୁଖୀ ପ୍ରତିଭାରୁ ଅନେକ କଥା ଶିଖିଛନ୍ତି ଆଉ ଏଭଳି କଳାକାରଙ୍କୁ ବନମଲ୍ଲିକା କାର୍ଯ୍ୟକ୍ରମରେ ଶୁଣି ସେ ବହୁତ ଖୁସି ଅନୁଭବ କରିବା ସହିତ ତାଙ୍କ ଜୀବନଶୈଳୀରୁ ସେ ଅନେକ କଥା ଶିଖିଥିଲେ ବୋଲି ଲେଖିଛନ୍ତି।
1: ବନମଲ୍ଲିକା ଏମିତି ଗୋଟିଏ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଯାହା ପ୍ରଚାର କରୁଛି, ବନମଲ୍ଲିକା ବଣର ମଲ୍ଲିକୁ ବୁଝାଏ। ଯୋଉ ପ୍ରତିଭାମାନେ, ଯୋଉ ପ୍ରତିଭୁମାନେ ପର୍ଦ୍ଦା ପଛରେ ଲୁଚିକି ରହିଥାନ୍ତି, ଲୋକଲୋଚନକୁ ଆସିନଥାନ୍ତି, ସେଇମାନଙ୍କୁ ବଣମଲ୍ଲିକା ସାଉଁଟିକି ଆଣେ ଆଉ ଏ କାର୍ଯ୍ୟକ୍ରମରେ ସେମାନଙ୍କ ବିଷୟରେ ଶ୍ରୋତାମାନଙ୍କୁ ଅବଗତ କରାଏ। ତ ଏଇଟା ନିହାତି ଭାବରେ ଆକାଶବାଣୀ ଜୟପୁରର ଏକ ନିଆରା ପଦକ୍ଷେପ ଆଉ ଆପଣମାନଙ୍କୁ ଭଲ ଲାଗିଛି। ଆମେ ଏଠି ସବୁ ଶ୍ରୋତାଙ୍କୁ ଅନୁରୋଧ କରିବା ଧରିତ୍ରୀ ଯେ ସମସ୍ତେ ଶୁଣନ୍ତୁ।
0: ଆପଣମାନଙ୍କୁ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ ଯେ ଆପଣମାନେ ଆମର ବନମଲ୍ଲିକା କାର୍ଯ୍ୟକ୍ରମ ଶୁଣନ୍ତୁ ଆଉ ଆମର ଯୋଉ ବଣରେ ଫୁଟି ସେମାନେ ମଉଳି ଯାଉଛନ୍ତି, ସେମାନଙ୍କୁ ଆମେ ଲୋକଲୋଚନକୁ ଆଣି ଆପଣମାନଙ୍କ ପାଖରେ ପହଞ୍ଚାଉଛୁ, ତା ବିଷୟରେ ଶୁଣି ଆମକୁ ନିଶ୍ଚୟ ମତାମତ ସବୁ ଦିଅନ୍ତୁ।
1: ଯିବା ଧରିତ୍ରୀ, ଆଗକୁ ବଢିବା।
0: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଶାଶ୍ୱତ ମହାପାତ୍ର ଆମ ଜୟପୁରରୁ। ସେ ଲେଖିଛନ୍ତି, ଗତ ସପ୍ତାହରେ ଚୈତି ଜହ୍ନରେ ପ୍ରଚାରିତ ନାଟକ ଗାଁର ପାଠ ଅଧିକ ନାଟ ଶୁଣିଥିଲେ, ନାଟକଟି ତାଙ୍କୁ ବହୁତ ଭଲ ଲାଗିଛି।
1: ବହୁତ ବହୁତ ଧନ୍ୟବାଦ ଶାଶ୍ୱତ ଏଠି ଆପଣଙ୍କୁ, ଯେ ଆପଣ ଶୁଣୁଛନ୍ତି ସବୁ କାର୍ଯ୍ୟକ୍ରମ ଆଉ ନାଟକ ନିହାତି ଭାବରେ ସମସ୍ତଙ୍କ ମନରେ ଖୁସି ହିଁ ଦିଏ। ଏତେ ସୁନ୍ଦର ସୁନ୍ଦର ନାଟକ ଆମର ବିଭିନ୍ନ ବିଭାଗରେ ଆମେ ପ୍ରଚାର ପ୍ରସାର କରିଥାଉ, ଆପଣ ଶୁଣନ୍ତୁ, ସେଇ ବିଭାଗର ନାଟକ ମାନେ ବି ଆପଣଙ୍କୁ ଭଲ ଲାଗିବ। ବହୁତ ବହୁତ ଧନ୍ୟବାଦ।
0: ତାପରେ ଅପା, ଆମର ଆଉ ଗୋଟେ ମେସେଜ ରହିଛି, ଏମାନେ ବି ଆମର ନିୟମିତ ଶ୍ରୋତା ଆଉ ଆମର ସମସ୍ତ କାର୍ଯ୍ୟକ୍ରମକୁ ଭଲ ପାଇବା ଦିଅନ୍ତି। ସେମାନେ ହେଉଛନ୍ତି ସତ୍ୟଭାମା ମେହେର ଓ ଲିଙ୍ଗରାଜ ମେହେର, ରେମଣ୍ଡା ବରଗଡ଼ରୁ। ପ୍ରଥମେ ଅପା ସେମାନେ ଆମକୁ ପ୍ରଣାମ ଜଣାଇଛନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ସେମାନେ ଲେଖିଛନ୍ତି, ଆମ ଘର ଆମ ସଂସାର କାର୍ଯ୍ୟକ୍ରମରେ ଆରତୀ ସାହୁ କାନର ଉପାଦେୟ ସମ୍ପର୍କରେ ଅନେକ ଉପାଦେୟ କଥା କହିଥିବାରୁ ସେ ଆରତୀ ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ସମ୍ପୃକ୍ତ ଉପସ୍ଥାପିକାକୁ ଏଠି ଆମେ ଧନ୍ୟବାଦ ଜଣାଇ ଦେଉଛୁ, ଆପଣଙ୍କୁ ବି ଏଠି ଆମେ ଧନ୍ୟବାଦ ଦେଉଛୁ ଯେ ଆପଣ ଏତେ ସୁନ୍ଦର ମତାମତ ଦେଇଛନ୍ତି।
0: ସେ ପୁଣି ଲେଖିଛନ୍ତି, 30 ତାରିଖରେ ବିବିଧ କାର୍ଯ୍ୟକ୍ରମର ଅତିଥି କ୍ରିଷ୍ଣା ପୂଜାରୀଙ୍କ ଜୀବନୀ ସେମାନଙ୍କ ପାଇଁ ବେଶ ପ୍ରେରଣା ଦେଇଥିଲା।
1: ବହୁତ ଖୁସି ଲାଗିଲା ଯେ ଆପଣ ଏଇ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧାର ଏହି ସୁନ୍ଦର ଅଧ୍ୟାୟଟିକୁ ଆପଣ ଶୁଣିଛନ୍ତି। ତାଙ୍କ ବିଷୟରେ ଯେଉଁ କଥା ଆମେ ପ୍ରଚାର କରିଥିଲୁ

0: ଆପଣ ତାକୁ ହୃଦୟଙ୍ଗମ କରିଛନ୍ତି ଆଉ ମତାମତ ଲେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ।
1: ତାପରେ ସେ ଲେଖିଛନ୍ତି, ସୁରଭି କାର୍ଯ୍ୟକ୍ରମରୁ ମମତା ମିଶ୍ରଙ୍କ ସଙ୍ଗୀତମୟ ଯାତ୍ରା ବିଷୟରେ ସେମାନେ ଅନେକ କଥା ଜାଣିବାକୁ ପାଇଲେ। ଭଗବାନ ଦଣ୍ଡ ଦେବା ଆଗରୁ ପ୍ରାୟଶ୍ଚିତର ସୁଯୋଗ ଦେଇଥାନ୍ତି, ତାର ସଦୁପଯୋଗ କରିବା ଉଚିତ। 1 ଅକ୍ଟୋବରରେ ଆଜିର ଅନୁଚିନ୍ତାରେ ଦମୟନ୍ତୀ ମ୍ୟାମ୍ଙ୍କ ଶିଶୁପାଳ ପ୍ରସଙ୍ଗ ବେଶ୍ ଶିକ୍ଷଣୀୟ ଥିଲା। ସଂସ୍କାର ହିଁ ମଣିଷକୁ ମାନବିକତାର ଶିକ୍ଷା ଦେଇଥାଏ। ଏଥର ଗବାକ୍ଷରେ ଏହି ବିଷୟବସ୍ତୁଟି ଭଲ ଲାଗିଲା, ତେଣୁ ସେ ସୁପ୍ରଭା ମ୍ୟାମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କୁ ବି ଆମେ ଧନ୍ୟବାଦ ଦେଉଛୁ। ଆପଣ ଶୁଣୁଛନ୍ତି ଆମର ସବୁ କାର୍ଯ୍ୟକ୍ରମ, ଟିକି ନିକି ଗୋଟେ ଗୋଟେ କାର୍ଯ୍ୟକ୍ରମ ବିଷୟରେ ଆପଣ ମତାମତ ଦେଉଛନ୍ତି, ପ୍ରଶଂସା କରୁଛନ୍ତି, ନିହାତି ଭାବରେ ଆମ ପାଇଁ ଏଟା ଖୁସିର କଥା। ନୂଆ ଧରିତ୍ରୀ,
1: ହଁ ପା, ଆମେ ଏଠି ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ବି ଅନୁରୋଧ କରିବା, ଆମ ଆକାଶବାଣୀ ଜୟପୁରରେ ପ୍ରଚାରିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତୁ ଆଉ ଏମିତି ଆମମାନଙ୍କୁ ଭଲ ପାଇବା ଦିଅନ୍ତୁ, ତାହେଲେ ତ ଆମେ ଅପା ଆଗକୁ ଆହୁରି ଭଲ ଭଲ କାର୍ଯ୍ୟକ୍ରମ କରିବା ପାଇଁ।
0: ତା ମାନେ ଧରିତ୍ରୀ ତମେ କହୁଛ ଯେ ଖାଲି ପ୍ରଶଂସା ଆମକୁ କରନ୍ତୁ?
1: ନାଇଁ, ପ୍ରଶଂସା କରନ୍ତୁ, ଆମର କୋଉ ଜାଗାରେ ଭୁଲ ହଉଛି ସେ ଜିନିଷ ବି ଆମକୁ ଜଣେଇଲେ ଆମେ ଆଗକୁ ଆହୁରି ଭଲ ଭଲ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନା।
0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଅଭିଯୋଗ ବି କରନ୍ତୁ, ମତାମତ ବି ଦିଅନ୍ତୁ, ଆମକୁ ଖୁସି ଲାଗିବ।
1: ହଁ, ତାପରେ ଅପା ଏହି ମେସେଜ ଟିକୁ ଲେଖିଛନ୍ତି ସତୀଶ ନାୟକ,
0: ସେ ବି ଠିକଣା ଲେଖି
1: ନାହାନ୍ତି,
0: ତାଙ୍କୁ ବି ଏଠି ଆମେ ଅନୁରୋଧ କରିବା ଯେ ଠିକଣା ଲେଖନ୍ତୁ।
1: ହଁ, ବନ୍ୟଜୀବ ସଂରକ୍ଷଣ ସମ୍ପର୍କିତ ଆଲୋଚନାଟି ସେ ଶୁଣିଥିଲେ, ସେହି ଆଲୋଚନାଟି ଶୁଣି ଅତ୍ୟନ୍ତ ଆନନ୍ଦିତ ଓ ଆତ୍ମସନ୍ତୋଷ ଅନୁଭବ କରିଥିଲେ। ଏହି କାର୍ଯ୍ୟକ୍ରମଟିର ସୁନ୍ଦର ଉପସ୍ଥାପନା ଓ ସୁଚାରୁ ସଂଯୋଜନା ପାଇଁ ସେ ଭାଗ୍ୟଲତା ଭଉଣୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ତା ସହିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମୟ ଉପଯୋଗୀ ଆଲୋଚନାକୁ ଶ୍ରୋତାମାନଙ୍କ ନିକଟରେ ପହଞ୍ଚାଇଥିବାରୁ ଆକାଶବାଣୀ ଜୟପୁରକୁ ମଧ୍ୟ ସେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
0: ଆପଣଙ୍କୁ ଆମେ ଧନ୍ୟବାଦ ଦେଉଛୁ। ଆପଣ ଶୁଣୁଛନ୍ତି ସବୁ କାର୍ଯ୍ୟକ୍ରମ, ତାର ଟିକିନିକି ମତାମତ ଏଠି ଲେଖୁଛନ୍ତି, କଣ ପ୍ରତିକ୍ରିୟା ଆପଣଙ୍କର ରହିଲା, ଆପଣ SMS କରୁଛନ୍ତି, ଏଇଠି ସମ୍ପୃକ୍ତ ଉପସ୍ଥାପିକାଙ୍କୁ ଆମେ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ ଆଉ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ। ଧରିତ୍ରୀ, ଏଠି ଗୋଟେ କଥା ତମେ ମାର୍କ କରିଥିବ ଯେ ଆମର ଅଧିକାଂଶ ଶ୍ରୋତା ବର୍ଣ୍ଣାଳୀ ପାଇଁ ହିଁ ମତାମତ ଦେଉଛନ୍ତି, ଆହୁରି ବି ସୁନ୍ଦର ସୁନ୍ଦର ଭଲ ଭଲ କାର୍ଯ୍ୟକ୍ରମ, ଉପାଦେୟ କାର୍ଯ୍ୟକ୍ରମ ଆମେ ପ୍ରଚାର ପ୍ରସାର କରୁଛୁ, ଆପଣମାନେ ଶୁଣନ୍ତୁ ଆକାଶବାଣୀ ଜୟପୁରକୁ ଆଉ ସେହି ସମ୍ପର୍କରେ ବି ମତାମତ ଲେଖନ୍ତୁ, ଆମକୁ ଖୁସି ଲାଗିବ।
1: ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ପ୍ରସନ୍ନ ଗନ୍ତାୟତ, ସେ ବି ତାଙ୍କର ଠିକଣା ଦେଇନାହାନ୍ତି। ସେ ବି ଲେଖିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଅତ୍ୟନ୍ତ ସୂଚନାମୂଳକ ଓ ଚିନ୍ତାଶୀଳ କାର୍ଯ୍ୟକ୍ରମ ଥିଲା। ବନ୍ୟଜନ୍ତୁ ସଂରକ୍ଷଣ ଓ ଆମର ମୂଲ୍ୟବାନ ଜୈବ ବିବିଧତା ସୁରକ୍ଷା ପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ଆକାଶବାଣୀ ଜୟପୁର, ଏହା ଏକ ସଦୁପଯୋଗୀ ଓ ପ୍ରଶଂସନୀୟ ପଦକ୍ଷେପ।
0: ଧରିତ୍ରୀ, ଏଇଠି ଆମେ ଆମ ଶ୍ରୋତାମାନଙ୍କୁ କହିବା ଉପଯୁକ୍ତ ମନେ କରୁଛୁ ଯେ ବର୍ତ୍ତମାନ ଅଧିକାଂଶ ବନ୍ୟଜନ୍ତୁ ଲୋପ ପାଇବାରେ ବସିଲେଣି। ତମେ ଦେଖ, ଆଗରେ ଆମେ ଟିକେ ଜଙ୍ଗଲ ଭିତରକୁ ଏଣ୍ଟର କଲାବେଳକୁ ଗୋଟେ ଭାଲୁ ଦେଖୁଥିଲେ, କିମ୍ବା ଗୋଟେ ବରାହ ଦେଖୁଥିଲେ, କିମ୍ବା ଗୋଟେ ଠେକୁଆ ଦେଖୁଥିଲେ, ଏବେ ସେହିସବୁ ଆମକୁ ଚିତ୍ରରେ ହିଁ ଦେଖିବାକୁ ଆମେ ପଡୁଛି।
1: କାହିଁକି ନା ଅପା, ଏବେ ଦେଖନ୍ତୁ ଆମେ ଯୋଉଠି ଦେଖିବା ଘର, ଯୋଉଠି ଦେଖିବା କଳକାରଖାନା, ତ ସେମାନେ ରହିବେ କୋଉଠି?
0: ବାସ୍, ତାଙ୍କର ବାସସ୍ଥଳୀକୁ ଆମେ କାଟୁଛେ, ଜଙ୍ଗଲକୁ ପଦା କରୁଛେ, ସେମାନଙ୍କର ସଂଖ୍ୟା ଆସ୍ତେ ଆସ୍ତେ ଲୋପ ପାଉଛି, ଯାହାଫଳରେ ଆମର ଜୈବ ବିବିଧତା ନଷ୍ଟ ହେଉଛି। ତ ତାକୁ ଆଖି ଆଗରେ ରଖି ଆକାଶବାଣୀ ଜୟପୁର ଏଭଳି ଆଲୋଚନା ରଖିଥିଲା ଯାହା ଆପଣମାନଙ୍କ ମନକୁ ଛୁଇଁଛି, ଆପଣମାନଙ୍କୁ ଧନ୍ୟବାଦ ଦେଉଛୁ। ଏଠି ଧରିତ୍ରୀ, ଯିବା ଆଗକୁ ବଢିବା।
1: ଅପା, ଆଗକୁ ତ ବଢିବା ପାଇଁ ଆପଣ କହିଲେ, କିନ୍ତୁ ମେସେଜ ବି ବହୁତ ଗୁଡ଼ିଏ ଆମ ପାଖରେ ରହିଛି, କିନ୍ତୁ ଅପା ଆମ ପାଖରେ ତ ଆଉ ସମୟ ନାହିଁ,
0: ସମୟ ସରିଯାଇଛି।
1: ଯୋଉ ଶ୍ରୋତା ବନ୍ଧୁମାନଙ୍କର ମେସେଜ ରହିଯାଇଛି, ଆମେ ଚେଷ୍ଟା କରିବା ଆଗାମୀ ସପ୍ତାହରେ ସେମାନଙ୍କ ମେସେଜକୁ ସ୍ଥାନ ଦେବା ପାଇଁ, ଆଉ ସେମାନେ ମନ ଖରାପ କରିବେନି ଯେ ଆମ ମେସେଜ ଆଜି ସ୍ଥାନ ପାଇଲାନି।
0: ସେମାନେ ମନ ଖରାପ କରିବା କଥା ତମେ କହୁଛ, ମତେ ଏଠି ଖରାପ ଲାଗୁଛି, ଯୋଉ ଆସ୍ମିନର ଛନଛନିଆ ରାତି, ଏ ଯୋଉ ପାଗ, ଏଠାରେ ଆମ ଶ୍ରୋତାମାନଙ୍କୁ ଛାଡିଯିବା ପାଇଁ ବିଲକୁଲ ବି ଇଚ୍ଛା ହଉନି, ତମକୁ କଣ ଲାଗୁଛି?
1: ହଁ ଅପା, ଶ୍ରୋତାମାନଙ୍କୁ ତ ଛାଡିକି ଯିବାକୁ ଇଚ୍ଛା ହଉନି, ଆଉ ସମୟ ତ ଇସାରା କଲାଣି,
0: ସମୟ ଇସାରା କଲାଣି ଆମେ ଉଠିବା। ତା ସହିତ ଶ୍ରୋତାଙ୍କୁ କହିବା ଯେ ଏମିତି ସୁନ୍ଦର ସୁନ୍ଦର ମତାମତ ଆମକୁ ଲେଖନ୍ତୁ, ଯୋଉ ମତାମତ ଧରିତ୍ରୀକୁ ପଢିବା ପାଇଁ ଭଲ ଲାଗିବ, ମତେ ତା ବିଷୟରେ କହିବା ପାଇଁ ଭଲ ଲାଗିବ।
1: ନିଶ୍ଚୟ ଅପା, ଆଜିର କାର୍ଯ୍ୟକ୍ରମଟିକୁ ଏଇଠି ରଖିବା। ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା, ଏଥିପାଇଁ ବି ଆପଣ ଆପଣଙ୍କର ମତାମତ ନିଶ୍ଚୟ ଜଣେଇବେ ବୋଲି ମୋର ଅନୁରୋଧ।
0: ଆମକୁ ମତାମତ ଜଣାଇବା ପାଇଁ ଯୋଉ ନମ୍ବର ଅଛି ତାକୁ ତ ଭୁଲିଗଲ, କହିଲନି?
1: ନିଶ୍ଚୟ ଏପା କହୁଛି, ତ ଆମକୁ ମତାମତ ଜଣାଇବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8252203280।
0: ଏଇ ନମ୍ବରରେ ଆପଣମାନେ SMS କରନ୍ତୁ।
1: ଏହି ଅନୁରୋଧର ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ, ରହିଲୁ, ନମସ୍କାର।

ଏଥିଲା କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର ଏବଂ ଧରିତ୍ରୀ ଶତପଥୀ। ଆକାଶବାଣୀ ଜୟପୁର, ସମୟ ରାତି 8:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ସମାଚାର ଦର୍ପଣ।

0: ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ ପାଇଁ ଆଜି ପ୍ରମୋ ରନ୍ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା ପୁରୀ କୋଷ୍ଟାଲ ମାରାଥନ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି,
1: ଆସନ୍ତା ଡିସେମ୍ବର 13ରେ ପୁରୀ କୋଷ୍ଟାଲ ମାରାଥନ ହେବ। ପ୍ରାଇସ୍ ମନି 1 କୋଟି ଟଙ୍କା ଅଛି, ଯେଉଁଥିରେ ବିଶ୍ୱର ସମସ୍ତ ମାରାଥନକାରୀ ଯୋଡ଼ି ହେବେ। ତା ସହିତ ଡୋମେଷ୍ଟିକ ମାନେ ଆମର ବିଭିନ୍ନ ଜିଲ୍ଲାରେ ଯୋଉ ପ୍ରମୋ ମାରାଥନରେ ଯୋଡ଼ି ହୋଇଛନ୍ତି ସେମାନେ ବି ରେଜିଷ୍ଟ୍ରେସନ କରିବେ। ଏ ପ୍ରମୋ ମାରାଥନରେ ଓଡ଼ିଶାକୁ ଜଗେଇବାକୁ, ଫିଟ୍ କରିବାକୁ, ଯୁବପିଢ଼ିଙ୍କ ପାଖେ ଇଏ ମାରାଥନ ପାଇଁ ଆଗ୍ରହ କରିବା ପାଇଁ କି ମାରାଥନ ବି ଗୋଟେ ଇଭେଣ୍ଟ, ମାରାଥନକୁ ନେଇ ଟୁରିଜିମ୍ ହୋଇପାରିବ, ମାରାଥନକୁ ନେଇ ଲିଭଲିହୁଡ୍ ବଢ଼ିପାରିବ ଏବଂ ଓଡ଼ିଶା ଏକ ସଶକ୍ତ, ସମୃଦ୍ଧ, ସ୍ପଷ୍ଟ ଦାବିଦାର ହୋଇ ବିଶ୍ୱରେ ଠିଆ ହେବ। କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ଫିଟ୍ ଇଣ୍ଡିଆ ମୁମେଣ୍ଟରେ ବି ଓଡ଼ିଶା ରହିବ ଏବଂ ପୁରୀ ବିଚ୍ କୋଷ୍ଟାଲ ଯୋଉ ମାରାଥନ ହେବ ଇଏ ଅଭୂତପୂର୍ବ ହେବ। କେବଳ ମାରାଥନକାରୀ ଆସିବେନି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବି ରହିବ। ତେଣୁ ଆମେ ସମସ୍ତେ ସେହି ଦିନ ପାଇଁ କି ଓଡ଼ିଶା ସଜାଗ ହୋଇଯିବା ପାଇଁ, ବିଶ୍ୱ ଆଗଭର ହେବା ପାଇଁ ଆମେ ଏ ପ୍ରମୋ ମାରାଥନ କରୁଛେ।
0: ଏସୀୟ ହକିର ବିଜୟ ପରେ ଭାରତୀୟ ପୁରୁଷ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ଘୋଷଣା କରିଛନ୍ତି। ସେ ପ୍ରତି ଖେଳାଳିଙ୍କ ପାଇଁ 11 ଲକ୍ଷ ଟଙ୍କା ଏବଂ କୋଚ୍ ଓ ଅନ୍ୟ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ 5,50,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ।
2: ଅମିତ ରୋହିଦାସ, ବହୁତ ବହୁତ ଅଭିନନ୍ଦନ, ଶୁଭେଚ୍ଛା ତୁମକୁ। ତମେ ବହୁତ ସୁନ୍ଦର ଭାବରେ ଖେଳିଲ, ଆମେ ଯାହା ଖବର ନେଲୁ ଏବଂ ଆମେ ଯାହା ଟିକେ ଟିକେ ଟିଭିରେ ଝଲକ ଦେଖିଲୁ ଯେ ତମେ ପୁରା ସୁନ୍ଦର ଭାବରେ ଯେଭଳି ଭାବରେ ତମେ ମାନେ ଡିଫେନ୍ସ କରିକି ଆମ ଟିମ୍କୁ ମୁଖ୍ୟ ଭାବରେ ତମେ ମାନେ ସେଭ୍ କରଲ ଏବଂ ସମ୍ପୂର୍ଣ୍ଣ ଭାବରେ ଏକତରଫା ଭାବରେ ଖେଳକୁ ବଜାୟ ରଖିବାରେ ତୁମର ବହୁତ ବଡ଼ ଭୂମିକା ରହିଲା। 5-1 ଆମେ ବିଜୟୀ ହେଲେ ସେଥିପାଇଁ ତମର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୁଁ ଓଡ଼ିଶା ତରଫରୁ, ଓଡ଼ିଶା ସରକାରଙ୍କ ତରଫରୁ, ଓଡ଼ିଶାର 4.5 କୋଟି ଲୋକଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଏବଂ ଧନ୍ୟବାଦ ଜ୍ଞାପନ କରୁଛି। ଏମିତି ତୁମର ଖେଳ ଆହୁରି ବଢ଼ି ଚାଲୁ ଏବଂ ତମେ ଖୁବ୍ ଶୀଘ୍ର ଇଏ ଆସିଲା ପରେ କେମିତି ଓଡ଼ିଶାକୁ ଆସିବ ଆମେ ତମକୁ ସ୍ୱାଗତ କରିବୁ, ସେଥିପାଇଁ ସବୁ ସମସ୍ତ ପ୍ରକାର ବ୍ୟବସ୍ଥା ଆମେ କରୁଛୁ। ଶ୍ରୀରାନନ୍ଦ ଲାକ୍ରା ବାବୁ, ଜୟ ଜଗନ୍ନାଥ, ତମକୁ ବହୁତ ବହୁତ ଶୁଭେଚ୍ଛା, ଅଭିନନ୍ଦନ, କଂଗ୍ରାଚୁଲେସନ। ଆଉ ତମର ଖେଳ ଆମେ ଶୁଣିଲୁ ଏବଂ ଟିକେ ଟିକେ ଟିଭିରେ ମଧ୍ୟ ଝଲକ ଦେଖିଲୁ ଯେଭଳି ଭାବରେ ଫାଇନାଲ ଖେଳରେ ମାଲେସିଆ ବିପକ୍ଷରେ ଅତି ସୁନ୍ଦର ଭାବରେ, ଚମତ୍କାର ଭାବରେ 54ତମ ମିନିଟ୍ରେ ଏକ ସୁନ୍ଦର ଫିଲ୍ଡ ଗୋଲ୍ କରି ଦଳକୁ ବିଜୟୀ କରିବାର ସୁନିଶ୍ଚିତ କରାଇଥିବାରୁ ଅନେକ ଅନେକ ଶୁଭେଚ୍ଛା ଆଉ ଧନ୍ୟବାଦ। ତମେ ଦି ଜଣ ହଉଛ, ଶିଳାନନ୍ଦ ଲାକ୍ରା ଏବଂ ଅମିତ ରୋହିଦାସ, ତମେ ଦି ଜଣ ହଉଛନ୍ତି ଆମ ଓଡ଼ିଆ ସମାଜ ପାଇଁ, ଓଡ଼ିଶା ସରକାର ପାଇଁ, ଓଡ଼ିଆ ଜାତି ପାଇଁ ଗର୍ବ ଆଉ ଗୌରବ। ଆଗାମୀ ଦିନରେ ତମେ ଆହୁରି ଭଲ ଖେଳ ଏବଂ ସାରା ବିଶ୍ୱରେ ନାମ କର, ଆହୁରି ବହୁତ ଭଲ ଖେଳ ଖେଳ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ତମକୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯାହା ବି ଦିଆଯିବା କଥା ଆମେ ବି ଦେବୁ ଏବଂ ତା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ମହାପ୍ରଭୁ ଜଗନ୍ନାଥ ଏମିତି ଆଶୀର୍ବାଦ ଦେଉଥାନ୍ତୁ ଆଉ ଆହୁରି ସାରା ବିଶ୍ୱରେ ଆହୁରି ସୁନାମ ଖ୍ୟାତି ଅର୍ଜନ କରିବା ସହିତ ଆମ ଦେଶ ତଥା ଆମ ଓଡ଼ିଶାର ନାମକୁ ଆହୁରି ଉପରକୁ ନିଅ।
0: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା 1,435ଟି ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବୀ ପୂରଣ ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,
3: ଓଡ଼ିଶାର ପବ୍ଲିକ ୟୁନିଭର୍ସିଟିଜ୍ ଅଛି ପାଖାପାଖି 1,435ଟି ପୋଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ଲେଭେଲରେ ବାହାରିଛି। ତାର ରିକ୍ରୁଟମେଣ୍ଟ ପ୍ରୋସେସ ଅନ୍ଗୋଇଂ ଅଛି। ସେ ରିକ୍ରୁଟମେଣ୍ଟ ପ୍ରୋସେସ ଉପରେ ଟାଇମ୍ ଟୁ ଟାଇମ୍ ଅନରେବଲ୍ ଗଭର୍ଣ୍ଣର ସାର୍ ଚାନ୍ସେଲର ଭାବରେ ୟୁନିଭର୍ସିଟିଗୁଡ଼ିକର ସେ ତାର ରିଭ୍ୟୁ କରିଥିଲେ ଏବଂ କେବେ ଏହା ପାଇଁ ଗୋଟେ ପର୍ଟିକୁଲାର ଟାଇମ୍ ଲାଇନ୍ ଭିତରେ ସମାପ୍ତ କରିବା ପାଇଁ ବିଭିନ୍ନ

ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। An Evening in Paris ଏହି ଚଳଚ୍ଚିତ୍ରରେ ମହମ୍ମଦ ରଫି, ହସରତ ଜୟପୁରୀଙ୍କ ଗୀତ, ସଙ୍ଗୀତ ଶଙ୍କର ଜୟକିଷାନ।

ଅଭିମାନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର। ମଜରୁ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ସଚିନ ଦେବ ବର୍ମନ।

0: 10 ନମ୍ବରୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର
1: ମଜରୁହ ସୁଲତାନପୁରୀଙ୍କ ଗୀତ ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍।

ডন। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଅଞ୍ଜାନଙ୍କ ଗୀତ ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ରଫ୍ ଚକ୍କର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଶୈଳେନ୍ଦ୍ର ସିଂ ଏବଂ କାଞ୍ଚନ ଗୁଲଶନ ବାବରାଙ୍କ ଗୀତ ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦଜୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 10:00।

ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କ ମନପସନ୍ଦର ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ ଆଜି ପାଇଁ ଆପଣମାନଙ୍କ ସେବାରେ ମୁଁ ରଘୁନାଥ ବିଶ୍ୱାଳ।

ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କ ମନପସନ୍ଦର ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ ଆଜି ପାଇଁ ଆପଣମାନଙ୍କ ସେବାରେ ମୁଁ ରଘୁନାଥ ବିଶ୍ୱାଳ।

ହେଲେ ଭୀମ, ଦୁଷା, ବବ୍ଲୁ, ସୁନୀଲ, ସୁଧୀର ଏବଂ ସାଥୀମାନେ। ଅନ୍ୟ ଏକ ଚିଠିରେ ଯାଜପୁର ଟାଉନ୍ରୁ ସ୍ମୃତି, ମିତା, କେଦାର, ବୁଲୁ, ନାଇସ୍, ଅର୍ପିତା, ବାବୁ, ବାସୁ ଏବଂ ଅନେକ ସାଥୀ ଶ୍ରୋତା। ଆପଣ ହେଲେ ଦତରଙ୍ଗୀ ଛତିଶଗଡ଼ରୁ ଭାଗବତ ବର୍ମା। ଅନ୍ୟ ଏକ ଚିଠିରେ ଉମରିରୁ ସଂଯୁକ୍ତା, ଯୁଧିଷ୍ଠିର, ରାମଚନ୍ଦ୍ର, ବିକାଶ, ପ୍ରକାଶ, ବିଜୟ ଏବଂ ତେଜସ୍ୱିନୀ। ନବରଙ୍ଗପୁରରୁ ଦିଲୀପ, ସୁରେଶ, ଭାନୁପ୍ରିୟା, ସୂର୍ଯ୍ୟକାନ୍ତ ଏବଂ ବାନାମ୍ବର। ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶୁଣିବା ପାଇଁ ଅନୁରୋଧ ରହିଛି ଜୟପୁର ସୌରା ସାହିରୁ ବ୍ୟାସଦେବ, ସୁଧୀର ଏବଂ ସାଥୀ। ଅନ୍ୟ ଏକ ଚିଠିରେ ଆପଣ ହେଲେ ଅଡାଳପଙ୍କ, ବନ୍ତ ଭଦ୍ରକରୁ ମନ୍ମଥ କୁମାର ପଣ୍ଡା, ତନ୍ମୟ, ସୁମିତ, ବାଙ୍କନିଧି, ଟିଟୁନା, ଲିପୁନ, ଲିଜା ଏବଂ ଲିସା। ଟିକରାସାହି କୋଟପାଡ଼ରୁ ଆପଣ ହେଲେ ସନ୍ତୋଷ, ସ୍ୱାତି, ରଞ୍ଜୁକ୍ତା, ଆକାଂକ୍ଷା, ଆଞ୍ଚଲ, ରୁଦ୍ରାକ୍ଷ, ଅତୁଲ, ରାଧାରାଣୀ ଏବଂ ଅନେକ ସାଥୀ ଶ୍ରୋତା। ଶୁଣନ୍ତୁ ଆପଣମାନଙ୍କ ମନପସନ୍ଦର ଏହି ଗୀତଟି, ଚଳଚ୍ଚିତ୍ର ଅଭିଳାଷ। ଶିଳ୍ପୀ ହେଲେ ହରିହରନ୍ ଏବଂ ଆରତୀ ମୁଖାର୍ଜୀ। ଗୀତ ସଂଗ୍ରାମ ମହାନ୍ତି, ସଙ୍ଗୀତ ସରୋଜ ପଟ୍ଟନାୟକ।

ପାଗଳ ପ୍ରେମୀ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କୁମାର ବାପି। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମନ୍ମଥ ମିଶ୍ର। ଶୁଣିବା ପାଇଁ ଅନୁରୋଧ ଥିଲା ଆପଣମାନଙ୍କର। ଜୟପାଟଣା ପାଇକ ସାହିରୁ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ରାଇଘରରୁ ସୋନାଲି, ମହେନ୍ଦ୍ର, ଜଗନ୍ନାଥ, ବେଣୁଧର, ତପସ୍ୱିନୀ, ସସ୍ମିତା, କିରଣ ପ୍ରକାଶ। କାଳିଆଗୁଡ଼ାରୁ ଉଦୟ, ଶିଶିର, ଭାସ୍କର, ସୁମିତ୍ରା, ପବିତ୍ର, ମନୋହର ଏବଂ ଭୀମସେନ। ଅନ୍ୟ ଏକ ଚିଠିରେ ଜୟପୁର ଗୋଡ଼ିଆମାଳି ସାହିରୁ ସନ୍ତୋଷ, କାହ୍ନା, ଶ୍ରୁତି, ପ୍ରୀତି, ଇତି ଏବଂ କାମିନୀ। ବୋରିଗୁମାରୁ କାଳିଆ, ସତ୍ୟବତୀ, ଯଶୋଦା, ନକୁଳ, ବୀରେନ ଏବଂ ମାୟାଧର। ପାପଡ଼ାହାଣ୍ଡିରୁ ରାମଚନ୍ଦ୍ର, ବାବୁଲା, ଅଲେଖ, ରତିକାନ୍ତ, ପ୍ରୀତି, ବର୍ଷା ଏବଂ ଅନୁପମା। ଆପଣମାନଙ୍କ ମନପସନ୍ଦର ଚଳଚ୍ଚିତ୍ର ହେଲା ଲଭ୍ ମାଷ୍ଟର, ଶିଳ୍ପୀ ଶାନ ଏବଂ ତପୁ ମିଶ୍ର। ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଆରତୀ ଜେନା, ପିଙ୍କି ଜେନା, ମିନତୀ, ଜିତେନ୍ଦ୍ର, ମମତା ରାଣୀ, ରୀନା ରାଣୀ, ଅଲିଭା, କାହ୍ନୁ, ପୁପୁ, ଆଶିଷ, ସୁଜିତ, ମନ୍ମଥ, ସୁବଳ, ଲଲାଟେନ୍ଦୁ ସାଗର, ଆପଣମାନେ ହେଲେ ଗୁଡ଼ିଗୋଠ ଦାନଗାଦି ଯାଜପୁରରୁ। ଅନ୍ୟ ଏକ ଚିଠିରେ ଆପଣ ହେଲେ ଭୁଲିଆ ଶିକୁଆ ଖଡ଼ିଆଳ ନୂଆପଡ଼ାରୁ, ମିଲନ ହଂସ, ଭବାନୀ ଶଙ୍କର, ସୁଶୀଲ, ଭାରତୀ, ଶୁଭମ, ଈଶ୍ୱର, ପାଲେଶ୍ୱର ଏବଂ ଧନେଶ୍ୱର। ଗୋଡ଼ ଛେଣ୍ଡିଆରୁ ଆପଣମାନେ ହେଲେ ନବକିଶୋର ବଚ୍ଚା, ପୃଥ୍ୱୀରାଜ, ଋତୁରାଜ ଏବଂ ଅନେକ ସାଥୀ ଶ୍ରୋତା। ସେହିପରି ମେନ୍ ରୋଡ୍ ନବରଙ୍ଗପୁରରୁ ଆପଣ ହେଲେ ଶ୍ରୀଧର, ବାପୁ, ମିତୁ, ରତିକାନ୍ତ, ସୁବାସିନୀ, ଓମ୍, ଚୁମ୍କି ଏବଂ ପ୍ରତ୍ୟୁଷ। ଝାରସୁଗୁଡ଼ା ସମ୍ବଲପୁରରୁ ଜସ୍ମିନ, କାହ୍ନା, ମନୁ, ମାନି, ସୁଚି, ଅନେକ ସାଥୀ ଶ୍ରୋତା। ଏବଂ ସୋର ବାଲେଶ୍ୱରରୁ ଦାଶରଥୀ, ମିନି, ଦେବାଂଶ, ସ୍ମୃତିମୟ, ବିଦ୍ୟାଶ୍ରୀ, ପ୍ରେୟସୀ ଏବଂ ମାଳିନୀ। ଶୁଣନ୍ତୁ ଆପଣମାନଙ୍କ ମନପସନ୍ଦର ଏହି ଗୀତ। ଚଳଚ୍ଚିତ୍ର ହେଲା ତୋ ବିନା ମୋ କାହାଣୀ ଅଧା। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟୋ ଏବଂ ନିବେଦିତା।

ପୁରୁଣାପଡ଼ା ମିଚାଗାଁରୁ ଆପଣମାନେ ହେଲେ ଗୋଲାପ ଦଣ୍ଡସେଣା, ଆହ୍ଲାଦ, ରୂପେଶ, ମୁନ୍ନା, ନିବେଦିତା, ମନୀଷା, ବର୍ଣ୍ଣଭା, ହରିସ୍ମିତା, ବିଦ୍ୟୁତ୍, ଦୀପାଞ୍ଜଳି ଏବଂ ଦଣ୍ଡସେଣା ପରିବାର। ବରୀ ଉତ୍ତରକୂଳ ଯାଜପୁରରୁ ଆପଣ ହେଲେ ମୋନାଲିସା, ଶ୍ୱେତଲାନା, ଆନନ୍ଦୀ, ସିମନ୍ତିନୀ, ସୋନାକ୍ଷୀ ଏବଂ ନୂଆବୁ। ଦେଓକାଲି ଶଙ୍ଖତରାସ କଟକରୁ ସୁନୀଲକାନ୍ତ ମହାନ୍ତି, ସରୋଜକାନ୍ତ, ଲକ୍ଷ୍ମୀକାନ୍ତ, ଅଞ୍ଜଳି, ସୁଷମା, ବୀଣାପାଣି, ସୁମିତା, ସବିତା, ମୀରା, ସୁଦୀପା, ସୁପ୍ରୀତି, ସୌରତପା, ଆକୃତି, ବିଶୁ ଏବଂ ପ୍ରସନ୍ନା। ସେହିପରି ଅନ୍ୟ ଏକ ଚିଠିରେ ବେଙ୍ଗାଲୁର ମାରାଥାଲି କର୍ଣ୍ଣାଟକରୁ ସ୍ୱର୍ଣ୍ଣପ୍ରଭା, ବେବି, ସୁନୀଲକାନ୍ତ, ବାପି, ଜୟପ୍ରଭା, କୁଟିପାପା, ଭୁବନେଶ୍ୱରୀ ଏବଂ ଅନେକ ସାଥୀ ଶ୍ରୋତା। ଶୁଣନ୍ତୁ ଆପଣମାନଙ୍କ ମନପସନ୍ଦର ଏହି ଗୀତଟି, ଚଳଚ୍ଚିତ୍ର ରସିକ ନାଗର, ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର, ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ସିଆର୍ ଭ୍ୟାସଙ୍କ ଗାୟନ ରାଗ ମାଲବ। ତବଲାରେ ଅଛନ୍ତି ଓମକାର ଗଲୱାଡ଼ି, ହାରମୋନିୟମରେ ପି ୱାଲାୱାଲେକର।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7ଟାରେ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। କୃଷି ଓ କୃଷକ ଏହି କାର୍ଯ୍ୟକ୍ରମ ରହିଛି ରାତି 7:30। କେତୋଟି ପଲ୍ଲୀ ଗୀତ ଶୁଣିବେ ରାତି 8:10। ରାତି 9:30 ଶୁଣିବେ ନାଟକ ଡୁମା, ରଚନା ଅଶୋକ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ। ପୁଣିଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53। ଆଜି ପାଇଁ ବିଦାୟ ଚାହୁଁଛୁ। ଶୁଭରାତ୍ରୀ। ଜୟ ହିନ୍ଦ।